ପରର ଦୋଷଗୁଣ ଦେଖି ଚର୍ଚ୍ଚା କରି ସମୟ ନଷ୍ଟ କରନ୍ତୁ ନାହିଁ, ବରଂ ନିଜ ଭିତରର ସମସ୍ତ ଦୋଷଗୁଣର ସମୀକ୍ଷା କରନ୍ତୁ, ଯାହା ନିଜକୁ ଶୁଦ୍ଧ ଓ ସୁମଣିଷ କରିପାରିବ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ସକାଳ 6ଟା ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

ଜଗତ ଜନଙ୍କର ବନ୍ଧୁ ଜଗବନ୍ଧୁ ଜଗତ ବନ୍ଦନୀୟ ପରମ କାରୁଣିକ କଳା ଠାକୁର ସେ ଥରଟିଏ ମନ ଭରି ଦେଖିଦେଲେ ତାଙ୍କୁ, ଦୁଃଖ ରହେନି। ଥରଟିଏ ପ୍ରଣତି ଢାଳିଦେଲେ ଆପଣାର କରନ୍ତି କରିନିଅନ୍ତି ସେ। ସେ ଭକ୍ତିପ୍ରିୟ ଠାକୁର, ଯେଉଁଠି ଭକ୍ତି ଯେଉଁଠି ଭାବ ସେଇଠି ରୁହନ୍ତି ସେ। ପରବର୍ତ୍ତୀ ଶିଳ୍ପୀ ଧନଞ୍ଜୟ ଶତପଥୀ। ଶିଳ୍ପୀ ଗାଇଛନ୍ତି କାଳୀଚରଣ ପଟ୍ଟନାୟକଙ୍କ ରଚନା।

ସେ ଫଣିଭୂଷଣ, ସେ ଜଟାଧାରୀ, ସେ ଗଙ୍ଗାଧର, ସେ ଉମା ସାଇଁ, ସେ ଗଣେଶଙ୍କ ପିତା ଅଟନ୍ତି। ସେ ଧ୍ୟାନସ୍ଥ ସବୁକାଳେ, ତ୍ରିନୟନ ଖୋଲିଗଲେ ତାଙ୍କର ସେ ରୁଦ୍ର ଅବତାର। ହେଲେ ବି ସେ ସତ୍ୟ ଶିବ ସୁନ୍ଦର ଅବତାର। ସେ ଉମା ସାଇଁ ସବୁକାଳେ କରୁଣା ଢାଳୁଥାନ୍ତୁ, ପ୍ରଣତି ଘେନା କରୁଥାନ୍ତୁ। ପରବର୍ତ୍ତୀ ଶିଳ୍ପୀ ଗୀତାରାଣୀ ଦାସ। ଶିଳ୍ପୀ ଗାଇଛନ୍ତି ଗୋକୁଳାନନ୍ଦ ଧଳଙ୍କ ରଚନା।

ସନ୍ତ କାନ୍ତ କମନୀୟ ସ୍ୱରୂପ ମଙ୍ଗଳମୟ ଠାକୁର ସବୁକାଳେ ଜଗତର ମଙ୍ଗଳ କରୁଥାନ୍ତି। ଏହି ସୃଷ୍ଟି ଏହି ସଚରାଚର ତାଙ୍କରି କଳ୍ପନାର ଚିତ୍ର। ସେ ହିଁ ସୃଷ୍ଟି କରିଛନ୍ତି ଏତେ ସୁନ୍ଦର ସର୍ଜନା, ଆମକୁ ଆଣିଛନ୍ତି ଏ ସୃଷ୍ଟିକୁ। ସେ ମଙ୍ଗଳମୟଙ୍କ ଅଭୟ ଚରଣ ତଳେ ଶରଣ ନେଇ କେବଳ ସୁକର୍ମ କରିଯିବା ଆସନ୍ତୁ। ପରବର୍ତ୍ତୀ ଶିଳ୍ପୀ ସୁଧାଂଶୁ ଦୀପ୍ତି ପଟ୍ଟନାୟକ। ଶିଳ୍ପୀ ଗାଇଛନ୍ତି ଭ୍ରମରବର ଛାଟୁଇଙ୍କ ରଚନା।

ମଙ୍ଗଳମୟଙ୍କ ଅଭୟ ଚରଣ ତଳେ ମନ ହୃଦୟକୁ ସମର୍ପିତ ଏଠି ଶେଷ କରୁଛୁ ଆଜିର ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ରାମଚରିତ ମାନସର 62ତମ ଭାଗ। ଆଜି ପାଇଁ ଶିଳ୍ପୀ ଏ ହରିହରନ୍।

0: ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ରାମଚରିତ ମାନସର 62ତମ ଭାଗ ଶୁଣିଲେ। ଆଜି ପାଇଁ ଶିଳ୍ପୀ ଥିଲେ ଏ ହରିହରନ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଆଜିର ଅନୁଚିନ୍ତା। ରଚନା ଏବଂ ଉପସ୍ଥାପନା ନରେନ୍ଦ୍ରନାଥ ପଟ୍ଟନାୟକ।
1: ହୋମ ବା ଯଜ୍ଞ ତ୍ୟାଗର ଏକ ପରମ୍ପରା। ଧ୍ୟାନକୁ ମଧ୍ୟ ଏକ ଯଜ୍ଞ ଭାବରେ ବିବେଚନା କରାଯାଇଛି। ଯେକୌଣସି ଧ୍ୟାନ ବା ପୂଜା ସମୟରେ ମନରେ ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡର ସକାରାତ୍ମକ ଦିଗ ସମ୍ପର୍କରେ ବିଚାର ରଖିଲେ ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡ ଉପରେ ସୂକ୍ଷ୍ମ ସ୍ତରରେ ତାହାର ଏକ ସୁଦୂର ପ୍ରସାରୀ ପ୍ରଭାବ ରହିବ। କ୍ଷିତି ତେଜ ମରୁତ ବ୍ୟୟମ ଏହି ଯେଉଁ ପଞ୍ଚମହାଭୂତ ଯାହାକୁ ନେଇ ସଚରାଚର ବିଶ୍ୱ ବ୍ରହ୍ମାଣ୍ଡ ଗଢ଼ି ଉଠିଛି, ଏହାରି ମାଧ୍ୟମରେ ହିଁ ଯଜ୍ଞ ଅନୁଷ୍ଠାନ କରାଯାଇପାରେ। ପଞ୍ଚାଗ୍ନି ଭାବରେ ବିଦିତ ପାଞ୍ଚଟି ପ୍ରକାରର ତ୍ୟାଗ କଥା ଆମ ପରମ୍ପରାରେ ରହିଛି। ଏହି ପଞ୍ଚମହାଭୂତ ଯେଉଁ ଉତ୍ସରୁ ନିଃସୃତ ତାହା ହିଁ ସ୍ୱର୍ଗ। ପଞ୍ଚମହାଭୂତକୁ ପ୍ରକାରାନ୍ତରେ ସ୍ୱର୍ଗ ଅନୁଭୂତିର ବିଭିନ୍ନ ସୋପାନ ବୋଲି ବିବେଚନା କରାଯାଇପାରେ। ଏକ ବିଶ୍ୱସତ୍ତାରୁ କିଭଳି ବିଭିନ୍ନ ସୋପାନ ଦେଇ ଆମେ ଏକ ବ୍ୟକ୍ତିସତ୍ତାକୁ ଓହ୍ଲେଇ ଆସୁ ତାକୁ ବୁଝିବାକୁ ହେବ। ପଞ୍ଚମହାଭୂତର ଅନୁଭୂତି ପାଇଁ ଆମକୁ ପାଞ୍ଚଗୋଟି ଇନ୍ଦ୍ରିୟ ମିଳିଛି। ଆମ ନିଜ ସତ୍ତା ମଧ୍ୟ ପଞ୍ଚମହାଭୂତରେ ପ୍ରସ୍ତୁତ। ଆମ ନିଜ ସତ୍ତାକୁ ବିଶ୍ୱ ବ୍ରହ୍ମାଣ୍ଡର ପାଞ୍ଚଟି ସତ୍ତା ଗଢ଼ିଛନ୍ତି ଏବଂ ପାଞ୍ଚଟି ଇନ୍ଦ୍ରିୟ ଆମ ସତ୍ତା ଭିତରେ ଖଞ୍ଜିଛନ୍ତି। ବ୍ୟୋମରୁ କ୍ଷିତି ପର୍ଯ୍ୟନ୍ତ ପାଞ୍ଚଟି ସୋପାନ ଓହ୍ଲେଇ ଆସିଲେ ଆମେ ଭୂମିଷ୍ଠ ହେଉ। ଦେହ ଆମର ସେହି ପାଞ୍ଚଟି ଉପାଦାନରୁ କିଛି କିଛି ନେଇ ଗଠିତ। ପ୍ରତ୍ୟେକ ଉପାଦାନ କିଛି ନିର୍ଦ୍ଦିଷ୍ଟ ଇନ୍ଦ୍ରିୟ ଅନୁଭୂତି ଆମକୁ ଦେବାକୁ ଉଦ୍ଦିଷ୍ଟ। ଟିକେ ଗଭୀର ସ୍ତରରେ ବିଚାର କଲେ ବୁଝିହେବ, ଏ ଶରୀର ଇନ୍ଦ୍ରିୟ ଏବଂ ସମସ୍ତ ଅନୁଭବ ସେହି ଏକା ଉତ୍ସରୁ ନିଃସୃତ। ଶ୍ରୀମଦ୍ ଭଗବତ ଗୀତାରେ ଏକ ଶ୍ଳୋକରେ ସୂଚାଇ ଦିଆଯାଇଛି, ଗୁଣାଗୁଣେଷୁ ବର୍ତ୍ତନ୍ତେ। ଅତି ସ୍ୱାଭାବିକ ଭାବରେ ଆମ ଇନ୍ଦ୍ରିୟ ସବୁ ସେମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ଉପାଦାନରୁ ନିରନ୍ତର ଅନୁଭବ ଆହରଣ କରନ୍ତି। ଅନୁଭବ ଆହରଣକୁ ମଧ୍ୟ ସୂକ୍ଷ୍ମସ୍ତରରେ ଏକ ତ୍ୟାଗ ବୋଲି ବୁଝିବାକୁ ହେବ। ଏହି ତତ୍ତ୍ୱ ଉପରେ ହିଁ ପଞ୍ଚାଗ୍ନି ବିଦ୍ୟା ଆଧାରିତ। ଏହି ବିଦ୍ୟାକୁ ଉଚିତ ଭାବରେ ଅନୁସରଣ

କରିପାରିଲେ ବ୍ୟକ୍ତିସତ୍ତା ମୋକ୍ଷର ନିକଟତର ହୋଇପାରେ। ଆମ ବ୍ୟକ୍ତିସତ୍ତା ରହିଛି, ଆମ ପରିବେଶରେ ଯାହା ଘଟୁଛି ତାକୁ ଏକ ଦେହ ଭାବରେ ଆମର ଅନୁଭବ ଗ୍ରହଣ କରୁଛି। ଏକ ସ୍ଥୂଳ ସ୍ତରରେ ହୁଏତ ଏହି କଥା ଘଟୁଛି ଅନବରତ। ଏ ସମସ୍ତ କ୍ରିୟାର ମୁକ ସାକ୍ଷୀ ଭାବରେ ଆମେ ସମ୍ପୂର୍ଣ୍ଣ ଅଜ୍ଞ। ଘଟଣା ପ୍ରବାହ କିମ୍ବା ଅନୁଭବ ଏସବୁ ଉପରେ ଆମର କୌଣସି ନିୟନ୍ତ୍ରଣ ନାହିଁ। ଏହିଭଳି ଏକ ସ୍ଥିତିରେ ଆମେ ଆମ ପରିସ୍ଥିତିର ଦାସ ଭାବରେ ସଂସାରରେ ଆବଦ୍ଧ ଏକ ବ୍ୟକ୍ତି। ପଞ୍ଚାଗ୍ନି ବିଦ୍ୟା ଆମକୁ ଏହି ସ୍ଥିତି ଅନ୍ତରାଳରେ ଲୁଚି ରହିଥିବା ଗୂଢ଼ ଅର୍ଥ ସହ ପରିଚିତ କରାଏ। ଆମ ଚାରିକଡ଼େ ଯାହା କିଛି ସ୍ଥୂଳ ଭାବରେ ଘଟୁଥାଏ ସେ ସମସ୍ତ ଘଟଣାର ଅନ୍ତରାଳରେ ଏକ ମହତ୍ ଉଦ୍ଦେଶ୍ୟ ଯେ ଲୁଚି ରହିଛି ଏହି କଥାକୁ ସୂଚାଇ ଦେଉଥାଏ। ନିରୁଦ୍ଦିଷ୍ଟ ଭାବରେ କିମ୍ବା ଆମ ଅଣାୟତ୍ତରେ ଏସବୁ ଘଟୁଛି ବୋଲି ମନେ ହେଉଥିଲେ ହେଁ ଏସବୁ ପଛରେ ଯେ ସେହି ବିଶ୍ୱ ନିୟନ୍ତା କିଛି ମହତ୍ ଉଦ୍ଦେଶ୍ୟ ଲୁଚାଇ ରଖିଛନ୍ତି ଏହି କଥା ବୁଝିବା ନିମନ୍ତେ ନିରନ୍ତର ଧ୍ୟାନ କରିବାକୁ ହୁଏ। ପଞ୍ଚାଗ୍ନି ବିଦ୍ୟାକୁ ଆୟତ୍ତ କରିପାରିଲେ ଏହା ଆତ୍ମାକୁ ମୁଖ୍ୟ ପ୍ରଦାନ କରିବା ସହ ତାକୁ ସ୍ୱର୍ଗର ଆଭାରେ ଉଦ୍ଭାସିତ କରିପାରିବ ବୋଲି ଆମ ଶାସ୍ତ୍ର ଘୋଷଣା କରେ। ଓମ୍ ଶାନ୍ତିଃ ଶାନ୍ତିଃ ଶାନ୍ତିଃ।

0: ଶୁଣିଲେ ଆଜିର ଅନୁଚିନ୍ତା ରଚନା ଏବଂ ଉପସ୍ଥାପନା କଲେ ନରେନ୍ଦ୍ରନାଥ ପଟ୍ଟନାୟକ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଆଜି ସକାଳର ଚାଷବାସ କଥା।
1: ଓଡ଼ିଶାର ଜଳବାୟୁ ଓ ମୃତ୍ତିକା ଆମ ସୂର୍ଯ୍ୟମୁଖୀ ଚାଷ ପାଇଁ ବେଶ ଅନୁକୂଳ। ସୂର୍ଯ୍ୟମୁଖୀ ଏକ ଗୁରୁତ୍ୱପୂର୍ଣ୍ଣ ତୈଳବୀଜ ଫସଲ, ଯାହା କମ୍ ସମୟ ଏବଂ କମ୍ ପାଣିରେ ଭଲ ଅମଳ ଦେଇଥାଏ। ଏଥିପାଇଁ ଉପଯୁକ୍ତ ଜଳବାୟୁ ଆବଶ୍ୟକ। ଯେପରିକି ସୂର୍ଯ୍ୟମୁଖୀ ଏକ ଆଲୋକପ୍ରିୟ ଫସଲ, ଏହା ବିଭିନ୍ନ ପ୍ରକାରର ପାଣିପାଗରେ ବଢ଼ିପାରୁଥିଲେ ମଧ୍ୟ କିଛି ନିର୍ଦ୍ଦିଷ୍ଟ ଜଳବାୟୁରେ ଏହାର ଅମଳ ସର୍ବାଧିକ ହୋଇଥାଏ। ସୂର୍ଯ୍ୟମୁଖୀ ଗଛର ବୃଦ୍ଧି ପାଇଁ ତାପମାତ୍ରା 20 ଡିଗ୍ରୀ ସେଲସିୟସରୁ 30 ଡିଗ୍ରୀ ସେଲସିୟସ ରହିଲେ ସବୁଠାରୁ ଭଲ। ଅତି କମ୍ ତାପମାତ୍ରା ବା 10 ଡିଗ୍ରୀ ସେଲସିୟସରୁ କମ୍ ହେଲେ ଗଜା ହେବା ପ୍ରକ୍ରିୟା ଧୀମା ହୋଇଯାଇଥାଏ। ଫୁଲ ଫୁଟିବା ସମୟରେ ଅତ୍ୟଧିକ ଗରମ ବା 38 ଡିଗ୍ରୀ ସେଲସିୟସରୁ ଅଧିକ ହେଲେ ଦାନାଗୁଡ଼ିକ ଫମ୍ପା ରହିଯାଏ ଓ ତେଲ ଅଂଶ କମିଯାଇଥାଏ। ଏହି ଗଛ ସୂର୍ଯ୍ୟ ଆଲୋକ ପ୍ରତି ଅତି ସମ୍ବେଦନଶୀଳ। ଫୁଲ ଫୁଟିବାଠାରୁ ପାକଳ ହେବା ପର୍ଯ୍ୟନ୍ତ ନିର୍ମଳ ଆକାଶ ଓ ପ୍ରଚୁର ଖରାର ଆବଶ୍ୟକ ରହିଥାଏ। ଏହା ଏକ ମରୁଡ଼ି ସହଣୀ ଫସଲ। ଯଦି 500-700 ମିଲିମିଟର ବାର୍ଷିକ ବୃଷ୍ଟିପାତ ହେଉଥିବା ଅଞ୍ଚଳରେ ଆମେ ଚାଷ କରିବା ତେବେ ଏହା ଭଲ ହୋଇଥାଏ, କିନ୍ତୁ ଫୁଲ ଫୁଟିବା ସମୟରେ ଲଗାତାର ବର୍ଷା ହେଲେ ପରାଗ ସଙ୍ଗମରେ ବାଧା ସୃଷ୍ଟି ହୋଇଥାଏ। ସୂର୍ଯ୍ୟମୁଖୀ ପ୍ରାୟ ସବୁ ପ୍ରକାର ମାଟିରେ ଚାଷ କରାଯାଇପାରେ, କିନ୍ତୁ ଅଧିକ ଅମଳ ପାଇଁ ପଟୁ ମିଶ୍ରିତ ଦର୍ଶା ମାଟି ବା ନିଗିଡ଼ା ମଟାଳ ମାଟି ସୂର୍ଯ୍ୟମୁଖୀ ପାଇଁ ସବୁଠାରୁ ଭଲ। ଏହି ମାଟିର ଜଳ ଧାରଣ କ୍ଷମତା ଅଧିକ ରହିଥିବା ଆବଶ୍ୟକ। ଜମିରେ ପାଣି ଜମି ନ ରହିବା ଉଚିତ। ଯଦି ଜମିରେ ପାଣି ଜମି ରହେ ତେବେ ଗଛର ଚେର ସଢ଼ିଯାଏ ଓ ଉଇ କିମ୍ବା କବକ ଜନିତ ରୋଗ ବଢ଼ିଯାଏ। ମାଟିର ଅମ୍ଳତା ମାତ୍ରା 6.5-8.0 ମଧ୍ୟରେ ରହିବା ଦରକାର। ଏହା ସାମାନ୍ୟ କ୍ଷାରୀୟ ମାଟିରେ ଭଲ ବଢ଼ିପାରେ, କିନ୍ତୁ ଅମ୍ଳୀୟ ମାଟିରେ ଏହାର ଅମଳ କମିଯାଏ। ମାଟିରେ ଯଥେଷ୍ଟ ପରିମାଣର ଜୈବିକ ଅଂଶ ଅର୍ଗାନିକ ମ୍ୟାଟର ରହିବା ଆବଶ୍ୟକ। ଗୁଣ୍ଡୁଚି ମୂଷା ବା କାଉମାନଙ୍କ ଦାଉରୁ ରକ୍ଷା ପାଇବା ପାଇଁ ମାଟି ଭଲ ଭାବେ ହଳ ହୋଇ ଗୁଣ୍ଡ ହୋଇଥିବା ଦରକାର। ଖରାଦିନିଆ ଚାଷ ପାଇଁ ମାଟିରେ ବୋରନ୍ର ପରିମାଣ ଠିକ୍ ରଖିବାକୁ ଚେଷ୍ଟା କରିବା। ସୂର୍ଯ୍ୟମୁଖୀ ଚାଷରେ ଉତ୍ତମ ଅମଳ ପାଇଁ ଜମି ପ୍ରସ୍ତୁତି ଓ ସଠିକ୍ ପ୍ରଣାଳୀରେ ବିହନ ବୁଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସୂର୍ଯ୍ୟମୁଖୀର ଚେର ମାଟିର ଗଭୀରକୁ ଯାଉଥିବାରୁ ଜମିକୁ ଭଲ ଭାବେ ପ୍ରସ୍ତୁତ କରିବା ଆବଶ୍ୟକ। ପ୍ରଥମେ ମାଟି ପଲଟାଉଥିବା ହଳରେ ଥରେ ଏବଂ ପରେ ଦେଶୀ ହଳ କିମ୍ବା କଲ୍ଟିଭେଟର ସାହାଯ୍ୟରେ 2-3 ଥର ଭଲ ଭାବେ ହଳ କରି ମାଟିକୁ ଗୁଣ୍ଡ କରିବା। ହଳ କରିବା ପରେ ଜମିକୁ ସମତଳ କରିବା, ଯାହାଦ୍ୱାରା ଜଳସେଚନ ସମୟରେ ପାଣି ସବୁଆଡ଼େ ସମାନ ଭାବେ ରହିବ। ଶେଷ ହଳ ସମୟରେ ଏକର ପ୍ରତି 4-5 ଟନ୍ ଭଲ ଭାବେ ସଢ଼ିଥିବା ଗୋବର ଖତ କିମ୍ବା କମ୍ପୋଷ୍ଟ ଖତ ମାଟିରେ ମିଶାଇବା। ଏହା ମାଟିର

0: ଜଳ ଧାରଣ କ୍ଷମତାକୁ ବୃଦ୍ଧି କରିଥାଏ। ବିହନ ବୁଣିବା ପୂର୍ବରୁ ଏହାକୁ ବିଶୋଧନ କରିବା ନିହାତି ଜରୁରୀ, ଯାହାକି ଫସଲକୁ ପ୍ରାରମ୍ଭିକ ରୋଗରୁ ରକ୍ଷା କରିଥାଏ। ପ୍ରତି କିଲୋଗ୍ରାମ ବିହନ ପାଇଁ 2 ଗ୍ରାମ କାର୍ବନଡାଜିମ୍ ଓ 3 ଗ୍ରାମ ଥିରାମ କିମ୍ବା ମାନକୋସେବ୍ ବ୍ୟବହାର କରି ବିଶୋଧନ କରିବା। ଯଦି ଜମିରେ ଉଇ ବା ଅନ୍ୟ ମାଟି ତଳ ପୋକର ଭୟ ରହିଥାଏ, ତେବେ 6 ମିଲିଲିଟର କ୍ଲୋରୋପାଇରିଫସ୍ ପ୍ରତି କିଲୋ ବିହନରେ ମିଶାଇ ପାରିବା। ସଙ୍କର କିସମ ପାଇଁ ଏକର ପ୍ରତି ପ୍ରାୟ 2 କିଲୋଗ୍ରାମରୁ 2 କିଲୋଗ୍ରାମ 500 ଗ୍ରାମ ପର୍ଯ୍ୟନ୍ତ ବିହନ ବୁଣିପାରିବା। ସାଧାରଣ କିସମ ପାଇଁ ଏକର ପ୍ରତି 3-4 କିଲୋଗ୍ରାମ ବିହନ ଆବଶ୍ୟକ ହୋଇଥାଏ। ସୂର୍ଯ୍ୟମୁଖୀକୁ ସବୁବେଳେ ଧାଡ଼ିରେ ବୁଣିବା ଉଚିତ, ଏହାଦ୍ୱାରା ଅନ୍ତଚାଷ ବା ସାର ପ୍ରୟୋଗ ସୁବିଧାଜନକ ହୁଏ। ଦୂରତା ଧାଡ଼ିକୁ ଧାଡ଼ି 60 ସେଣ୍ଟିମିଟର ଓ ଗଛକୁ ଗଛ ଦୂରତା 30 ସେଣ୍ଟିମିଟର ରହିବା ଆବଶ୍ୟକ। ଆମ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲା ଓ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଢିପ ଜମିରେ ସୂର୍ଯ୍ୟମୁଖୀ ଚାଷ ବେଶ୍ ଲାଭଜନକ ହୋଇଥାଏ।
1: ସୂର୍ଯ୍ୟମୁଖୀ ଚାଷ ସମ୍ପର୍କରେ ଜାଣିଲେ ଆଜି ସକାଳର ଚାଷବାସ କଥାରେ ଉପସ୍ଥାପନା କଲେ ଆଭାମୟ ବିଶ୍ୱାଳ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ଆଦିବାସୀ ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି। ଆଜି ଏଥିରେ ଶୁଣିବା ସୌରା ସମ୍ପ୍ରଦାୟର ଗୀତ। ପରିବେଷଣ କରିଛନ୍ତି ବୈଶାର ସବର ଏବଂ ସାଥୀ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଛନ୍ତି ରଞ୍ଜନ କୁମାର ବେହେରା।
2: ଆଜିର ରିଞ୍ଜୋଡ଼ି କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ସୌରା ସମ୍ପ୍ରଦାୟର ଗୀତ। ପରିବେଷଣ କରିଛନ୍ତି ରାୟଗଡ଼ା ଜିଲ୍ଲାର ଘନାନ୍ତ୍ରୀ ଗ୍ରାମର ବୈଶାରି ସବର ଓ ସାଥୀମାନେ। ସୌରା ସମ୍ପ୍ରଦାୟର ଭାଇ ଭଉଣୀମାନେ ନିଜ ଘର ପରିବାର ଆଉ ଗାଁ ପ୍ରତି ଯେମିତି ଦରଦ ଅଛି, ଏ ଦେଶ ପାଇଁ ସେମିତି ପ୍ରୀତି ଆଉ ଭକ୍ତି ରହିଛି। ବିଭିନ୍ନ ଧର୍ମ ଆଉ ଅନେକ ଭାଷାଭାଷୀର ଏ ଦେଶ ମହାନ ବୋଲି ସେମାନେ ଗୀତ ମାଧ୍ୟମରେ ପ୍ରକାଶ କରନ୍ତି। ଦେଶ ସମ୍ପର୍କରେ ଗାଉଥିବା ଦେଶବନ୍ଧନଟି ଆସନ୍ତୁ ଶୁଣିବା। ପରିବେଷଣ କରିଛନ୍ତି ରାୟଗଡ଼ା ଜିଲ୍ଲାର ଘନାନ୍ତ୍ରୀ ଗ୍ରାମର ବୈଶାରୀ ସବର ଓ ସାଥୀମାନେ।

ପେଟ ପାଇଁ କଠିନ ପରିଶ୍ରମ କଲେ ମଧ୍ୟ ନିଜ ସମ୍ପ୍ରଦାୟରେ ଥିବା ବିଭିନ୍ନ ପର୍ବପର୍ବାଣୀକୁ ସୌରା ଭାଇଭଉଣୀମାନେ ପାରମ୍ପରିକ ରୀତିରେ ହସଖୁସିରେ ପାଳନ କରନ୍ତି। ଗୀତ ଗାଇ ଗାଇ ଗାଁ ଦାଣ୍ଡରେ ନାଚି ନାଚି ବଡ଼ ଭାଇଭଉଣୀମାନଙ୍କୁ ନାଚିବା ପାଇଁ ମଧ୍ୟ ଆହ୍ୱାନ କରନ୍ତି। ସେହି ସମୟରେ ଗାଉଥିବା ଗୀତ ଆସନ୍ତୁ ଶୁଣିବା।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଆଜି ଶ୍ରୀମନ୍ଦିର ସ୍ନାନମଣ୍ଡପକୁ ଚତୁର୍ଦ୍ଧା ମୂର୍ତ୍ତି ବିଜେ କରୁଛନ୍ତି। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଠାକୁରଙ୍କର ପହଣ୍ଡି ବିଜେ ଆରମ୍ଭ ହୋଇଥିଲା। ଆଜି ସକାଳେ ମହାପ୍ରଭୁଙ୍କ ମଙ୍ଗଳାର୍ପଣ, ପୁଷ୍ପାଞ୍ଜଳି, ଡୋରଲାଗି ନୀତି ଶେଷ ହେବା ପରେ ପହଣ୍ଡି ଆରମ୍ଭ ହୋଇଥିଲା। ପ୍ରଥମେ ଚକ୍ରରାଜ ସୁଦର୍ଶନ ଏବଂ ପରେ ପରେ ପ୍ରଭୁ ବଳଭଦ୍ର ଦେବୀ ସୁଭଦ୍ରା ସ୍ନାନବେଦୀକୁ ବିଜେ କରିଥିଲେ। ଶେଷରେ ମହାପ୍ରଭୁ ଜଗନ୍ନାଥ ରତ୍ନବେଦୀ ଛାଡ଼ି ସ୍ନାନବେଦୀରେ ପହଞ୍ଚି ସାରିଲେଣି। ମହାପ୍ରଭୁଙ୍କ ଆଜି ଦୁର୍ଲଭ ଗଜବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କର ଭିଡ଼ ପରିଲକ୍ଷିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ପୁରୀ ଗସ୍ତରେ ଆସି ସ୍ନାନମଣ୍ଡପରେ ଠାକୁରଙ୍କର ଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। ଦେଶବ୍ୟାପୀ ସମଗ୍ର ଶିଶୁ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଆଜିଠାରୁ କାର୍ଯ୍ୟକାରୀ ହେବ। ନୂଆଦିଲ୍ଲୀଠାରେ ଆୟୋଜିତ ଷୋଡ଼ଶ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ କେନ୍ଦ୍ରୀୟ ପରିଷଦର ସମ୍ମିଳନୀ ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଏହାର ଶୁଭାରମ୍ଭ କରିବେ। ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ପ୍ରଥମ ତିନି ବର୍ଷ ସମ୍ପୂର୍ଣ୍ଣ ଯତ୍ନ ଦୃଷ୍ଟିକୋଣ ଆଧାରରେ ନବଜାତକଙ୍କ ସ୍ୱାସ୍ଥ୍ୟର ଉନ୍ନତି ଉପରେ ଏଥିରେ ଧ୍ୟାନ କେନ୍ଦ୍ରୀଭୂତ ହେବ। ଜନ୍ମରୁ ତିନି ବର୍ଷ ପର୍ଯ୍ୟନ୍ତ ଘରେ ପିଲାମାନଙ୍କର ଯତ୍ନ ନେବା ନେଇ ଏହି କାର୍ଯ୍ୟକ୍ରମ ଅଧୀନରେ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରଣାଳୟ କହିଛି। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆଜି ବନ୍ଦ ରହିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହେତୁ ଜନଶୁଣାଣି ବନ୍ଦ ରହିବା ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଗଣମାଧ୍ୟମ ଦ୍ୱାରା ସୂଚାଇ ଦିଆଯିବ ବୋଲି ବିଭାଗ କହିଛି। ରାଜ୍ୟରେ ଚାଲିଥିବା ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟାର ପରିଗଣନା ଫର୍ମ ବଣ୍ଟନ କାର୍ଯ୍ୟ ଗତକାଲି ଶେଷ ହୋଇଛି। ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ପାଖାପାଖି 99.94% ଭୋଟରଙ୍କ ପାଖରେ ପରିଗଣନା ଫର୍ମ ପହଞ୍ଚି ସାରିଛି। ଇତିମଧ୍ୟରେ 3,13,79,427 ଫର୍ମର ଡିଜିଟାଇଜେସନ୍ ପ୍ରକ୍ରିୟା ଶେଷ ହୋଇଛି। ଚିଠା ଭୋଟର ତାଲିକା ଆସନ୍ତା ମାସ 5 ତାରିଖରେ ପ୍ରକାଶ ପାଇବ। ତାଲିକା ସମ୍ପର୍କିତ ଆପତ୍ତି ଅଭିଯୋଗ ଦାଖଲ ପାଇଁ ଅଗଷ୍ଟ 4 ତାରିଖକୁ ଶେଷ ଦିବସ ଭାବେ ଧାର୍ଯ୍ୟ କରାଯାଇଛି। ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟରେ ଆସନ୍ତା ମାସ 1ରୁ ନୂତନ ବିଦ୍ୟାଳୟ ପରିଚାଳନା କମିଟି ଗଠନ ପ୍ରକ୍ରିୟା ଆରମ୍ଭ ହେବ। 17 ତାରିଖ ସୁଦ୍ଧା ଏହାକୁ ଶେଷ କରିବା ନେଇ ଓସେପା ପକ୍ଷରୁ ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନୂତନ ମାର୍ଗଦର୍ଶିକା ଅନୁଯାୟୀ ପରିଚାଳନା କମିଟି ସହ ବିଭିନ୍ନ କ୍ଷେତ୍ର ଆଧାରିତ 5ଟି କମିଟି ଗଠନ କରାଯିବାକୁ ନିଷ୍ପତ୍ତି ହୋଇଛି। ଚଳିତ ବିଦ୍ୟାଳୟ ପରିଚାଳନା କମିଟିର ଅବଧି ଆସନ୍ତା 30 ତାରିଖରେ ଶେଷ ହେଉଛି। ଓଡ଼ିଶା ହାଇକୋର୍ଟର ଅନ୍ୟତମ ବିଚାରପତି ତଥା ବିଚାର ବିଭାଗୀୟ ଅଦାଲତ ନିର୍ମାଣ କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ମାନସ ରଞ୍ଜନ ପାଠକ ଗତକାଲି ବ୍ରହ୍ମପୁର ଜିଲ୍ଲା ଓ ଦୌରାଜଜ୍ କୋର୍ଟ ପରିଦର୍ଶନ କରିଛନ୍ତି। ନିର୍ମାଣ ହେବାକୁ ଥିବା ଜୁଡିସିଆଲ ପରିସରର ଡିପିଆର୍ ଜଷ୍ଟିସ୍ ପାଠକ ସମୀକ୍ଷା କରିଛନ୍ତି। ଜିଲ୍ଲାପାଳ ଭି କୀର୍ତ୍ତିଭାସନ ଏବଂ ବିଭାଗୀୟ ଅଧିକାରୀଙ୍କ ସହ ପ୍ରକଳ୍ପ ନିର୍ମାଣ ନେଇ ଆଲୋଚନା କରିଛନ୍ତି। ଭଦ୍ରକ ଜିଲ୍ଲାର ଅଣକ୍ୟାଡରଭୁକ୍ତ ସରକାରୀ ଆଇନଜୀବୀଙ୍କ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଗତ ସନ୍ଧ୍ୟାରେ ଉଦ୍ଯାପିତ ହୋଇଛି। ରାଜ୍ୟ ଆଇନ ବିଭାଗ ଏବଂ ଓଡ଼ିଶା ସାଧାରଣ ପ୍ରସିକ୍ୟୁସନ୍ ନିର୍ଦ୍ଦେଶାଳୟ ପକ୍ଷରୁ ଆୟୋଜିତ ଏହି ଶିବିରରେ ବିଭିନ୍ନ ଆଇନର ଧାରା ଏବଂ କାର୍ଯ୍ୟାନ୍ୱୟନ ନେଇ ଆଲୋଚନା ହୋଇଛି। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ତାଲୁକ ଆଇନସେବା କମିଟି ଆନୁକୂଲ୍ୟରେ ଗତକାଲି ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୋକ୍ସୋ ଆଇନ, କିଶୋର ନ୍ୟାୟ ଆଇନ ସମେତ ବିଭିନ୍ନ ଆଇନ ସମ୍ପର୍କରେ ଆଲୋଚନା ହୋଇଛି। ଭଦ୍ରକ ଶହୀଦ ସ୍ମୃତି ଭବନ ଟାଉନ୍ହଲ୍ଠାରେ ଗତକାଲି ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଂସ୍କୃତି ଓ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁର ଯୋଗଦେଇ ଗ୍ରାମାଞ୍ଚଳ ନାଗରିକଙ୍କ ମୌଳିକ ସମସ୍ୟାକୁ ସରକାରଙ୍କ ସମ୍ମୁଖକୁ ଆଣିବା ପାଇଁ ସାମ୍ବାଦିକଙ୍କୁ ପରାମର୍ଶ ଦେଇଛନ୍ତି। ବରଗଡ଼ ଜିଲ୍ଲାସ୍ତରୀୟ ଉଦ୍ୟମୀ ଓଡ଼ିଶା ଏମ୍ଏସ୍ଏମ୍ଇ କାର୍ଯ୍ୟକ୍ରମ 2026ର ଗତକାଲି ଦ୍ୱିତୀୟ ଦିବସରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉଦ୍ୟୋଗ ପ୍ରତିଷ୍ଠା ପାଇଁ ରହିଥିବା ସରକାରୀ ସୁବିଧା ସୁଯୋଗ ଏବଂ ଋଣ ବ୍ୟବସ୍ଥା ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଲୋଚନା

0: ଘୋଷଣା ହୋଇଛି। ଜାତୀୟ ପରିସଂଖ୍ୟାନ ଦିବସ ଆଜି ପାଳନ କରାଯାଉଛି। ଜାତୀୟ ବିକାଶ ସମ୍ପର୍କିତ ସାମାଜିକ ଅର୍ଥନୈତିକ ଯୋଜନା ଏବଂ ନୀତି ପ୍ରଣୟନରେ ପରିସଂଖ୍ୟାନର ଗୁରୁତ୍ୱ ନେଇ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। 2007 ପ୍ରତିବର୍ଷ ଜୁନ୍ ମାସ 29 ତାରିଖରେ ଏହି ଦିବସ ପାଳିତ ହୋଇଆସୁଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ପ୍ରଶାସନିକ ତଥ୍ୟର ସାମର୍ଥ୍ୟକୁ ଉନ୍ମୁକ୍ତ କରିବା। ଭାରତୀୟ ପରିସଂଖ୍ୟାନର ଜନକ କୁହାଯାଉଥିବା ପ୍ରଫେସର ପ୍ରଶାନ୍ତ ଚନ୍ଦ୍ର ମହାଲନୋବିସ୍ଙ୍କ ପରିସଂଖ୍ୟାନ ପ୍ରତି ଅବଦାନକୁ ସମ୍ମାନ ଜଣାଇ ପ୍ରତିବର୍ଷ ତାଙ୍କ ଜୟନ୍ତୀରେ ଏହି ଦିବସ ପାଳନ କରାଯାଇଥାଏ। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ କାଳବୈଶାଖୀର ପ୍ରଭାବ ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଏବଂ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଶ୍ରବଣ ଯନ୍ତ୍ରର ବ୍ୟବହାର ଆଲୋଚନା କରିଛନ୍ତି ଡାକ୍ତର ଅଶ୍ୱିନୀ କୁମାର ଦାସ।
2: ଶ୍ରବଣ ଇନ୍ଦ୍ରିୟ କର୍ଣ୍ଣ ତିନି ବିଭାଗରେ ବିଭକ୍ତ, ଯଥା ବାହ୍ୟକର୍ଣ୍ଣ, ମଧ୍ୟକର୍ଣ୍ଣ ଓ ଅନ୍ତକର୍ଣ୍ଣ। ବାହ୍ୟକର୍ଣ୍ଣ, ମଧ୍ୟକର୍ଣ୍ଣ ଏବଂ ଅନ୍ତକର୍ଣ୍ଣ ମଧ୍ୟରେ କୌଣସି ଅସୁବିଧା ଦ୍ୱାରା ଶ୍ରବଣ ସମସ୍ୟା ହୋଇଥାଏ। ଶ୍ରବଣ ସମସ୍ୟାର ସମାଧାନ ଅସ୍ତ୍ରୋପଚାର କିମ୍ବା ଶ୍ରବଣ ଯନ୍ତ୍ର ବ୍ୟବହାର ଦ୍ୱାରା କରାଯାଏ। ଶ୍ରବଣ ଯନ୍ତ୍ର ସାଧାରଣତଃ ତିନି ଭାଗରେ ବିଭକ୍ତ, ଆନାଲଗ୍, ସେମି ଡିଜିଟାଲ ଏବଂ ଡିଜିଟାଲ ଶ୍ରବଣ ଯନ୍ତ୍ର। ଏହି ତିନୋଟି ମଧ୍ୟରୁ ଡିଜିଟାଲ ଶ୍ରବଣ ଯନ୍ତ୍ର ହେଉଛି ଅତ୍ୟାଧୁନିକ ଏବଂ ଦୀର୍ଘସ୍ଥାୟୀ। ଶ୍ରବଣ ଯନ୍ତ୍ରର ତିନୋଟି ମୁଖ୍ୟ ଅଂଶ ହେଉଛି ମାଇକ୍ରୋଫୋନ୍, ଆମ୍ପ୍ଲିଫାୟର ଏବଂ ରିସିଭର। ମାଇକ୍ରୋଫୋନ୍ ମାଧ୍ୟମରେ ଶବ୍ଦଗୁଡ଼ିକ ଆମ୍ପ୍ଲିଫାୟର ପାଖକୁ ପହଞ୍ଚେ ଏବଂ ଆମ୍ପ୍ଲିଫାୟର ଶବ୍ଦଗୁଡ଼ିକୁ ଜୋର କରି ରିସିଭର ପାଖକୁ ପହଞ୍ଚାଏ, ଯାହାଦ୍ୱାରା ଶ୍ରବଣ ସମସ୍ୟା ଥିବା ବ୍ୟକ୍ତି କଥାଗୁଡ଼ିକୁ ଭଲ ଭାବରେ ଶୁଣିପାରେ। ଶ୍ରବଣ ଯନ୍ତ୍ର ମୁକବଧିର ପିଲାମାନଙ୍କ ପାଇଁ ଏକ ଆଶାର ସଞ୍ଚାର କରିଛି। ଶ୍ରବଣ ଯନ୍ତ୍ର ଦ୍ୱାରା କଥାବାର୍ତ୍ତା ଶୁଣି ବଧିର ପିଲାମାନେ ଭାଷା ଶିଖିଥାନ୍ତି। ଯେକୌଣସି ଶ୍ରବଣ ଯନ୍ତ୍ର ବ୍ୟବହାର କରିବା ପୂର୍ବରୁ ଶ୍ରବଣ ସମସ୍ୟାର ସଠିକ୍ ମୂଲ୍ୟାଙ୍କନ କରିବା ନିହାତି ଆବଶ୍ୟକ, ଯାହାକୁ ଅଡିଓମେଟ୍ରି କୁହାଯାଏ। ଅଡିଓମେଟ୍ରି ଟେଷ୍ଟ ଦ୍ୱାରା ଶ୍ରବଣ ଶକ୍ତି ହ୍ରାସର ପରିମାଣ ଜାଣିହୁଏ। ସମ୍ପ୍ରତି 20 ଡେସିବେଲରୁ ଅଧିକା ଶୁଣୁଥିବା ବ୍ୟକ୍ତିମାନଙ୍କୁ ଶ୍ରବଣ ଦୋଷ ଅନ୍ତର୍ଭୁକ୍ତ କରାଯାଇଛି। 50 ଡେସିବେଲରୁ ଅଧିକ ଶୁଣୁଥିବା ବ୍ୟକ୍ତି ଶ୍ରବଣ ସମସ୍ୟାର ସମ୍ମୁଖୀନ ହୁଅନ୍ତି। 50 ଡେସିବେଲରୁ 90 ଡେସିବେଲ ପର୍ଯ୍ୟନ୍ତ ଶ୍ରବଣ ସମସ୍ୟା ଥିବା ବ୍ୟକ୍ତିମାନେ ଶ୍ରବଣ ଯନ୍ତ୍ରରୁ ଉପଯୁକ୍ତ ଲାଭ ପାଇପାରନ୍ତି। 90 ଡେସିବେଲରୁ ଅଧିକା ଶ୍ରବଣ ସମସ୍ୟା ଥିବା ବ୍ୟକ୍ତିଙ୍କ ପାଇଁ ଶ୍ରବଣ ଯନ୍ତ୍ର ସେତେ ଭଲ ଭାବରେ କାର୍ଯ୍ୟ କରେ ନାହିଁ। ଭୁଲ ଶ୍ରବଣ ଯନ୍ତ୍ର ବ୍ୟବହାର କରିବା ଦ୍ୱାରା ଶ୍ରବଣ ସମସ୍ୟା ବୃଦ୍ଧି ପାଇପାରେ। ଡିଜିଟାଲ ଶ୍ରବଣ ଯନ୍ତ୍ର କଥାଗୁଡ଼ିକ ନିଜେ ନିଜେ ପରିଷ୍କାର କରି ସ୍ନାୟୁ ଯନ୍ତ୍ର ପାଖକୁ ପଠାଏ, ଯାହାଦ୍ୱାରା ଏହି ଯନ୍ତ୍ର ବ୍ୟବହାର କରୁଥିବା ବ୍ୟକ୍ତି ସଠିକ୍ ଭାବେ କଥା ବୁଝିପାରେ ଏବଂ କଥାର ଜୋର ବଢ଼ାଇବା କିମ୍ବା କମେଇବାକୁ ପଡ଼େ ନାହିଁ, କାରଣ ଏହା ସ୍ୱତଃପ୍ରବୃତ ଭାବେ ହୋଇଥାଏ। ଆନାଲଗ୍ କିମ୍ବା ସେମି ଡିଜିଟାଲ ଶ୍ରବଣ ଯନ୍ତ୍ର ଦ୍ୱାରା କଥା ଶୁଣାଯାଏ, କିନ୍ତୁ ମେସିନ୍ରେ ହେଉଥିବା ଶବ୍ଦ ଯୋଗୁଁ କଥା ପରିଷ୍କାର ବୁଝାଯାଏ ନାହିଁ ଏବଂ ଏହାଦ୍ୱାରା ଶ୍ରବଣ ସମସ୍ୟା ମଧ୍ୟ ବୃଦ୍ଧି ପାଇଥାଏ। ଡିଜିଟାଲ ଶ୍ରବଣ ଯନ୍ତ୍ର ସାଧାରଣତଃ କାନ ପଛରେ, କାନ ଭିତରେ, ଅଳ୍ପ କାନ ଭିତରେ ଏବଂ ପୁରା କାନ ଭିତରେ ପିନ୍ଧାଯାଏ। କମ୍ ବୟସର ଯୁବକ ଏବଂ ଯୁବତୀମାନଙ୍କ ପାଇଁ କମ୍ କାନ ଭିତରେ ଏବଂ ପୁରା କାନ ଭିତରେ ଲଗାଯାଉଥିବା ଶ୍ରବଣ ଯନ୍ତ୍ର ଉପଯୋଗୀ ହୋଇଥାଏ। ଡିଜିଟାଲ ଶ୍ରବଣ ଯନ୍ତ୍ର ପାଇଁ କାନର ଆକାର ମାପ କରିବା ନିହାତି ଆବଶ୍ୟକ। ମାପ ଦ୍ୱାରା ତିଆରି ହୋଇଥିବା ଶ୍ରବଣ ଯନ୍ତ୍ର କାନରୁ ଖସିପଡ଼େ ନାହିଁ ଏବଂ ସଠିକ୍ ପରିମାଣର ଶବ୍ଦ କାନ ମଧ୍ୟରେ ପ୍ରବେଶ କରିଥାଏ। ଶ୍ରବଣ ଯନ୍ତ୍ର ବ୍ୟାଟେରୀ ମାଧ୍ୟମରେ ପରିଚାଳିତ ହୁଏ। କାନ ଭିତର ହିୟରିଂ ଏଡ୍ରେ ଗୋଟିଏ ବ୍ୟାଟେରୀ 15-25 ଦିନ ପର୍ଯ୍ୟନ୍ତ ବ୍ୟବହାର କରିହୁଏ। କାନ ଭିତରେ ଆଉ ପୁରା କାନ ଭିତରେ ଶ୍ରବଣ ଯନ୍ତ୍ରରେ ଗୋଟିଏ ବ୍ୟାଟେରୀ 5-7 ଦିନ ପର୍ଯ୍ୟନ୍ତ ବ୍ୟବହାର କରିହୁଏ। ଶ୍ରବଣ ଯନ୍ତ୍ର ବ୍ୟବହାର କରୁଥିବା ବ୍ୟକ୍ତି କିଛିଟା ସାବଧାନତା ଅବଲମ୍ବନ କରିବା ନିହାତି ଦରକାର, ଯଦ୍ୱାରା ଶ୍ରବଣ ଯନ୍ତ୍ର ନଷ୍ଟ ହେବ ନାହିଁ। ଶୋଇଲା ଏବଂ ଗାଧୋଇଲା ବେଳେ ଶ୍ରବଣ ଯନ୍ତ୍ର ବ୍ୟବହାର ନ କରିବା, ଶ୍ରବଣ ଯନ୍ତ୍ରକୁ ପାଣିଠାରୁ ବଞ୍ଚେଇକରି ରଖିବା। ବର୍ତ୍ତମାନ ଜଳ ନିରୋଧକ ଶ୍ରବଣ ଯନ୍ତ୍ର ଉପଲବ୍ଧ ହେଲାଣି। ସଠିକ୍ ସମୟରେ ଶ୍ରବଣ ଯନ୍ତ୍ରର ବ୍ୟାଟେରୀ ବଦଳାଇବା, ଶ୍ରବଣ ଯନ୍ତ୍ରକୁ ଉଚ୍ଚ ଜାଗାରୁ ତଳକୁ ନ ପକାଇବା।
1: ଶେଷ ହେଲା ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣୁଥିଲେ

0: ବଣ ଯନ୍ତ୍ରର ବ୍ୟବହାର ଆଲୋଚନା କରିଥିଲେ ଡାକ୍ତର ଅଶ୍ୱିନୀ କୁମାର ଦାସ।
1: श्रोता बंधु मैंने कार्यक्रम

0: ସମୟ ବର୍ତ୍ତମାନ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ନିରନ୍ତର ବିକାଶ କ୍ଷେତ୍ରରେ ନେତୃତ୍ୱ ପାଇଁ ସେସେଲ୍ସର ସର୍ବୋଚ୍ଚ ସମ୍ମାନ ଗାର୍ଡିଆନ୍ ଅଫ୍ ଦ ବ୍ଲୁ ହରାଇଜନ୍ରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ। ଦେଶବ୍ୟାପୀ ଆଜି ସମଗ୍ର ଶିଶୁ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ସ୍ୱାସ୍ଥ୍ୟମନ୍ତ୍ରୀ। ପୁରୀରେ ଆଜି ଅନୁଷ୍ଠିତ ହେଉଛି ଦେବସ୍ନାନ ପୂର୍ଣ୍ଣିମା। ରତ୍ନବେଦୀ ଛାଡ଼ି ସ୍ନାନବେଦୀକୁ ବିଜେ କଲେ ଚତୁର୍ଦ୍ଧାମୂର୍ତ୍ତି। ଆମେରିକା ଓ ଇରାନ୍ ମଧ୍ୟରେ ଆସନ୍ତାକାଲି ପୁଣି ଥରେ ହେବ ଆଲୋଚନା ଏବଂ ଏଫ୍ଆଇଏଚ୍ ହକି ପୁରୁଷ ପ୍ରୋ ଲିଗ୍ର ରିଭର୍ସ ମ୍ୟାଚ୍ରେ ଇଂଲଣ୍ଡକୁ 3-2 ଗୋଲ୍ରେ ପରାସ୍ତ କଲା ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପରିବେଶ ସଂରକ୍ଷଣ ଏବଂ ନିରନ୍ତର ବିକାଶ କ୍ଷେତ୍ରରେ ନେତୃତ୍ୱ ପାଇଁ ସେସେଲ୍ସର ସର୍ବୋଚ୍ଚ ସମ୍ମାନ ଗାର୍ଡିଆନ୍ ଅଫ୍ ଦ ବ୍ଲୁ ହରାଇଜନ୍ ପ୍ରଦାନ କରାଯାଇଛି। ସେସେଲ୍ସ ରାଷ୍ଟ୍ରପତି ପ୍ୟାଟ୍ରିକ୍ ହର୍ମିନି ଏହି ସମ୍ମାନ ପ୍ରଦାନ କରିଛନ୍ତି। ନିରନ୍ତର ବିକାଶକୁ ପ୍ରୋହାହନ ଦେବା, ସବୁଜ ଦୃଷ୍ଟିକୋଣ, ବିକାଶଶୀଳ ଦେଶମାନଙ୍କ ସ୍ୱାର୍ଥର ସୁରକ୍ଷା, ନୀଳ ଅର୍ଥନୀତିର ପ୍ରସାର, ଜଳବାୟୁ ପରିବର୍ତ୍ତନ ମୁକାବିଲା, ସାମୁଦ୍ରିକ ସମ୍ପଦର ନିରନ୍ତର ପରିଚାଳନା ଏବଂ କ୍ଷୁଦ୍ର ଦ୍ୱୀପରାଷ୍ଟ୍ରମାନଙ୍କ ବିକାଶକୁ ପ୍ରାଧାନ୍ୟ ଦେବାରେ ଶ୍ରୀ ମୋଦିଙ୍କ ଅବଦାନକୁ ସ୍ୱୀକୃତି ଦେଇ ଏହି ସମ୍ମାନ ପ୍ରଦାନ କରାଯାଇଛି। ସମ୍ମାନ ଗ୍ରହଣ କରି ପ୍ରଧାନମନ୍ତ୍ରୀ ମୋଦି ସେସେଲ୍ସର ସରକାର ଓ ସେଠାକାର ଜନସାଧାରଣଙ୍କୁ କୃତଜ୍ଞତା ଜଣାଇଛନ୍ତି। ଜଳବାୟୁ ପରିବର୍ତ୍ତନର ଆହ୍ୱାନକୁ ମୁକାବିଲା କରୁଥିବା ସମସ୍ତ ଦେଶଙ୍କୁ ସେ ଏହି ସମ୍ମାନ ଉତ୍ସର୍ଗ କରିବା ସହ ପରିବେଶ ସୁରକ୍ଷା ଭବିଷ୍ୟତ ପିଢ଼ି ପ୍ରତି ଆମର ଦାୟିତ୍ୱ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେସେଲ୍ସର ସ୍ୱାଧୀନତାର 50ତମ ବାର୍ଷିକୀ ଉପଲକ୍ଷେ ଆୟୋଜିତ ଜାତୀୟ ଦିବସ ଉତ୍ସବରେ ଯୋଗ ଦେଇଛନ୍ତି। ଶ୍ରୀ ମୋଦି ମୁଖ୍ୟ ଅତିଥି ଭାବେ ଏହି ଉତ୍ସବରେ ସାମିଲ ହୋଇଥିବାବେଳେ ଏହି ସମ୍ମାନ ପାଇବା କ୍ଷେତ୍ରରେ ସେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ। ନୌସେନା ଓ ସ୍ଥଳସେନାର ଏକ ଭାରତୀୟ ମାର୍ଚିଂ ଦଳ ସେଠାରେ ଅନୁଷ୍ଠିତ ପରେଡ୍ରେ ଅଂଶଗ୍ରହଣ କରିଥିଲା। ଭାରତ ସେସେଲ୍ସ ମଧ୍ୟରେ ଥିବା ଘନିଷ୍ଠ ଓ ସ୍ୱତନ୍ତ୍ର ସହଭାଗିତାକୁ ଏହା ପ୍ରତିଫଳିତ କରିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ସେସେଲ୍ସର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେସେଲ୍ସ ରାଷ୍ଟ୍ରପତି ପ୍ୟାଟ୍ରିକ୍ ହର୍ମିନିଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀ ମୋଦି ଗତ ଶନିବାର ସେସେଲ୍ସରେ ପହଞ୍ଚିଥିଲେ। ଏହି କାର୍ଯ୍ୟକ୍ରମରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଦୋଭାଲ ଏବଂ ମରିସସ୍ର ପ୍ରଧାନମନ୍ତ୍ରୀ ନବୀନ ଚନ୍ଦ୍ର ରାମଗୁଲମ ମଧ୍ୟ ଉପସ୍ଥିତ ଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଭାରତ ମହାସାଗର ଅଞ୍ଚଳର ଏକ ପ୍ରମୁଖ ସାମୁଦ୍ରିକ ପଡ଼ୋଶୀ ଦେଶ ଭାବେ ସେସେଲ୍ସ ରହିଥିବାବେଳେ ମହାସାଗର ଯୋଜନାରେ ସେସେଲ୍ସ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ସେସେଲ୍ସରେ ମରିସସ୍ର ପ୍ରଧାନମନ୍ତ୍ରୀ ଡକ୍ଟର ନବୀନ ଚନ୍ଦ୍ର ରାମଗୁଲାମଙ୍କ ସହ ସାକ୍ଷାତ କରିଛନ୍ତି। ଉଭୟ ନେତା ଭାରତ ଓ ମରିସସ୍ ମଧ୍ୟରେ ଚାଲିଥିବା ସହଯୋଗ ସମ୍ପର୍କରେ ଆଲୋଚନା କରିଥିଲେ। ଭାରତ ପକ୍ଷରୁ ପ୍ରଦାନ କରାଯାଇଥିବା ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ୍ର କାର୍ଯ୍ୟକାରିତା କ୍ଷେତ୍ରରେ ହୋଇଥିବା ପ୍ରଗତିର ମଧ୍ୟ ଉଭୟ ନେତା ସମୀକ୍ଷା କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ମରିସସ୍ର ବିକାଶ ଓ ପ୍ରଗତି ନେଇ ଦ୍ୱିପାକ୍ଷିକ ସହଯୋଗରେ ଚାଲିଥିବା ପ୍ରକଳ୍ପଗୁଡ଼ିକ ମରିସସ୍ର ସ୍ୱାସ୍ଥ୍ୟସେବା, ସଂଯୋଗ ବ୍ୟବସ୍ଥା, ନିରନ୍ତର ବିକାଶ ଏବଂ ନୀଳ ଅର୍ଥନୀତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିବ ବୋଲି କହିଛନ୍ତି। ଭାରତର ଭିଜନ ମହାସାଗର ଏବଂ ପଡ଼ୋଶୀ ପ୍ରଥମ ନୀତି ଅଧୀନରେ ଭାରତ ମରିସସ୍ ମଧ୍ୟରେ ବୃଦ୍ଧି ପାଉଥିବା ରଣନୀତିକ ଭାଗିଦାରୀର ଗୁରୁତ୍ୱ ତଥା ଗ୍ଲୋବାଲ୍ ସାଉଥ୍ ପ୍ରତି ଦୁଇ ଦେଶର ପ୍ରତିବଦ୍ଧତାକୁ ଉଭୟ ପ୍ରଧାନମନ୍ତ୍ରୀ ଦୋହରାଇଥିଲେ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଆଜି ନୂଆଦିଲ୍ଲୀରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପରିଷଦର ଷୋଡ଼ଶ ସମ୍ମିଳନୀରେ ସମଗ୍ର ଶିଶୁ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏହି କାର୍ଯ୍ୟକ୍ରମ ପ୍ରଥମ 3 ବର୍ଷ ସମ୍ପୂର୍ଣ୍ଣ ଯତ୍ନର ପରିକଳ୍ପନାକୁ ଅଗ୍ରାଧିକାର ଦେବ। ଶିଶୁର ବଞ୍ଚି ରହିବା, ସୁସ୍ଥ ବିକାଶ, ପୁଷ୍ଟି ସାଧନ ଏବଂ ପ୍ରାରମ୍ଭିକ ମସ୍ତିଷ୍କ ବିକାଶ କ୍ଷେତ୍ରରେ ଜନ୍ମରୁ ପ୍ରଥମ 3 ବର୍ଷର ଗୁରୁତ୍ୱକୁ ନେଇ ଏହି କାର୍ଯ୍ୟକ୍ରମ କରାଯାଉଛି। ସୂଚନା ଅନୁଯାୟୀ ଏହି କାର୍ଯ୍ୟକ୍ରମରେ ଜନ୍ମରୁ 3 ବର୍ଷ ପର୍ଯ୍ୟନ୍ତ ଶିଶୁମାନଙ୍କ ପାଇଁ

ଘର ଓ ସମୁଦାୟ ଭିତ୍ତିକ ସମନ୍ୱିତ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ। ପଦକ୍ଷେପ ଅଧୀନରେ ବିପଦରେ ଥିବା ଶିଶୁମାନଙ୍କ ପାଇଁ ଅତିରିକ୍ତ ଗୃହ ପରିଦର୍ଶନ ସହ ବିପଦ ଆଧାରିତ ଅନୁଧ୍ୟାନ ବ୍ୟବସ୍ଥା ପ୍ରଚଳନ କରାଯିବ। କାର୍ଯ୍ୟକ୍ରମ ଅଧୀନରେ ପ୍ରସବ ପରବର୍ତ୍ତୀ ମାନସିକ ସ୍ୱାସ୍ଥ୍ୟ ଯାଞ୍ଚ, ଶୈଶବର ପ୍ରାରମ୍ଭିକ ବିକାଶ ଏବଂ ସମନ୍ୱିତ ସ୍ୱାସ୍ଥ୍ୟ ପ୍ଲାଟଫର୍ମ ମାଧ୍ୟମରେ ଡିଜିଟାଲ ନିରୀକ୍ଷଣ ବ୍ୟବସ୍ଥାକୁ ମଧ୍ୟ ସାମିଲ କରାଯିବ। ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଆଜି ଶ୍ରୀମନ୍ଦିର ସ୍ନାନ ମଣ୍ଡପକୁ ଚତୁର୍ଦ୍ଧାମୂର୍ତ୍ତି ବିଜେ କରିଛନ୍ତି। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଠାକୁରଙ୍କର ପହଣ୍ଡି ବିଜେ ଆରମ୍ଭ ହୋଇଥିଲା। ଆଜି ସକାଳେ ମହାପ୍ରଭୁଙ୍କ ମଙ୍ଗଳାର୍ପଣ, ପୁଷ୍ପାଞ୍ଜଳି, ଦୋରଲାଗି ନୀତି ଶେଷ ହେବା ପରେ ପହଣ୍ଡି ଆରମ୍ଭ ହୋଇଥିଲା। ପ୍ରଥମେ ଚକ୍ରରାଜ ସୁଦର୍ଶନ ସ୍ନାନବେଦୀକୁ ବିଜେ କରିଥିଲେ, ପରେ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ ଜଗନ୍ନାଥ ରତ୍ନବେଦୀ ଛାଡ଼ି ସ୍ନାନବେଦୀକୁ ବିଜେ କରିଛନ୍ତି। ମହାପ୍ରଭୁଙ୍କ ଆଜି ଦୁର୍ଲଭ ଗଜବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ପୁରୀ ଗସ୍ତରେ ଆସି ସ୍ନାନମଣ୍ଡପରେ ଠାକୁରଙ୍କର ଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପିୟୁଷ ଗୋଏଲ ବ୍ରିଟେନ୍ ଗସ୍ତ ଶେଷ କରି ଏବେ ଗ୍ରୀସ୍ର ଏଥେନ୍ସରେ ଏକ ଉଚ୍ଚସ୍ତରୀୟ ଭାରତୀୟ ବ୍ୟବସାୟିକ ପ୍ରତିନିଧି ଦଳର ନେତୃତ୍ୱ ନେଉଛନ୍ତି। ବାଣିଜ୍ୟ, ପୁଞ୍ଜିନିବେଶ ଏବଂ ରଣନୈତିକ ଆର୍ଥିକ ସହଯୋଗକୁ ସୁଦୃଢ଼ କରିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଗ୍ରୀସ୍ ଗସ୍ତ ସମୟରେ ପ୍ରତିନିଧି ଦଳ ଏଥେନ୍ସ ଷ୍ଟାର୍ଟଅପ୍ ବିଜିନେସ୍ ଇନ୍କ୍ୟୁବେଟରରେ ଯୋଗଦେବେ। ଏଥେନ୍ସ ଚାମ୍ବର ଅଫ୍ କମର୍ସ ଏବଂ ଇଣ୍ଡଷ୍ଟ୍ରିରେ ଭାରତ ଓ ଗ୍ରୀସ୍ର ଶିଳ୍ପ କ୍ଷେତ୍ରର ପ୍ରମୁଖ ପ୍ରତିନିଧିମାନଙ୍କ ସହ ଭିତ୍ତିଭୂମି ବିକାଶ, ଡିଜିଟାଲୀକରଣ, ପ୍ରତିରକ୍ଷା, ଖାଦ୍ୟ ଓ କୃଷି କ୍ଷେତ୍ରକୁ ନେଇ ଗୋଲଟେବୁଲ୍ ବୈଠକ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଶ୍ରୀ ଗୋଏଲ ଲଣ୍ଡନରେ ଆୟୋଜିତ ଇଣ୍ଡିଆ ୟୁକେ ପାର୍ଟନର୍ସ ଇନ୍ ପ୍ରୋଗ୍ରେସ୍ ବ୍ୟବସାୟିକ ପୂର୍ଣ୍ଣାଙ୍ଗ ଅଧିବେଶନରେ ଯୋଗଦେଇ ତାଙ୍କର ବ୍ରିଟେନ୍ ଗସ୍ତ ଶେଷ କରିଥିଲେ। ଆମେରିକା ଏବଂ ଇରାନ ମଧ୍ୟରେ ଆସନ୍ତାକାଲି ପୁଣି ଆଲୋଚନା ଆରମ୍ଭ ହେବ। ହରମୁଜ ପ୍ରଣାଳୀକୁ ନେଇ ଉପୁଜିଥିବା ବିବାଦର ସମାଧାନ ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି। ହରମୁଜ ପ୍ରଣାଳୀ ଅଞ୍ଚଳରେ ଉଭୟ ପକ୍ଷର ଏକାଧିକ ପର୍ଯ୍ୟାୟରେ ଆକ୍ରମଣ ପରେ ଦ୍ୱିପାକ୍ଷିକ ଆଲୋଚନା ବିଷୟରେ ଘୋଷଣା କରାଯାଇଛି। ଯୁଦ୍ଧବିରତି ଉଲ୍ଲଙ୍ଘନ କରି ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କରିଥିବା ଅଭିଯୋଗରେ ଆମେରିକା ଇରାନ୍ର ସାମରିକ ଘାଟିଗୁଡ଼ିକ ଉପରେ ଆକ୍ରମଣ କରିଥିଲା। ଜବାବରେ ଇରାନ୍ ବାହାରିନ୍ ଓ କୁଏତରେ ଥିବା ଆମେରିକୀୟ ସାମରିକ ଘାଟିଗୁଡ଼ିକ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ମାଧ୍ୟମରେ ଆକ୍ରମଣ କରିଥିଲା। ଆମେରିକାର ଜଣେ ଅଧିକାରୀ କହିଛନ୍ତି ବର୍ତ୍ତମାନ ପାଇଁ ଉଭୟ ପକ୍ଷ ସାମରିକ କାର୍ଯ୍ୟକଳାପରୁ ବିରତ ରହିବେ ଏବଂ ଆଲୋଚନା ଜାରି ରହିଥିବା ବେଳେ ହରମୁଜ ପ୍ରଣାଳୀରେ ଜାହାଜ ଚଳାଚଳ ସ୍ୱାଭାବିକ ରହିବ। ପାକିସ୍ତାନ ଆଫଗାନିସ୍ତାନ ସୀମାରେ ପାକିସ୍ତାନ ସୁରକ୍ଷା ବଳ ପକ୍ଷରୁ ଆତଙ୍କବାଦୀଙ୍କ ଆଡ଼ା ଏବଂ ଆଶ୍ରୟସ୍ଥଳ ଉପରେ ଆକ୍ରମଣରେ 29 ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ସାମାଜିକ ଗଣମାଧ୍ୟମରେ ସେଠାକାର ସୂଚନା ମନ୍ତ୍ରୀ ଅତାଉଲ୍ଲା ତାରାର କହିଛନ୍ତି ଦେଶର ବିଭିନ୍ନ ସ୍ଥାନରେ ଘଟିଥିବା ଏକାଧିକ ଆତଙ୍କବାଦୀ ଆକ୍ରମଣର ପ୍ରତିକ୍ରିୟା ସ୍ୱରୂପ ଏହି ଅଭିଯାନ ଆରମ୍ଭ କରାଯାଇଥିଲା। ଗତକାଲି ବନ୍ଧୁକ ଏବଂ ବିସ୍ଫୋରକରେ ସଜ୍ଜିତ ଆତଙ୍କବାଦୀମାନେ ଦକ୍ଷିଣ ବନ୍ଦର ସହର କରାଚିରେ ଥିବା ଅର୍ଦ୍ଧସାମରିକ ବଳ ରେଞ୍ଜର୍ସର ଆଞ୍ଚଳିକ ମୁଖ୍ୟାଳୟ ଉପରେ ଆକ୍ରମଣ କରି 3 ଜଣ ସୈନିକଙ୍କୁ ହତ୍ୟା କରିଥିଲେ। ସୁରକ୍ଷା ବଳ 3 ଜଣ ଆକ୍ରମଣକାରୀଙ୍କୁ ନିପାତ କରିବା ସହ ଆହତ ଅବସ୍ଥାରେ ଜଣେ ଆକ୍ରମଣକାରୀକୁ ଗିରଫ କରିଥିଲେ। ସେ ଜଣେ ଆଫଗାନିସ୍ତାନ ନାଗରିକ ବୋଲି ପାକିସ୍ତାନ ସେନା ପକ୍ଷରୁ କୁହାଯାଇଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ ଆଜି ରାତି 9:30 କ୍ଷୁଦ୍ର ବ୍ୟବସାୟର ବିକାଶ ଏବଂ ଉଦ୍ୟୋଗୀମାନଙ୍କ ଲାଗି ସୁଯୋଗ ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ଭାରତ ସରକାରଙ୍କ ଏମ୍ଏସ୍ଏମ୍ଇ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଡକ୍ଟର ରଜନୀଶ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01173711744 2331 4481 2371 01 7106 ନମ୍ଘରକୁ ଡାଏଲ କରିବାକୁ ହେବ। ଏହାବ୍ୟତୀତ ଶ୍ରୋତାମାନେ 92890940044 ନମ୍ଘରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଏୟାର ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଲଣ୍ଡନଠାରେ ଗତକାଲି ଅନୁଷ୍ଠିତ ଏଫ୍ଆଇଏଚ୍ ହକି ପ୍ରୋ ଲିଗ୍ର ରିଭର୍ସ ମ୍ୟାଚ୍ରେ ଭାରତୀୟ ପୁରୁଷ ହକି ଦଳ ପେନାଲ୍ଟି ସୁଟ୍ଆଉଟ୍ରେ 3-2 ଇଂଲଣ୍ଡକୁ ପରାସ୍ତ କରିଛି। ହକି ବିଶ୍ୱକପ୍ ପୂର୍ବରୁ ଏହା ଭାରତର ଶେଷ ଏଫ୍ଆଇଏଚ୍ ପ୍ରୋ ଲିଗ୍ ମ୍ୟାଚ୍ ଥିଲା। ଫିଫା ବିଶ୍ୱକପ୍ର ନକ୍ଆଉଟ୍ ପର୍ଯ୍ୟାୟରେ ଯୁକ୍ତରାଷ୍ଟ୍ରର ଲସ୍ ଆଞ୍ଜେଲସ୍ରେ କାନାଡ଼ା 1-0 ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ପ୍ରଥମ ନକ୍ଆଉଟ୍ ବିଜୟ ହାସଲ କରିଛି। ଆସନ୍ତା ଜୁଲାଇ ମାସ 4 ଶନିବାର ଦିନ ହ୍ୟୁଷ୍ଟନ୍ରେ କାନାଡ଼ା ନେଦରଲ୍ୟାଣ୍ଡସ୍ କିମ୍ବା ମରକୋ ବିପକ୍ଷରେ ମ୍ୟାଚ୍ ଖେଳିବ। ଗ୍ରୁପ୍ ପର୍ଯ୍ୟାୟ ଶେଷ ହେବା ପରେ ଅବଶିଷ୍ଟ 32 ଦଳକୁ ନେଇ 2026 ଫିଫା ବିଶ୍ୱକପ୍ର ନକ୍ଆଉଟ୍ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହୋଇଛି। ପୁରୁଷ କ୍ରିକେଟ୍ରେ ବେଲ୍ଫାଷ୍ଟ୍ରେ 2 ବିଶିଷ୍ଟ ଟି20 ଆନ୍ତର୍ଜାତୀୟ ଶୃଙ୍ଖଳାର ଦ୍ୱିତୀୟ ତଥା ଅନ୍ତିମ ମ୍ୟାଚ୍ରେ ଆୟାରଲ୍ୟାଣ୍ଡ 1 ରନ୍ରେ ଭାରତକୁ ପରାସ୍ତ କରିଛି। ଆଇସିସି ମହିଳା ଟି20 ବିଶ୍ୱକପ୍ରେ ଲଣ୍ଡନର ଲର୍ଡ଼ସ୍ ଗ୍ରାଉଣ୍ଡରେ ଗ୍ରୁପ୍ ଏ ର ଶେଷ ମ୍ୟାଚ୍ରେ ଅଷ୍ଟ୍ରେଲିଆ 6 ଭାରତକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଭାରତ

0: କୋଡ଼ିଏ ଓଭରରେ ଚାରି ୱିକେଟ୍ ହରାଇ 170 ରନ୍ କରିଥିଲା। ୟୁଏସ୍ ଓପନ୍ 2026 ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ଭାରତର କିଦାମ୍ବି ଶ୍ରୀକାନ୍ତ କାଲିଫର୍ଣ୍ଣିଆରେ ଅନୁଷ୍ଠିତ ପୁରୁଷ ଫାଇନାଲ୍ରେ ସୁଲିଆଙ୍କ ବିପକ୍ଷରେ ମ୍ୟାଚ୍ ଖେଳିବେ। ନିରନ୍ତର ବିକାଶ କ୍ଷେତ୍ରରେ ନେତୃତ୍ୱ ପାଇଁ ସେସେଲ୍ସର ସର୍ବୋଚ୍ଚ ସମ୍ମାନ ଗାର୍ଡିଆନ୍ ଅଫ୍ ଦ ବ୍ଲୁ ହରାଇଜନ୍ରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ। ଦେଶବ୍ୟାପୀ ଆଜି ସମଗ୍ର ଶିଶୁ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ସ୍ୱାସ୍ଥ୍ୟମନ୍ତ୍ରୀ। ପୁରୀରେ ଆଜି ଅନୁଷ୍ଠିତ ହେଉଛି ଦେବସ୍ନାନ ପୂର୍ଣ୍ଣିମା। ରତ୍ନବେଦୀ ଛାଡ଼ି ସ୍ନାନବେଦୀକୁ ବିଜେ କଲେ ଚତୁର୍ଦ୍ଧ ମୂର୍ତ୍ତି। ଆମେରିକା ଓ ଇରାନ୍ ମଧ୍ୟରେ ଆସନ୍ତାକାଲି ପୁଣି ଥରେ ହେବ ଆଲୋଚନା ଏବଂ ଏଫ୍ଆଇଏଚ୍ ହକି ପୁରୁଷ ପ୍ରୋ ଲିଗ୍ର ରିଭର୍ସ ମ୍ୟାଚ୍ରେ ଇଂଲଣ୍ଡକୁ 3-2 ଗୋଲ୍ରେ ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ବର୍ଣ୍ଣବିଭା ବର୍ଣ୍ଣାଳୀ କ୍ରମରେ ଆଜିର କାର୍ଯ୍ୟକ୍ରମ ସୁରଭି। ପ୍ରଯୋଜନା ମନୋଜ କୁମାର ପୂଜାରୀ। ଉପସ୍ଥାପନା ଦମୟନ୍ତୀ ବୈକାର। ଶୁଣିବା କାର୍ଯ୍ୟକ୍ରମ ସୁରଭି।

ନମସ୍କାର। ସୁରଭିର ଅନ୍ୟ ଏକ ଫ୍ରେସ୍ ଆଉ ସୁନ୍ଦର ଅଧ୍ୟାୟକୁ ମୁଁ ଦମୟନ୍ତୀ ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି। ଆଜି କାର୍ଯ୍ୟକ୍ରମ ଆରମ୍ଭରେ ଗୋଟିଏ ଛୋଟ କାହାଣୀ କହିବି, ମନ ଦେଇକି ଶୁଣନ୍ତୁ। କପିଳ ବସ୍ତୁର ରାଜା ଶୁଦ୍ଧୋଦନ, ତାଙ୍କର ଏକମାତ୍ର ଅଳିଅଳ ପୁତ୍ର ସିଦ୍ଧାର୍ଥ। ସିଦ୍ଧାର୍ଥଙ୍କୁ ନେଇ ଶୁଦ୍ଧୋଦନଙ୍କର ଅନେକ ସ୍ୱପ୍ନ। ତାଙ୍କ ଅନ୍ତି ତାଙ୍କ ପୁତ୍ର ରାଜ୍ୟର ଭାର ସମ୍ଭାଳିବ। ସେହି ଅନୁସାରେ ସେ ସିଦ୍ଧାର୍ଥଙ୍କୁ 16 ବର୍ଷ ବୟସରେ ବିବାହ କରିଦିଅନ୍ତି ଯଶୋଧାରାଙ୍କ ସହ। ଯଶୋଧାରା ଥିଲେ ଅପୂର୍ବ ସୁନ୍ଦରୀ। ବିବାହ ପରେ ପରେ ଦୁହିଁଙ୍କର ଏକ ପୁତ୍ର ସନ୍ତାନ ବି ଜନ୍ମ ଲାଭ କରେ, ନା ତାର ରାହୁଳ। ହସ ଖୁସିର ସଂସାର, ସିଦ୍ଧାର୍ଥ, ଯଶୋଧାରା ଏବଂ ରାହୁଳ ଅତି ଆନନ୍ଦରେ ଜୀବନଯାପନ କରୁଥାନ୍ତି। ହଠାତ୍ ଦିନେ ଏସବୁରେ ପୂର୍ଣ୍ଣଚ୍ଛେଦ ପକାଇ ସିଦ୍ଧାର୍ଥ ଚାଲିଗଲେ। ସ୍ତ୍ରୀଙ୍କ ପ୍ରେମ, ପୁତ୍ରର ମୋହ, ରାଜଗାଦୀର ଆକର୍ଷଣ, କ୍ଷମତାର ଲାଳସା, ସବୁକିଛିକୁ ସମ୍ପୂର୍ଣ୍ଣ ରୂପେ ତ୍ୟାଗ କରି ସିଦ୍ଧାର୍ଥ ବଞ୍ଚିଲେ ସନ୍ନ୍ୟାସ ଜୀବନକୁ। ସେଇଠୁ ଇତିହାସ କଡ଼ଲି ଉଠିଲା। ସିଦ୍ଧାର୍ଥ ହେଲେ ବୁଦ୍ଧଦେବ, ସମଗ୍ର ବିଶ୍ୱରେ ପରିଚିତ ହେଲେ, ସମଗ୍ର ବିଶ୍ୱରେ ପୂଜିତ ହେଲେ। କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି, ଏଇ ଯେଉଁ ସିଦ୍ଧାର୍ଥରୁ ବୁଦ୍ଧଦେବ ପର୍ଯ୍ୟନ୍ତର ଯାତ୍ରା ପଛରେ ଯଶୋଧାରାଙ୍କର ଭୂମିକା ସମ୍ପର୍କରେ? ଯଦିବା ଏ ସମ୍ପର୍କରେ ଇତିହାସ ନିରବ, କିନ୍ତୁ ଯେ କେହି ଦରଦୀ ମଣିଷ, ଯେ କେହି ଅନୁଭବୀ ମଣିଷ ନିଶ୍ଚୟ ଅନୁଭବ କରିଥିବ ଯଶୋଧାରାଙ୍କର ତ୍ୟାଗ ଜଳାଞ୍ଜଳି ସମ୍ପର୍କରେ, ବୁଦ୍ଧଦେବ ତିଆରି ହେବା ପଛରେ ଯଶୋଧାରାଙ୍କର ଅବଦାନ ସମ୍ପର୍କରେ, ଭୂମିକା ସମ୍ପର୍କରେ। ଆଜ୍ଞା, ଏ କାହାଣୀ ପାଖାପାଖି 30-35 ବର୍ଷ ତଳର। ଆଜି ଏଠି ମୁଁ କାହିଁକି କହୁଛି ଆପଣ ନିଶ୍ଚୟ ଭାବୁଥିବେ ନା? ଆଜ୍ଞା, ଏ କାହାଣୀର ପୁନରାବୃତ୍ତି ଘଟିଛି। ଆପଣ ଜାଣିଛନ୍ତି ଓଡ଼ିଆ ମୁଭିର ସୁପରଷ୍ଟାର ଶ୍ରୀରାମ ପଣ୍ଡାଙ୍କୁ। ହଠାତ୍ ଦିନେ ତାଙ୍କର ଗ୍ଲେମର ଦୁନିଆକୁ ଛାଡ଼ି ସେ ପାଲଟି ଯାଇଥିଲେ ସ୍ୱାମୀ ନିତ୍ୟ ଚୈତନ୍ୟ, ଆଉ ପଛରେ ଛାଡ଼ିଗଲେ ସବୁକିଛି। ସବୁ ଜଞ୍ଜାଳକୁ ମୁଣ୍ଡେଇ ଦେଲେ ସ୍ତ୍ରୀ ତ୍ରିପୁରା ମିଶ୍ରଙ୍କ ଉପରେ। ହଁ, ଡକ୍ଟର ତ୍ରିପୁରା ମିଶ୍ର, ଓଡ଼ିଆ ସିନେମାର ଜଣେ ପ୍ରତିଷ୍ଠିତ, ଜଣେ ବରିଷ୍ଠ ଅଭିନେତ୍ରୀ, ଜଣେ ପ୍ରାଧ୍ୟାପିକା, ଜଣେ ଯୋଗଗୁରୁ। ସୁରଭିର ଗତ ଅଧ୍ୟାୟରେ ଆପଣ ତାଙ୍କଠାରୁ ଏହି ସମ୍ପର୍କରେ ଶୁଣିସାରିଛନ୍ତି, ଆଉ କିଛି କଥା ସେ ଆଲୋଚନା କରିଛନ୍ତି ଆଜିର ଅଧ୍ୟାୟରେ। ଯିବା ଶୁଣିବା ଓଡ଼ିଆ ସିନେମାର ବରିଷ୍ଠ ଅଭିନେତ୍ରୀ, ପ୍ରାଧ୍ୟାପିକା ତଥା ଯୋଗଗୁରୁ ଡକ୍ଟର ତ୍ରିପୁରା ମିଶ୍ରଙ୍କୁ।

0: ଅଧ୍ୟାପିକା ଜଣେ ବରିଷ୍ଠ ଅଭିନେତ୍ରୀ ଡକ୍ଟର ତ୍ରିପୁରା ମିଶ୍ର ବର୍ତ୍ତମାନ ଅଛନ୍ତି ଆମ ସହିତ ଆଲୋଚନା କରିଛନ୍ତି ତାଙ୍କର ଆକ୍ଟିଂ କ୍ୟାରିୟର ସମ୍ପର୍କରେ। ତ ମ୍ୟାମ୍, ଆପଣ 70 ଦଶକରେ ପାଦ ଦେଲେ ଓଡ଼ିଆ ସିନେମାରେ, ଯେଉଁ ସମୟରେ ଆପଣ ଅଭିନୟ ଦୁନିଆକୁ ଆସିଲେ ସେତେବେଳେ ବହୁତ ଗୁଡ଼ିଏ ରେଷ୍ଟ୍ରିକ୍ସନ୍ ଥିଲା ନାରୀମାନଙ୍କ ପାଇଁ ସ୍ପେଶାଲି। ଆପଣ ବରହମପୁରର ଦେଟୁ ଗୋଟେ ବ୍ରାହ୍ମିଣ ଫ୍ୟାମିଲିରୁ ବିଲଙ୍ଗସ୍ କରନ୍ତି, ସେଟା ତ ଆହୁରି ରେଷ୍ଟ୍ରିକ୍ସନ୍। କେମିତି ଥିଲା ସେହି ସମୟର ଚିତ୍ର
1: କହିବାକୁ ଗଲେ, ଆକ୍ଚୁଆଲି ଚେଞ୍ଜ ଇଜ୍ ଅଲୱେଜ୍ ଇନଭିଟେବଲ।
0: ଆଜ୍ଞା,
1: ପରିବର୍ତ୍ତନ ସବୁବେଳେ ଅବଶ୍ୟ ଭାବେ ସବୁବେଳେ ରହିବ, ପରିବର୍ତ୍ତନଟା ଗୋଟେ ଗତିଶୀଳ ହେଇକି ଚାଲେ। ତେଣୁ ମୂଳଦୁଆ ଯେ ଆମେ ଦେଇଛୁ ବୋଲିକି ନୁହଁ, ମୂଳଦୁଆ ତା ଆଗରୁ ବି ପଡ଼ିଥିଲା। ଆମ ସମୟରେ ଗୋଟେ ପରିବର୍ତ୍ତନ ଆସିଥିଲା, ୟଙ୍ଗ ମାସ୍ ସେଇ ଭିତରେ ଝିଅମାନେ ଆମେ, ମୁଁ, ଅନିତା, ବନଜା, ଡଲି, ଏମିତି ସବୁ ଆମେ ସେଇ ସମୟରେ ଇଣ୍ଟ୍ରୋଡ୍ୟୁସ୍ ହେଇଥିଲୁ। ଗୋଟେ ଭଲ ଭାଇବ୍ ତିଆରି ହେଇଥିଲା ସେଇ ସମୟରେ। ଆଉ ସେଇ ସମୟ ପରଠାରୁ ଧୀରେ ଧୀରେ ବହୁତ ୟଙ୍ଗ ଜେନେରେସନ୍ ଆସିଲେ, ଭଲ ଲାଗିଲା।
0: ଆଜ୍ଞା, ତ ସେଇ ସମୟରେ ଷ୍ଟୁଡିଓ ଏନ୍ଭାରମେଣ୍ଟ, ଷ୍ଟୁଡିଓ ପରିସ୍ଥିତି କ'ଣ ଥିଲା?
1: ଆମ ସମୟରେ ତ ଏଠି ନଥିଲା, ଷ୍ଟୁଡିଓ ନଥିଲା, 1980ରେ ହେଇଥିଲା। ଆମେ ସେତେବେଳେ କରୁଥିଲୁ, କଲିକତା, ବମ୍ବେ ଯିବାକୁ ପଡ଼ୁଥିଲା, ମାଡ୍ରାସ, କାଲକାଟା, ବମ୍ବେ।

0: ସେତେବେଳେ ଗୋଟେ ଆଗ୍ରହ ଥିଲା, ପ୍ରଫେସନାଲିଜମ୍ ଜମା ନଥିଲା, ଆମ ଭିତରେ ବି ନଥିଲା, ଆଗ୍ରହ ଥିଲା।
1: ମ୍ୟାମ୍, ଯାହା ଆପଣଙ୍କର ହିଷ୍ଟ୍ରି କହେ, ଆପଣ ବହୁତ ଇଣ୍ଟରେଷ୍ଟେଡ୍ ଥିଲେ ମେଡିକାଲ ପଢିବା ପାଇଁ, କିନ୍ତୁ ଆପଣ ଫିଲ୍ମ ଲାଇନକୁ ଆସିଲେ, ସେଇ ଜର୍ନି କେମିତି ଥିଲା?
0: ସାଇନ୍ସ ପଢୁଥିଲି, ସାଇନ୍ସ ପଢୁଥିଲି, ମେଡିକାଲ ଏମ୍ କରିକି ସାଇନ୍ସ ପଢୁଥିଲି, ଫିଲ୍ମ ଇଣ୍ଡଷ୍ଟ୍ରି ପଶିଗଲି, ତେଣୁ ଆଉ ଡିସକଣ୍ଟିନ୍ୟୁ ହେଇଗଲା ମୋର ପ୍ରାକ୍ଟିକାଲ ରେକର୍ଡ। ଆମର ସେତେବେଳେ ବହୁତ ଗଭର୍ଣ୍ଣମେଣ୍ଟ କଲେଜରେ ମୁଁ ପାସ୍ ଆଉଟ୍, ଗଭର୍ଣ୍ଣମେଣ୍ଟ ସ୍କୁଲରେ ପାସ୍ ଆଉଟ୍, ଗଭର୍ଣ୍ଣମେଣ୍ଟ ଟ୍ରେନିଂ କଲେଜରେ ମୁଁ ବିଏଡ୍ ଟ୍ରେନିଂ ନେଇଛି, ବରହମପୁର ୟୁନିଭର୍ସିଟିରେ ମୁଁ ଏମ୍ଏ ପିଏଚ୍ଡି କରିଛି, ୟୁଜିସି ଫେଲୋସିପ୍ ନେଇକରି ଡକ୍ଟରେଟ୍ କରିଛି, ତେଣୁ ଆମର ସେତେବେଳକୁ ଗୋଟେ ଏତେ ପ୍ରାଇଭେଟାଇଜେସନ୍ ନଥିଲା ନା, ସବୁ ଗଭର୍ଣ୍ଣମେଣ୍ଟ ଭିତରେ ଥିଲା।
1: ମ୍ୟାମ୍, ଆପଣଙ୍କ ପ୍ରଥମ ପିକ୍ଚର ଥିଲା ଯାଯାବର, କିନ୍ତୁ ସେଥିରେ ହିରୋଇନ୍ ଥିଲେ ବନଜା ମହାନ୍ତି।
0: ସମୟଟା ଆମର ଥିଲା, ମୁଁ ଫାଷ୍ଟ ହିରୋଇନ୍ ବ୍ରେକ୍ ପାଇଲି ଯାଯାବର ପରେ ପରେ, ସେଇଟା ପ୍ରଶାନ୍ତ ନନ୍ଦଙ୍କ
1: ହିରୋଇନ୍ ହେଇଥିଲେ ଆପଣ,
0: ଶ୍ରୀରାମ ପଣ୍ଡା ବି ସେଥିରେ ଥିଲେ। ଆମର ସୁଟିଂ ହେଇଥିଲା ପୁରାପୁରି ବମ୍ବେରେ, ଫୁଲ୍ ସୁଟିଂ ବମ୍ବେରେ, ଆମେ ଆଉ ଜାଣିନୁ କଣ ସୁଟିଂ କଣ ବମ୍ବେ।
1: ଆଜ୍ଞା,
0: ମୋର ଫେଭରେଟ୍ ହଉଛି ଧର୍ମେନ୍ଦ୍ର, ମୁଁ କହିଲି ମୁଁ ବମ୍ବେ ଯିବି ଯଦି ଧର୍ମେନ୍ଦ୍ର ସାଙ୍ଗରେ ଭେଟିବି, ମୁଁ କହିଲି ହଉ ଲୋ ମା, ତତେ ଧର୍ମେନ୍ଦ୍ର ସାଙ୍ଗରେ ଭେଟ କର।
1: କିଏ କହିଲେ?
0: କ୍ୟାମେରାମ୍ୟାନ୍, କ୍ୟାମେରାମ୍ୟାନ୍ ନେଇକି ଗଲେ, ଦେଖା ବି ହେଲା।

0: କି ଯେଉଁଦିନ ମୋର ଡ୍ୟୁଟି ଥିବ ମୁଁ ତମକୁ ସେଦିନ ନେଇଯିବି, ତମକୁ ସାଙ୍ଗେ ଦେଖା କରାଇଥିବି। ସେଠୁ ଏନିୱେ ସେଇ ଦିନଟି ଆସିଗଲା, ଆମେ ଗଲୁ। ସେତେବେଳକୁ ମୋ ସାଙ୍ଗରେ ଥାଆନ୍ତି ବୋଧେ ଜର୍ ତିଆରି ଆଉ ଜୋସ୍ନା ବୋଲିକି ବରହମପୁରରେ, ସିଏ ମୋ ଭାଇ, ଆମେ ଯାଇଥିଲୁ।
1: ଆଜ୍ଞା, ବରିଷ୍ଠ ଅଭିନେତା ଜର୍ଜ ତିଆଡି ଏହି ସମ୍ପର୍କରେ କୁହନ୍ତି,
2: ଆମକୁ କ୍ୟାମେରାମ୍ୟାନ୍ ନେଇକି ଯାଇଥିଲେ ସେଠିକି। ସେଇଠି ଆମେ ବସିକି ସବୁ କଥାବାର୍ତ୍ତା ହେଉଛୁ। ତ୍ରିପୁରା ବି ଆମ ସାଙ୍ଗରେ ଯାଇଥିଲା। ଆମେ ସେଠି ତ୍ରିପୁରାରେ ମୋର ଆଉ ସେ କ୍ୟାମେରାମ୍ୟାନ୍ ଆଉ ଧର୍ମେନ୍ଦ୍ର ଏସବୁ ଜିନିତ ଅମନ ଆମେ ସେ ବସିକି କଥାବାର୍ତ୍ତା ହେଉଛୁ। ହଠାତ୍ ଧର୍ମେନ୍ଦ୍ର ପଚାରିଲେ, ଆପକା ହିରୋଇନ୍ କ'ଣ?

0: କଥାବାର୍ତ୍ତା ହେଉଛୁ, ତ୍ରିପୁରା ବି ଆମ ମୋ ସାଙ୍ଗରେ ଯାଇଥିଲା। ଆମେ ସେଠି ତ୍ରିପୁରାର ମୋର ଆଉ ସେ କ୍ୟାମେରାମ୍ୟାନ୍ ଆଉ ଧର୍ମେନ୍ଦ୍ର ଏସବୁ ଜିନିତା ଅମନ ଆମେ ସବୁ ବସି କଥାବାର୍ତ୍ତା ହେଉଛୁ। ହଠାତ୍ ଧର୍ମେନ୍ଦ୍ର ପଚାରିଲେ ଆପକା ହିରୋଇନ୍ କ'ଣ?
1: ଆଜ୍ଞା,
0: ମୁଁ ଦେଖିଲି ତ୍ରିପୁରା ମିଶ୍ର। ସିଏ ସେଠୁ ତ୍ରିପୁରାକୁ ଦେଖିକି ହସିଲେ, କହିଲେ ଇଏ ଆପକା ହିରୋଇନ୍? ମୁଁ କହିଲି ହଁ ସାର୍, ଆମର ଫିଲ୍ମ କା ହିରୋଇନ୍ ଇଏ। ତ ସିଏ ସେଠୁ ଚେୟାରରୁ ଉଠିକି ଆସିଲେ, ତ୍ରିପୁରାକୁ ଉଠେଇକିରି କାଖେଇଲେ, କହିଲେ ଇଏ କ୍ୟା ହିରୋଇନ୍ ହୋଗା, ମେ ତ ଗୋଦ ମେ ଲେତା ହୁଁ, ଇଏ କ୍ୟା ହିରୋଇନ୍ ହୋଗା, ଥୋଡ଼ା ଖାନା ପିନା ଖାଓ ୟାର, ମୋଟା ହୋ, ଉସକେ ବାଦ ଜୋ ହୋଗା।
2: ଧର୍ମେନ୍ଦ୍ର ସାଙ୍ଗରେ ଯେତେବେଳେ ଫଟୋଟେ ଉଠେଇକି ମୁଁ ଆସିଲି, ମତେ ଏମିତି ଚିଡ଼େଇଲେ ସବୁ ଭାଇନା ହରିକା, ପ୍ରଶାନ୍ତ ଭାଇନା, ଶ୍ରୀରାମ ବାବୁ, ଦେଖ ଓଡ଼ିଆ ହିରୋଇନ୍ ଯାଇଥିଲେ ଦେଖା କରିବା ପାଇଁ। ଆଉ ବିଶ୍ୱାସ କରିବନି, ଧର୍ମେନ୍ଦ୍ରର ହାତ କି ବଡ଼ ହାତ, ଦେଖିକି ତ ମୁଁ ମତେ ଦେଖିଲେ ତୁ ଆଜିକାଲ କି ବଚି ହଉ, ତୁମେ ଇତନି ଛୋଟି ସି ବଚି ହିରୋଇନ୍ ହଉ, ଏତେ ହସିଲେ ମୋ ଉପରେ ସମସ୍ତେ। ମୁଁ କହିଲି ନା ମୁଁ ଆଉ ଫିଲ୍ମ କାମ କରିବିନି।
1: ଆଜ୍ଞା ଆଜ୍ଞା।

0: ଧରମବୀର ସୁଟିଂ ଚାଲିଥିଲା, ଧରମବୀର ସୁଟିଂ ଚାଲିଥିଲା, ସେ ଧର୍ମେନ୍ଦ୍ର ସୁପର ଏକଦମ ବଢିଆ ତାଙ୍କର ଗେଟଅପ୍, କ୍ୟାମେରାମ୍ୟାନ ମାନେ ବହୁତ ଥାନ୍ତି।
1: ଆଜ୍ଞା,
0: ଯୋଉ ଦିନ ଆମେ ସୁଟିଂକୁ ଯାଇଥିଲୁ, ରାଣୀ ବସିଥିବେ, ଜିନା ତମନ ବସିଥିବେ, ତାଙ୍କ ସାମ୍ନାରେ ଯୋଉ ହର୍ସ ରେସ୍ ହଉଥିବ ସେଥିରେ ଧର୍ମେନ୍ଦ୍ର ଥିଲେ।
1: ଆଜ୍ଞା,
0: ତ ଆମେ ଆଉ ଜାଣିନୁ ଜିନା ତମନର ଡୁପ୍ଲିକେଟ୍ ଜଣେ ବସିଛି ବୋଲି। ତେଣୁ କେତେ ସୁନ୍ଦର ଜିନିଷଟା ସବୁ ଆମକୁ ସେତେବେଳକୁ ଡିସ୍କଭର କରିବାକୁ ପଡିଲା, ଏକ୍ସପ୍ଲୋର କଲୁ ପରେ ବହୁତ ମଜା ଲାଗିଲା।
1: ଆଜ୍ଞା, କିନ୍ତୁ ସେଇ ସମୟରେ ଆପଣଙ୍କର ସବୁ ପିକ୍ଚର ମୁମ୍ବାଇରେ ସୁଟିଂ ହଉଥିଲା, ଆପଣ ଏକୁଟିଆ ଯାଉଥିଲେ ନା କିଏ ଯାଉଥିଲେ ଆପଣଙ୍କ ସାଙ୍ଗରେ ଏସ୍କର୍ଟ ହେଇକି? ଗୋଟିଏ ଦିନରେ ତ ପିକ୍ଚର ସୁଟିଂ ହଉନଥିବ, ବହୁତ ଦିନ ଲାଗୁଥିବ ପିକ୍ଚର, କେମିତି କଣ କରୁଥିଲେ ମ୍ୟାମ୍?
0: ମା ନହେଲେ ବାପା ନହେଲେ ଭାଇ କିଏ ହେଲେ ବି ଜଣେ ସାଙ୍ଗରେ ଯାଆନ୍ତି। କହିଲି ପରା ଗୋଟେ ଫ୍ୟାମିଲି ଆଟମସ୍ଫିୟର, ଭାଇନା ପ୍ରସନ୍ନ ଭାଇନା ଭାଇନା ସେଠି ଥାନ୍ତି, ସମସ୍ତେ ତ ଆମେ ସେଠି, ଗଣେଶ ମହାପାତ୍ର ଜୀ ଆମର ଡାଇରେକ୍ଟର, ସମସ୍ତେ ସେଠି ତ ଥାନ୍ତି, ତାଙ୍କରି ଘରେ ହିଁ ଆମେ ରହିଥିଲୁ ନା।
1: ଆଜ୍ଞା, ବରିଷ୍ଠ ଅଭିନେତା ତଥା ଚଳଚ୍ଚିତ୍ର ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦ କୁହନ୍ତି,
2: ଗୋଟେ ନାୟିକା, ଗୋଟେ ଅଧ୍ୟାପିକା, ଗୋଟେ ଯୋଗ ପ୍ରାଣାୟାମର ଗୁରୁ, ଏ ସବୁ ନେଇକି ତ୍ରିପୁରା। ତେଣୁ ଏ ତିନୋଟି କଥା, ତ୍ରିପୁରା ତିନି କ'ଣ, ମୁଁ ଭାବେ ତିନି ପୁର ହେଉଛି, ଗୋଟେ ହେଉଛି ନାୟିକା, ଗୋଟେ ହେଉଛି ଅଧ୍ୟାପିକା, ଆଉ ଗୋଟେ ହେଉଛି ଯୋଗ ଗୁରୁ।

0: ସେଠି ଲୋକେସନ କେମିତି ସିଲେକ୍ଟ ହଉଥିଲା?
1: ଆଉଟଡୋର ଲୋକେସନ ହଉଥିଲା, ଇନଡୋର ହେଲେ ଏ ଯୋଉ ଯେମିତି ଆମର ବଡ ବଡ ବର୍ତ୍ତମାନ ସବୁ ତମର ଅଛି ନା, ଯୋଉଠି ବାହାଘର ଫାଗର ହଉଛି ସେଇ ଟାଇପ୍ର, ସେଠି ବହୁତ ଗୋଟେ କନଭେନସନ ହଲ୍ ଭଳିଆ ଅଛି, ସେଠି ସେମାନେ ନଉଥିଲେ। ହରିପ୍ରସାଦ ଚୌରାସିଆଙ୍କ ଘରକୁ ବି ଯାଇଥିଲୁ, ସୁମନ କଲ୍ୟାଣପୁର ଗୀତ ଗାଇଥିଲେ।

0: ମ୍ୟାଡାମ୍, ଆପଣଙ୍କର ବହୁତ ସୁନ୍ଦର ସୁନ୍ଦର ଫିଲ୍ମ ଅନୁଭୂତି ଆମ ସହିତ ସେୟାର କରୁଛନ୍ତି, ଆମ ଶ୍ରୋତା ବି ଶୁଣୁଥିବେ, ନିଶ୍ଚୟ ପସନ୍ଦ କରୁଥିବେ। ତ ସେହି ସମୟରେ ଯେଉଁ ପିକ୍ଚରରେ ଗୀତ ଦିଆଯାଉଥିଲା, ଖାଣ୍ଟି ଓଡ଼ିଆ ଗୀତ, ବହୁତ ବଢ଼ିଆ ଲାଗୁଥିଲା। ତାର ମିନିଂ, ତାର ସ୍ୱର, ତାଙ୍କର ଗାଇକି ଷ୍ଟାଇଲ, ସବୁକିଛି ହାର୍ଟ ଟଚିଂ, ଏଭରଗ୍ରୀନ ଗୀତ ଗୁଡ଼ାକ।
1: ସେତେବେଳେ ଫିଲ୍ମ ଗୁଡ଼ାକ ଥିଲା ବିଷୟବସ୍ତୁ ଓରିଏଣ୍ଟେଡ୍ ଆଉ ମ୍ୟୁଜିକ୍ ଓରିଏଣ୍ଟେଡ୍।
0: ଆଜ୍ଞା,
1: ଖାଲି ଗୋଟିଏ ଦୁଇଟା ଫିଲ୍ମ ନୁହଁ, ସବୁ ଫିଲ୍ମର ଆପଣ ଦେଖନ୍ତୁ, ସେଇ ସମୟରେ ଯେତିକି ଫିଲ୍ମ ଦେଖିବେ ସବୁ ଫିଲ୍ମର ଗୀତ ଗୁଡ଼ାକ ସବୁ କାଳଜୟୀ ଟାଇପ୍ର ରହିଯାଏ, ଏପର୍ଯ୍ୟନ୍ତ ରହିଛି ସବୁ ଫିଲ୍ମର। ଶେଷ ଶ୍ରବଣ କୁହନ୍ତୁ, ସିନ୍ଦୁରବିନ୍ଦୁ କୁହନ୍ତୁ, ଗପ ହେଲେ ବି ସତ କୁହନ୍ତୁ, ସମୟ କୁହନ୍ତୁ, ସୁବର୍ଣ୍ଣ ସୀତା କୁହନ୍ତୁ, ଗୀତର ଲେଖା ଗୁଡ଼ାକ ବହୁତ ଭଲ ଥିଲା। ସମ୍ବନ୍ଧ ଗୋଟେ, ପ୍ରେମ ଗୋଟେ, ଭାବନା ଗୋଟେ ସବୁବେଳେ ଗୋଟେ ପବିତ୍ର ବାର୍ତ୍ତା ନେଇକି ଆସେ, ସମାଜ ପାଇଁ, ବନ୍ଧନ ପାଇଁ, ଜୀବନ ପାଇଁ। ତେଣୁ ସେଥିପାଇଁ ସେଇ ଜିନିଷଟା ତୁମକୁ ଏପର୍ଯ୍ୟନ୍ତ ଭଲ ଲାଗେ, କାରଣ ସତ୍ୟତାଟା ସବୁବେଳେ ସେୟା, ପବିତ୍ରତା ହଉଛି ସତ୍ୟତା।
0: ସେଇ ସମୟରେ ରୋମାଣ୍ଟିକ ସିନ୍ ଆପଣ କେମିତି ଦଉଥିଲେ, ଯେହେତୁ ଏତେଟା ଫ୍ରିନେସ୍ ନଥିବ ଆପଣଙ୍କ ଭିତରେ, ଆପଣଙ୍କର ଯୋଉ ମେଲ୍ ଆର୍ଟିଷ୍ଟ, ଆପଣଙ୍କର ଯୋଉ ହିରୋ, ତାଙ୍କ ସାଙ୍ଗରେ ଯେତେବେଳେ ଆପଣଙ୍କର କ୍ଲୋଜ୍ ଅପ୍ ସିନ୍ ଆସେ, ରୋମାଣ୍ଟିକ ସିନ୍ ଆସେ, କେମିତି କରୁଥିଲେ?
1: ଆମ ସମୟରେ ଏତେଟା ଭଲଗାରିଟି ଏସବୁ କିଛି ନଥିଲା ନା, ତେଣୁକରି ଆକ୍ଟିଂ ଉପରେ ଆମର କନସେନ୍ଟ୍ରେସନ ରହୁଥିଲା।
0: ଆଜ୍ଞା, ସେଇ ସମୟରେ ରୋମାନ୍ସର ପରିଭାଷା ପୁରା ଅଲଗା ଥିଲା।
1: ହଁ, ପରିଭାଷା ଅଲଗା ଥିଲା।
0: ମ୍ୟାମ୍, ଏଇ ଯୋଉ ଗୀତ ଆପଣ ଗାଇଲେ, ମୋ ପ୍ରିୟା ଠାରୁ କିଏ ଅଧିକ ସୁନ୍ଦର, ସେଇଟା ଗୋଟେ କାଳଜୟୀ ଗୀତ, ତାର ସ୍ୱର, ଗାଇକି ଷ୍ଟାଇଲ ବହୁତ ବଢ଼ିଆ ହେଇଛି, ସମସ୍ତଙ୍କର ସେଇଟା ଫେଭରାଇଟ, ଆଜି ବି ଆମେ ରେଡିଓରେ ବଜାଉ, ବଜେଇଲା ବେଳକୁ ଆମେ ବି ଗୁଣୁଗୁଣାଉ ତା ସାଙ୍ଗରେ। ସେଇଟା କେମିତି କ'ଣ ସୁଟିଂ ହେଇଥିଲା, ଗୋଟେ ଆଗ୍ରହ ଆସୁଛି ଆପଣଙ୍କ ମୁହଁରୁ ଶୁଣିବା ପାଇଁ, ସେଇ ସୁଟିଂ ସମୟର, ସେ ଗୀତର ପାର୍ଟିକୁଲାର, ସେଇ ଗୀତର ସୁଟିଂ ସମୟର କିଛି ଅନୁଭୂତି ଆମ ସହିତ ସେୟାର କରନ୍ତୁ।
1: ଭାରି ସୁନ୍ଦର ଗୀତଟା, ଶ୍ରୀରାମ ବାବୁ ଗୀତ ଗାଇଲା ବେଳକୁ ମତେ ଟିକେ ଶୁଣିବାକୁ କଷ୍ଟ ଲାଗିବ, ତେଣୁ ସିଏ ତାଙ୍କ ପାଟିଟା ବେଶୀ ଜୋରେ ଶୁଭେ। ମୁଁ କହିଲି ନା ନା, ତମେ ଟିକେ ଭଏସ୍ଟା କମ୍ କରିଦିଅ, ଯଦ୍ୱାରା ଚିତ ଭାଇଙ୍କ ଭଏସ୍ଟା ତାଙ୍କୁ ଟିକେ ଇଏ ହୁଏ, କହନ୍ତି ଯେ ନାଇଁ ମୁଁ ପାଟିଟେ କଲେ ସିନା ମୋର ଏକ୍ସପ୍ରେସନଟା ଆସିବ। ତେଣୁ ଇଏ ଗୋଟେ ମଜା ହୁଏ ଏସବୁ ଯାକ, ବର୍ତ୍ତମାନ ତୁମେ ପଚାରିଲା ବେଳକୁ ମୁଁ ଚୋରି ଭଳିଆ ଲାଗୁଛି,
0: ଫ୍ଲାସ୍ବ୍ୟାକ୍ କୁ ଯାଉଛନ୍ତି।

0: ଚଳଚ୍ଚିତ୍ର ସମୀକ୍ଷକ ସୂର୍ଯ୍ୟ ଦେଓ ଡକ୍ଟର ତ୍ରିପୁରା ମିଶ୍ରଙ୍କ ସମ୍ପର୍କରେ କୁହନ୍ତି,
1: ଆଉ ଏକ ଚଳଚ୍ଚିତ୍ର ଆସିଲା ଯୋଉଟା ଖୁବ କମ୍ ଲୋକ ଜାଣନ୍ତି, ସଙ୍କଳ୍ପ ସେ ଚଳଚ୍ଚିତ୍ର ନା, ଏବଂ ପ୍ରଫୁଲ୍ଲ ମହାନ୍ତି ତାର ନିର୍ଦ୍ଦେଶନା ଦେଉଥିଲେ, ଅଧାରୁ ବନ୍ଦ ହେଇଗଲା। ସେଥିରେ ତ୍ରିପୁରାଙ୍କ ନାୟକ ଥିଲେ ବିଜୟ ମହାନ୍ତି। ଫିଲ୍ମଟି ଅଧା ହେଇଗଲା ନହେଲେ ଏଇଟା ବୋଧେ ବିଜୟ ମହାନ୍ତିଙ୍କ ଚଳଚ୍ଚିତ୍ରର ପ୍ରଥମ ସ୍ମାରକ ହୋଇଥାନ୍ତା। ତାପରେ ତ ସୁନ୍ଦରବିନ୍ଦୁ ଆସିଲା, ଏବଂ ଆପଣମାନେ ଜାଣନ୍ତି ଯେ ସୁନ୍ଦରବିନ୍ଦୁରେ ମୁଖ୍ୟ ନାୟିକା ଥିଲେ ତ୍ରିପୁରା ମିଶ୍ର, ଏବଂ ସେଠି ଶ୍ରୀରାମ ଆଉ ତ୍ରିପୁରାଙ୍କ ପ୍ରେମ ହେଲା, ଏବଂ ପ୍ରେମରୁ ବିବାହ ବି ହେଲା। କିନ୍ତୁ ସେ ଯେଉଁ ଗୋଟେ ଗାଁର ଗୋଟେ ଓଡ଼ିଆ ନିପଟ ମଫସଲର ଗୋଟେ କିଶୋରୀର ଯେଉଁ ମାନସିକତା, ଯେଉଁ ଚୁଲବୁଲପଣ, ଏବଂ ପରମ୍ପରାକୁ ଜାବଡ଼ି ଧରିବାର ଯେଉଁ ଇଚ୍ଛା ବା ଅଭିପ୍ସା, ତାକୁ ଚମତ୍କାର ଭାବରେ ତ୍ରିପୁରା ମିଶ୍ର ଫୁଟେଇଥିଲେ ଚଳଚ୍ଚିତ୍ରରେ।
0: ଆଜ୍ଞା ମ୍ୟାଡମ୍, କଥାବସ୍ତୁ ଗୁଡାକ ସେହି ସମୟରେ କେବଳ ପାରିବାରିକ ହଉଥିଲା କିମ୍ବା ଟ୍ରାଙ୍ଗଲ ଲଭ୍ ଉପରେ ଆଧାରିତ ହଉଥିଲା, ବିଶେଷ କରି ଆପଣ ଯେଉଁ ପିକ୍ଚର ମାନଙ୍କରେ ଅଭିନୟ କରିଛନ୍ତି?
2: ନା, ମୁଁ ଫିଲ୍ମ ଯେତିକି କରିଛି ସବୁଥିରେ ମେସେଜ ଅଛି। ସମୟ ଫିଲ୍ମ ଯେଉଁ କଲୁ ସେତେବେଳେ କଣ ଯୌଥ ପରିବାରରେ ସମସ୍ତେ ଥାନ୍ତି, ସ୍ୱାମୀ ହଠାତ୍ ଗୋଟେ ଚାକିରି କରିଛି ବାହାରେ ସହରରେ, ସିଏ ତା ସ୍ତ୍ରୀକୁ ନେଇକି ଯାଉଛି, ସିଏ କେମିତି

0: କେମିତି ଫେସ୍ କରୁଛି, ହାଉ ପବ୍ଲିକ କେମିତି ଫେସ୍ ହେଉଛି, ସୋସାଇଟି କେମିତି ଫେସ୍ କରୁଛି, ହାଉ ଲାଇଫ୍ ଷ୍ଟ୍ରଗଲଟାକୁ ସେ କେମିତି ନେଉଛି, ଏଇଟା ଗୋଟେ ଫୋକସ୍ କରାହେଇଥିଲା। ଆଉ ସୁବର୍ଣ୍ଣ ସୀତାରେ ତ ଚାଇଲ୍ଡ ମ୍ୟାରେଜ୍ ମ୍ୟାରେଜ୍ ୱିଡୋ ମ୍ୟାରେଜ୍ ଉପରେ ସେଟା ମେସେଜ୍ ଥିଲା, ବୀଣା ମହାପାତ୍ରଙ୍କର ଷ୍ଟୋରି। ଆଉ ସିନ୍ଦୁର ବିନ୍ଦୁଟା ବି ତ ସେ କିଛି ଆମର ସେ ସମୟରେ ଷ୍ଟୋରି ଗୁଡ଼ାକ ବହୁତ ଭଲ ଥିଲା, ଟ୍ରାଙ୍ଗୁଲାର ଲଭ୍ ଷ୍ଟୋରି ବୋଲିକି ଆମେ କହିବାନି, ବଟ୍ ଭେରି ମେସେଜ୍ ଓରିଏଣ୍ଟେଡ୍ ଥିଲା। ଆମେ ସେତେବେଳେ କହୁ ଯେ ସିନେମା କ୍ୟାରିଜ୍ ଦ କଲଚର, ଆପଣ ସିନେମା ଥ୍ରୁରେ ଆପଣ ଦେଖନ୍ତୁ, ହିନ୍ଦୀ ପୁରୁଣା ଫିଲ୍ମ ଗୁଡ଼ାକ ଦେଖନ୍ତୁ, ସବୁଥିରେ ଗୋଟେ କଲଚରାଲ ଇମ୍ପାକ୍ଟଟା ଥାଏ। ଆମର ମନେ ଅଛି ଏପର୍ଯ୍ୟନ୍ତ ବି ଆମର ସେତେବେଳେ ଇନ୍ଦ୍ରପୁରୀ ଷ୍ଟୁଡିଓରେ ସୁଟିଂ ହେଉଥାଏ, ସେପଟ ଗୁଡ଼ାଏ ବେଙ୍ଗଲୀ ସୁଟିଂ ବି ଚାଲୁଥାଏ, ସେମାନେ ବି ଦେଖନ୍ତି ଆରେ ଓଡ଼ିଆ ଫିଲ୍ମ ବି ହେଉଛି, ଓଡ଼ିଆ ଫିଲ୍ମ ବି ସେମାନେ ଦେଖିବା ପାଇଁ ଆସନ୍ତି, ସୁଟିଂ ସେଟ୍କୁ ବି ଆସନ୍ତି। ତେଣୁ ବର୍ତ୍ତମାନ ତୁମର ଯୋଉ ହେଉଛି ଯେ ଏଣ୍ଟରଟେନମେଣ୍ଟ, ଦାଟ୍ ଇଜ୍ ଟୋଟାଲି ଏଣ୍ଟରଟେନମେଣ୍ଟ ନୁହଁ, ଆମକୁ ଦଉଛି ନୋ ଡାଉଟ୍, କିନ୍ତୁ ତା ସାଙ୍ଗରେ ନଟ୍ ଆଟ୍ ଦ କଷ୍ଟ ଅଫ୍ ଆୱାର କଲଚର।
1: ଏକ୍ଜାକ୍ଟଲି,
0: କଲଚର, ସଂସ୍କୃତି, ଭାଷା,
1: ସେସବୁକୁ ଗୁରୁତ୍ୱ ଦିଆଯାଉଥିଲା
0: ନିହାତି, ଗୁରୁତ୍ୱ ଏଥିପାଇଁ ଦିଆଯାଉଥିଲା ଦେ ୱେର୍ ଦ କ୍ୟାରିୟର୍ସ। ଭାଷା କୁହ ତମେ, ଆଜି କାହିଁ ମତେ 45 ବର୍ଷ ତଳର ଫିଲ୍ମ କଥା ମତେ କାହିଁ ପଚାରୁଛ, ବିକଜ୍ ୟୁ ଆର୍ ଆଟ୍ରାକ୍ଟେଡ୍ ୱିଥ୍ ଦ କଲଚର। କଲଚରଟା ଆମର ଇନବର୍ନ କ୍ୱାଲିଟି, ଯୋଉଥିପାଇଁ କି ତୁମମାନଙ୍କୁ ସେଟା ଆଟ୍ରାକ୍ଟ କରୁଛି। ମୋର ଭେରି ଫେଭରେଟ୍ ଗୀତ ହେଉଛି ମୋ ପ୍ରିୟ ଠାରୁ କି ଅଧିକ ସୁନ୍ଦର, ରୋମାଣ୍ଟିକ ଗୀତ କେତେ ଆସିଗଲାଣି, ୱାଇ ୟୁ ଆର୍ ସୋ ମଚ୍ ରିମେମ୍ବରିଂ ଦାଟ୍ ଲାଇନ୍ସ, ସେଇଟା ଗୋଟେ ଆମର କଲଚରକୁ ସବୁବେଳେ ଟଚ୍ କରୁଛି।
1: ମ୍ୟାମ୍, ଆଉ ଗୋଟିଏ କାଳଜୟୀ ଗୀତ ଅଛି ଆପଣଙ୍କର, ମୋଷ୍ଟ ଇମୋସନାଲ୍ ସଙ୍ଗ୍, କାଚ

0: ସଙ୍ଗୀତଟା ଗୋଟେ ଆମର ବହୁତ ସୁନ୍ଦର ଜିନିଷ ମ୍ୟୁଜିକ୍ ଫ୍ଲୋଜ୍ ଫ୍ରମ୍ ୱିଦିନ୍ ଟୁ ରିଚ୍ ଅଲମାଇଟି ଫିଲୋସଫି
1: ଆଜ୍ଞା
0: କାଚ

0: Guru, kahinki ta bhal lage. Now we all are connected with the philosophy of life.
1: Exactly, ma'am. Bortaman ra jo gita baharuchi, kon kahibe taku nei ki. Apan to puni picture dekhuthibe, odia picture.
0: ଦେଖିଥିଲି ମୁଁ 2013-14-15 ତିନି ବର୍ଷ ଧରି ସେନ୍ସର ବୋର୍ଡ ମେମ୍ବର ଥିଲି ନା ତାପରେ ଜୁରି ହେଇକି ବହୁତ ଗୁଡ଼ିଏ ଫିଲ୍ମ ଦେଖିଛୁ 4-5 ବର୍ଷ ଖଣ୍ଡେ ଜୁରି ଭାବରେ କାମ କରିଛୁ ଦେଖିଛୁ ଗୋଟେ ଚାଲିଛି ଗୋଟେ ଫ୍ଲୋ ବର୍ତ୍ତମାନ ଆଉ ଲେଟ୍ ଅସ୍ ଏମ୍ ଫର୍ ଦ ବେଷ୍ଟ ଭଲ ସବୁ ଆସୁଛି ପିଲାମାନେ ବହୁତ ଭଲ ରୋଲ୍ ବି କରୁଛନ୍ତି ପିଲାଗୁଡ଼ାକ ସବୁ କେତେ ନୂଆ ନୂଆ ପିଲା ସବୁ ଆସୁଛନ୍ତି
1: କ୍ୱାଲିଟି କଣ୍ଟେଷ୍ଟ କଥା ଯଦି ଏଠି ହବ ମ୍ୟାମ୍ ଆପଣ 70 ଦଶକରେ ପିକ୍ଚର କରୁଥିଲେ ଆଉ ବର୍ତ୍ତମାନ ଯୋଉ ଟେକ୍ନିକ ଡେଭଲପ କଲାଣି ସେଇ ଅନୁସାରେ ଓଡ଼ିଆ ଚଳଚ୍ଚିତ୍ର ଯୋଉ କଡ଼ଲେ ଉଠିବା କଥା ସେଇଟା ସମୟ ଉପଯୋଗୀ ହେଇଛି କି ଆପଣ କଣ କହିବେ ସମୟକୁ ଦେଖିଲେ ଟେକ୍ନିକକୁ ଦେଖିଲେ ସେ ଯୋଉ ପରିବର୍ତ୍ତନ ଆସିବା କଥା ଓଡ଼ିଆ ଚଳଚ୍ଚିତ୍ରରେ ତାହା ଆସିପାରୁଛି କି
0: ସମସ୍ତଙ୍କର କଣ୍ଟ୍ରିବ୍ୟୁସନ କଲେକ୍ଟିଭ ହେଇଗଲେ ଆସିବ ସମସ୍ତେ ଗୋଟେ ଜିନିଷ ଚାହିଁଲେ ଆସିବ ସେତେବେଳେ ସମସ୍ତେ ଗୋଟେ ଜିନିଷ ଚାହୁଁଥିଲେ ମୋର ମନେ ଅଛି ଆସ୍କା ଆମେ ଥିଲୁ ଆସ୍କାରେ ଗୋଟେ କୋଉ ହଲ୍ରେ ଉତ୍କଳ ସିନେମା ହଲ୍ ବୋଲି ଗୋଟେ ଅଛି ନୟା ଦୌର ଚାଲିଥିଲା ଦିଲୀପ କୁମାର ଆଉ ବୈଜନ୍ତୀ ମାଲାର ଆମେ ସେ ଫିଲ୍ମ ଯାଇଥିଲୁ ମୁଁ ମୋ ଭାଇ ଆଉ ଭଉଣୀ ଆମେ ସବୁ ମିଶିକି ଯାଇଥିଲୁ ଆମେ ଗୋଟେ କୋଉ ନୁନ୍ ଶୋ କି କଣ ଗୋଟେ ଯାଇଥିଲୁ ତାପରେ ଦେଖିଲା ବେଳକୁ ଏତେ ଗହଳି ଏତେ ଲୋକ ବାହାରେ କେମିତି ଖବର ପାଇଯାଇଛନ୍ତି ମୁଁ ଯାଇଛି ସେ ମାନେ ବିଶ୍ୱାସ କରିବେନି ଶଗଡ଼ରେ ବି ଲୋକ ଆସିକିରି ବର୍ତ୍ତମାନ ଯୋଉଭଳି ଭାବରେ ଅଛି ସେତେବେଳକୁ ନଥିଲା ଷ୍ଟିଲ୍ କେମିତି ଗୋଟେ ସେମାନେ ଖବର ପାଇଯାଇଛନ୍ତି ଯେ ମୁଁ ଫିଲ୍ମ ଆସି ଆମେ ଯାଇଥିଲୁ ଦିଲୀପ କୁମାର ନୟାଦୌର ସେତେବେଳେ ମୁଁ ଜାଣିଲି ଫ୍ୟାନ୍ସ କଣ ସେତେବେଳେ ଜାଣିଲି ଓଡ଼ିଆ ଫିଲ୍ମର କେତେ ଲୋକ ଚାହାନ୍ତି ଦେଖିବା ପାଇଁ ଏବେ ବି ଦେଖୁଛନ୍ତି ଲୋକ ନ ଦେଖିଲେ ଆଉ ଚାଲିଛି କେମିତି
1: ତଥାପି ମ୍ୟାମ୍ ବର୍ତ୍ତମାନ କଣ ପ୍ରୋବ୍ଲେମ୍
0: ବର୍ତ୍ତମାନ ଆମେ ବହୁତ କଣ୍ଟେଣ୍ଟ ଓରିଏଣ୍ଟେଡ୍ ହେଇଯାଇଛୁ ଚ୍ୟାନେଲ୍ସ ବେଶୀ ହେଇଗଲା ଗୁଡ଼ାଏ କଣ୍ଟେଣ୍ଟ ପଳେଇ ଆସିଲା
1: ନାଇଁ ଗୁଡ଼ାଏ କଣ୍ଟେଣ୍ଟ ଥାଇକି ବି ଆମେ କପି କରୁଛୁ ସାଉଥରୁ କରୁଛୁ ଅନ୍ୟାନ୍ୟ ଲାଙ୍ଗୁଏଜରୁ କରୁଛୁ
0: ସେଇଟା ଉଚିତ ନୁହଁ ବହୁତ ଜଣ ପ୍ରଡ୍ୟୁସର ବି ଚାହୁଁନାହାନ୍ତି Still some good people are there, good works are going on. ବର୍ତ୍ତମାନ ସେତେବେଳେ ଆମର କେତେ ଲକ୍ଷେ ଟଙ୍କା ଭିତରେ ହଉଥିଲା ଏବେ କୋଟି କୋଟି ଟଙ୍କା ପାଖକୁ ପଳେଇ ଗଲାଣି ବଜେଟ୍
1: ଆଜ୍ଞା ଥ୍ୟାଙ୍କ ୟୁ ମ୍ୟାମ୍ ଥ୍ୟାଙ୍କ ୟୁ ସୋ ମଚ୍ ଆପଣ ଏତେ ସମୟ ଦେଲେ ଆକାଶବାଣୀ ଜୟପୁରର ଏହି ସୁରଭି କାର୍ଯ୍ୟକ୍ରମକୁ ଆପଣଙ୍କର ଫିଲ୍ମ କ୍ୟାରିୟର ଆପଣଙ୍କର ଆକ୍ଟିଂର ଅଭିଜ୍ଞତା ସେହି

0: ପରେ 70 ଦଶକରେ କେମିତି ସିନେମା ହଉଥିଲା ସବୁ କଥା ଆମ ଶ୍ରୋତାମାନଙ୍କୁ ଆପଣ ସୂଚନା ଦେଲେ, ସେଥିପାଇଁ ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ। ତା ଛଡ଼ା ଆପଣଙ୍କର ଯେଉଁ ଆଗାମୀ ଜୀବନ, ଯେଉଁ ବଳକା ଜୀବନ ଆପଣଙ୍କର ସୁଖମୟ, ଶାନ୍ତିମୟ, ନିରାମୟ ହଉ, ଆପଣ ହସରେ ଖୁସିରେ ଆପଣଙ୍କର ବଳକା ଜୀବନ ଅତିବାହିତ କରନ୍ତୁ, ଆଜିର ସୁରଭି ଏତିକି କାମନା କରୁଛି। ତ ଶେଷରେ କ'ଣ କହିବେ ଆପଣ ଯେଉଁମାନେ ଶୁଣୁଛନ୍ତି ଏ କାର୍ଯ୍ୟକ୍ରମ?
1: ଯେଉଁ ମୁଁ କହିଲି ଯୋଗ ଶିକ୍ଷା ଆଧ୍ୟାତ୍ମିକତା ଏବଂ ଜୀବନର ବାସ୍ତବିକତାକୁ ମିଶେଇକିରି ମୁଁ ଯାହା ଚାଲିଛି ବର୍ତ୍ତମାନ ଯାଏ, ଆଉ ଈଶ୍ୱରଙ୍କ ପାଖରେ ପ୍ରାର୍ଥନା କରୁଛି ମୁଁ ସେମିତି ଚାଲିଉଥିବି। ଆଉ ମୁଁ ଗୋଟେ ଛୋଟ ଶ୍ଳୋକଟେ ମାଙ୍କର ବୋଲିବି, ଯୋଉଟାରେ କି ଆଇ ପ୍ରେ ଫର୍ ୟୁ ଅଲ୍।
0: ୟେସ୍ ମ୍ୟାମ୍, ଅଫକୋର୍ସ।

ଅଭିନୟ କଳାର ଜାଦୁରେ ଦର୍ଶକ ଶ୍ରୋତାଙ୍କୁ ବାନ୍ଧି ପାରିଥିବା ଅଭିନେତ୍ରୀ ତ୍ରିପୁରା ମିଶ୍ର ଥିଲେ ଆଜି ସୁରଭିର ଅତିଥି। ପଛ କଥା ମନେ ପକାଇ ସ୍ମୃତିଚାରଣ କରି ଆମକୁ କହୁଥିଲେ ତାଙ୍କ ଅଭିନୟ ଜୀବନର କଥା। କଳାକାରଙ୍କର ଯାତ୍ରା ଏମିତି ସଫଳତା ସାଉଣ୍ଟୁ ଥାଉ। ଆଜି ପାଇଁ ସୁରଭି ଏତିକି। ପ୍ରଯୋଜନା କଲେ ମନୋଜ କୁମାର ପୂଜାରୀ, ଉପସ୍ଥାପନା କଲେ ଦମୟନ୍ତୀ ବୈକାର। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶ୍ରୋତାଙ୍କୁ ଏଠି ମନେ ପକାଇ ଦେଉଛୁ, ଆଜି ରାତି 9:30 ଶୁଣିବେ ସଙ୍ଗୀତ ରୂପକ ନୀଳାଦ୍ରି ବିହାରୀ, ମୂଳ ରଚନା ମନୋଜ କୁମାର ସାମନ୍ତରାୟ, ସଙ୍ଗୀତ ପରିଚାଳନା ପ୍ରଦୀପ ପାତ୍ର, ପ୍ରଯୋଜନା ଲକ୍ଷ୍ମୀଧର ସାହୁ। କୃଷି ଓ କୃଷକ କାର୍ଯ୍ୟକ୍ରମ ଶୁଣିବେ ରାତି 7:00।

ବିଶ୍ୱ ବ୍ରହ୍ମାଣ୍ଡର ଠାକୁର ଲୀଳାମୟ ଶ୍ରୀ ଜଗନ୍ନାଥ ସେ ନିରାକାର ହେଲେ ହେଁ ତାଙ୍କର ଆକାର ଧାରଣର ଏକମାତ୍ର କାରଣ ଲୀଳା ରଚନା ଅଦ୍ୱିତୀୟ ବ୍ରହ୍ମଲୀଳା ନିମିତ୍ତ ଦ୍ୱୈତ ବା ବହୁ ଭାବରେ ପ୍ରତିଭାତ ହୋଇଥାନ୍ତି ସେ ଭଗବାନ ପୁରୁଷୋତ୍ତମ ସର୍ବଥା ନିଖିଳ ଲୋକହିତ ନିମନ୍ତେ ନାନା ପ୍ରକାର ଲୀଳା କରୁଅଛନ୍ତି ଏବଂ ଏହି କାରଣରୁ ସେହି ଜଗନ୍ମୟ ଜଗନ୍ନାଥ ଦେବ ନାନା ପ୍ରକାର ଗୁଣ ବିକାର ବିବିଧ ପ୍ରକାର ରୂପ ଓ ଚେଷ୍ଟାରେ ତଥା ନାନା ପ୍ରକାର ଭାବ ନେଇ ବିହାର କରୁଛନ୍ତି।

0: ସେହି ଭାବ ବିନୋଦିଆ ଲୀଳାମୟ ଠାକୁର ଶ୍ରୀଜଗନ୍ନାଥଙ୍କର ଦ୍ୱାଦଶ ଯାତ୍ରା ମଧ୍ୟରୁ ସ୍ନାନ ଯାତ୍ରା ଅନ୍ୟତମ ମୁଖ୍ୟ ଯାତ୍ରା ଭାବରେ ଭକ୍ତମାନଙ୍କ ନିକଟରେ ପରିଚିତ। ମହାପ୍ରଭୁ ସ୍ୱୟଂ ଯେପରି ରହସ୍ୟମୟ, ତାଙ୍କର ମୂର୍ତ୍ତି ଗଠନ, ପ୍ରାଣ ପ୍ରତିଷ୍ଠା, ତାଙ୍କର କଳ୍ପନା ଏବଂ ବାର୍ଷିକ ସ୍ନାନଯାତ୍ରା ମଧ୍ୟ ସେହିପରି ରହସ୍ୟାବୃତ। ପ୍ରଭୁଙ୍କର ନିତ୍ୟ ନୈମିତ୍ତିକ ନୀତି ମଧ୍ୟରୁ ସ୍ନାନଯାତ୍ରାକୁ ବିଗ୍ରହମାନଙ୍କର ଆବିର୍ଭାବ ବା ଜନ୍ମ ଦିବସ ବୋଲି ବିବେଚନା କରାଯାଏ। ସେହି ଦେବସ୍ନାନ ପୂର୍ଣ୍ଣିମାର ରୀତିନୀତି ଆଉ ମହତ୍ତ୍ୱ ସମ୍ପର୍କରେ ବିସ୍ତାରିତ ଭାବରେ ଆଲୋକପାତ କରୁଛନ୍ତି ଗବେଷକ ଡକ୍ଟର ଭାସ୍କର ମିଶ୍ର।
1: ଦ୍ୱାଦଶ ଯାତ୍ରା ମଧ୍ୟରୁ ସ୍ନାନଯାତ୍ରା ଅନ୍ୟତମ ପ୍ରସିଦ୍ଧ ତଥା ଆଦ୍ୟ ଉତ୍ସବ। ମଞ୍ଚା ସ୍ନାନଂ ରଥବର ଗତି ଶୟନଂ ଚାୟନେ ଦ୍ୱେ ପାର୍ଶ୍ୱାବୃତ୍ତି ହି ଶୟନଂ ନିବୃତ୍ତି ହି ପ୍ରାବୃତ୍ତି ହି ପୁଷ୍ୟ ପୂଜା ଦୋଳଯାତ୍ରା ଦମନକ ମହକ୍ଷ ପୁଣ୍ୟା ତୃତୀୟା ଚୈତା ଯାତ୍ରା ବିଧି ନିଗତିତା ଦ୍ୱାଦଶତି ନରେନ୍ଦ୍ର। ଏଇଗୁଡ଼ିକ ବିଭିନ୍ନ ପୁରାଣ ଶାସ୍ତ୍ରମାନଙ୍କରେ ମଧ୍ୟ ଏହି ତିଥି ନିରୂପଣ କରାଯାଇଛି ଏବଂ ଏହି ସ୍ନାନଯାତ୍ରା ଉଦୟା ପୂର୍ଣ୍ଣମୀ ତିଥିରେ ପାଳିତ ହୁଏ। ଅନ୍ୟ ଦିଗରୁ ଅତ୍ୟନ୍ତ ପବିତ୍ର ଦିବସ ଓ ଏହି ସ୍ନାନଯାତ୍ରା ଦିବସରେ ଶ୍ରୀବିଗ୍ରହମାନଙ୍କର ଆବିର୍ଭାବ ବା ଜନ୍ମ ଦିବସ ଅଟେ।
0: ଦେବସ୍ନାନ ପୂର୍ଣ୍ଣିମାର ମହତ୍ତ୍ୱ ସମ୍ପର୍କରେ ଅନେକ ପାରମ୍ପରିକ ଏବଂ ପୌରାଣିକ ପୃଷ୍ଠଭୂମି ମଧ୍ୟ ରହିଛି। ପୁରାଣ, ଶାସ୍ତ୍ର ଏବଂ ଶ୍ରୀମନ୍ଦିର ସତ୍ୱଲିପିରେ ଯାହା ଉଲ୍ଲେଖ ରହିଛି ସେ ସମ୍ପର୍କରେ ଡକ୍ଟର ମିଶ୍ରଙ୍କର ବକ୍ତବ୍ୟ ହେଲା।
1: ବିଭିନ୍ନ ପୁରାଣ ଶାସ୍ତ୍ରମାନଙ୍କରେ ସ୍ନାନଯାତ୍ରା ବିଷୟ ପ୍ରସଙ୍ଗ ବର୍ଣ୍ଣିତ ହୋଇଛି। ଏଥିମଧ୍ୟରୁ ସ୍କନ୍ଦ ପୁରାଣର ଉତ୍କଳଖଣ୍ଡର ବର୍ଣ୍ଣନା ଅନୁସାରେ ସ୍ୱୟଂ ଶ୍ରୀଜଗନ୍ନାଥ ମହାପ୍ରଭୁ ମହାରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ଦ୍ୱାରା ଶ୍ରୀମନ୍ଦିର ଅଭ୍ୟନ୍ତରସ୍ଥ ରତ୍ନ ସିଂହାସନରେ ପ୍ରତିଷ୍ଠିତ ହେବା ପରେ ଅତ୍ୟନ୍ତ ପ୍ରସନ୍ନ ହୋଇ ମହାରାଜାଙ୍କୁ ସ୍ୱୟଂ ଦର୍ଶନ ଦେଇଥିଲେ ଓ ଭବିଷ୍ୟତରେ ତାଙ୍କର ପୂଜାବିଧି ଓ ଯାତ୍ରା ଉତ୍ସବ ଆଦି ସମ୍ପର୍କରେ କେତେକ ଗୁରୁତ୍ୱପୂର୍ଣ୍ଣ ଉପଦେଶ ଦେଇଥିଲେ। ତନ୍ମଧ୍ୟରେ ପ୍ରଭୁଙ୍କର ପ୍ରଥମ ଉପଦେଶ ଥିଲା ଜ୍ୟେଷ୍ଠ ମାସର ପୂର୍ଣ୍ଣିମା ତିଥିରେ ଦାରୁବ୍ରହ୍ମ ରୂପରେ ସେ ସ୍ୱୟଂ ଅବତୀର୍ଣ୍ଣ ହୋଇଥିବାରୁ ତାହା ତାଙ୍କର ପୁଣ୍ୟ ଜନ୍ମତିଥି ଓ ମହାସ୍ନାନ ବିଧାନରେ ଏହି ଯାତ୍ରା ପାଳନ କରିବା। ଏହି ଜଗନ୍ନାଥ ମହାପ୍ରଭୁଙ୍କର ସ୍ନାନଯାତ୍ରା ମହାତ୍ମ୍ୟ ଓ ସ୍ନାନବିଧିର ପ୍ରାଚୀନତା ସମ୍ପର୍କରେ ସ୍କନ୍ଦ ପୁରାଣ, ବ୍ରହ୍ମପୁରାଣ, ପଦ୍ମପୁରାଣ, ବାମଦେବ ସଂହିତା, ନୀଳାଦ୍ରି ମହୋଦୟ, ଯାତ୍ରା ଭାଗବତ ଇତ୍ୟାଦି ପ୍ରାଚୀନ ଶାସ୍ତ୍ରମାନଙ୍କରେ ସବିଶେଷ ଉଲ୍ଲେଖ ରହିଛି। ଐତିହାସିକମାନଙ୍କ ମତାନୁଯାୟୀ ଜ୍ୟେଷ୍ଠ ମାସ ଶ୍ରୀ ପୁରୁଷୋତ୍ତମଙ୍କ ପାଇଁ ଅତ୍ୟନ୍ତ ସୁପ୍ରସିଦ୍ଧ ଥିଲା। ଏପରିକି ଗୁଣ୍ଡିଚା ଯାତ୍ରା ପୂର୍ବରୁ ସ୍ନାନଯାତ୍ରା ଆହୁରି ପ୍ରାଚୀନ ଥିଲା। କେତେକ ପୁରାଣ ଗ୍ରନ୍ଥମାନଙ୍କରେ ସ୍ନାନଯାତ୍ରା ମହାପ୍ରଭୁଙ୍କର ଆଦ୍ୟ ଉତ୍ସବ ରୂପେ ବର୍ଣ୍ଣନା ହୋଇଥିବାର ଆଭାସ ମିଳୁଛି।

ସ୍ନାନ ଯାତ୍ରାର ଆଠଟି ଅଙ୍ଗ ରହିଛି, ଯଥା ଚତୁର୍ଥୀ ହୋମ, କୂପ ସଂସ୍କାର, ଜଳାଧିବାସ, ସ୍ନାନ ବେଦୀକୁ ପହଣ୍ଡି ବିଜେ, ମଞ୍ଚ ସ୍ନାନ, ଗଜବଦନ ବେଶ, ପ୍ରସାଦ ଲାଗି ଅଣସର ପିଣ୍ଡି ବିଜେ।

0: ସପ୍ତବିଂଶ ମହୋଷଧି ଓ ଅଷ୍ଟଗନ୍ଧ ଏଥିରେ ମିଶ୍ରିତ କରାଯାଏ। ପୂର୍ଣ୍ଣମୀ ଦିନ ଦେବତାମାନଙ୍କର ସେନାପଟା ଲାଗି ହୁଏ। ତାପରେ ମଙ୍ଗଳାର୍ପଣ କର୍ମ ପରେ ସ୍ନାନ ମଣ୍ଡପକୁ ତିନି ଠାକୁର ଧାଡ଼ି ପହଣ୍ଡିରେ ବିଜେ କରନ୍ତି।
1: ଶ୍ରୀ ମନ୍ଦିରର ଯେଉଁ ସପ୍ତଲିପି ତା ଦେହରେ ସ୍ନାନ ପୂର୍ଣ୍ଣିମା ସମ୍ପର୍କରେ ଯେଉଁ ବର୍ଣ୍ଣନା ରହିଛି ସେଥିରେ ରହିଛି ଯେ ଜ୍ୟେଷ୍ଠ ପୂର୍ଣ୍ଣିମା ପ୍ରାତଃ ସମୟରେ ଠାକୁରମାନଙ୍କର ମଙ୍ଗଳାର୍ପଣ ଡୋର ଲାଗି ହୋଇ ବିଜେ କାହାଳି ଯେତେବେଳେ ବାଜେ ଧାଡ଼ି ପହଣ୍ଡିରେ ବିଗ୍ରହମାନେ ସ୍ନାନ ମଣ୍ଡପ ଉପରେ ଅଧିଷ୍ଠିତ ହୋଇଥାନ୍ତି। ଏହାପରେ ମଙ୍ଗଳ ଆଳତି ଅବକାଶ ଅଧର ପୋଛା ଇତ୍ୟାଦି ନୀତି ସମାପନ ପରେ ସୁନା ଗୋସେଇଙ୍କ ଦ୍ୱାରା ସୁନା କୂପରୁ ଆନିତ ଜଳକୁ ଅଧିବାସ ଘରେ ରଖାଯାଇ କର୍ପୂର କେଶର ଚୁଆ ଇତ୍ୟାଦି ସୁଗନ୍ଧି ଦ୍ରବ୍ୟ ଦ୍ୱାରା ମିଶ୍ରିତ ଜଳକୁ 108 ଗଡ଼ୁରେ ରଖାଯାଇଥାଏ। ଘଣ୍ଟ ଛତା ଓ କାହାଳି ବାଜି ପଟୁଆରରେ ଗରାବଡ଼ୁ ସେବକମାନେ ଜଳଗଡ଼ୁମାନଙ୍କୁ ହସ୍ତରେ ଧରି ମଣ୍ଡପ ଉପରକୁ ବିଜେ ହୋଇଥାନ୍ତି। ଏହି ସମୟରେ ପୂଜାପଣ୍ଡା ସେବକ ଏହି ଜଳଗଡ଼ୁକୁ 16 ଉପଚାର ବିଧିରେ ପୂଜା କରିଥାନ୍ତି। ତତ୍ପରେ ଦାରୁ ବିଗ୍ରହମାନଙ୍କ ଶରୀରରେ ଜଳ ଲାଗି ହୋଇଥାଏ। ଜଳ ଲାଗି ନୀତି ଶେଷ ହେବା ପରେ ଶ୍ରୀକ୍ଷେତ୍ରରେ ଅବସ୍ଥିତ ପ୍ରସିଦ୍ଧ ରାଘବଦାସ ମଠ ଓ ଗୋପାଳ ତୀର୍ଥ ମଠରୁ ଗଜାନନ ଭେଷ ଉପକରଣ ସ୍ନାନ ମଣ୍ଡପକୁ ଆସିଥାଏ। ପୁଷ୍ପାଳକ ଦଇତା ଖୁଣ୍ଟିଆ ମେକାପ ଓ ଅନ୍ୟାନ୍ୟ ଭେଷ ସମ୍ପୃକ୍ତ ସେବକମାନଙ୍କ ଦ୍ୱାରା ମହାପ୍ରଭୁଙ୍କର ପ୍ରସିଦ୍ଧ ଗଜାନନ ଭେଷ ଅନୁଷ୍ଠିତ ହୋଇଥାଏ। ଏହି ଭେଷ ଦର୍ଶନ ନିମିତ୍ତ ଲକ୍ଷାଧିକ ଭକ୍ତ ସ୍ନାନ ମଣ୍ଡପ ଉପରେ ସମାବେତ ହୋଇଥାନ୍ତି। ଦୀର୍ଘ ସମୟ ଧରି ସର୍ବସାଧାରଣ ଦର୍ଶନ ବା ଶ୍ରାଣ ମେଳା ଦର୍ଶନରେ ବହୁ ଭକ୍ତ ଦର୍ଶନାର୍ଥୀ ମହାପ୍ରଭୁଙ୍କର ଅପୂର୍ବ ଗଜାନନ ଭେଷ ଦର୍ଶନ କରି ନିଜକୁ କୃତାର୍ଥ ମଣିଥାନ୍ତି। ଏଥିପୂର୍ବରୁ ଗଜାନନ ଭେଷ ଥାଇ ଠାକୁରମାନଙ୍କର ସେଦିନ ଛେରାପରା ନୀତି ଓ ଗୋଟିଏ ମାତ୍ର ଭୋଗ ହୋଇଥାଏ। ପରମ୍ପରା ଅନୁଯାୟୀ ଏଇ ଯେଉଁ ଭେଷ ଏ ଦୀର୍ଘ ବହୁ ବର୍ଷ ଧରିକରି ଆମର ଅନୁଷ୍ଠିତ ହେଉଛି। ଏହିପରି ଭାବରେ ଆମର ସ୍ନାନ ପୂର୍ଣ୍ଣିମା ରୀତିନୀତି ଅନୁଷ୍ଠିତ ହୋଇଥାଏ।

0: ତାପରେ ଆରମ୍ଭ ହୁଏ ଚେରା ପହଁରା ବିଧି। ସ୍ନାନ ମଣ୍ଡପ ଉପରେ ଭୋଗ ବିଧି ବ୍ୟବସ୍ଥା ମଧ୍ୟ ସ୍ୱତନ୍ତ୍ର।
1: ଠାକୁରଙ୍କର ପହଣ୍ଡି ଯୋଉ ହୁଏ ସେଥିରେ ପ୍ରଥମେ ଆମର ଚାରି ବାଡ଼ଗ୍ରାହୀ ଦଇତାପତି ରହିଥାନ୍ତି ଏବଂ ତା ଦେହରେ ପତି ମହାପାତ୍ର ଏବଂ ଦଇତାପତି ସମବେତ ସେଇଟା ଗୋଷ୍ଠୀଗତ ସେବା। ସମସ୍ତ ଦଇତାପତି ସେବକମାନେ ପତି ମହାପାତ୍ର ଅନ୍ୟାନ୍ୟ ସେବକମାନେ ମଧ୍ୟ ଯଥା ପ୍ରତିହାରୀ ସେବକ ପୂଜା ପଣ୍ଡା ସେବକ ସୁପକର ମହାସ୍ୱାର ସେବକ ଖୁଣ୍ଟିଆ ମେକାପ ଏମାନେ ମଧ୍ୟ ଏହି ପହଣ୍ଡି ନୀତିରେ ଅଂଶଗ୍ରହଣ କରିଥାନ୍ତି ଏବଂ ସେଦିନ ଛେରା ପହଁରା ଗଜପତି ମହାରାଜାଙ୍କର ଛେରା ପହଁରା କରାଯାଏ ସ୍ନାନ ମଣ୍ଡପ ଉପରେ। ସେ ନଥିଲେ ଆମର ମୁଦିରସ୍ଥ ସେବକ ସେହି ଛେରା ପହଁରା କରନ୍ତି। ସ୍ନାନ ପୂର୍ଣ୍ଣିମା ଦିନ ଗୋଟିଏ ମାତ୍ର ଅନ୍ନଭୋଗ ହୋଇଥାଏ। ଏହିଦିନ ତାଙ୍କର ଗୋଟେ ପରମ୍ପରା ରହିଛି ଯେ ସୁପକରମାନେ ଯେଉଁମାନେ ରୋଷ ଭିତରକୁ ଆସିଥାନ୍ତି ଯଦି ବ୍ରତ ଘର ପରେ ବା ବ୍ରତ ପରେ ସୁପକାର ସେବକମାନଙ୍କର ପିଲାମାନେ ଯେଉଁମାନେ ଯୁବକମାନେ ସେମାନେ ରୋଷ ଭିତରେ ପ୍ରବେଶ କରିଥାନ୍ତି ଏବଂ ଛେକ ନେଇ ଯଦି ସ୍ନାନ ମଣ୍ଡପକୁ ଆସିଥାନ୍ତି ତାହେଲେ ତା ପରଦିନଠାରୁ ତାଙ୍କୁ ରୋଷରେ ରାନ୍ଧିବା ପାଇଁ ଅନୁମତି ମିଳିଥାଏ ଏବଂ ସେହି ଗୋଟିଏ ଭୋଗରେ ପୁରା ସମ୍ପୂର୍ଣ୍ଣ ଭାବରେ ସ୍ନାନ ମଣ୍ଡପରେ ସମସ୍ତ ଭୋଗ ବଢ଼ାଯାଇଥାଏ ଏବଂ ତାକୁ ଷୋଡ଼ଶୋପଚାର ବିଧିରେ ଭୋଗ କରାଯାଇଥାଏ। ଏହାପରେ ଆଉ ଭୋଗ ନଥାଏ। ସେଦିନର ଯାହା ସମସ୍ତ କୋଠଭୋଗ ଏବଂ ପର୍ବାଣୀ ଭୋଗ ଯାନିଯାତ୍ରା ମାନଙ୍କରେ ସ୍ୱତନ୍ତ୍ର ପର୍ବାଣୀ ଭୋଗ ଅନୁଷ୍ଠିତ ହୋଇଥାଏ ସେ ସମସ୍ତ ଭୋଗ ଗୋଟିଏ ଏହି ସକାଳ ଧୂପରେ ସେଦିନ ଅନୁଷ୍ଠିତ ହୋଇଥାଏ। ଠାକୁରମାନଙ୍କର ଗଜାନନ ଭେଷ ପରେ ଏହି ଭୋଗଟା ହୋଇଥାଏ। ଗୋଟିଏ ଭୋଗ ସରିଲା ପରେ ତାପରେ ପାଣି ପଡ଼େ ଏବଂ ପୋଲିସ ଏବଂ ମନ୍ଦିରର କର୍ମଚାରୀଙ୍କ ସହାୟତାରେ ଆମର ସର୍ବସାଧାରଣ ଦର୍ଶନ ହୋଇଥାଏ ଯେଉଁମାନେ କି ସମସ୍ତ ଦର୍ଶନାର୍ଥୀ ଭକ୍ତମାନେ ସ୍ନାନ ମଣ୍ଡପ ଉପରକୁ ଯାଇ ଦର୍ଶନ କରିଥାନ୍ତି। ସେ ଦର୍ଶନ ସରିଲା ପରେ ଅନ୍ୟାନ୍ୟ କେତେକ ନୀତି ଅଛି ବନ୍ଦାପନା ଆଳତି ଏସବୁ କାମ ସରିବା ପରେ ଠାକୁରଙ୍କର ଡୋର ଫିଟା ହୁଏ ଏବଂ ସେମାନଙ୍କର ପହଣ୍ଡି ବିଜେ ପାଇଁ ଆରମ୍ଭ ହୋଇଥାଏ ପ୍ରକ୍ରିୟା। ଆମର ରାତ୍ରି 11:30-12 ଭିତରେ ଆମର ଠାକୁରମାନେ ବାହୁଡ଼ା ବିଜେ କରନ୍ତି ପହଣ୍ଡି କରନ୍ତି। ପ୍ରାୟ 2-3 ସମୟ ପର୍ଯ୍ୟନ୍ତ ଲାଗେ। ଅଣସର ଯୋଉ ତାଟି ଥାଏ ସେ ତାଟି ଭିତରେ ପ୍ରବେଶ କରନ୍ତି।

0: ଏହି ଦ୍ୱାଦଶ ଯାତ୍ରାଗୁଡ଼ିକ ହେଲା ଅକ୍ଷୟ ତୃତୀୟା, ସ୍ନାନ ଯାତ୍ରା, ରଥଯାତ୍ରା, ଶୟନ ଯାତ୍ରା, ଦକ୍ଷିଣାୟନ ଯାତ୍ରା, ପାର୍ଶ୍ୱ ପରିବର୍ତ୍ତନ ଯାତ୍ରା, ଦେବୋତ୍ଥାପନ ଯାତ୍ରା, ପ୍ରାବରଣ ଷଷ୍ଠୀ, ପୁଷ୍ୟାଭିଷେକ ଯାତ୍ରା, ଉତ୍ତରାୟଣ ଯାତ୍ରା, ଦୋଳଯାତ୍ରା, ଦମନକ ଚତୁର୍ଦ୍ଦଶୀ ଯାତ୍ରା। ଏହି ଦ୍ୱାଦଶ ପ୍ରଧାନ ଯାତ୍ରା ସହିତ ଜଗନ୍ନାଥଙ୍କ ପୁରୁଷୋତ୍ତମରେ ପ୍ରତିଷ୍ଠା ଦିବସ ବୈଶାଖ ଶୁକ୍ଳ ଅଷ୍ଟମୀରେ ନୀଳାଦ୍ରି ମହୋଦୟକୁ ମିଶାଇ ତ୍ରୟୋଦଶ ଯାତ୍ରା ଆଖ୍ୟା ଦିଆଯାଇଛି। ତେଣୁ ଭକ୍ତମାନେ ଗାଇଥାନ୍ତି, ବାର ମାସେ ତେର ଯାତ୍ରା ଦେଖୁଥିବି ଶ୍ରୀକ୍ଷେତ୍ରେ ହୋଇ ଭିକାରୀ। ତ୍ରୟୋଦଶ ଯାତ୍ରା ଯେ ଭକ୍ତିଯୁକ୍ତ ଭାବରେ ଦର୍ଶନ କରିଥାଏ ସେ ଶ୍ରୀକ୍ଷେତ୍ର ପ୍ରାପ୍ତି ଫଳପ୍ରାପ୍ତ ହୋଇଥାଏ, ଏଥିରେ ସଂଶୟ ନାହିଁ। ଏହି ତେରଗୋଟି ମୁଖ୍ୟ ଯାତ୍ରାକୁ ଛାଡ଼ିଦେଲେ ପରବର୍ତ୍ତୀ କାଳରେ ଉତ୍କଳର ଗଜପତିମାନେ ଏହାର ସଂଖ୍ୟା ବୃଦ୍ଧି ଘଟାଇଛନ୍ତି। ଏଣୁ ଶ୍ରୀଜଗନ୍ନାଥଙ୍କ ଏହି ତେରଟି ପ୍ରଧାନ ଯାତ୍ରା, ସତେଇଶଟି ଉପଯାତ୍ରା ଓ ଶହେ ଆଠଟି ପର୍ବପର୍ବାଣୀ, ମୋଟ ଶହେ ଅଡ଼ଚାଳିଶଟି ଯାତ୍ରା ଶ୍ରୀମନ୍ଦିରରେ ଓ ଶ୍ରୀକ୍ଷେତ୍ରରେ ପାଳିତ ହୋଇ ଆସୁଅଛି।
1: ସ୍କନ୍ଦ ପୁରାଣ ଉତ୍କଳଖଣ୍ଡ ମତରେ ଏହି ସମସ୍ତ ଯାତ୍ରା ମହୋତ୍ସବ ଦର୍ଶନ କଲେ ବୈକୁଣ୍ଠବାସ ହୋଇଥାଏ। ଭଗବାନ ଶ୍ରୀଜଗନ୍ନାଥଙ୍କର ସମସ୍ତ ଉତ୍ସବ ହିଁ ମୁକ୍ତିପ୍ରଦ, ତେଣୁ ଭକ୍ତ ଆକୁଳ କଣ୍ଠରେ ଦୁଇ ହାତ ଯୋଡ଼ି ଗାଇ ଉଠେ।

0: ଶୁଣୁଥିଲେ ଶ୍ରୀକ୍ଷେତ୍ର ମାଧୁରୀ, ଆଜି ଏଥିରେ ଶୁଣୁଥିଲେ ସ୍ନାନ ପୂର୍ଣ୍ଣିମା, ଆଲୋଚନା କରିଥିଲେ ଡକ୍ଟର ଭାସ୍କର ମିଶ୍ର, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ପ୍ରଯୋଜନାରେ ସହଯୋଗ କରିଥିଲେ ଗୋଲକ ବିହାରୀ ମହାପାତ୍ର ଏବଂ ଚିରଞ୍ଜୀବୀ ରାଉତରାୟ।
1: ଶ୍ରୀକ୍ଷେତ୍ର ମାଧୁରୀ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

0: ଶ୍ରୋତାଙ୍କଠି ମନେ ପକାଇ ଦେଉଛୁ, ଆଜି ରାତି 9:30 ଶୁଣିବେ ସଙ୍ଗୀତ ରୂପକ ନୀଳାଦ୍ରି ବିହାରୀ, ରଚନା ମନୋଜ କୁମାର ସାମନ୍ତରାୟ, ସଙ୍ଗୀତ ପରିଚାଳନା ପ୍ରଦୀପ ପାତ୍ର, ପ୍ରଯୋଜନା ଲକ୍ଷ୍ମୀଧର ସାହୁ। ଶୁଣିପାରିବେ ଆଜି ରାତି 9:30 ସଙ୍ଗୀତ ରୂପକ ନୀଳାଦ୍ରି ବିହାରୀ। ଆକାଶବାଣୀ ଜୟପୁର କେନ୍ଦ୍ରରୁ କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି।
1: ମଧ୍ୟସ୍ଥତା ଡ୍ରାଇଭ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
2: ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ। ଚେଟିନଟ୍ ସିମେଣ୍ଟ ଉପରେ
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନଟ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନଟ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଆରମ୍ଭ କରୁଛୁ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶିଳ୍ପୀ ହେଲେ ବିଭୁ କିଶୋର, ଟୁଟୁ ଶର୍ମାଙ୍କ ଗୀତ, ସଙ୍ଗୀତ ନିର୍ଦ୍ଦେଶକ ଶ୍ରୀ କୁମାର।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ହେଲେ ରାଜଶ୍ରୀ। ଗଗନ ରାଉତଙ୍କ ଗୀତ, ସଙ୍ଗୀତ ନିର୍ଦ୍ଦେଶକ ଶ୍ରୀ କୁମାର।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
3: ଆପଣ ଜଣେ ବ୍ୟବସାୟୀ କି? ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
4: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
3: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
4: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
3: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
4: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
5: କାର୍ଯ୍ୟକ୍ରମ ଶେଷରେ ଶିଳ୍ପୀ ହେଲେ ଅରବିନ୍ଦ ଗଗନ ରାଉତଙ୍କ ଗୀତ, ସଙ୍ଗୀତ ନିର୍ଦ୍ଦେଶକ ଶ୍ରୀ କୁମାର।

ଶୁଣିଲେ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। ଆଜି ପାଇଁ ଶିଳ୍ପୀମାନେ ଥିଲେ ବିଭୁ କିଶୋର, ରାଜଶ୍ରୀ ଏବଂ ଅରବିନ୍ଦ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣିବା ଶିକାରୀ ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ କୁମାର ସାନୁ, ଗୀତିକାର ସମୀର, ସଙ୍ଗୀତ ନିର୍ଦ୍ଦେଶକ ଆଦେଶ ଶ୍ରୀବାସ୍ତବ।

ମନ୍ ଚଳଚ୍ଚିତ୍ରର ଗୀତ ଶୁଣୁଥିଲେ ଶିଳ୍ପୀ ଥିଲେ ଉଦିତ ନାରାୟଣ ଏବଂ ଅନୁରାଧା ପଡ଼ୱାଲ। ଗୀତ ରଚନା କରିଥିଲେ ସମୀର। ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସଞ୍ଜୀବ ଦର୍ଶନ।

ଇତିହାସ ଚଳଚ୍ଚିତ୍ରର ଗୀତ ଶୁଣିବା। କଣ୍ଠଶିଳ୍ପୀ କୁମାର ସାନୁ ଏବଂ ଅଲକା ୟାଗ୍ନିକ, ଗୀତିକାର ସମୀର, ସଙ୍ଗୀତ ନିର୍ଦ୍ଦେଶକ ଦିଲୀପ ସେନ ଏବଂ ସମୀର ସେନ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ଦାଗ୍ ଦି ଫାୟାର ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ କୁମାର ସାନୁ ଏବଂ ଅଲକା ୟାଗ୍ନିକ, ଗୀତିକାର ସମୀର, ସଙ୍ଗୀତ ନିର୍ଦ୍ଦେଶକ ରାଜେଶ ରୋଶନ।

କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣିବା ଦିଲୱାଲେ ଦୁଲ୍ହନିଆ ଲେ ଯାଏଙ୍ଗେ। କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର ଏବଂ ଉଦିତ ନାରାୟଣ। ଆନନ୍ଦ ବକ୍ସିଙ୍କ ଗୀତ। ସଙ୍ଗୀତ ନିର୍ଦ୍ଦେଶକ ଯତୀନ ଲଲିତ।

ଦିଲୱାଲେ ଦୁଲହନିଆ ଲେ ଯାଇଙ୍ଗେ ଏହି ଚଳଚ୍ଚିତ୍ରର ଗୀତଟି ସହିତ ଶେଷ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା। ଶ୍ରୋତାମାନେ ପୁଣି ଥରେ ହିନ୍ଦୀ କଥାଚିତ୍ରର ଗୀତ ଶୁଣିପାରିବେ। ଆଜି ପୂର୍ବାହ୍ନ 10:05, ଦିନ 2:15, ସନ୍ଧ୍ୟା 6:10 ଏବଂ ରାତି 10:30। ବର୍ତ୍ତମାନ ପ୍ରଚାର କରୁଛୁ ଓଡ଼ିଆ ଗୀତର କାର୍ଯ୍ୟକ୍ରମ ସପ୍ତଧାରା। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣିବା ଚକା ଚକା ଭଉଁରୀ ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ରତିକାନ୍ତ ଏବଂ ତୃପ୍ତି ଦାସ, ବିଜୟ ମଲ୍ଲଙ୍କ ଗୀତ, ସଙ୍ଗୀତ ନିର୍ଦ୍ଦେଶକ ଶରତ ନାୟକ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ଲଭ୍ ଡଟ୍ କମ୍ ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ କୁମାର ବାପି ଏବଂ ତପ ମିଶ୍ର। ଅରୁଣ ମନ୍ତ୍ରୀଙ୍କ ଗୀତ। ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ।

ତୋ ବିନା ମୋ କାହାଣୀ ଅଧା। ଏହି ଚଳଚ୍ଚିତ୍ରର ଗୀତ ଶୁଣୁଥିଲେ କଣ୍ଠଶିଳ୍ପୀ ଥିଲେ ବାବୁଲ ସୁପ୍ରିୟ ଏବଂ ନିବେଦିତା। ନିର୍ମଳ ନାୟକଙ୍କ ଗୀତକୁ ସଙ୍ଗୀତରେ ସଜାଇଥିଲେ ଶାନ୍ତିରାଜ ଖୋସଲା। ରାଜା ଚଳଚ୍ଚିତ୍ରର ଗୀତ ଶୁଣିବା କଣ୍ଠଶିଳ୍ପୀ କୁମାର ସାନୁ ଏବଂ ପାମେଲା ଜୈନ। ନିର୍ମଳ ନାୟକଙ୍କ ଗୀତ ସଙ୍ଗୀତ ନିର୍ଦ୍ଦେଶକ ବାବୁଲ ବୋଷ।

କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣିବା ଫ୍ୟାମିଲି ନମ୍ବର ୱାନ୍ ଚଳଚ୍ଚିତ୍ରର। କଣ୍ଠଶିଳ୍ପୀ ଗୁଡ୍ଲି ରଥ ଏବଂ ତପ ମିଶ୍ର। ବାପୁ ଗୋସ୍ୱାମୀଙ୍କ ଗୀତ। ସଙ୍ଗୀତ ନିର୍ଦ୍ଦେଶକ ଗୁଡ୍ଲି।

0: କ୍ରକ୍ ଚଳଚ୍ଚିତ୍ରର ଗୀତ ଶୁଣିଥିଲେ ଶିଳ୍ପୀ ଥିଲେ ନିଖିଲ ଡିସୋଜା। କୁମାରଙ୍କ ଗୀତକୁ ସଙ୍ଗୀତରେ ସଜାଇଥିଲେ ପ୍ରୀତମ। ହିନ୍ଦୀ କଥାଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ପୂର୍ବରୁ ସୂଚନା ବିରତି।
1: ଆଚ୍ଛା, ତମର ସବୁ ରିପୋର୍ଟ ଦେଖେଇଲ, ଏଚ୍ଆଇଭି ଟେଷ୍ଟ ହେଇଛି?
2: ନାଇଁ ଡାକ୍ତର ବାବୁ, ସେଇଟା କଣ ନିହାତି ଜରୁରୀ?
3: ଆଜ୍ଞା ହଁ, ଗର୍ଭାବସ୍ଥାରେ ପ୍ରତ୍ୟେକ ମହିଳା ନିଜର ଏଚ୍ଆଇଭି ପରୀକ୍ଷା କରେଇ ନେଇ ଅଜଣା ଆତଙ୍କଠୁ ଦୂରେଇ ରୁହନ୍ତୁ।
4: ଯଦି ରିପୋର୍ଟ ପଜିଟିଭ ଆସେ ତାହେଲେ ଉପଯୁକ୍ତ ଚିକିତ୍ସା ଜରିଆରେ ନିଜେ ତଥା ଶିଶୁ ଉଭୟ ଏଡ୍ସ ଭଳି ମାରାତ୍ମକ ରୋଗକୁ ପ୍ରତିରୋଧ କରନ୍ତୁ।
3: ମନେ ରଖନ୍ତୁ, ଏହି ପରୀକ୍ଷା ଏବଂ ଚିକିତ୍ସା ନିକଟସ୍ଥ ସରକାରୀ ଡାକ୍ତରଖାନାରେ ଥିବା ICTC କେନ୍ଦ୍ରରେ ମାଗଣାରେ ଉପଲବ୍ଧ।
4: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1097 ସହ ଯୋଗାଯୋଗ କରନ୍ତୁ।
3: ଓଡ଼ିଶା ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି ଦ୍ୱାରା ଜନହିତରେ ଜାରି।

ସୋର୍ ଇନ୍ ଦି ସିଟି, ଏହି ଚଳଚ୍ଚିତ୍ରର ଗୀତ ଶୁଣୁଥିଲେ ଶିଳ୍ପୀ ଥିଲେ ଟୋଚି ରାଇନା ଏବଂ ଶ୍ରେୟା ଘୋଷାଲ। ଗୀତ ରଚନା କରିଥିଲେ ସମୀର, ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସଚିନ ଜିଗର। ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ। ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 103.6 MHz ଯୋଗେ। ଆପଣ ମୋବାଇଲ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ପୂର୍ବରୁ ସୂଚନା ବିରତି।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ମାଇ ନେମ୍ ଇଜ୍ ଖାନ୍ ଚଳଚ୍ଚିତ୍ରର ଗୀତ ଶୁଣୁଥିଲେ। ସେଭିଥିଲେ ରାହତ ଫତେ ଅଲ୍ଲୀ ଖାଁ, ଶଙ୍କର ମହାଦେବନ ଏବଂ ରିଚା ଶର୍ମା। ଜାଭେଦ ଆଖତରଙ୍କ ଗୀତକୁ ସଙ୍ଗୀତରେ ସଜେଇଥିଲେ ଶଙ୍କର ଏହସାନ ଲୟ। କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣିବା କୁର୍ବାନ ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ସୋନୁ ନିଗମ, ଶ୍ରେୟା ଘୋଷାଲ ଏବଂ ସଲିମ। ପ୍ରସନ୍ନ ଯୋଶୀଙ୍କ ଗୀତ, ସଙ୍ଗୀତ ନିର୍ଦ୍ଦେଶକ ସଲିମ ସୁଲେମାନ।

କୁର୍ବାନ ଚଳଚ୍ଚିତ୍ରର ଗୀତଟି ସହିତ ଶେଷ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

ଶ୍ରୋତାବନ୍ଧୁ ନମସ୍କାର, ଆକାଶବାଣୀ ଲାଇଭ୍ ପରିସରରୁ ଆପଣଙ୍କ ରେଡ଼ିଓ ସାଥୀ ସସ୍ମିତା କହୁଛି। ଏଇ ଗତକାଲି ଜୁନ୍ ମାସ 28 ତାରିଖ ଆକାଶବାଣୀ ଜୟପୁର ପହଞ୍ଚିଛି 63 ବର୍ଷରେ। 63 ବର୍ଷର ଯାତ୍ରା ସାରିଛି ଆକାଶବାଣୀ ଜୟପୁର କେନ୍ଦ୍ର। ଏହି 63 ବର୍ଷର ଯାତ୍ରା ପଥରେ ଅନେକ ଶ୍ରୋତାଙ୍କ ସହ ତା'ର ସୁନ୍ଦର ସମ୍ପର୍କ ଯୋଡ଼ି ହୋଇଛି। କେବେ ଗୀତ ଶୁଣି ମନ ଭୁଲେଇଛି ତ କେବେ କଥା କହି ମନୋରଞ୍ଜନ ସହ ଶିକ୍ଷା, ସୂଚନା ଏବଂ ସମ୍ବାଦ ଶୁଣେଇଛି। ଯୋଡ଼ିଛି ହୃଦୟରୁ ହୃଦୟକୁ, ଗଢ଼ିଛି ସମ୍ପର୍କ, କିନ୍ତୁ ଭାଙ୍ଗିନି କିଛି ଶ୍ରୋତାବନ୍ଧୁ। ଏହି ହେଉଛି ଆକାଶବାଣୀର ମହତ୍ତ୍ୱ ଆଉ ଗୁରୁତ୍ୱ। ଆପଣଙ୍କ ଆଉ ଆମ ଭିତରେ ଯେଉଁ ସମ୍ପର୍କ ଅଛି ସେ ଅତୁଟ ରହିଛି, ଆଗକୁ ରହିଥାଉ ମଧ୍ୟ। ବହୁଜନଙ୍କ ହିତ, ବହୁଜନଙ୍କ ସୁଖ କଥା ଚିନ୍ତା କରି କରି ସେ ସଭିଙ୍କୁ ଆପଣାର କରିଛି, ସମସ୍ତଙ୍କ ସହିତ ମିତ ବସିଛି। ମିତ ପାଇଁ ଗୀତ ଗାଉଥାଉ ଆକାଶବାଣୀ, କଥା କହୁଥାଉ ଏହି 63 ବର୍ଷୀୟ ଯାତ୍ରା ଅବସରରେ। ଆଉ କ'ଣ ବା କାମନା କରିବା ଶ୍ରୋତାବନ୍ଧୁ, ସେମିତି ଗୀତ ଗାଉଥାଉ, ସେମିତି ମିତ ବସୁଥାଉ।

ଆମକୁ ଏ ଆଜିକାଲି ପରି ଲାଗୁଛି ଶ୍ରୋତାବନ୍ଧୁ, କିନ୍ତୁ ଦୀର୍ଘ 63 ବର୍ଷ ବିତିଗଲାଣି। ଏ ଭିତରେ ଅନେକ ପଥ, ଅନେକ ପ୍ରତୀକ୍ଷା, ଅନେକ ସଂଘର୍ଷର କାହାଣୀ ପୃଷ୍ଠରେ ଲିପିବଦ୍ଧ ତା ଯାତ୍ରା କାହାଣୀ, କିନ୍ତୁ ଚାଲିବା ତାର ଧର୍ମ, ଶ୍ରୋତାଙ୍କ ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ତାର ଲକ୍ଷ୍ୟ, ରେଡିଓର ଯାତ୍ରା ସବୁକାଳେ ସଫଳତାର ସ୍ୱାକ୍ଷର ଆଙ୍କୁଥାଉ। ଏହା ସବୁ କର୍ମକର୍ତ୍ତା ଆଉ ସବୁ ଶ୍ରୋତାଙ୍କର ବି ଇଚ୍ଛା। ତେଣୁଇ ତ ଚିଠି ମାଧ୍ୟମରେ, ଫୋନ୍ ମାଧ୍ୟମରେ ଆପଣମାନେ ଯୋଡ଼ି ହୋଇଥାନ୍ତି ଆମ ସହ। ଆଜି ବି ଆପଣମାନେ ଯୋଡ଼ି ହେବେ, ଦିନ 12ଟାରୁ ଦିନ 2ଟାଏ ପର୍ଯ୍ୟନ୍ତ କଥା ଆପଣଙ୍କର, ଗୀତ ଆମର ସହ। କହିବେ ରେଡିଓ ଯାତ୍ରାର ଖଟାମିଠା ଅନୁଭୂତିର କଥା, କହିବେ ସ୍ନାନ ପୂର୍ଣ୍ଣିମାର କଥା। ଏବେ ମିତମାନଙ୍କ ପାଇଁ ସୁନ୍ଦର ଗୀତଟିଏ।

ସମୟ ପରିବର୍ତ୍ତନ ହୋଇଛି, ମାଧ୍ୟମ ବି ବଦଳିଛି, କିନ୍ତୁ ସ୍ୱରର ସେତୁ ଗଢ଼ି ଜନମନକୁ ଯୋଡ଼ି ସଂସ୍କୃତିର ସୁଗନ୍ଧ ଭିତରେ ଚାଲିଛି ଆକାଶବାଣୀ ଜୟପୁର। ସେ ରକ୍ଷା କରିଛି ଶାଳୀନତା, ସେ ସାଉଣ୍ଟି ଆଣିଛି ବନମୂଲକର ପ୍ରତିଭା। ହଜିଯାଉଥିବା ଲୋକଗୀତ ଲୋକ ପରମ୍ପରା ତା ହୃଦୟରେ ସାଇତା, ସ୍ୱରରେ ସ୍ୱରରେ ଯୋଡ଼ିଛି ହୃଦୟ, ଗୀତରେ ଗୀତରେ ଗଢ଼ିଛି ସମ୍ପର୍କ, ଆଶା ବିଶ୍ୱାସ ଆଉ ସ୍ୱାଭିମାନକୁ ଧରି ଧୀରେ ଧୀରେ ସେ ବଢ଼ୁଛି ଆଗକୁ ଆଗକୁ। ଅଗଣିତ ଶ୍ରୋତାଙ୍କୁ ମନେଇଛି, ଜିତିଛି ସେମାନଙ୍କ ହୃଦୟକୁ, ସେମାନଙ୍କ ସହ ମିଶି ସେ ଗାଇଛି ଜୀବନ ସଙ୍ଗୀତ।

ସକାଳୁ ବନ୍ଦେ ମାତରମ୍ରୁ ଆରମ୍ଭ ହୁଏ ତାର ଯାତ୍ରା। ଶୁଭରାତ୍ରିର ଶୁଭେଚ୍ଛା ସହ ଦିନଟିର କାର୍ଯ୍ୟକ୍ରମର ପରିସମାପ୍ତି ଘୋଷଣା କରେ ସେ। ସେଇତକ ସମୟ ଅବଧି ଭିତରେ ଶିଶୁ, କିଶୋର, ତରୁଣ, ଯୁବକ, ନାରୀ, ବୃଦ୍ଧ ବୃଦ୍ଧା, ଚାଷୀଭାଇ, ବ୍ୟବସାୟୀ, କବି, ଲେଖକ, ସୂଚନା, ସମ୍ବାଦ, ଗ୍ରାମ, ସହର, ରାଜ୍ୟ, ଦେଶର ସବୁ ଖବର ଥାଏ ତା ପାଖରେ। ସମସ୍ତଙ୍କ ଭଲମନ୍ଦ ସେ ପଚାରି ବୁଝୁଥାଏ। ସେ ଭିତରେ ଓଡ଼ିଆ ଗୀତ, ହିନ୍ଦୀ ଗୀତ, ଗୀତ ଗଜଲ, ଓଡ଼ିଶୀ, ଛାନ୍ଦ, ଚମ୍ପୁ, ଭଜନ, ଆଧୁନିକ, ସମ୍ବଲପୁରୀ ଗୀତର ମତୁଆଲା ସ୍ୱର ସଙ୍ଗୀତରେ ସେ ଶ୍ରୋତାଙ୍କୁ ଝୁମେଇ ଦେଉଥାଏ। କାମ କରି କରି ସେମାନେ ଶୁଣୁଥାନ୍ତି ଆକାଶବାଣୀ ଜୟପୁରର ବିଭିନ୍ନ କାର୍ଯ୍ୟକ୍ରମ, ଆଉ କଥା ଗୀତର ମଜା ବି ନେଉଥାନ୍ତି।

0: ଆକାଶବାଣୀ ଜୟପୁରର ଜୟଯାତ୍ରାରେ 63 ବର୍ଷ ହେବ ସାମିଲ ହୋଇଛନ୍ତି ଆପଣମାନେ। ଆଗକୁ ସାଥୀ ହୋଇ ବାଟ ଚାଲିବାର ପ୍ରତିଶ୍ରୁତି ବି ଦେବେ ନିଶ୍ଚୟ। ଯଶୋଦା ମା'ଙ୍କର ଗଣ୍ଠିଧନ ଯେମିତି କଳାକହ୍ନି, ସେମିତି ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ ଶ୍ରୋତା ତା ପାଇଁ ନିହାତି ଭାବରେ ଗୁରୁତ୍ୱପୂର୍ଣ୍ଣ। ଶୁଣୁଥାନ୍ତୁ ଆକାଶବାଣୀ ଜୟପୁରର ସବୁତକ କାର୍ଯ୍ୟକ୍ରମ, ମତାମତ ଦେଉଥାନ୍ତୁ, ଆଉ ଏମିତି ଭଲ ପାଇବା ସବୁକାଳ ପାଇଁ ରଖିଥାନ୍ତୁ। ଯେତେବେଳେ ସୁଯୋଗ ମିଳୁଛି ଆପଣ ଟେଲିଫୋନ୍ ସହ ବି ଜଡ଼ିତ ହୁଅନ୍ତୁ, ଦିଅନ୍ତୁ ଆପଣଙ୍କ ମତାମତ। କେତେ ସାଇତିଛନ୍ତି ଆକାଶବାଣୀର ସବୁ କାର୍ଯ୍ୟକ୍ରମକୁ, କେତେ ପରିବର୍ତ୍ତନ ଚାହୁଁଛନ୍ତି, ସବୁକିଛି ଲେଖନ୍ତୁ, ସବୁକିଛି କୁହନ୍ତୁ। ଏବେ ଆଗକୁ କଥା ହେବା ଶ୍ରୋତା ବନ୍ଧୁ, ଏଠି ନେଇଯିବା କିଛି ସୂଚନା ବିରତି।
1: ଆଚ୍ଛା, ତମର ସବୁ ରିପୋର୍ଟ ଦେଖେଲା, ଏଚ୍ଆଇଭି ଟେଷ୍ଟ ହେଇଛି?
2: ନାଇଁ ଡାକ୍ତର ବାବୁ, ସେଇଟା କଣ ନିହାତି ଜରୁରୀ?
3: ଆଜ୍ଞା ହଁ, ଗର୍ଭାବସ୍ଥାରେ ପ୍ରତ୍ୟେକ ମହିଳା ନିଜର ଏଚ୍ଆଇଭି ପରୀକ୍ଷା କରେଇ ନେଇ ଅଜଣା ଆତଙ୍କଠୁ ଦୂରେଇ ରୁହନ୍ତୁ।
4: ଯଦି ରିପୋର୍ଟ ପଜିଟିଭ୍ ଆସେ ତାହେଲେ ଉପଯୁକ୍ତ ଚିକିତ୍ସା ଜରିଆରେ ନିଜେ ତଥା

ଅଧାଗଢ଼ା ଦିଅଙ୍କର ହାତପାଦ ନାହିଁ ସତଶ୍ରୋତା ବନ୍ଧୁ, ହେଲେ ସେ ମାନବୀୟ ଲୀଳାଖେଳା କରନ୍ତି। ସ୍ନାନଯାତ୍ରାରେ ସ୍ନାନବେଦୀକୁ ଧାଡ଼ି ପହଣ୍ଡିରେ ଆସି ଶୀତଳ ଜଳରେ ସ୍ନାନ କରି ମହାପ୍ରଭୁଙ୍କ ଜ୍ୱର ହୁଏ। ଅଲଗା ଘରେ ରହି ପ୍ରଭୁଙ୍କର ଚିକିତ୍ସା ଚାଲେ। ମହାପ୍ରସାଦ ପ୍ରିୟ ଠାକୁର ପଥିରେ ରୁହନ୍ତି, ଜଡ଼ିବୁଟି ଔଷଧରେ ଚିକିତ୍ସା ଚାଲେ ତାଙ୍କର। ଶ୍ରୀଜୀଉଙ୍କୁ ଶ୍ରୀମନ୍ଦିର ଭିତରେ ଆଉ ଦର୍ଶନ ମିଳେନି। ଅଲାରନାଥଙ୍କ ପାଖରେ ଭକ୍ତଙ୍କର ଭିଡ଼ ଜମେ, କିନ୍ତୁ ଆଜିର ଗଜ ବେଶ ଏ ବେଶକୁ ଦେଖିବାକୁ ଭକ୍ତଙ୍କର ଭିଡ଼ ଜମେ। ତାପରେ ସୁସ୍ଥ ହୋଇ ରଥ ଚଢ଼ି ଠାକୁର ବୁଲି ବାହାରନ୍ତି କର୍ମବେଦୀରୁ ଜନ୍ମବେଦୀକୁ। ଆଷାଢ଼ୀ ଯାତ୍ରା, ରଥଯାତ୍ରା, ରଥ ପଥ ଭକ୍ତ ଭଗବାନ ଏକାକାର ହୋଇଯାଆନ୍ତି। ଦୂରରୁ ଆସୁଥିବା ଭକ୍ତ ପାଇଁ ରଥ ଉପରେ ଭଗବାନ ଅପେକ୍ଷା କରିବାର ପୁରାଣ କାହାଣୀ ଆଜି ବି ଲୋକପ୍ରିୟ। ଭକ୍ତଟିଏ ଭଗବାନଙ୍କର ଜୀବନ, ଯେତେ ଦୂର ବାଟ ହେଉ ପଛେ ଭକ୍ତ ପାଇଁ ରଥ ଅଟକି ଯିବାର କଥା ଜମା ମିଛ ନୁହେଁ।

ମହାପ୍ରଭୁଙ୍କର ସବୁକିଛି ବଡ଼। ବଡ଼ ଦେଉଳକୁ ଯିବା ପାଇଁ ବଡ଼ ଦାଣ୍ଡଟିଏ ଅଛି। ମହୋଦଧିରେ ପାଦ ଧୋଇ ଭକ୍ତ ଚଢ଼େ ପାଇସି ପାହାଚରେ। ରତ୍ନ ସିଂହାସନ ଉପରେ ବସି ଚତୁର୍ଥା ମୂର୍ତ୍ତିଙ୍କୁ ଦର୍ଶନ କରି ସେ ମହାପୁଣ୍ୟ ଅର୍ଜନ କରେ। ମହାପ୍ରସାଦ ଖାଇ ଜୀବନର ଭୋଗ ମେଣ୍ଟାଏ। ମହାପ୍ରସାଦରୁ ନିର୍ମାଲ୍ୟର ଯାତ୍ରା ସତରେ ବଡ଼ ଯାତ୍ରା। ଶ୍ରୋତାବନ୍ଧୁ, ଅର୍ଣ୍ଣ ରନ୍ଧା ହୁଏ, ତିନି ଠାକୁରଙ୍କ ଆଗରେ ଛେକ ବଢ଼ାଯାଏ, ଠାକୁରଙ୍କୁ ଅର୍ପଣ କଲାପରେ ସେ ହୁଏ ନୈବେଦ୍ୟ, ନୈବେଦ୍ୟରୁ ହୁଏ ଭୋଗ, ଭୋଗ ବିମଳାଙ୍କ ପାଖରେ ଲାଗି ହେଲା ପରେ ସେ ହୁଏ ମହାପ୍ରସାଦ। ଶକ୍ତି ଶିବ ଅଲଗା ନୁହନ୍ତି, ପଞ୍ଚଦେବଙ୍କ ପାଖରେ ପୂଜା ହେବା ପରେ ସେ ହୁଏ କୈବଲ୍ୟ, ବିଷ୍ଣୁ ଶିବ ଶକ୍ତିଙ୍କ ପାଖରେ ପହଞ୍ଚିବା ପରେ ସେ ହୁଏ ଅବଢ଼ା। ଅବଢ଼ା ହାଣ୍ଡିକୁ ଆଣି ଭକ୍ତମାନେ କଦଳୀ ପତ୍ରରେ ବାଢ଼ି ଖାଇବା ପରେ ଯାହା ତଳେ ପଡ଼ିଯାଏ, ଯାହା କିଛି ଅବଢ଼ା ହାଣ୍ଡିରେ ରହି ଶୁଖିଯାଏ, ସେ ହୁଏ ନିର୍ମାଲ୍ୟ। ଶେଷ ଯାତ୍ରାରେ କଣିକାଏ ନିର୍ମାଲ୍ୟ ପାଇଗଲେ ବୈକୁଣ୍ଠ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ଅଛି। ତେଣୁଇ ତ ମନ ପାରା ଶ୍ରୀକ୍ଷେତ୍ରରେ ରହି ହରିନାମକୁ ଗୁମୁରି ହେବାର ଅଭ୍ୟାସ କରିବା ଉଚିତ, ମୁକ୍ତି ପାଇଁ ଆଉ ତୃପ୍ତି ପାଇଁ।

ଅର୍ଣ୍ଣରୁ ଛେକ ଅର୍ପଣ ହେବା ପରେ ନୈବେଦ୍ୟ, ନୈବେଦ୍ୟରୁ ଭୋଗ, ଭୋଗରୁ ମହାପ୍ରସାଦ, ମହାପ୍ରସାଦରୁ କୈବଲ୍ୟ, କୈବଲ୍ୟରୁ ଅଭଡ଼ା, ଅଭଡ଼ାରୁ ନିର୍ମାଲ୍ୟ। ସତରେ ଲୀଳାମୟଙ୍କ ଲୀଳା ଅପାର, ଯାହାଙ୍କ ଲୀଳାର ସାକ୍ଷୀ ଏବେ ବି ଶ୍ରୀମନ୍ଦିରର କଳ୍ପବୃକ୍ଷ। କେବେ ବି ସେ ଗଛରୁ ପତ୍ର ଛଡ଼େନି, ଏତେ ଭକ୍ତଙ୍କ ସମାଗମ ହୁଏ ଶ୍ରୀମନ୍ଦିରରେ, ପ୍ରସାଦ ଖାଆନ୍ତି ସମସ୍ତେ, କିନ୍ତୁ କାଉକି କୁଆ ସେଠି କେହି ଦେଖିନାହାନ୍ତି। ସେ ନୀଳଚକ୍ର ସବୁଠୁ ଅଲଗା, ପ୍ରତିନୀତି ବାନାବନ୍ଧା ହେବାର ପରମ୍ପରା ସବୁଠୁ ନିଆରା। ସେ ନୀଳାମୟ ପୁରୁଷୋତ୍ତମ, ନୀଳାମଣି ସେ। ନୀଳାଚଳିଆଙ୍କୁ ଦୁଃଖ କହିଦେଲେ ଦୁଃଖ ଦୂର ହୁଏ, ଯଦି ଯାଇପାରୁନାହାନ୍ତି ତାଙ୍କ ପାଖକୁ। ଭକ୍ତିର ଅକ୍ଷରରେ ହୃଦୟ ପୃଷ୍ଠାରେ ଲେଖିଦିଅନ୍ତୁ ଚିଠି ଖଣ୍ଡେ, ଦେଖିବେ ସେ ସାଦରେ ଗ୍ରହଣ କରିବେ।

ପବିତ୍ର ସ୍ନାନ ପୂର୍ଣ୍ଣିମାର ଏହି ପାବନ ଅବସରରେ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ଶୁଣିପାରିବେ ଆଜି ରାତି 9:30 ସଙ୍ଗୀତ ରୂପକ ନୀଳାଦ୍ରି ବିହାରୀ, ରଚନା ମନୋଜ କୁମାର ସାମନ୍ତରାୟ, ସଙ୍ଗୀତ ପରିଚାଳନା ପ୍ରଦୀପ କୁମାର ପାତ୍ର, ପ୍ରଯୋଜନା ଲକ୍ଷ୍ମୀଧର ସାହୁ। ସେ ହଟିଆ ନଟିଆ ଠାକୁର ଶ୍ରୋତାବନ୍ଧୁ, କିନ୍ତୁ ଭକ୍ତିରେ ନିଜକୁ ସମର୍ପି ଦେଲା ପରେ ସେ କିନ୍ତୁ ଭାବରେ ବନ୍ଧା ହୋଇଯାଆନ୍ତି। ଚାଲନ୍ତୁ ସବୁତକ ଦୁଃଖକୁ ଦୁଃଖ ହାରି ହରିଙ୍କ ଆଡ଼କୁ ମୋଡ଼ିଦେବା, ତାହା ସବୁଦିନ ପାଇଁ ପଳାୟନ କରିବ, ଆଉ ସବୁତକ ସୁଖକୁ ବହୁଜନ ହିତାୟର ଦିଗ ଧରାଇଦେବା, ତାହା ପରମ ଆନନ୍ଦ ରୂପରେ ପରିବର୍ତ୍ତିତ ହୋଇଯିବ। ବାସ୍ ଏଇତକ କାମନା ସହ ଆଜିର ଆକାଶବାଣୀ ଲାଇଭ୍ ପରିସରରୁ ବିଦାୟ ଚାହୁଁଛି। ଆପଣଙ୍କ ରେଡ଼ିଓ ସାଥୀ ସସ୍ମିତା ରହୁଛି। ନମସ୍କାର।

ଶୁଣିଲେ ଆକାଶବାଣୀ ଲାଇଭ ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ଦିନ 12ଟା ଆରମ୍ଭ କରୁଛୁ ଲାଇଭ ଫୋନ୍ ଇନ୍ କାର୍ଯ୍ୟକ୍ରମ କଥା ଆପଣଙ୍କର ଗୀତ ଆମର। ଏହି ସିଧା ପ୍ରସାରଣ କାର୍ଯ୍ୟକ୍ରମ ଶୁଣିବା ପାଇଁ ଆମେ ଆପଣଙ୍କୁ ନେଇଯାଉଛୁ ଆମର ଟକ୍ ଷ୍ଟୁଡିଓକୁ। ଆପଣଙ୍କ ଫୋନ୍ କଲ୍ ଅପେକ୍ଷାରେ ଦମୟନ୍ତୀ ବୈକାର।

0: ଦେବା ପାଇଁ ଆପଣଙ୍କ ପାଖେ ଅଛି ମୁଁ ଦମୟନ୍ତୀ ବୈଗାର, ଆଉ ଆମ ଫୋନ୍ ନମ୍ବର ହେଲା 06854230690। ହ୍ୟାଲୋ ହ୍ୟାଲୋ, କଥା ଆପଣଙ୍କର ଗୀତ ଆମର ଲାଇଭ ଫୋନ୍ ଇନ୍ କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର।
1: ହ୍ୟାଲୋ
0: ଆଜ୍ଞା, କୁହନ୍ତୁ।
1: ସ୍ନାନ ବେଦୀରେ ସ୍ନାନ ଆସ କିଏ ସେ ଦେଖିବ ରେ, ସ୍ନାନ ବେଦୀରେ ସ୍ନାନ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ସାଥିରେ ସୁଦର୍ଶନ, ଦେଖ ସାଥିରେ ସୁଦର୍ଶନ ଆସ କିଏ ସେ ଦେଖିବ ରେ, ସ୍ନାନ ବେଦୀରେ ସ୍ନାନ ବରଷ କେତରେ ଗ୍ରୀଷ୍ମ ମନ ସହି ଆସିଥାନ୍ତି ଚାରିଜଣ, ବରଷ କେତରେ ଗ୍ରୀଷ୍ମ ମନ ସହି ଆସିଥାନ୍ତି ଚାରିଜଣ, ଶହେ ଆଠ ଗରା ପାଣି ଢାଳି ହୁଅନ୍ତି, ଶହେ ଆଠ ଗରା ପାଣି ଢାଳି ହୁଅନ୍ତି ଦେଖନ୍ତି ଭକ୍ତ ଜନ, ଆସ କିଏ ସେ ଦେଖିବ ସେ ସ୍ନାନ ବେଦୀରେ ସ୍ନାନ।
0: ଆଜ୍ଞା, ପୁରା ପୁରୁଣା ପୁରାଣ ଆପଣ ଗାଇଦେଲେ, ବହୁତ ଧନ୍ୟବାଦ।
1: ଆଜ୍ଞା ଆଜ୍ଞା ଆଜ୍ଞା,
0: କିଏ କହୁଥିଲେ, କୋଉଠୁ କହୁଥିଲେ କୁହନ୍ତୁ।
1: ମୁଁ କହୁଥିଲି ସେଇ କେଦାର ଭାଇ, ଜଗନ୍ନାଥ ଧାମ ନିମାପଡ଼ାରୁ।
0: ଆରେ ବାହ, ବହୁତ ବଢିଆ। ଆଉ ଆଜି ପବିତ୍ର ସ୍ନାନ ପୂର୍ଣ୍ଣିମା, ଆପଣ ପୁରୀରେ ଅଛନ୍ତି, ତ ପୁଣି ଯୋଉ ଓପେନିଂ କଲେ ଆପଣ ସ୍ନାନ ପୂର୍ଣ୍ଣିମାକୁ ନେଇକି ଗୋଟେ ସୁନ୍ଦର ପୁରାଣ ଗାଇଲେ, ସେଥିପାଇଁ ଆପଣଙ୍କୁ ମାନେ ହୃଦୟର ସହିତ ଧନ୍ୟବାଦ ଦଉଛୁ। କେଦାର ଭାଇ, କଣ ଖବର ଆପଣଙ୍କର କୁହନ୍ତୁ। କଣ ଖବର ଆପଣଙ୍କର?
1: ଖବର କଣ, ଖବର ପରେ ଆପଣ ଥରେ ପଚାରିଥିଲେ, ମୋର ଟାଇମ ଟିକେ ଥିଲା ବୋଲି ମୁଁ ଫୋନ କାଟିଦେଲି। ଆପଣ କହିଥିଲେ ନବରଙ୍ଗପୁର ଆଉ ପୁରୀ ଭିତରେ ଗରମର ତଫାତ କେତେ।
0: ଆଚ୍ଛା,
1: ଆପଣ ଜାଣିଛନ୍ତି ଆମେ ସମସ୍ତେ ବିଜ୍ଞାନ ଭୂଗୋଳ ବହିରେ ପାଠ ପଢିଛେ, ସମୁଦ୍ରକୂଳ ଅଞ୍ଚଳ ଶୀତ ଦିନେ ଅଧିକ ଥଣ୍ଡା ନୁହେଁ କି ଗରମ ଦିନେ ଅଧିକ ଗରମ ନୁହେଁ, ସେଟା ଥିଲା ପ୍ରକୃତିଦତ୍ତ, କିନ୍ତୁ ବର୍ତ୍ତମାନ ଆମେ ମଣିଷ ସମାଜ ସବୁ ସାରି ଦେଇଛି ନା ନାଇଁ।
0: ଆଜ୍ଞା,
1: ମାଟି ରାସ୍ତା ପରିବର୍ତ୍ତେ ସବୁ କଂକ୍ରିଟ ରୋଡ, ମାଟି ଚାଳ ଘର ପରିବର୍ତ୍ତେ ସବୁ ହେଲା ଛାତ ଘର, ତାପରେ ଘରେ ଘରେ ବାଇକ, ଗାଡି ମଟର ସଂଖ୍ୟା ବହୁତ ବଢିଗଲା, କଳକାରଖାନା ବଢିଗଲା, ତାପରେ ଏସି, ଯୋଉ ଏସି ଟା ପଳେଇ ଆସିଲା ଆମକୁ ଥଣ୍ଡା ଦେଲା କିନ୍ତୁ ପରିବେଶକୁ ଗରମ ଦେଲା,
0: ତେଣୁ
1: ପ୍ରବଳ ଗରମ ଏଠାରେ। ଆଉ କାହିଁ ନବରଙ୍ଗପୁର କାହିଁ ପୁରୀ, ମାନେ ସେ ଭାଗ୍ୟରେ ଥିଲେ ସେ ସମଶୀତୋଷ୍ଣ ଜଳବାୟୁ ନବରଙ୍ଗପୁର କୋରାପୁଟ ଭାଗ୍ୟରେ ଥିଲେ ମିଳେ।
0: ବହୁତ ବହୁତ ଧନ୍ୟବାଦ। ତ ବର୍ତ୍ତମାନ ପୁରୀ ଚଳଚଞ୍ଚଳ ନୁହଁ, ଗରମ ସିନା ହଉଛି କିନ୍ତୁ କାଳିଆ ଯେହେତୁ ଅଛନ୍ତି ସେଇଠି, କାଳିଆ ବିରାଜମାନ କରିଛନ୍ତି, ତ ସେଇଠି ସବୁବେଳେ ଚଳଚଞ୍ଚଳ, ସବୁବେଳେ ଲୋକଙ୍କର ସେଇଟା ପ୍ରିୟ ଜାଗା
1: ନା।
0: ତ କଣ, ଆଜି ଆପଣ ଜାଣିଥିବେ ଗତକାଲି ଥିଲା ଆମର 63ତମ ପ୍ରତିଷ୍ଠା ଦିବସ ଆକାଶବାଣୀ ଜୟପୁରର। ଆପଣ ଏଠି ଥିଲେ, ନବରଙ୍ଗପୁରରେ ଥିଲେ, ଆକାଶବାଣୀ ଜୟପୁର ଆପଣ ନିୟମିତ ଶୁଣନ୍ତି, କଣ ଆପଣଙ୍କୁ ଦେଇଛି ଆକାଶବାଣୀ ଜୟପୁର ଦୀପଦ କୁହନ୍ତୁ ଭାଇ।
1: ଆକାଶବାଣୀ ଜୟପୁର ମତେ ସବୁ ଜିନିଷ ଦେଇଛି, ଶିକ୍ଷା ଦେଇଛି, କୃଷି ଦେଇଛି, ମନୋରଞ୍ଜନ ଦେଇଛି। ମୁଁ କୃଷି, ଆପଣଙ୍କର କିଷାନ ବାଡ଼ି ଶୁଣିକିରି ମୋ ବଗିଚା ସାରା ବିନା ଫର୍ଟିଲାଇଜର ବିନା ପ୍ରୟୋଜନରେ କମ୍ପୋଷ୍ଟ ଖତରେ ମୁଁ ପରିବା ଚାଷ କରେ ହେଲା। ତାପରେ ମନୋରଞ୍ଜନ ତ ସବୁବେଳେ ପାଇଁ ମନୋରଞ୍ଜନ ଆପଣଙ୍କର ଥାଏ, ଆଉ କଣ କହିଲି, କୃଷି କହିଲି, ଶିକ୍ଷା, ଶିକ୍ଷା ବିଷୟରେ ବି ଆପଣଙ୍କ ଠାରୁ, ମୁଁ ଯଦି ଗୋଟେ ଭଲ ଶିକ୍ଷକ ହେଇଥିଲି ଆକାଶବାଣୀ ମତେ 60% ଇନ୍ଧନ ଯୋଗେଇଥିଲା।
0: ଆରେ ବା, ବହୁତ ବଢିଆ, ବହୁତ ବଢିଆ। ତ ବହୁତ ବହୁତ ଧନ୍ୟବାଦ ଆପଣ କଲ କରିଛନ୍ତି।
1: ମୁଁ ତ ଆକାଶବାଣୀ ଜୟପୁର ସବୁବେଳେ ଶୁଣେ, କେବଳ ଇଂଲିଶ, ସଂସ୍କୃତ, ହିନ୍ଦୀ ସମ୍ବାଦ ଶୁଣିଦେଲେ ଛାଡିଦେଲେ ଆଉ ସବୁ କାର୍ଯ୍ୟକ୍ରମ ଶୁଣେ, କାରଣ ଏଗୁଡାକ ଓଡ଼ିଆରେ ଥାଏ ନା, ଏଗୁଡାକ ଶୁଣିବା ଆବଶ୍ୟକ ନଥାଏ, ମୁଁ ଶୁଣେ ଆଉ ମୋ ପିଲାଙ୍କୁ ବି ଶୁଣାଏ।
0: ବହୁତ ବଢିଆ, ବହୁତ ବହୁତ ଧନ୍ୟବାଦ। ଏମିତି ଯୋଡି ହେଇକି ଥାନ୍ତୁ ଆକାଶବାଣୀ ଜୟପୁର ସହିତ, ଶୁଣୁଥାନ୍ତୁ, ସମୟ ସୁବିଧା ହେଇ ଯଦି ପାଉଛନ୍ତି ଆମକୁ କଲ୍ କରନ୍ତୁ, ଏମିତି ସୁନ୍ଦର ସୁନ୍ଦର କଥା କୁହନ୍ତୁ। ଧନ୍ୟବାଦ,
1: ଆଜ୍ଞା ଆଜ୍ଞା,
0: ଧନ୍ୟବାଦ।

0: ହ୍ୟାଲୋ,
1: ଆରେ ଯା ଘରେ।
0: ଆଜ୍ଞା କୁହନ୍ତୁ। ହ୍ୟାଲୋ
1: ହ୍ୟାଲୋ,
0: ଆଜ୍ଞା ଠିକରେ କୁହନ୍ତୁ, ସ୍ପଷ୍ଟ କୁହନ୍ତୁ।
1: ସୁନିତା ପୁଷ୍ଟି ଗୋପପୁରା ନିଶ୍ଚିନ୍ତ କହିଲେ କାଟାଘରେ କାହା ଅଛି ସୁନି।
0: ହ୍ୟାଲୋ, ଫୋନ୍ଟି କଟିଯାଇଛି, ଆଶା କରୁଛୁ। ସୁନିତା ଆଉ ଥରେ ଫୋନ୍ ଲଗାନ୍ତୁ।
1: ହ୍ୟାଲୋ
0: ହ୍ୟାଲୋ,
1: ସୁନିତା ପୁଷ୍ଟି ଗୋପପୁରା ନିଶ୍ଚିନ୍ତ କହିଲେ କାଟାଘରେ କାହା ଅଛି।
0: କେମିତି ଅଛନ୍ତି ସୁନିତା? ଆମେ ସବୁବେଳେ ଭଲରେ ଥାଉ, ଆପଣଙ୍କ ସେବାରେ। କଣ ମାଗିଛନ୍ତି କାଳିଆ ଠାକୁରଙ୍କୁ ଆଜି?
1: କାଳିଆ ଠାକୁରଙ୍କୁ ଏତିକି ମାଗିଛି ଯେ ମାନେ ପୃଥିବୀରେ ଯେତେ ଗାଁ ଅଛି, ଯେତେ ଘର ଅଛି, ଯେତେ ଆମ ମାନେ ପରିବେଶରେ ଆମ ଦେଶରେ ଯେତେ ଲୋକ ଅଛନ୍ତି, ଯେତେ ମାନେ ବଡ଼ ଅଛନ୍ତି, ସବୁ ଯେତିକି ବଡ଼ ଭାଇ ଆଉ ଭଉଣୀ ଆଉ, ସେମାନଙ୍କୁ ଭଲରେ ରଖନ୍ତୁ ଆଉ ଖୁସିରେ ରଖନ୍ତୁ, ଆଉ ତାଙ୍କ ଜୀବନରେ ସୁଖମୟ ଆସୁ।
0: ଆଚ୍ଛା, ସମସ୍ତଙ୍କ ପାଇଁ ଆପଣ ଶୁଭକାମନା ଜଣାଇଛନ୍ତି।
1: ମୁଁ ସମସ୍ତଙ୍କ ପାଇଁ ଜଗନ୍ନାଥଙ୍କୁ ଏତିକି ମାଗୁଛି, ଯେତିକି ଘରର ବଡ଼ ଭାଇ ଆଉ ବଡ଼ ଭଉଣୀ ଅଛନ୍ତି, ସମସ୍ତେ ଭଲରେ ରୁହନ୍ତୁ, ତାଙ୍କ ଜୀବନରେ ସୁଖମୟ ଆସୁ, ଆଉ ସବୁବେଳେ ସେ ଖୁସିରେ ହିଁ ମାନେ ଜୀବନ କଟାନ୍ତୁ।
0: ଆଚ୍ଛା, ଆକାଶବାଣୀ ଜୟପୁର ବିଷୟରେ ଦୀପଦ କୁହନ୍ତୁ।
1: ଆକାଶବାଣୀ ଜୟପୁର ତ ମୁଁ ଶୁଣି ଆସୁଛି ସାତ ବର୍ଷ ହେଲାଣି, ବହୁତ ଭଲ ଲାଗୁଛି ଏଇ ଗୀତ ପ୍ରୋଗ୍ରାମ। ସେତେ ମାନେ ଫୋନ କରୁଛନ୍ତି ଆଉ ମୁଁ ବି ଫୋନ କରିଥିଲି ମଝିରେ ଥରେ, ଆଉ ଆଜି ମୋର ହେଲା ସେକେଣ୍ଡ ଥର, ଆଉ ସେକେଣ୍ଡ ଥର ମୁଁ ଆଜି ଭାଗ ନେଲି, ଆଉ ବହୁତ ଭଲ ଲାଗୁଛି ମାନେ ସେତେ ମାନେ ଫୋନ କରୁଛନ୍ତି, ଗୀତ ଶୁଣୁଛନ୍ତି, ବହୁତ ଭଲ ଲାଗୁଛି।
0: ଆପଣଙ୍କୁ ଭଲ ଲାଗେ ଆକାଶବାଣୀ ଜୟପୁର ଶୁଣିବା ପାଇଁ?
1: ଆଜ୍ଞା ଆଜ୍ଞା, ମୁଁ ସବୁବେଳେ ମତେ ଭଲ ଲାଗେ ଶୁଣିବାକୁ, ଆଉ ସମସ୍ତଙ୍କର ବି ଫୋନ କଲେ ଭଲ ଲାଗୁଛି, ଯେତିକି ଆଉ ଆପଣମାନଙ୍କର ବି ବୟସ ବହୁତ ଭଲ ଲାଗୁଛି।
0: ଆଜ୍ଞା, ବହୁତ ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ସୁନିତା।
1: ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ଆଉ ଜଗନ୍ନାଥ କରନ୍ତୁ, ଆପଣ ଖୁସିରେ ରୁହନ୍ତୁ, ଆପଣଙ୍କ ଜୀବନରେ ସୁଖ ମାନେ ଆସିଯାଉ, ଯାହା ମନେ ମାନେ ଯାହା ମନେ ମନେ ଆପଣ ମାନେ ଚାହୁଁଛନ୍ତି, ଯେତିକି ଆପଣମାନେ ଚାହୁଁଛନ୍ତି ସେମାନଙ୍କର ଇଚ୍ଛା ପୂରଣ ହଉ, ଆଜି ଜଗନ୍ନାଥ ଇଚ୍ଛା ସମସ୍ତଙ୍କର ପୂରଣ କରନ୍ତୁ।
0: ଆଚ୍ଛା, ବହୁତ ବହୁତ ଧନ୍ୟବାଦ। ଗୀତ ଶୁଣୁଛୁ ଆମେ ଆପଣଙ୍କୁ,
1: ଗୀତ ଶୁଣିବାକୁ ଚାହୁଁଛି, ଆଉ ଆପଣଙ୍କ ପସନ୍ଦରେ ଯେକୌଣସି ଗୀତ ଶୁଣିଦେବେ।
0: ଆଜ୍ଞା, ଧନ୍ୟବାଦ।

0: କାରଣ ରେଡିଓ ଶୁଣିବା ବାହାରେ ବାହାରେ ଆମେ ଯେକୌଣସି ଆର୍ଯ୍ୟକୁ ଫୋନ୍ କରୁ, ଆମେ ପାଟନାରୁ ବି ଆର୍ଯ୍ୟ ମହଙ୍କୁ ଫୋନ୍ କରୁଛୁ, ତା ସହିତ କଥା ହେଇଛୁ, ଚାରିପଦ ଲାଗୁଛୁ, ତା ସହିତ ଲାଇଭ୍ ଶୁଣିବା ମାଧ୍ୟମରେ କଥା ହେଇଛୁ, ଚାରିପଦ ଲାଗୁଛୁ, ସେଟା ସବୁ ଥାଏ ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା, ଗୋଟେ ଖୁସିର କଥା, ଆଉ ଏଟା ତ ଆକାଶବାଣୀ ଜୟପୁର କେନ୍ଦ୍ର ଅନେକ ଶିକ୍ଷା ଲାଭ କରିଛି, ସେଟା ଗୋଟେ ବହୁତ ଗୁରୁତ୍ୱପୂର୍ଣ୍ଣ ମାନେ
1: ବହୁତ ବଢିଆ, ବହୁତ ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ।
0: ଯାହା ବି ହଉ ଆପଣ ଏଇ କଣ କହୁଛି ଆକାଶବାଣୀ ଲାଇଭ୍ ମଝିରେ ଶୁଣୁଥିଲେ, ସସ୍ମିତା ରାଣୀ ଉପସ୍ଥାପନ ଦାୟିତ୍ୱରେ ଥିଲେ, ବହୁତ ଖୁସିର କଥା। ଏବଂ ଆକାଶବାଣୀ ଜୟପୁର ପ୍ରତିଷ୍ଠା ଦିବସ ଉପଲକ୍ଷେ ଅନେକ କିଛି ତଥ୍ୟ ଗୁଡିକ ପ୍ରଚାର ପ୍ରସାର କରିଥିଲେ, ତା ସହିତ ଆମର ଅତି ପରିଚିତ ଆର୍ଯ୍ୟ ସନ୍ତୋଷ ଭାଇ ବି ଆମର ଗତ ହାଲମ ଉପସ୍ଥାନ କାର୍ଯ୍ୟକ୍ରମରେ ଅନେକ କିଛି ତଥ୍ୟ ଗୁଡିକ ଯେମିତି ଗୀତ ପତ୍ର କମ୍ ଶୁଣିଲେ, କିନ୍ତୁ ଆକାଶବାଣୀ ଜୟପୁରକୁ ନେଇକରି ତାଙ୍କର ପାଖେ ଯେତେ ବି କୃତଜ୍ଞତା ଅଛି, ଏବଂ ଯେତେ ବି ଆକାଶବାଣୀ କେନ୍ଦ୍ର ଆମେ ଜାଣିନଥିଲୁ ସେଟା ଗୁଡିକ ପ୍ରଚାର ପ୍ରସ୍ତା କଲେ, ବହୁତ ଶିକ୍ଷଣ ହେଇଥିଲେ ହାଲମ ଉପସ୍ଥାନ, ଆଉ ସେଦିନ ହିଁ ବର୍ତ୍ତମାନ ସନ୍ତୋଷ ଭାଇ କାର୍ଯ୍ୟକ୍ରମ କରିଥିଲେ, ବହୁତ ଶିକ୍ଷଣ ହେଇଥିଲା। ସେଥିପାଇଁ କାର୍ଯ୍ୟକ୍ରମ ମାଧ୍ୟମରେ ମୋ ତରଫରୁ ହାର୍ଦ୍ଦିକ ଶୁଭେଚ୍ଛା ଶୁଭକାମନା, ଏତେ ସୁନ୍ଦର ଭାବରେ କାର୍ଯ୍ୟକ୍ରମଟି ପ୍ରଚାର ପ୍ରସାର।
1: ବହୁତ ଧନ୍ୟବାଦ ଆପଣଙ୍କୁ, ଆପଣ ଶୁଣିଛନ୍ତି, ମତାମତ ଦେଇଛନ୍ତି।

0: ଡଲି ବହୁତ ଲେଟ୍ ରେ କଲେ ଆପଣ ବହୁତ ବଢିଆ ବହୁତ ଖୁସିର କଥା ଆପଣ ସ୍ନାନ ପୂର୍ଣ୍ଣିମା ଆଜି ଗୋଟେ ଯୋଗ ପାଗ ପଡିଛି ଆଜି ସୋମବାର ଲାଇଫୋନ ଇନ୍ ପୁଣି ମହାପ୍ରଭୁଙ୍କର ସ୍ନାନ ପୂର୍ଣ୍ଣିମା ଆମେ ପାଳନ କରୁଛେ ଜଗନ୍ନାଥ ସଂସ୍କୃତିରେ ଏମିତି ବହୁତ ଗୁଡ଼ିଏ ପର୍ବପର୍ବାଣି ଅଛି ଏକଦମ ଲମ୍ବା ସେ ଭିତରେ ରହିଛି ଲିଷ୍ଟ ଆପଣ ଜାଣିଥିବେ ତାଙ୍କର ଆଜ୍ଞା ଦ୍ୱାଦଶ ଯାତ୍ରା ମଧ୍ୟରୁ ଏଇଟା ହଉଛି ପ୍ରଥମ ଯାତ୍ରା ଜନ୍ମ ମହୋତ୍ସବର ସ୍ନାନ ଯାତ୍ରା ତାଙ୍କର ଜଳ ଲାଗି ହୁଏ ପ୍ରଭୁଙ୍କୁ ପାବନ ଲାଗି ହୁଏ ବର୍ଷରେ ଥରେ ସେ ବାହାରକୁ ବାହାରିକି ସ୍ନାନ କରନ୍ତି
1: ରାମଚନ୍ଦ୍ରଙ୍କ ବେଳେ ଜଳରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଥିଲେ ତାପରେ ଯମୁନା ନଦୀରେ ଭକ୍ତ ମାନଙ୍କ ସାଙ୍ଗରେ କେତେ ଖେଳିଥିଲେ ଆଉ ଏଠି ତ ସ୍ନାନ ଯାତ୍ରା ଭକ୍ତ ମାନଙ୍କ ସହିତ ଖେଳିଛନ୍ତି
0: ଆପଣ କେବେ ଭାବିଛନ୍ତି ଡଲି ଯେ ଠାକୁରଙ୍କୁ ଶ୍ରୀମନ୍ଦିର ଭିତରୁ କାଢିକି ରକ୍ତ ମଣ୍ଡପରୁ କାଢିକି ସ୍ନାନ ମଣ୍ଡପରେ କାହିଁକି ସ୍ନାନ କରାଯାଏ ବାହାରେ କାହିଁକି ସ୍ନାନ ଯେ ଦେଖନ୍ତୁ ଆମର ଯୋଉ ଠାକୁରଙ୍କର ମାନବୀୟ ଲୀଳା ସବୁ ରହିଛି ଆମେ ସାଧାରଣତଃ ବାଥରୁମ୍ ଭିତରେ ଗାଧୋଉ ଲୁଚିକି ଗାଧୋଉ ଠାକୁରଙ୍କୁ କାହିଁକି ସର୍ବସାଧାରଣ ଉପରେ ମାନେ ସାମ୍ନାରେ ମାନେ ସ୍ନାନ କରାଯାଏ ତାର ବି ଗୋଟେ କାରଣ ରହିଛି ଦ୍ୱାପର ଯୁଗରେ ସେ କଣ କରୁଥିଲେ ଗୋପୀମାନେ ଯେତେବେଳେ ଯମୁନା ନଦୀରେ ଗାଧୋଉଥିଲେ ସେ ଲୁଚି ଲୁଚି ଦେଖୁଥିଲେ ତ ଗୋପୀମାନେ ଅଭିଯୋଗ କଲେ ପ୍ରଭୁ ଆମେ ସ୍ନାନ କଲାବେଳେ ଆପଣ ଦେଖୁଛନ୍ତି ଆପଣ ଏହାର ଦଣ୍ଡ ପାଇବେ ଆପଣ ଆପଣ ଆଗକୁ ଯାଇକି ଆପଣଙ୍କର ଗାଧୁଆ ସର୍ବସାଧାରଣ ଦେଖିବେ ସମସ୍ତେ ଦେଖିବେ ଏଇଟା ଗୋଟେ କାରଣ ରହିଛି ଆଜ୍ଞା
1: ଆଜ୍ଞା
0: ଆଜ୍ଞା ଅତୁଠ ପାଣିରେ ସେ ଗାଧାନ୍ତି ସୁନା କୂଅରେ ବର୍ଷା ଯାକ ବନ୍ଦ ଥାଏ ଏଇ ଗୋଟେ ଦିନ ହିଁ ଖୋଲା ହୁଏ ସେଥିପାଇଁ ତାକୁ ଅତୁଠ କୂଅ ବୋଲି କୁହାଯାଏ ତୁଠ ମାନେ ବାରମ୍ବାର ଯୋଉ ଜାଗାରେ ଆମେ ଗାଧୋଉଥିବୁ ତାକୁ ତୁଠ ବୋଲି କୁହାଯାଏ ଏଇଟା ଅତୁଠ ପାଣିରେ ପ୍ରଭୁ ଗାଧାନ୍ତି ଜ୍ୱର ହୁଏ ତାଙ୍କୁ ଫୁଲରି ତେଲ ଲଗାଯାଏ ଫୁଲରି ତେଲ ମାଟି ତଳେ ପ୍ରସ୍ତୁତ କରନ୍ତି ହଁ ସେବା କରନ୍ତି ବହୁତ ଗୁଡ଼ିଏ ନୀତିକାନ୍ତି ରହିଛି ଜଗନ୍ନାଥ ସଂସ୍କୃତିରେ ଯୋଉଟାକି ଆଗରେ ଡଲି ଆମେ କେହି ଜାଣିପାରୁନଥିଲେ ଗୋଟେ ଗୁପ୍ତ ସବୁ ଗୁପ୍ତ ନୀତି ହଉଥିଲା
1: କିଛି ଜାଣିପାରିବା ଯେତିକ ପଣ୍ଡା ମାନେ ରାଜା ଅଛନ୍ତି ସିଏ ବି ତାଙ୍କ ବିଷୟରେ କିଛି ଜାଣିନଥିବେ
0: ବର୍ତ୍ତମାନ ଯୋଉ ସୋସିଆଲ ମିଡିଆର ଯୁଗ ପ୍ରତ୍ୟେକଟି ଜିନିଷକୁ ଆମେ ଜାଣିପାରୁଛେ ଜଗନ୍ନାଥଙ୍କର ନୀତିକାନ୍ତି ବହୁତ ରହିଛି ବହୁତ ଲମ୍ବା ମାନେ ଆମ ଜୀବନ
1: ମ୍ୟାଡାମ ଦେଖନ୍ତୁ ଗୋଟେ ମଣିଷ ପକ୍ଷେ ଏଇଟା ଜାଣିବା ସମ୍ଭବ ନୁହେଁ ଜଗନ୍ନାଥଙ୍କ ଲୀଳା
0: ଆଜ୍ଞା ଆଜ୍ଞା ଏକଦମ ସତ କଥା ଆପଣ କହିଛନ୍ତି ଡଲି ଆଉ ଗୋଟେ ପଦ କୁହନ୍ତୁ ଯେ ଗତକାଲି ଆମେ ମନେଇଥିଲେ 63 ତମ ପ୍ରତିଷ୍ଠା ଦିବସ ଆକାଶବାଣୀ ଜୟପୁରର କଣ ଆପଣଙ୍କୁ ଦେଇଛି ଆକାଶବାଣୀ ଜୟପୁର କୁହନ୍ତୁ
1: ମ୍ୟାଡାମ କଟକ ହେଲା ଆକାଶବାଣୀ ଜୟପୁର ରେଗୁଲାର ବି ସେ ବାଜେ ସମସ୍ତଙ୍କୁ ମନୋରଞ୍ଜନ ଦିଏ ଶିକ୍ଷା ଦିଏ ଆଉ ସବୁ ପ୍ରକାର ମାନଙ୍କର ମିଶା ମିଶା କଥା ଶ୍ରୋତା ମାନଙ୍କର ମିଶା ମିଶା କଥା ଆଉ ସବୁଠାରେ ଚଳ ଚଞ୍ଚଳ
0: ଯାଉଛନ୍ତି
1: 6ଟାରୁ ରାତି 11ଟା ପର୍ଯ୍ୟନ୍ତ ଯେତେବେଳେ ଲଗେଇଲେ ଜୟପୁର ସେଣ୍ଟର ଆମେ ଶୁଣିପାରିବୁ
0: ଆଜ୍ଞା
1: ଜୟପୁର ସେଣ୍ଟରକୁ ବହୁତ ବହୁତ ଧନ୍ୟବାଦ ଆର୍ଜେ ମାନଙ୍କୁ
0: ବହୁତ ବହୁତ ଧନ୍ୟବାଦ ଡଲି ଆପଣ ମନେ ପକେଇକି କଲ୍ କଲେ ଆମ ସହିତ କଥା ହେଲେ ଆମ ଶ୍ରୋତା ମାନଙ୍କୁ ସୁନ୍ଦର ସୁନ୍ଦର କଥା କହିଲେ
1: ଆଜ୍ଞା ରହୁଛି
0: ଜୟ ଜଗନ୍ନାଥ।

0: ହ୍ୟାଲୋ ମ୍ୟାଡମ୍, ନମସ୍କାର।
1: ନମସ୍କାର,
0: ନାଗୁ ପାତ୍ର କହୁଛି ସାନ୍ଡଙ୍ଗୁଡ଼ା କଳାହାଣ୍ଡି।
1: କୁହନ୍ତୁ, ପ୍ରଥମେ କେମିତି ଅଛନ୍ତି ଆପଣ?
0: ଭଲ ଅଛି ମ୍ୟାଡମ୍, ଆପଣମାନେ କେମିତି ଅଛନ୍ତି?
1: ସବୁ ଭଲ। ତ ନାଗୁ, ଆପଣ କେତେ ବର୍ଷ ହେଲା ଶୁଣୁଛନ୍ତି ଆମ ଆକାଶବାଣୀ ଜୟପୁରକୁ?
0: ଆକାଶବାଣୀ ପ୍ରଥମେ ତ ମୋର 28 ଜୁନ୍ କାଲି ଯେହେତୁ ଥିଲା, ଏଇଟା ଜୟପୁରର ବି ପ୍ରତିଷ୍ଠା ଦିବସ ଥିଲା 28 ଜୁନ୍ରେ, ସେଥିରେ ଶୁଭେଚ୍ଛା ଓ ଅଭିନନ୍ଦନ।
1: ଆଜ୍ଞା, ଜୁନ 28 ତାରିଖ 1964 ଆକାଶବାଣୀ ଜୟପୁର କେନ୍ଦ୍ର ପ୍ରତିଷ୍ଠା ହେଲା। ପ୍ରତିଷ୍ଠା ହେଲା ପରେ ସେ କେବଳ ଡିପେଣ୍ଡ କରୁଥିଲା ଆକାଶବାଣୀ କଟକ ଉପରେ। ଆକାଶବାଣୀ କଟକର ସବୁ ପ୍ରଚାର ପ୍ରସାର କରୁଥିଲା, ଏ କଥା ଆପଣ ଜାଣିଛନ୍ତି? ତାପରେ ଆସ୍ତେ ଆସ୍ତେ ଆସ୍ତେ ନିଜସ୍ୱ କାର୍ଯ୍ୟକ୍ରମ ସବୁ ପ୍ରଚାର ପ୍ରସାର ହେଲା। ଏଠି ଗୋଟେ ଜାଗା ଅଛି ଜୟପୁରରେ, ଗୋଟେ ଜାଗା ଅଛି ସୂର୍ଯ୍ୟ ମହଲ, ସେଇଠି ଗୋଟେ ଅସ୍ଥାୟୀ ଷ୍ଟୁଡିଓ ଖୋଲା ହେଇକି ସେଇଠୁ ପ୍ରଥମେ ଛୋଟ ଛୋଟ ପ୍ରୋଗ୍ରାମ ସବୁ ଆରମ୍ଭ ହେଲା।
0: ଯେତେବେଳେ ସର୍ଟ ୱେଭ୍ରେ ହେଲା, ସର୍ଟ ୱେଭ୍ରେ ହେଇଗଲା ପରେ ଜୟପୁର ଷ୍ଟେସନ ନିଜଟା ପୁରା ବଜାଇ ଚାଲିଲା ଆଉ।
1: ଆଜ୍ଞା ଆଜ୍ଞା, ବହୁତ ବଢିଆ। ତ ଆପଣ ଆପଣ କେତେ ବର୍ଷ ହେଲା ଶୁଣୁଛନ୍ତି ଆକାଶବାଣୀ ଜୟପୁରକୁ?
0: ମୁଁ 2004 ଜୟପୁର ଶୁଣୁଛି।
1: 13 ଆପଣ ଶୁଣୁଛନ୍ତି?
0: 2004
1: ଆଚ୍ଛା ଆଚ୍ଛା,
0: ଯୋଉ ଟାଇମ୍ରେ ସର୍ଟ ୱେଭ୍ରେ ଥିଲା ସେ ଟାଇମ୍ରେ ଶୁଣି ଆସୁଥିଲି।
1: ହଁ, ତ ବର୍ତ୍ତମାନ ତ ସହଜ ହେଇଗଲା, ଆପଣମାନେ ଆପ୍ରେ ଶୁଣୁଥିବେ? କଣ, ଯେତେବେଳେ ପ୍ରଥମେ ଆପଣ ଆକାଶବାଣୀ ଜୟପୁରକୁ ଶୁଣିଲେ କୋଉ କାର୍ଯ୍ୟକ୍ରମ ଆପଣ ଶୁଣିଲେ ମନେ ଅଛି, ସେ ଅନୁଭୂତି ଆମ ସହିତ ସେୟାର କରନ୍ତୁ।
0: ଜୟପୁର ଆକାଶବାଣୀ ଜୟପୁର ହ୍ୟାଲୋ ମୋ ପସନ୍ଦ ପ୍ରଥମେ ଶୁଣିଥିଲି।
1: ଆଚ୍ଛା, ହ୍ୟାଲୋ ମୋ ପସନ୍ଦ ପ୍ରଥମେ ଶୁଣିଥିଲି ନାଇଁ? ଉଦୟ ଶଙ୍କର ଜାନୀ।
0: ଉଦୟ ଶଙ୍କର ଜାନୀ,
1: ଆଜ୍ଞା ଆଜ୍ଞା, ବହୁତ ବଢିଆ
0: ମ୍ୟାଡମ, ବହୁତ ବଢିଆ ଲାଗେ। ଆଉ ଜୟପୁର ତାପରେ ଆଉ ଗୀତ ମାନେ ବି ଜୟପୁର ଶୁଣିବା ପାଇଁ ବହୁତ ଭଲ ଲାଗେ, ସେ ସମୟରୁ ଭଲ ଲାଗେ।
1: ବହୁତ ବଢିଆ, ଆପଣ ମନେ ରଖିଛନ୍ତି କହିଲେ କିଛି କଥା ଆମକୁ, ଆପଣଙ୍କ ପାଇଁ ଏଇ ସୁନ୍ଦର ଗୀତ ଆମେ ଶୁଣେଇ ଦଉଛୁ।
0: ଠିକ ଅଛି ମ୍ୟାଡମ୍, ରହୁଛି, ନମସ୍କାର।
1: ନମସ୍କାର।

0: ହ୍ୟାଲୋ
1: ହ୍ୟାଲୋ ମ୍ୟାଡ଼ାମ ନମସ୍କାର।
0: ଆଜ୍ଞା ନମସ୍କାର, କୁହନ୍ତୁ।
1: ପାରାଦୀପରୁ।
0: ଆଚ୍ଛା, ପାରାଦୀପରୁ ଆପଣ ପ୍ରକାଶ କହୁଛନ୍ତି?
1: ଆଜ୍ଞା।
0: ହଁ, କେମିତି ଅଛନ୍ତି କୁହନ୍ତୁ ପ୍ରଥମେ।
1: ଭଲ ଅଛନ୍ତି।
0: ହଁ, କଣ କହିବେ ମାନେ ଆପଣ କେତେ ବର୍ଷ ହେଲା ଶୁଣୁଛନ୍ତି ଆକାଶବାଣୀ ଜୟପୁରକୁ ଆମ କେନ୍ଦ୍ର?
1: ମୁଁ ମ୍ୟାଡ଼ାମ ତ ରେଡିଓ ଶୁଣୁଛି ଜୟପୁର ଶୁଣୁଛି 1995 ରୁ।
0: ହଁ ହଁ,
1: ଯେତେବେଳେ ମୁଁ କୋରାପୁଟ ହଉଥିଲି ଆପା ସର୍ଭିସ୍ କରୁଥିଲେ।
0: ହଁ ହଁ,
1: ମୁଁ ଯେତେ ଆପଣ କହୁଥିଲି

0: କହୁଥିଲେ ସେ ଶୁଣୁଥିଲି ମଝିରେ ମୁଁ ପଳେଇ ଆସିଲା ପରେ ଆଉ ଥରେ ରେଡିଓ ଲାଗିଲାନି, ତାପରେ ମୁଁ ଶୁଣିବାକୁ ରେଡିଓ ଶୁଣିପାରିଲିନି ଏବେ। ସେତେବେଳେ ତ ରେଡିଓ ଆସୁଥିଲା ଆପଣଙ୍କର ବୋଧେ 6টা ରୁ 9:30 ବନ୍ଦ ହଉଥିଲା, ତାପରେ ଏବେ ଯେତେବେଳେ ମୁଁ ଆପ୍ରେ ଶୁଣିଲି ବର୍ତ୍ତମାନ ଏକ୍ସଟେନ୍ସ ହେଇଗଲା ଟାଇମ ମାନେ 24 ଆୱାର୍ସ ପର୍ଯ୍ୟନ୍ତ ରାତି 11টা ପର୍ଯ୍ୟନ୍ତ ଚାଲୁଛି।
1: ସେତେବେଳେର କୋଉ କାର୍ଯ୍ୟକ୍ରମ ଆପଣଙ୍କୁ ଛୁଇଁଥିଲା କି?
0: ସେତେବେଳେ ସେତେବେଳେ ଆମର ଜଣେ ଥିଲେ ତାଙ୍କ ନାଁଟା ହଉଛି କି ଜାନି,
1: ତାଙ୍କ
0: ନାଁଟା ମନେ ଅଛି ମୋତେ ବହୁତ ଭଲ ଭାବରେ। ଯୋଉ ଆମର ମଜାଳିଆ ଇଏ ଆସେ ହସ ନା କଣ ଗୋଟେ, ସେତେବେଳେ ଭଲ ଇଏ କରନ୍ତି।
1: ଅଧିକାଂଶ କାର୍ଯ୍ୟକ୍ରମ କଥା ଆପଣ ଭୁଲି ଗଲେଣି।
0: ମଝିରେ କଣ ହେଲା କି ରେଡିଓ ସହିତ ଟଚ୍ ରହିଲାନି, ସେ କାରଣ ସେତେବେଳେ ଆଉ ଏବେ ମୋ ପାଖରେ ରେଡିଓ ନଥିଲା, ରେଡିଓଟା ନଷ୍ଟ ହେଇଥିଲା, ମୋ ରେଡିଓ ନଥିଲା। ତାପରେ ମୁଁ ମୋବାଇଲ ଆପ୍ ରେ ଆସିଲା, ଏବେ ତ ଶୁଣିଛି ପାଖାପାଖି ବର୍ଷେ ପାଖାପାଖି ହେଲାଣି।
1: ତ ବର୍ତ୍ତମାନ ଆପଣ କେବଳ ଏଇ କାର୍ଯ୍ୟକ୍ରମକୁ ଫୋନ କରନ୍ତି, କଥା ହୁଅନ୍ତି ଆମ ସହିତ, ନା ଅନ୍ୟ କିଛି ପାର୍ଟିକୁଲାର କାର୍ଯ୍ୟକ୍ରମ ଆପଣଙ୍କୁ ଭଲ ଲାଗେ ଆଉ ଜଗିକି ଆପଣ ଶୁଣନ୍ତି?
0: ହଁ ଶୁଣ, ଆପଣଙ୍କର ଯୋଉ ଆସୁଛି ଫୋନ କଲରେ ଅନୁରୋଧର ଗୀତ ଗୁଡାକ, ହିନ୍ଦୀ ଗୋଟେ ଓଡିଆ ଗୋଟେ ଆସୁଛି,
1: ସକାଳ
0: 10:00 ରୁ ହିନ୍ଦୀର ଗୀତ ଆଉ ଓଡିଆ ଗୀତ ସେ ଦିଟା ବି ଶୁଣେ। ଆଉ ଏବେ ମଝିରେ ବହୁତ ଗୁଡା ନାଟକ ଆସିଥିଲା ଆମର 9:30 ରାତିରେ, ମୁଁ ବହୁତ ଗୁଡା ଶୁଣିଛି। ମତେ ବେଶୀ ଭଲ ଲାଗେ ନାଟକ ଗୁଡା ଶୁଣିବା ପାଇଁ। ଆଗରୁ ଯେତେବେଳେ ରେଡିଓ ଥିଲା ମୁଁ ଥିଲି ପାଠ ପଢୁଥିଲି ସେଠି, ମୁଁ ଆଉ କିଛି ନଥିଲା ମାନେ ଏଣ୍ଟରଟେନମେଣ୍ଟ କିଛି ନଥିଲା, କେବଳ ରେଡିଓ ଥିଲା ଆମ ପାଖରେ, କିନ୍ତୁ ମୁଁ ନାଟକ ଶୁଣେ। ଆଉ ବେଶୀ ଥିଲା ମୋର କଣ ନା କ୍ରିକେଟ ଯେତେବେଳେ ଲାଇଭ ଟେଲିକାଷ୍ଟ ହୁଏ ସେତେବେଳେ ରେଡିଓଟା ମୋ ପାଖରେ ସବୁବେଳେ ଥାଏ। ସେତେବେଳେ ଟେଲିକାଷ୍ଟ କରା ହଉଛି ରେଡିଓଟା ଶୁଣେ, କାରଣ ରେଡିଓ ପାଇଁ ସବୁଜି ମୋବାଇଲ ହେଇଗଲାଣି, ଟିଭି ହେଇଗଲାଣି, ସବୁଆଡେ ଲୋକ ଜାଣୁଛନ୍ତି। ଆଗରୁ ସମସ୍ତଙ୍କର ବି ଥିଲା, ସେ ରେଡିଓ ହିଁ ଗୋଟେ ମାଧ୍ୟମ ଥିଲା ଯୋଉଟାକି କ୍ରିକେଟ ଟେଲିକାଷ୍ଟ, ସେତେବେଳେ କ୍ରିକେଟର ଖେଳ ବହୁତ ଲୋକ ଶୁଣୁଥିଲେ, ରେଡିଓ ହିଁ ଶୁଣୁଥିଲେ।
1: ରେଡିଓ ଏମିତି ଗୋଟେ ମାଧ୍ୟମ, ମାନେ ସବୁ ବିଭବକୁ ସେ ଛୁଏଁ। ଆପଣଙ୍କୁ ଦେଖନ୍ତୁ କ୍ରିକେଟ କମେଣ୍ଟ୍ରି ଆପଣଙ୍କ ପାଖକୁ ଯୋଗେଇ ଦଉଛି, ପ୍ରତ୍ୟେକଟି ଘଟଣା, ସେ ଯୋଉ ଫିଲ୍ଡର ବଲ୍ କୁଆଡ଼େ ଗଲା, କିଏ କେସ୍ ଧରିଲେ, କିଏ ବୋଲିଂ ବ୍ୟାଟିଂ କରୁଛନ୍ତି, ପ୍ରତ୍ୟେକଟି ଆପଣଙ୍କୁ ଗୋଟେ ଚିତ୍ର ଦେଖେଇଦେବ ସିଏ ଯେତେବେଳେ କମେଣ୍ଟ୍ରି ଚାଲେ, କିମ୍ବା ବିଭିନ୍ନ ଫଙ୍କସନ୍ ରହିଲା। ଏବେ ଆମର ମାନ୍ୟବର ପ୍ରଧାନମନ୍ତ୍ରୀ ତାଙ୍କର ଅଭିଭାଷଣ ବିଭିନ୍ନ ଷ୍ଟେଟ୍ ସେ ଆସୁଛନ୍ତି, କିମ୍ବା ଅନ୍ୟ ଫରେନ୍ କଣ୍ଟ୍ରିକୁ ସେ ଭିଜିଟ୍ କରୁଛନ୍ତି, ସେଠିକାରେ ସବୁ କ'ଣ କରୁଛନ୍ତି, ସେହିସବୁର ରିଲେ, ଲାଇଭ୍ ରିଲେ ଗୁଡ଼ାକ, ଟେଲିକାଷ୍ଟ ଗୁଡ଼ାକ, ରେଡିଓ ଯେତେବେଳେ ରିଲେ କଲେ, ରିଲେ ହୁଏ ଆମ ରେଡିଓରୁ, ଆପଣ ପ୍ରାୟ ସବୁ ସେ ଯେଉଁ ଘଟଣାକୁ ଜାଣିପାରୁଛନ୍ତି, ଶୁଣିପାରୁଛନ୍ତି ସବୁ।
0: ଆଗରୁ ତ ରେଡିଓ ଯେତେବେଳେ ରେଡିଓ ଥିଲା, ରେଡିଓ ମାଧ୍ୟମରେ ଶୁଣୁଥିଲେ ଲୋକମାନେ ଅଳ୍ପ କିଛି ଷ୍ଟେସନ ଶୁଣି ପାରୁଥିଲେ। ବର୍ତ୍ତମାନ ରେଡିଓର ଗୋଟେ ରେଡିଓର ସବୁ ଷ୍ଟେସନ ବୋଧେ ଯୋଉ ଆପ୍ ଆସିଗଲା ପରେ ଆମେ ସବୁ ଷ୍ଟେସନକୁ ଶୁଣିପାରୁଛୁ
1: ବର୍ତ୍ତମାନ। ଏଇ
0: ଗୋଟେ ନୂଆ ହେଇଛି ମାନେ ସାଇନ୍ସର ଯେମିତି ଡେଭଲପମେଣ୍ଟ କରାହେଇଛି, ରେଡିଓର ବି ଡେଭଲପ ହେଇଯାଇଛି, ଇଏ ଗୋଟେ ଭଲ ଜିନିଷ ହେଇଛି ଯୋଉଟାକି ଆମେ ଶୁଣିପାରୁନଥିଲୁ। ମନେକର ଆଗରୁ ରେଡିଓରେ ଆସୁନଥିଲା ସେ ଚ୍ୟାନେଲ, ଆପଣଙ୍କର ମଝିରେ 6টা ବି ହେଇଥିଲା, 6টা ବି ମୁଁ ଶୁଣିଛି, କିନ୍ତୁ ମୁଁ ଏଇଟା ବନ୍ଦ କରିଦିଆଗଲା ବୋଧେ।
1: ମିଡିୟମ ୱେଭ୍ଟା ବର୍ତ୍ତମାନ ଚାଲିଛି,
0: ମିଡିୟମ ୱେଭ୍ଟା ଟିକେ ଆସୁନାହିଁ, ରେଡିଓ ବି ଆଉ ନାହିଁ ଏତେ,
1: ପୁଣି
0: ଯାହା କଣ ଥିବ, କିନ୍ତୁ ପ୍ରାୟତଃ ମୋବାଇଲ ଆପ୍ରେ ହିଁ ଯାହା ଶୁଣି ହଉଛି,
1: ନିହାତି ଆପଣ ନ୍ୟୁଜ ବି ବିଭିନ୍ନ ଭାଷାର ଆପଣ ସମ୍ବାଦ ଶୁଣୁଛନ୍ତି, ହିନ୍ଦୀରେ ହେଲା, ଇଂଲିଶରେ ହେଲା, ଓଡ଼ିଆରେ ହେଲା, କିମ୍ବା ଅନ୍ୟାନ୍ୟ ଲାଙ୍ଗୁଏଜରେ, ଯେଉଁମାନେ ଯେଉଁ ଲାଙ୍ଗୁଏଜ ଲୋକମାନେ ଅଛନ୍ତି ସେଇ ଲାଙ୍ଗୁଏଜର ନ୍ୟୁଜ ସବୁଆଡେ ପ୍ରଚାର ପ୍ରସାର ହେଉଛି ସେମାନଙ୍କର ସୁବିଧା ପାଇଁ, ବୁଝିବା ପାଇଁ। ବହୁତ ଆଞ୍ଚଳିକ ସମ୍ବାଦ ବି ଆପଣ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରୁଛନ୍ତି, ଯେଉଁଟାକି ଆମ ଅଞ୍ଚଳର ସବୁ ସମ୍ବାଦକୁ କଲେକ୍ସନ କରିକି ଆଞ୍ଚଳିକ ସମ୍ବାଦ ପ୍ରଚାରିତ ହୁଏ ପ୍ରତିଦିନ 2-3 ଥର ସେ ଆପ୍ ପ୍ରଚାର ହୁଏ ଲୋକଙ୍କୁ। ଲୋକଙ୍କ ପାଖରେ ଖବରକୁ ପହଞ୍ଚେଇବାର ଗୋଟେ ଇଜି ମାଧ୍ୟମ ହଉଛି ରେଡିଓ।
0: ଆଉ ଗୋଟେ କଥା କହିବି, ଯାହା ବି ନ୍ୟୁଜ ହଉ କି ଯାହା ବି ସୂଚନା ହେଉ, ରେଡିଓରେ ସଠିକ ସୂଚନାଟା ଲୋକମାନଙ୍କୁ ପହଞ୍ଚୁଛି, ଯେମିତି ମାନେ ମୋବାଇଲରେ ହଉ କିମ୍ବା ଅଲଗା କୌଣସି ସୋସିଆଲ ମିଡିଆ ହଉ, ଯୋଉଟା ଫେକ୍ ନ୍ୟୁଜ ଆସୁଛି, କିନ୍ତୁ ରେଡିଓରେ ସେ ଫେକ୍ ନ୍ୟୁଜଟା ଆସେନି, ସବୁବେଳେ ସଠିକ ନ୍ୟୁଜଟା ହିଁ ଲୋକମାନେ।

0: ଲେଟ୍ରେ ପଛେ କିନ୍ତୁ ସଠିକଟା କୁହନ୍ତେ ଏଇଟା ଗୋଟେ ଭଲ ଜିନିଷ। ଆଉ ଗୋଟେ କଥା ଫରେନ୍ କଣ୍ଟ୍ରି ବୋଧେ ଏଇଟା ହେଇଛି ମାନେ ପ୍ରତ୍ୟେକଙ୍କର ଭେହିକଲ ମାନେ ଗାଡି ବୋଧେ ରେଡିଓଟା କମ୍ପଲସରି ଯଦି ଆମ ଦେଶରେ ସେ ଜିନିଷ ଲାଗୁ କରିବା ପ୍ରତ୍ୟେକ ଭେହିକଲରେ ରେଡିଓଟା କମ୍ପଲସରି ହବ ଲୋକମାନେ ଯୁଆଡେ ଯିବେ ତାଙ୍କ ମଧ୍ୟରେ ରେଡିଓଟା କନେକ୍ସନ୍ ଥିବ ଆଉ ଛୋଟ ଘଟଣା ଆଖପାଖ ଛୋଟ ଘଟଣା ଗୁଡାକ ସବୁବେଳେ ତାଙ୍କ ପାଖରେ ପହଞ୍ଚୁଥିବ ଏଇଟା ହେଲେ ବଢିଆ ହବ।
1: ଏବେ ବର୍ତ୍ତମାନ ଆପଣ ଦେଖିବେ ଆପଣଙ୍କର ଫୋର୍ ହ୍ୱିଲର ମାନଙ୍କରେ ଏଫ୍ଏମ୍ ରେଡିଓ ଚାଲିଥିବ ଆମ ରାଜଧାନୀକୁ ଯେତେବେଳେ ଯିବେ ଦିଲ୍ଲୀକୁ ତାଙ୍କ ମାନେ ଟ୍ୟାକ୍ସି

0: କିନ୍ତୁ ବହୁତ ଲେଟ୍ରେ ଆସିବ, ଆପଣମାନେ ଅପେକ୍ଷା କରନ୍ତୁ, ଯଦି ଆସିଯିବ ଏନ୍ଜୟ କରିବେ। ଠିକ୍ ଅଛି, ଧନ୍ୟବାଦ, ଆମେ ଆପଣଙ୍କୁ ଗୀତ ଶୁଣାଉଛୁ।
1: ଆଜ୍ଞା ନମସ୍କାର।
0: ନମସ୍କାର।

0: ହ୍ୟାଲୋ, ଆଜ୍ଞା ନମସ୍କାର, କୁହନ୍ତୁ।
1: ମୁଁ ଜୟପୁର କୁମାର ସାହିରୁ ନବୀନ କୁମାର କହୁଛି। ଆଜ୍ଞା।
0: ଆଚ୍ଛା ନବୀନ, କେତେ ସମୟ ହେଲା ଫୋନ ଲଗାଉଥିଲେ?
1: ଆଜ୍ଞା।
0: କେତେ ସମୟ ହେଲା ଡାଏଲ କରୁଥିଲେ?
1: ଆରମ୍ଭରୁ ଲଗାଉଥିଲି ଆଜ୍ଞା, ଲାଗୁ ନଥିଲା, ଏବେ ଲାଗିଲା।
0: ବର୍ତ୍ତମାନ 12:39 ହେଲାଣି। ଚାଳିଶ ମିନିଟ ଧରିକି ପାଖାପାଖି ଆପଣ ଫୋନ ଲଗାଉଥିଲେ। ବାପରେ, ମାନେ ବିରକ୍ତ ଲାଗିନି ଆପଣଙ୍କୁ?
1: ଲାଗିନି
0: ତ?
1: ଶୁଣୁଥିଲି ତ ଶ୍ରୋତାମାନଙ୍କର କଥାବାର୍ତ୍ତା, ମାନେ ଭଲ ଲାଗୁଥିଲା।
0: ଆଜ୍ଞା।
1: ତାପରେ ଆମର ଆକାଶବାଣୀର ଜନ୍ମଦିନ ଚକାଲି 28 ଥିଲା, ସେ ଉପରେ ଆପଣ କହୁଥିଲେ ତ ଶୁଣୁଥିଲି, ଭଲ ଲାଗୁଥିଲା ସେଯାକ ଶୁଣିବା ପାଇଁ।
0: ଆପଣ ଆମ ଆକାଶବାଣୀର ଜଣେ ଜୟପୁରର ଶ୍ରୋତା।
1: ଆଜ୍ଞା।
0: ସବୁ କାର୍ଯ୍ୟକ୍ରମ ଆପଣ ଶୁଣନ୍ତି, ବିଶେଷ କରି ଫୋନ୍ ଇନ୍ ଗୁଡ଼ାକରେ ଫୋନ୍ କରନ୍ତି, ଆକାଶବାଣୀକୁ ନେଇକି ଆମ କାର୍ଯ୍ୟକ୍ରମକୁ ନେଇକି ସୁନ୍ଦର ସୁନ୍ଦର କଥା କୁହନ୍ତି। ତ ନବୀନ, ଆପଣଙ୍କର ଯେଉଁ ଏ ଯେଉଁ ଯାତ୍ରା ଆକାଶବାଣୀ ଶୁଣିବାର, ଯେଉଁ ଯାତ୍ରା ଆକାଶବାଣୀ ଜୟପୁରକୁ ଶୁଣିବାର, କ'ଣ ଅନୁଭବ ଆପଣ ଗେନ୍ କରିଛନ୍ତି? କ'ଣ ଅଛି ଆପଣଙ୍କର ଭିତରେ ଅନୁଭୂତି ଆକାଶବାଣୀ ଜୟପୁରକୁ ନେଇକି ଆମକୁ ଆଜି କୁହନ୍ତୁ।
1: ଦେଖନ୍ତୁ ଆଜ୍ଞା, ମୁଁ ତ ଜଣେ ଦୃଷ୍ଟି ନ, ମୁଁ ତ ପାଠ ପଢି ନାହିଁ ଆଜ୍ଞା, ହେଲେ ଏ ରେଡ଼ିଓରୁ ଆକା ଯୋଉଟା କିଛି ଶୁଣିବାଟା ନ୍ୟୁଜ ଶୁଣିବି, ଆଉ ଯୋଉଟା ମାନେ ଭଜନ ଶୁଣିବି, ଅନ୍ୟାନ୍ୟ କାର୍ଯ୍ୟକ୍ରମ ବୋଲେ ଶିକ୍ଷା ବି ମିଳୁଛି ଆଜ୍ଞା, ମତେ ବହୁତ କିଛି ଜାଣିପାରୁଛି, ଶୁଣିପାରୁଛି, ଶୁଣିକିରି ବୁଝିପାରୁଛି। ଆଉ ତାପରେ ମନୋରଞ୍ଜନ ବୋଇଲେ ତ ଗୀତ ନାଟକ ମନ ତ ସବୁ ଶୁଣୁଛି, ଆଉ କୃଷି କୃଷକ କାର୍ଯ୍ୟକ୍ରମ ମଧ୍ୟ ଶୁଣୁଛି, ନାରୀ ମହଲ କାର୍ଯ୍ୟକ୍ରମ ଶୁଣୁଛି, ସବୁ କାର୍ଯ୍ୟକ୍ରମରେ ଗୋଟେ ଗୋଟେ ଜିନିଷ ଶିଖିବାକୁ ମିଳୁଛି ଆଜ୍ଞା। ତାପରେ ମୁଁ ବେକାର ଲୋକ, ଘରେ ବସିଥିବି, ସେଭଳି କାମ ଦାମ ତ ମୋର ନାହିଁ, କୁଆଡେ ଯିବାର ନାହିଁ, ରେଡ଼ିଓ ନଥିଲେ ମତେ ବିଜାର ଲାଗିବ, ରେଡ଼ିଓ ବୋଲେ ମୋର ଏତେ ପ୍ରିୟ ହେଇଗଲା ଆଜ୍ଞା, ରେଡ଼ିଓ ଯଦି ନ ଶୁଣିଲେ ମତେ ଭଲ ଲାଗିବ ନାହିଁ।
0: ଆପଣଙ୍କ ପ୍ରିୟ ସାଥୀ
1: ମାନେ ରେଡ଼ିଓ ଲାଗିଥିବ ଆଜ୍ଞା, 24 ଘଣ୍ଟା ଆଜ୍ଞା ରେଡ଼ିଓ ଶୁଣିବି, ଆଉ ରେଡ଼ିଓରେ ମୁଁ ବହୁତ କିଛି ଶିଖୁଛି ଆଜ୍ଞା, ସବୁ କିଛି ଜାଣୁଛି, ବାହାର ଦେଶ ଦୁନିଆ ଖବର ମିଶା ମିଳୁଛି, ନହେଲେ ତ ମୁଁ ରେଡ଼ିଓ ନ ଶୁଣିଲେ କିଛି ଜାଣିପାରିବି ନାହିଁ ଆଜ୍ଞା।
0: ସେଇ କଥା ମୁଁ ପଚାରିଥାନ୍ତି ଯେ ଗୋଟେ ଦିନ ଯଦି ଆପଣ ରେଡ଼ିଓ ଶୁଣିପାରି ନଥିବେ କେମିତି ଲାଗିଥିବ ସେଦିନ ଆମକୁ, ଆପଣଙ୍କୁ କେମିତି
1: ଲାଗିବ? ବହୁତ ମନ କଷ୍ଟ ହବ, ତାପରେ ଆଜିର ପ୍ରୋଗ୍ରାମ କଣ ଥିଲା ଶୁଣିଲି ନାଇଁ, ଠିକ ବେକାର ହେଇଗଲା, ଏମିତି ଗୋଟେ ମନ ଭିତରେ ଗୋଟେ ସ୍ତ୍ରୀ ଭାବନା ହେବ।
0: ଆଚ୍ଛା ଆଚ୍ଛା, ବହୁତ ବଢିଆ। ରେଡିଓକୁ ଆପଣ ଭଲ ପାଇଛନ୍ତି, ରେଡିଓକୁ ଶୁଣୁଛନ୍ତି ଆକାଶବାଣୀ ଜୟପୁରକୁ ଆପଣ?
1: ଆଜ୍ଞା।
0: ପ୍ରତ୍ୟେକଟି କାର୍ଯ୍ୟକ୍ରମ ଆପଣ ଶୁଣନ୍ତି, ଏମିତି ନାହିଁ ଯେ ଏଟା କାହିଁ ଶୁଣିବି, ଏଟା ଶୁଣିବି, ଏଇଟା ଶୁଣିବିନି, ଏଇଟା ଶୁଣିବି, ଏ ପ୍ରକାର ମନୋଭାବ ଆପଣଙ୍କର ବିଲକୁଲ ନଥାଏ। ସବୁ କାର୍ଯ୍ୟକ୍ରମ ବିଷୟରେ ଆପଣ କିଛି ନା କିଛି କୁହନ୍ତି ପ୍ରତ୍ୟେକଟି ମାନେ ଫୋନ୍ କଲ୍ରେ, ଯେବେ ଯେବେ ଆପଣ ଫୋନ୍ ଲଗାଇଛନ୍ତି, ତ ବହୁତ ଭଲ ଲାଗେ ଆପଣଙ୍କ ସହିତ କଥା ହେବା ପାଇଁ। ଏମିତି ରେଡ଼ିଓକୁ ନେଇକି ଆପଣଙ୍କର ଯାତ୍ରା ଜାରି ରହୁ, ଆକାଶବାଣୀ ଜୟପୁରକୁ ଏମିତି ଭଲ ପାଉଥାନ୍ତୁ, ଆମକୁ କଲ୍ କରିଥାନ୍ତୁ।
1: ଆଉ ମୋର ରେଡ଼ିଓ ଛଡ଼ା ଆଉ କିଛି କୋଉ ଜିନିଷ ତ ମୁଁ ବ୍ୟବହାର କରିପାରିବି ନାହିଁ ଆଜ୍ଞା,
0: ଖାଲି
1: ଫୋନ୍ ଟିକେ କରିପାରୁଛି, ନହେଲେ ରେଡ଼ିଓ ଟିକେ ଲଗେଇକି ଶୁଣିପାରୁଛି ଆଜ୍ଞା, ଆଉ ମୋର ତ ଅନ୍ୟ ପ୍ରକାର ବ୍ୟବସ୍ଥା କିଛି ନାହିଁ, ମୁଁ କିଛି କରିପାରିବି ନାହିଁ, ଆଉ ଘରେ ସବୁବେଳେ ବସି ବସି ବିରକ୍ତ ହେଉଛି, ସବୁବେଳେ ରେଡ଼ିଓ ଚାଲିଥିବ ଆଜ୍ଞା।
0: ବହୁତ ବଢିଆ, ବହୁତ ବହୁତ ଧନ୍ୟବାଦ।
1: ଜୀବନ ଯାକ ରେଡ଼ିଓ ଆକା ମୋ ସାଙ୍ଗରେ ରହୁ ଆଜ୍ଞା। ଆମର ଆକାଶବାଣୀ ମଧ୍ୟ ଏମିତି ବଞ୍ଚି ରହୁ, ସୁନ୍ଦର ସୁନ୍ଦର କଥା ଭାଷା ମାନ ପ୍ରଚାର ହଉଥାଏ, ଆମେ ଶୁଣୁଥିବୁ, ମତେ ଭଲ ଲାଗୁଛି, ଦୀର୍ଘ ଜୀବନ କାମନା କରୁଛି ଆକାଶବାଣୀ ଆଜ୍ଞା।
0: ଆଜ୍ଞା ଧନ୍ୟବାଦ,
1: ନମସ୍କାର ଆଜ୍ଞା,
0: ନମସ୍କାର।

0: ଶାନ୍ତନୁ ପଣ୍ଡା କହୁଛି, ହରିଓମ ନଗର ଗୋବିନ୍ଦ ତୋଲା ସମ୍ବଲପୁର।
1: ଆଜ୍ଞା, ଆପଣଙ୍କୁ ୱେଲକମ୍ କରୁଛୁ ଶାନ୍ତନୁ।
0: ଧନ୍ୟବାଦ।
1: ଆଜି ସବୁ କଣ ଖବର ସମ୍ବଲପୁରର?
0: ସମ୍ବଲପୁରର ଦେଖନ୍ତୁ ବର୍ଷା ତ ନାହିଁ, ମେଘୁଆ ପାଗ ହୋଇଛି, ଗୁଳୁଗୁଳି ପାଗ ହୋଇଛି।
1: ଏଣିକି ଗୁଳୁଗୁଳି ହେବ, ଠାକୁର ଯିବେ ଅଣସର ଘରକୁ, ସେଇ ରଥଯାତ୍ରା ପର୍ଯ୍ୟନ୍ତ ଗୁଳୁଗୁଳି ହିଁ ହେବ। ଆଜି ଦେବସ୍ନାନ ପୂର୍ଣ୍ଣିମା, ଠାକୁରଙ୍କର ମାନେ ଦ୍ୱାଦଶ ଯାତ୍ରା ମଧ୍ୟରୁ ଏଇଟା ହେଉଛି ପ୍ରଥମ ଯାତ୍ରା, ତାଙ୍କ ଜନ୍ମ ମହୋତ୍ସବ ସ୍ନାନ ଯାତ୍ରା, ଏଇଠୁ ଗୁଳୁଗୁଳି ହିଁ ଆରମ୍ଭ ହେବ। ତ ଶାନ୍ତନୁ, କଣ ମନ ଭିତରେ ଅଛି ଆପଣଙ୍କର ଆମ ଆକାଶବାଣୀ ଜୟପୁର କେନ୍ଦ୍ରକୁ ନେଇକି?
0: ଜୟପୁର କେନ୍ଦ୍ର ଦେଖନ୍ତୁ, ଯେତେବେଳେ ଆପ୍ ଷ୍ଟାର୍ଟ ହେଲା, ଗୋଟେ ମିଡିୟମ ଇଏରେ ଶୁଣିଲି, ମୋର ସେଟା ମନେ ନାହିଁ, କିନ୍ତୁ ଯେତେବେଳେ ଆପ୍ରେ ମୁଁ ଶୁଣିଲି ତଥ୍ୟ ସମ୍ବଳିତ କାର୍ଯ୍ୟକ୍ରମ, ମୋର ସେଟା ବି ମନେ ନାହିଁ। ତ ସେଦିନ ସେ ଗୋଟେ ନମ୍ବର କହିଲେ, ମାନେ ଶନିବାର ଦିନ, ମାନେ ମାନେ ଏଇ ଯୋଉ ଭାଲୋ ମୋ ପସନ୍ଦ କାର୍ଯ୍ୟକ୍ରମ ରେକର୍ଡିଂ ହୁଏ, ମାନେ ଶନିବାର ଦିନ। ମୁଁ କଲି, ସେଦିନ ହୋଲି ଥିଲା, ତିନି ଦଶରେ କଲି ଫୋନ, ସେତେବେଳେ ଥିଲେ ମହାଶୟା ଆମର ଦମୟନ୍ତୀ ବୈକାର, ତାଙ୍କୁ ମୁଁ ଅନୁରୋଧ କଲି, ଫାଗୁନ କଥା ଯେତେବେଳେ ପିଆ ସାଙ୍ଗ ଖେଳୁ ହୋଲି,
1: ମୁଁ
0: ଜାଣିନି। ସେଦିନ ଆପଣ କହିଲେ ଆମର ସୋମବାର ଆଉ ଶୁକ୍ରବାର, ମାନେ କଥା ଆମର ଗୀତ, କଥା ଆପଣଙ୍କର ଗୀତ ଆମର କାର୍ଯ୍ୟକ୍ରମ ହୁଏ। ମୁଁ କଲି ସେ ଯୋଉ ସୋମବାର ଦିନ,
1: ତାପରେ ଆପଣ ଜାଣିଲେ ନାଇଁ ଲଗେଇଲେ,
0: ରଞ୍ଜନ ଭାଇ ଆପଣ କରୁଥିଲେ।
1: ତ ଆକାଶବାଣୀ ଜୟପୁରକୁ ଯେତେବେଳେ ଆପଣ ପ୍ରଥମେ ଶୁଣିଲେ, ଲଗେଇଲେ ଆପଣଙ୍କ ରେଡିଓରେ ସେଟ୍ କରିକି ଆକାଶବାଣୀ ଜୟପୁରକୁ, କଣ ଶୁଣିଥିଲେ ସେତେବେଳେ? ଏଇ ଫୋନ୍ ଇନ୍ ଶୁଣିଥିଲେ? ଆଚ୍ଛା, ଫୋନ୍ ଇନ୍ ଆପଣଙ୍କୁ ବହୁତ ଭଲ ଲାଗେ ନା? କେତେଟା କେନ୍ଦ୍ରକୁ ଫୋନ୍ କରନ୍ତି ଆପଣ?
0: ଦେଖନ୍ତୁ ବାରିପଦା କରେ, ମାନେ ଯଦି ସମୟ ମିଳିଲେ, କିନ୍ତୁ ଜୟପୁର ପ୍ରାୟ କରେ।
1: ଆଚ୍ଛା ଆଚ୍ଛା,
0: ଆଉ କେନ୍ଦୁଝର ସମ୍ବଲପୁର ତ ଛାଡ଼ି ଦେଲିନି, ଆଉ କରୁନି।
1: ଜୟପୁର ପ୍ରାୟ କରନ୍ତି ମାନେ ଆମ ସହିତ କଥା ହଉଛନ୍ତି ବୋଲି କହିଦଉଛନ୍ତି ସେମିତି ନା କଣ?
0: ନାଇଁ ନାଇଁ, ଜୟପୁର ମତେ ବହୁତ ଭଲ ଲାଗେ। ଦେଖନ୍ତୁ ଆଜି ଯୋଉ ସୁରଭି, ମାନେ ସେଟା ତ୍ରିପୁରା ମିଶ୍ର,
1: ଆଜ୍ଞା, ତାଙ୍କ ଇଣ୍ଟରଭ୍ୟୁ, ତାଙ୍କ ସାକ୍ଷାତକାରଟା ଆପଣଙ୍କୁ ଭଲ ଲାଗିଲା? ବହୁତ ବଢିଆ,
0: ସବୁ କାର୍ଯ୍ୟକ୍ରମ ଭଲ ଲାଗେ ଆକାଶବାଣୀ ଜୟପୁରର।
1: ଆଜ୍ଞା ଆଜ୍ଞା ଆଜ୍ଞା, ବହୁତ ବଢିଆ। ତ ଆପଣ ମାନେ ଫୋନରେ ଶୁଣନ୍ତି ନା ରେଡିଓ ସେଟ୍ ଅଛି ଆପଣଙ୍କ ପାଖରେ?
0: ନାଇଁ, ରେଡିଓ ଅଛି ଯେ ମୋର ପାଖରେ,
1: ରେଡିଓ ଆପଣ ମନିଟର,
0: ହଁ ରେଡିଓ ଅଛି, ରେଡିଓ ଅଛି।
1: ହଁ, ତ ଆଗରେ ଆପଣଙ୍କ ଘରେ ରେଡିଓ ଥିବ? ହଁ, ସେଇ କଥା ମୁଁ କହୁଛି, ଆଗରେ ଆପଣଙ୍କ ଘରେ ରେଡିଓ ସେଟ୍ ଥିବ, ରେଡିଓରେ କିଛି ନହେଲେ ବି ଆପଣ ମାନେ ସମ୍ବାଦ ଶୁଣୁଥିବେ ନୁହଁ? ହଁ, ପ୍ରାୟ ଅଧିକାଂଶ ପାଣିପାଗ ର ସୂଚନା ଶୁଣନ୍ତି, ସମ୍ବାଦ ଶୁଣନ୍ତି ସେତେବେଳକୁ।
0: ମନୋରଞ୍ଜନ କାର୍ଯ୍ୟକ୍ରମ, ସୂଚନା ସବୁ ଆସେ।
1: ଆଜ୍ଞା, ବହୁତ ବଢିଆ। ଏମିତି ଆକାଶବାଣୀ ଜୟପୁରକୁ ଭଲ ପାଉଥାନ୍ତୁ, ଫୋନ୍ ଇନ୍ ମାନଙ୍କରେ ଫୋନ୍ କରୁଥାନ୍ତୁ, ଆମ ସହିତ କଥା ହଉଥାନ୍ତୁ, ମତାମତ ଦଉଥାନ୍ତୁ। ଧନ୍ୟବାଦ ଆପଣଙ୍କୁ।
0: ହଉ, ଧନ୍ୟବାଦ।
2: ହଁ ହଁ, କହି ନାଇଁ ହେଲା କି ଭାଇରେ ସହି ନାଇଁ ହେଲା, ଖାଇ ନାଇଁ ହେଲା କି ପକେଇ ନାଇଁ ହେଲା, ଆରେ ସବୁବେଳେ ମୋର

0: କାଳିଙ୍ଗାପିଣ୍ଡ କଟକରୁ ଏବେ ପିପିଲିରେ।
1: ଆଚ୍ଛା, ପିପିଲିରେ ବର୍ତ୍ତମାନ ଆପଣ ଅଛନ୍ତି?
0: ଆଜ୍ଞା।
1: ପୁରୀ ଯାଉଛନ୍ତି କି?
0: ପିପିଲିରେ କିଛି କାର୍ଯ୍ୟ ଅଛି, ସକାଳ 8ଟାରୁ ଏଠି ପହଞ୍ଚିଛି।
1: ଆଜ୍ଞା,
0: 2ଟା ପରେ ଯିବି ଦିଅଙ୍କର ଦର୍ଶନ କରିବି।
1: ବହୁତ ବଢିଆ। ଗଜାନନ ବେଶ ହେବି ଠାକୁର କୁହାଯାଏ। ଗଜାନନ ବେଶ ଦର୍ଶନ କଲେ ଠାକୁରଙ୍କର ବହୁତ ପୁଣ୍ୟ ମିଳେ କାଳେ।
0: ନିହାତି ଆଜ୍ଞା। ସ୍ନାନ ବେଦୀରେ ମହାପ୍ରଭୁ ଗଜାନନ ବେଶରେ ଦର୍ଶନ ଦେବେ।
1: ଆଜ୍ଞା ଆଜ୍ଞା।
0: ଆମର ତ ସକାଳ ପାହିଲେ ଜଗନ୍ନାଥଙ୍କ ନାମରୁ ସକାଳ ଆରମ୍ଭ, ଆଉ ରାତ୍ରିରେ ଶଯ୍ୟାକୁ ଗଲା ବେଳକୁ ବି ସେଇ ମହାପ୍ରଭୁଙ୍କ ନାମରେ ହିଁ ସବୁକିଛି ଚାଲେ।
1: ସମ୍ପୂର୍ଣ୍ଣ ଶରୀର ମନ ହୃଦୟ ଜଗନ୍ନାଥମୟ।
0: ନିହାତି ଆଜ୍ଞା। ଆପଣ ଗୀତ ଦଉଥିଲେ ମାନେ ଏତେ ମାନେ ଲୋମ ମୋର ଟାଙ୍କୁରି ଉଠୁଛି। କୋଠ ଭୋଗ କିଆ ମୋ ଚୌକା ଖେତା, ପୂର୍ବରୁ ଆସୁଥିଲା ବାଜୁଥିଲା
1: ମେଘମାଳାକୁ
0: ନିନ୍ଦେ କଳାକୁ, ଯାହା ବାରେ ମନ ଚକାଢଳାକୁ, ପ୍ରକୃତରେ ସେ ଚକାନୟନଙ୍କୁ ଦେଖିଦେଲେ ମାନେ ସବୁକିଛି ଭୁଲେଇ ଯାଏ। ଚକାନୟନର ଆକର୍ଷଣ ଆମକୁ ସବୁବେଳେ ତାଙ୍କ ପାଦ ପଦ୍ମରେ ଆମ ମନକୁ ରଖିଥାଉ। ପ୍ରତି ମୁହୂର୍ତ୍ତରେ ମୁଁ ସେଇ ମହାପ୍ରଭୁଙ୍କ ପାଖରେ ନିଜକୁ ସମର୍ପଣ କରିଦେଇଛି।
1: ଆଜ୍ଞା, ବହୁତ ବଢିଆ କଥା। ଏଇ ଯୋଉ ସମର୍ପଣ ଭାବ ଆମ ଭିତରେ ଆସେ, ତା ଭିତରେ ଆମ ଭିତରେ ବହୁତ ଗୁଡ଼ିଏ ସଂସ୍କାର ଆସେ, ବହୁତ ଗୁଡ଼ିଏ କୁ ଅଭ୍ୟାସ ଗୁଡ଼ାକ ଆମର ଓହରି ଯାଏ ଯେତେବେଳେ ଆମେ ଠାକୁରଙ୍କର ଶରଣାପନ୍ନ ହେଇଯାଉ। ନୁହଁ, ଏଇଟା ଗୋଟେ ବଡ଼ ଫାଇଦା ହୁଏ ଆମ ଉପରେ।
0: ନିହାତି ଆଜ୍ଞା। ହଁ, ବିଶ୍ୱ ନିୟନ୍ତା ସବୁକିଛି ଦେଖୁଛନ୍ତି, ସେ ସବୁ ଜାଣୁଛନ୍ତି ବୋଲି ତ ସେ ଅନ୍ତର କଥା ପାରନ୍ତି ଜାଣି, ସେଥିଲାଗି ସେ ଅନ୍ତର୍ଯ୍ୟାମୀ। ଯେମିତି ଆପଣ କହିଲେ ଗୋଟେ ମାନେ ଧରାବନ୍ଧା ଜୀବନ ଶୈଳୀରେ ଧରି ନିଅନ୍ତୁ, ମୁଁ ଆପଣଙ୍କ ସହିତ ଆକାଶବାଣୀରେ କଥା ହଉଛି, ଇଏ ଗୋଟେ ବଡ ପ୍ଲାଟଫର୍ମ। ମୁଁ ଏମିତି ହାପାଜଲି କଥା ହଉନି, ଅନେକ ଲୋକ ଲକ୍ଷ ଲକ୍ଷ ଲୋକ ମତେ ଶୁଣୁଛନ୍ତି, ଆପଣଙ୍କର କଥା ଶୁଣୁଛନ୍ତି। ତ ବେଳେବେଳେ ଏଇ କହିବା ଶୈଳୀ ଭିତରେ ମଧ୍ୟ ଆମର ଜୀବନଚର୍ଯ୍ୟାରେ ଅନେକ ପରିବର୍ତ୍ତନ ଆସେ। କାହିଁକି ନା କହିବା ଆଚରଣ ଆଉ ଉଚ୍ଚାରଣରେ ସମାନତା ନିଶ୍ଚିନ୍ତ ଚାଲି ଆସିବ। କାହିଁକି ନା ମୁଁ କହିଦେଉଥିବା କଥା, ମୁଁ ଭାବିବି ମୁଁ ତ ଦୂରରେ କଟକରେ ଅଛି, କଣ କରୁଛି କଣ ନାହିଁ, କିଏ କଣ ଦେଖୁଛି ନା ଜାଣୁଛି, କିନ୍ତୁ ସେ ଉପରବାଲା ସବୁ ଜାଣିଛନ୍ତି। ୟା ମାଧ୍ୟମରେ ମଧ୍ୟ ମୋ ଜୀବନଚର୍ଯ୍ୟାରେ ମୁଁ ଭାବୁଛି ଆଚରଣ ଆଉ ଉଚ୍ଚାରଣରେ ସମାନତା ଚାଲି ଆସୁଛି।
1: ଆଜ୍ଞା, ବହୁତ ବଢିଆ। ତ ସମୀର, ଆପଣଙ୍କର ମାନେ ଆକାଶବାଣୀ ଯୋଉ ଶୁଣି ଆସୁଛନ୍ତି, ସେଇ ସମୟ କେତେ ସମୟ ହବ, କେତେ ବର୍ଷ ହବ ଆପଣ ଆକାଶବାଣୀ ଜୟପୁରକୁ
0: ଶୁଣୁଛନ୍ତି? ଆଜ୍ଞା, ଗତକାଲି ଥିଲା ଜୁନ 28 ତାରିଖ, ରବିବାର ପଡିଗଲା। ଆଜି ଆପଣଙ୍କୁ ଏବଂ ଆକାଶବାଣୀ ଜୟପୁର ପରିବାରକୁ ତାର 63ତମ ନକ୍ଷତ୍ର ଦିବସର ମୋ ତରଫରୁ ଅନେକ ଅନେକ ଶୁଭେଚ୍ଛା, ଶୁଭକାମନା।
1: ଧନ୍ୟବାଦ ଆପଣଙ୍କୁ।
0: ଆଜି ଯାହା ଆମେ କଥା ହଉଛନ୍ତି ବା ମୁଁ ଯାହା କଥା ମୋ ତୁଣ୍ଡରୁ ବାହାରୁଛି, ହିତମାର୍ଜିତ କଥା ମୁଁ କହୁଛି, ମୁଁ ଜାଣିନି, କିନ୍ତୁ ମୁଁ ଭାବେ ବିପଦ କଥା ଯଦି ଆପଣଙ୍କ ସହିତ ମୁଁ ହେଇପାରୁଛି, ଏହା ସମ୍ଭବ କେବଳ ଆକାଶବାଣୀ ପାଇଁ। 1990 ମୁଁ ଆକାଶବାଣୀ ସହିତ ଜଡିତ, ଯେତେବେଳେ ମୁଁ ସ୍କୁଲରେ ପ୍ରାଥମିକ ସ୍କୁଲରେ ପଢୁଥିଲି, ପ୍ରାଇମେରୀ ସ୍କୁଲରେ ଶିଶୁ ସଞ୍ଚାର କାର୍ଯ୍ୟକ୍ରମ, ଆପଣମାନେ ସମସ୍ତେ ଜାଣିଥିବେ, ଶିଶୁମାନଙ୍କ ପାଇଁ ଯୋଉ ଆକାଶବାଣୀ କଟକରୁ ଆସୁଥିଲା ଶିଶୁ ସଂସ୍ଥାର, ବଡ ଭାଇ ଆଉ ବଡ ଅପା, ବଡ ଭାଇ ଭାବରେ ନଦିଆ ବିହାରି ମହାନ୍ତି ଏବଂ ବଡ ଅପା ରୂପରେ ମେଲାପାଣି ମହାନ୍ତି, ମାନେ ଏତେ ସୁନ୍ଦର। ଯେମିତି ଏବେ ଆପଣ ଲାଇଭ ପ୍ରୋଗ୍ରାମ କରୁଛନ୍ତି, ସଜୀବ ପ୍ରସାରଣ, ଆମେ କାହିଁକି ଆକର୍ଷିତ ହେଇ ଆସୁଛୁ ନା, ଯେତେବେଳେ ଆପଣଙ୍କ କଥାର ଆପଣଙ୍କ କଥା କହିବାର ଶୈଳୀ, ଆପଣଙ୍କର କାର୍ଯ୍ୟକ୍ରମ ପରିବେଷଣ କରିବାର ଯୋଉ ମାଧୁର୍ଯ୍ୟତା ରହିବ, ଅଟୋମେଟିକ ଏଠି କେହି କାହାକୁ ଦେଖୁନାହାନ୍ତି, କିନ୍ତୁ କଥା ମାଧ୍ୟମରେ ପରସ୍ପରକୁ ଚିହ୍ନୁଛନ୍ତି। ତ ସେଇ 90 ଆକାଶବାଣୀ ସହିତ ମୁଁ ଜଡିତ ହେଇଛି ଧୀରେ ଧୀରେ। ତାପରେ ମୁଁ ବିବିଧ ଭାରତୀ ବହୁଳ ପରିମାଣରେ ଶୁଣିଲି, ମୋର ପ୍ରିୟ କାର୍ଯ୍ୟକ୍ରମ ଥିଲା ଯେମିତି ଭଏସ୍ ଅଫ୍ ରେଡିଓ କୁହନ୍ତି ଆମର ଅମିତ ସାହାନ୍ଜୀଙ୍କୁ, ତାଙ୍କର କାର୍ଯ୍ୟକ୍ରମ ମତେ ବହୁତ ଭଲ ଲାଗେ। ମୁଁ ମୋ ବିବିଧ ଭାରତୀ ମୁମ୍ବାଇର କାର୍ଯ୍ୟକ୍ରମ ନିରନ୍ତର ଭାବରେ ଶୁଣେ ଏବଂ କଟକର ବିବିଧ ଭାରତୀର କାର୍ଯ୍ୟକ୍ରମ ଶୁଣୁଥିଲି, ଆକାଶବାଣୀ କଟକ ଶୁଣୁଥିଲି। ଏବେ ଯୁଗ ପରିବର୍ତ୍ତନ ହେଇଯାଇଛି, ଏଫ୍ଏମ୍ ର ଯୁଗ ଚାଲି ଆସୁଛି, ସେହି କ୍ରମରେ ଆକାଶବାଣୀ କଟକରେ ମଧ୍ୟ ଏଫ୍ଏମ୍ ରେନ୍ବୋ ପ୍ରସାରିତ ହେଉଛି। ତା ସହିତ ଯେତେ ଷ୍ଟେସନ୍ ଶୁଣିଲେ ମଧ୍ୟ ମୁଁ ଆକାଶବାଣୀ ଜୟପୁର ସହିତ ମାନେ ଆର୍ଲି 1997-98 ପରେ 2000 ମସିହା ପରେ

0: ହୋଇନଥିଲି କରୋନା ସମୟରେ ମୁଁ ପୁଣି ଚାଲି ଆସିଲି ମୋର ପ୍ରିୟ ଆକାଶବାଣୀ ଜୟପୁର କେନ୍ଦ୍ରକୁ ଶୁଣିବା ପାଇଁ ଏବଂ ପୂର୍ବରୁ ମଧ୍ୟ ମୁଁ କହିଛି ଓଡ଼ିଶାର ପ୍ରତ୍ୟେକ ଷ୍ଟେସନ ମୁଁ ଶୁଣେ କିନ୍ତୁ ବର୍ତ୍ତମାନ ସମୟରେ ଆକାଶବାଣୀ ଜୟପୁର ଯେଉଁ କାର୍ଯ୍ୟକ୍ରମ ପରିବେଷଣ କରୁଛନ୍ତି ଆକାଶବାଣୀ ଜୟପୁରର ସମାମ ପରିବାର ସିଏ ଯେଉଁ କାର୍ଯ୍ୟକ୍ରମ କରନ୍ତୁ ନା କାହିଁକି ଯାହାକୁ ଯେଉଁ ଦାୟିତ୍ୱ ଦିଆଯାଇଛି ବହୁତ ଭଲ ଲାଗୁଛି ଏବଂ ଓଡ଼ିଶାରେ ମୁଁ କହିବି ବର୍ତ୍ତମାନ ସମୟରେ ଆକାଶବାଣୀ ଜୟପୁର ଏକ ନମ୍ବର।
1: ଆଜ୍ଞା ବହୁତ ବହୁତ ଧନ୍ୟବାଦ। ଆପଣ ଏତେ ଭଲ ପାଇଛନ୍ତି ଆମର କାର୍ଯ୍ୟକ୍ରମ ସବୁକୁ ଆକାଶବାଣୀ ଜୟପୁରକୁ ଜାଣିକି ବହୁତ ଖୁସି ଲାଗିଲା। ଏମିତି ଆପଣ ଶୁଣୁଥାନ୍ତୁ ଆମର ପ୍ରତ୍ୟେକଟି କାର୍ଯ୍ୟକ୍ରମ। ଏ ଯେଉଁ କଥାଗୁଡ଼ାକ ଆପଣ କହିଲେ ସମୀର, ଏଇ କଥା ଗୁଡ଼ାକ ଆମକୁ ଆଗକୁ ଆହୁରି ପ୍ରେରଣା ଦେବ, ଆହୁରି ଇଚ୍ଛା ଜାଗ୍ରତ ହେବ ନୂଆ ନୂଆ କାର୍ଯ୍ୟକ୍ରମ ସବୁ କରିବା ପାଇଁ, ଆଉ ଯେଉଁ କାର୍ଯ୍ୟକ୍ରମ ଆମେ କରୁଛୁ ତାକୁ ଆଉ ଟିକେ ମାର୍ଜିତ କରିକି କରିବା ପାଇଁ।
0: ଯେତେବେଳେ ଆପଣମାନଙ୍କର ପୃଷ୍ଠପୋଷକତା ମିଳିଯାଏ, ଆମେ ତ ସାଧାରଣ ଶ୍ରୋତା ଆପଣଙ୍କୁ ଶୁଣୁ, ନିଜ ଜୀବନଚର୍ଯ୍ୟାରେ କିଛି ଉପାଦେୟ ତଥ୍ୟ ଆପଣଙ୍କଠୁ ପାଇ ତାକୁ କାର୍ଯ୍ୟରେ ଲଗେଇବାକୁ ଚେଷ୍ଟା କରୁ, କିନ୍ତୁ ଯେତେବେଳେ ମାନେ ଆପଣମାନେ ଆପ୍ରିସିଏସନ ଦିଅନ୍ତି, ଜଣେ ଲିସନର କଟକରୁ ଫୋନ କରୁଛନ୍ତି, ଏ ଯୋଉ ଆପ୍ରିସିଏସନଟା ସତରେ ହୃଦୟକୁ ଛୁଇଁ ଭାରି ମନଲୋଭା। ଆଉ ଏଇ ଆପ୍ରିସିଏସନ ହୁଏତ ମୁଁ କଟକରେ ବା କଟକର ବିଭିନ୍ନ କାର୍ଯ୍ୟକ୍ରମ ଶୁଣେ, କିନ୍ତୁ ଢେର ଅଧିକା ବହୁତ ଅଧିକା ଆପଣମାନଙ୍କ ଠାରୁ ପାଇଛି ଆକାଶବାଣୀ ଜୟପୁରରୁ ପାଇଛି।
1: ଆଜ୍ଞା ବହୁତ ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ, ବହୁତ ଧନ୍ୟବାଦ।
0: ଧନ୍ୟବାଦ ଆଜ୍ଞା, ରହୁଛି, ନମସ୍କାର।
1: ନମସ୍କାର।

0: ଶୁଣିଲେ ବାଦ୍ୟଯନ୍ତ୍ରର କାର୍ଯ୍ୟକ୍ରମ ନିର୍ଝରଣୀ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ ଚାଷବାସ କଥା।
1: ସୁଆଁ ଚାଷ ଓଡ଼ିଶାର ଏକ ପାରମ୍ପରିକ ଓ ପୁଷ୍ଟିକର ଶସ୍ୟ ଚାଷ। ଏହାକୁ ମୁଖ୍ୟତଃ ଶୁଷ୍କ ଏବଂ ପାହାଡ଼ିଆ ଅଞ୍ଚଳରେ ଚାଷ କରାଯାଏ। ସୁଆଁ ଏକ ସ୍ୱଳ୍ପ ଅବଧି ବିଶିଷ୍ଟ ଖାଦ୍ୟଶସ୍ୟ ହୋଇଥିବାରୁ ଏହା କମ୍ ବର୍ଷା ହେଉଥିବା ଅଞ୍ଚଳ ପାଇଁ ଅଧିକ ଉତ୍କୃଷ୍ଟ। ସୁଆଁ ଚାଷ ହେଉଛି ଶ୍ରୀଅନ୍ନ ବା ମିଲେଟ୍ ପରିବାରର ଏକ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ। ଏଥିରେ ପ୍ରଚୁର ପରିମାଣରେ ଆଇରନ୍, ମ୍ୟାଗ୍ନେସିୟମ୍, ଫସ୍ଫରସ୍ ଓ ଭିଟାମିନ୍ ବି ରହିଥାଏ। ଏହା ମଧୁମେହ ବା ଡାଇବେଟିସ୍ ରୋଗୀଙ୍କ ପାଇଁ ଅତ୍ୟନ୍ତ ଉପକାରୀ। ଜଳବାୟୁ ପରିବର୍ତ୍ତନ ସମୟରେ ଯେଉଁଠି ଧାନ ଭଳି ଅଧିକ ପାଣି ଦରକାର କରୁଥିବା ଫସଲ ନଷ୍ଟ ହେଉଥିବାର ଭୟ ଥାଏ, ସେଠାରେ ସୁଆଁ ଏକ ସୁରକ୍ଷିତ ବିକଳ୍ପ। ସୁଆଁ ଚାଷ ପାଇଁ ଉପଯୁକ୍ତ ଜଳବାୟୁ ଓ ମୃତ୍ତିକାର ମଧ୍ୟ ଆବଶ୍ୟକତା ରହିଛି। ଯେପରିକି ସୁଆଁ ଚାଷ ପାଇଁ ଗରମ ଓ ଆର୍ଦ୍ର ଜଳବାୟୁ ଆବଶ୍ୟକ। ଏହା ଅଳ୍ପ ବର୍ଷାରେ ମଧ୍ୟ ଭଲ ଅମଳ ଦେଇଥାଏ। ଉଷ୍ମତା 25 ଡିଗ୍ରୀ ସେଲସିୟସ୍ରୁ 35 ଡିଗ୍ରୀ ସେଲସିୟସ୍ ମଧ୍ୟରେ ରହିଲେ ଗଛର ବୃଦ୍ଧି ଭଲ ହୋଇଥାଏ। ଏହି ଚାଷ ପାଇଁ ସବୁ ପ୍ରକାରର ମାଟି ଉପଯୁକ୍ତ, କିନ୍ତୁ ବାଲିଆ, ଦୋରସା ବା ହାଲୁକା ମାଟିରେ ଏହା ଭଲ ହୋଇଥାଏ। ମାଟିରୁ ଜଳ ନିଷ୍କାସନ ବ୍ୟବସ୍ଥା ଭଲ ରହିବା ଅତ୍ୟନ୍ତ ଜରୁରୀ। ଅଧିକ ଅମଳ ପାଇଁ କିଛି ଉନ୍ନତ କିସମର ବ୍ୟବହାର କରିବା ଉଚିତ। ତା ସହିତ ଜମି ପ୍ରସ୍ତୁତି ଓ ବୁଣା ପ୍ରଣାଳୀ ମଧ୍ୟ ଠିକ୍ ଭାବରେ ରହିବା ଆବଶ୍ୟକ। ଯେମିତିକି ମୌସୁମୀ ବର୍ଷା ଆରମ୍ଭରେ ଜମିକୁ 2ରୁ 3 ଥର ହଳ କରି ମାଟିକୁ ଗୁଣ୍ଡ କରିବା ଉଚିତ। ଶେଷ ହଳ ସମୟରେ ଏକର ପ୍ରତି 2ରୁ 3 ଟନ୍ ସଢ଼ା ଗୋବର ଖତ ବ୍ୟବହାର କଲେ ଅମଳ ବୃଦ୍ଧି ପାଇଥାଏ। ଆଉ ଯଦି ବୁଣା ସମୟ ବିଷୟରେ କଥା ହେବା, ତାହେଲେ ଜୁନ୍ ମାସର ଶେଷ ସପ୍ତାହରୁ ଜୁଲାଇ ମଧ୍ୟଭାଗ ପର୍ଯ୍ୟନ୍ତ ସୁଆଁ ବୁଣିବା ପାଇଁ ସର୍ବୋତ୍ତମ ସମୟ। ବିହନ ହାର ଧାଡ଼ି ବୁଣିବା ପାଇଁ ଏକର ପିଛା 4ରୁ 5 କିଲୋଗ୍ରାମ ଏବଂ ବୁଣା ପଦ୍ଧତି ପାଇଁ 6ରୁ 8 କିଲୋଗ୍ରାମ ବିହନ ଆବଶ୍ୟକ। ବୁଣିବା ପୂର୍ବରୁ ପ୍ରତି କିଲୋଗ୍ରାମ ବିହନରେ 3 ଗ୍ରାମ କାର୍ବନ୍ଡାଇଅକ୍ସାଇଡ୍ ମିଶାଇ ବିଶୋଧନ କଲେ ମୂଳ ସଢ଼ା ରୋଗରୁ ରକ୍ଷା ମିଳିଥାଏ। ଦୂରତା ଧାଡ଼ିକୁ ଧାଡ଼ି 25 ସେଣ୍ଟିମିଟର ଓ ଗଛକୁ ଗଛ 10 ସେଣ୍ଟିମିଟର ଦୂରତା ରଖି ବୁଣିଲେ ଗଛ ସୁସ୍ଥ ରହିଥାଏ। ସୁଆଁ ଚାଷରେ ରାସାୟନିକ ସାରର ବ୍ୟବହାର ଅଧିକ ଦରକାର ହୁଏ ନାହିଁ, କିନ୍ତୁ ଅମଳ ବଢ଼ାଇବାକୁ ହେଲେ ଏକର ପିଛା ଯବକ୍ଷାର୍ଜାନ୍, ଫସ୍ଫରସ୍, ପଟାସ୍ ଠିକ୍ ଅନୁପାତରେ ସାର ପ୍ରୟୋଗ କରାଯାଇପାରେ। ବୁଣିବାର 20ରୁ

0: ପଚିଶ ଦିନ ମଧ୍ୟରେ ଥରେ ଘାସ ବାଛିବା ଅତ୍ୟନ୍ତ ଜରୁରୀ। ଏହାଦ୍ୱାରା ଗଛକୁ ଅଧିକ ପୋଷକ ତତ୍ତ୍ୱ ମିଳିଥାଏ। ସାଧାରଣତଃ ସୁଆଁ ବର୍ଷା ପାଣିରେ ହୋଇଥାଏ। ଯଦି ବୁଣିବା ପରେ ଦୀର୍ଘ ସମୟ ଧରି ବର୍ଷା ନ ହୁଏ ତେବେ ଗଛର ବୃଦ୍ଧି ସମୟରେ ଅଳ୍ପ ଜଳସେଚନ କଲେ ଭଲ। ସୁଆଁରେ ରୋଗ ପ୍ରକୋପର ପ୍ରାଦୁର୍ଭାବ ଅତି କମ୍। କେତେକ ସମୟରେ କାଣ୍ଡବିନ୍ଧା ପୋକ ବା ପତ୍ରପୋଡ଼ା ରୋଗ ଦେଖାଯାଏ। ତାହାର ନିରାକରଣ ଯେପରିକି ନିମ୍ବ ତେଲ ବା ନିମ୍ବ ଆଧାରିତ କୀଟନାଶକ ସ୍ପ୍ରେ କରିବା ଦ୍ୱାରା ଆମ ପରିବେଶ ସୁରକ୍ଷିତ ରହିବା ସହ ରୋଗ ପୋକ ମଧ୍ୟ ଦମନ ହୋଇଥାଏ। ଯେତେବେଳେ ସିଣ୍ଡା ବା କେଣ୍ଡାଗୁଡ଼ିକ ଶୁଖି ଧୂସର ରଙ୍ଗ ଧାରଣ କରେ ସେତେବେଳେ ଅମଳ କରିବା ଉଚିତ। ଅମଳ ପରେ ଶସ୍ୟକୁ 2-3 ଦିନ ଖରାରେ ଭଲ ଭାବରେ ଶୁଖାଇ 10-12% ଆଦ୍ରତା ରଖି ସାଇତି ରଖିଲେ ଏହା ବହୁଦିନ ପର୍ଯ୍ୟନ୍ତ ଭଲ ରହେ। ଏକର ପିଛା ପ୍ରାୟ 6-8 କ୍ୱିଣ୍ଟାଲ ପର୍ଯ୍ୟନ୍ତ ଅମଳ ମିଳିପାରେ। ସୁଆଁ ଚାଷ କେବଳ ଆର୍ଥିକ ଲାଭ ଦିଏ ନାହିଁ, ବରଂ ଏହା ଖାଦ୍ୟ ନିରାପତ୍ତା ଓ ସ୍ୱାସ୍ଥ୍ୟ ସୁରକ୍ଷା ଦିଗରେ ଏକ ବଡ଼ ପଦକ୍ଷେପ। ଓଡ଼ିଶାର ପାରମ୍ପରିକ କୃଷିକୁ ବଞ୍ଚାଇ ରଖିବା ପାଇଁ ଓ କମ୍ ଖର୍ଚ୍ଚରେ ଲାଭ ପାଇବା ପାଇଁ ଚାଷୀମାନେ ସୁଆଁ ଚାଷକୁ ଆପଣାଇବା ଉଚିତ।
1: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ଦିନ 1:20 ପ୍ରଚାର କରୁଛୁ ଘର ଓ ଘରଣୀ କାର୍ଯ୍ୟକ୍ରମଟିକୁ ଉପସ୍ଥାପନ କରିଛନ୍ତି ସୌଭାଗିନୀ ନନ୍ଦ ଏବଂ ପ୍ରଭାମୟୀ ବିଶ୍ୱାଳ।

0: ନମସ୍କାର ଶ୍ରୋତା ଭଉଣୀ, ଶୁଭେଚ୍ଛା ଓ ଅଭିନନ୍ଦନ ସହ ଆଜିର ଘର ଓ ଘରଣୀ କାର୍ଯ୍ୟକ୍ରମର ଅଗଣାକୁ ଆପଣଙ୍କୁ ସ୍ୱାଗତ। ଆଜିର ଉପସ୍ଥାପନା ଦାୟିତ୍ୱରେ ଆମେ ଦୁହେଁ, ମୁଁ ଡକ୍ଟର ଶୋଭାଗିନୀ ନନ୍ଦ ଏବଂ ମୋ ସହିତ ଅଛନ୍ତି
1: ମୁଁ ପ୍ରଭାମୟ ବିଶ୍ୱାଳ। ମୋର ମଧ୍ୟ ନମସ୍କାର।

0: ଶ୍ରୋତା ଭଉଣୀ, ଆମେ ଜାଣିଛେ ଆମ ଭାରତବର୍ଷ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର, ତହିଁରେ ଓଡ଼ିଶା ରାଜ୍ୟ ଏକ ମହାନ ପବିତ୍ର ରାଜ୍ୟ। ହଁ ଭଉଣୀ, ଅଳ୍ପ ଦିନ ମଧ୍ୟରେ ଆମେ ପାଳନ କରିବା ରଥଯାତ୍ରା, କିନ୍ତୁ ତା ପୂର୍ବରୁ ଅଛି ଦେବସ୍ନାନ ପୂର୍ଣ୍ଣିମା ବିଷୟରେ ଜାଣିବା। ହଁ ଭଉଣୀ, ତେବେ ଆମେ ଜାଣିଛେ ଯେ ଓଡ଼ିଶାର ଧାର୍ମିକ ଓ ସାଂସ୍କୃତିକ ପରମ୍ପରାରେ ଦେବସ୍ନାନ ପୂର୍ଣ୍ଣିମାର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ତାହା ଜ୍ୟେଷ୍ଠ ମାସର ପୂର୍ଣ୍ଣିମା ତିଥିରେ ଶ୍ରୀମନ୍ଦିରରେ ଏହି ମହାପର୍ବ ପାଳିତ ହୋଇଥାଏ। ଏହାକୁ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜନ୍ମଦିବସ ଭାବରେ ମଧ୍ୟ ପାଳନ କରାଯାଏ।
1: ଦେବସ୍ନାନ ପୂର୍ଣ୍ଣିମା ଦିନ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ପହଣ୍ଡି କରି ଶ୍ରୀମନ୍ଦିରରୁ ସ୍ନାନ ବେଦୀକୁ ଅଣାଯାଏ। ଏହି ଦୃଶ୍ୟ ଭକ୍ତମାନଙ୍କ ମନରେ ଅପାର ଭକ୍ତି ଓ ଆନନ୍ଦ ସୃଷ୍ଟି କରେ। ପରେ ସୁବର୍ଣ୍ଣ କୁଅଁରୁ ଅଣାଯାଇଥିବା 108 ଘଟ ପବିତ୍ର ଜଳରେ ମହାପ୍ରଭୁମାନଙ୍କର ମହାସ୍ନାନ ଅନୁଷ୍ଠିତ ହୁଏ।
0: ଆଉ ଜାଣିଛନ୍ତି, ଏହି ସ୍ନାନ ଉତ୍ସବରେ ଏକ ଧାର୍ମିକ ରୀତି ନୁହେଁ, ବରଂ ଏହା ଭକ୍ତି, ସମର୍ପଣ ଓ ମାନବିକତାର ଏକ ଅନନ୍ୟ ପ୍ରତୀକ। ଏହା ଆମକୁ ଶିଖାଏ ଯେ ପବିତ୍ରତା କେବଳ ବାହ୍ୟ ନୁହେଁ, ଅନ୍ତରର ପବିତ୍ରତା ମଧ୍ୟ ସମାନ ଭାବରେ ଆବଶ୍ୟକ।
1: ଠିକ କହିଲେ ଭଉଣୀ, ମହାସ୍ନାନ ପରେ ଏକ ଅତ୍ୟନ୍ତ ରୋଚକ ଓ ଭାବପୂର୍ଣ୍ଣ ପରମ୍ପରା ଦେଖିବାକୁ ମିଳେ। ବିଶ୍ୱାସ କରାଯାଏ ଯେ ଅଧିକ ଜଳ ସ୍ନାନ ଯୋଗୁଁ ମହାପ୍ରଭୁ ଅସୁସ୍ଥ ହୋଇପଡ଼ନ୍ତି, ତେଣୁ ସେମାନେ ଅନବସର ଘରକୁ ଯାଇ ବିଶ୍ରାମ ନିଅନ୍ତି। ପ୍ରାୟତଃ 15 ଦିନ ଧରି ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇନଥାନ୍ତି। ଏହି ସମୟକୁ ଅନବସର

0: ବୋଲି କୁହାଯାଏ।
1: ଠିକ କହିଛ ପ୍ରଭା, ଏହି ପରମ୍ପରା ଆମକୁ ଏକ ଗଭୀର ସନ୍ଦେଶ ଦେଇଥାଏ। ଭଗବାନ ନିଜକୁ ମଣିଷ ସହିତ ଏପରି ଭାବରେ ଜଡ଼ିତ ରଖିଛନ୍ତି ଯେ ସେମାନଙ୍କ ସୁଖ ଦୁଃଖ ରୋଗ ବୈରାଗ ମଧ୍ୟ ମାନବ ଜୀବନର ପ୍ରତିଫଳନ ପରି ଲାଗେ। ଏହା ହିଁ ହେଉଛି ଜଗନ୍ନାଥ ସଂସ୍କୃତିର ମହାନତା।
0: ଆଉ ଜାଣିଛନ୍ତି ଅବା, ଏହି ଦେବସ୍ନାନ ପୂର୍ଣ୍ଣିମା ଦିନ ମହାପ୍ରଭୁ ଗଜାନନ ବା ହାତୀ ବେଶ ଧାରଣ କରନ୍ତି। ଏହି ବେଶ ଭକ୍ତମାନଙ୍କ ପାଇଁ ଅତ୍ୟନ୍ତ ଆକର୍ଷଣୀୟ। ଗଣେଶ ଓ ବିଷ୍ଣୁ ତତ୍ତ୍ୱର ଏକ ଅପୂର୍ବ ସମନ୍ୱୟ ଏହି ବେଶରେ ଦେଖିବାକୁ ମିଳେ। ହଜାର ହଜାର ଭକ୍ତ ଏହି ଦିବ୍ୟ ବେଶ ଦର୍ଶନ ପାଇଁ ପୁରୀ ଧାମକୁ ଆସିଥାନ୍ତି।
1: ଦେବସ୍ନାନ ପୂର୍ଣ୍ଣିମା କେବଳ ଏକ ଉତ୍ସବ ନୁହେଁ, ଏହା ରଥଯାତ୍ରାର ଆରମ୍ଭର ଏକ ପ୍ରମୁଖ ସୋପାନ। ସ୍ନାନ ଯାତ୍ରା ପରେ ଅନବସର ନୀତି ଶେଷ ହେଲେ ମହାପ୍ରଭୁ ନବଯୌବନ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି ଏବଂ ପରେ ଆରମ୍ଭ ହୁଏ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା।
0: ଜଗନ୍ନାଥ ସଂସ୍କୃତିର ମୂଳ ବାର୍ତ୍ତା ହେଉଛି ସମାନତା, ସହିଷ୍ଣୁତା ଓ ବିଶ୍ୱ ବନ୍ଧୁତ୍ୱ। ଏଠାରେ ଜାତି, ଧର୍ମ, ବର୍ଣ୍ଣ କିମ୍ବା ଭାଷାର କୌଣସି ଭେଦଭାବ ନାହିଁ। ମହାପ୍ରଭୁ ସମସ୍ତଙ୍କର ଦେବସ୍ନାନ ପୂର୍ଣ୍ଣିମାରେ ଏହି ମହାନ ଆଦର୍ଶକୁ ଆହୁରି ସୁଦୃଢ଼ କରିଥାଏ। ତାହେଲେ ଶ୍ରୋତା ଭଉଣୀ, ଆଜିର ଏହି ପବିତ୍ର ଅବସରରେ ଆମେ ସମସ୍ତେ ଏହା ପ୍ରାର୍ଥନା କରିବା ଯେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଅପାର କୃପା ସମସ୍ତଙ୍କର ଉପରେ ବର୍ଷିତ ହେଉ,
1: ସମାଜରେ ଶାନ୍ତି, ସଦ୍ଭାବନା ଓ ଭାଇଚାରାର ବୃଦ୍ଧି ପାଉ, ଆମର ଜୀବନ ଭକ୍ତି, ସେବା ଓ ମାନବିକ ମୂଲ୍ୟବୋଧରେ ପରିପୂର୍ଣ୍ଣ ହେଉ। ତେବେ ଶ୍ରୋତା ଭଉଣୀ, ଏହି ଦେବସ୍ନାନ ବିଷୟରେ ତ ଶୁଣିଲେ, ତେବେ ଆହୁରି ଶୁଣିବା। ତେବେ ଶ୍ରୋତା ଭଉଣୀ, ଏହା ତ ଅଳ୍ପେ ଶୁଣିଲେ, ଆହୁରି ବିସ୍ତୃତ ଭାବରେ ଶୁଣିବା ଜଗନ୍ନାଥ ସଂସ୍କୃତି ଓ ସ୍ନାନ ଯାତ୍ରା ସମ୍ପର୍କରେ। କଣ କହନ୍ତି ତାଙ୍କ ମୁହଁରୁ, ତାଙ୍କ କଥା ଆମେ ଶୁଣିନେବା।

0: ଭାଇ ନମସ୍କାର।
1: ନମସ୍କାର
0: ଭାଇ, ଆକାଶବାଣୀର ଘର ଘରଣୀ କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଛି। ଭାଇ ଆପଣଙ୍କ ପରିଚୟ?
1: ମାନସ ରଞ୍ଜନ ବାରିକ, ଜୟପୁର ବାସିନ୍ଦ।
0: ତାହେଲେ ଭାଇ, ଆଜିର ବିଷୟ ରହିଛି ଜଗନ୍ନାଥ ସଂସ୍କୃତି ଓ ସ୍ନାନ ଯାତ୍ରା। ପ୍ରଥମେ କୁହନ୍ତୁ, ଶ୍ରୀ ଜଗନ୍ନାଥଙ୍କ ସଂସ୍କୃତି ବିଶେଷତା କ'ଣ?
1: ଶ୍ରୀ ଜଗନ୍ନାଥ ଯାହାଙ୍କର କିଛି କଳନା ନାହିଁ, ଜାତି ଧର୍ମ ନିର୍ବିଶେଷରେ ସମସ୍ତଙ୍କ ପାଖରେ ସମାନ, ଯାହାର ବାହୁ ବଡ଼ ସେଥିରେ ବି କିଛି କଳନା ନାହିଁ, ଯାହାର ନୟନ ବଡ଼ ଚକାଚକା ନୟନ ଯେଉଁଥିରେ ସୂର୍ଯ୍ୟଚନ୍ଦ୍ର ସମନ୍ୱୟ, ଜଗନ୍ନାଥ ଜଗତର ନାଥ, ଯିଏକି କୌଣସି ମୂଳର ମାନେ ତାଙ୍କର ଆଦି ନାହିଁ କି ଅନ୍ତ ନାହିଁ, ସେ ସର୍ବସ୍ୱ ଆଉ ସର୍ବଜନୀନ ସମନ୍ୱୟ, ଆଦିବାସୀର ବ୍ରହ୍ମ, ଆଦିବାସୀ ପରମ୍ପରାରେ ତାଙ୍କୁ ପୂଜା କରାଯାଉଥିଲା। ତାପରେ ଜଗତ ଜାଣିଲେ, ମନ୍ଦିର ହେଲା, ମନ୍ଦିରରେ ପୂଜା ପାଇଲେ, ସର୍ବସ୍ୱ ସେ କହିଲେ ଚଳେ।
0: ତାହେଲେ ସ୍ନାନ ଯାତ୍ରା ତାର ଧାର୍ମିକ ମହତ୍ଵ କ'ଣ? ଏଥିରେ ଯୋଉ 108 ଗରା ଜଳରେ ସ୍ନାନ କରାଯିବାର ପଛରେ ତାର ତାତ୍ପର୍ଯ୍ୟ କ'ଣ ରହିଛି?
1: ଦେଖନ୍ତୁ, ବର୍ତ୍ତମାନ ଆମେ ମାନବ ଜାତି ବର୍ତ୍ତମାନ ଯେତେବେଳେ ବୈଶାଖ ଆଉ ଜ୍ୟେଷ୍ଠର ଉତ୍ତାପ ସହି ନ ପାରେ, ତାହି ତାହି ଖୋଜେ, ଶୀତଳତା ଖୋଜେ, ଠିକ ସେହି ସମୟରେ ଭଗବାନ ମଧ୍ୟ ଆମର ଭଗବାନ, ଯେହେତୁ ଆମେ ହିନ୍ଦୁ, ଆମର ମୂଳ ଦେବତା, ମୁଖ୍ୟ ଦେବତା ଜଗତନାଥ ଜଗନ୍ନାଥ, ଆମେ ଯେମିତି ଖାଉ ପିଉ ଶୋଉ ଆମର ନିତ୍ୟ କର୍ମ କରୁ, ଠିକ ସେହିପରି ଆମ କାଳିଆ ଠାକୁର ମଧ୍ୟ ତାଙ୍କ ନିତ୍ୟକର୍ମ ସରନ୍ତି, ନିତ୍ୟକର୍ମ କରନ୍ତି, ଯେମିତି ଆମେ ଆମ ନିତ୍ୟ କର୍ମ କରୁ ସେମିତି ଜଗା ମଧ୍ୟ ଆମର ନିତ୍ୟକର୍ମ କରେ। ତ ସେ ମଧ୍ୟ ଗରମରୁ ତ୍ରାହି ଯାକି ସେ ସମ୍ପୂର୍ଣ୍ଣ ଭାବରେ 108 ସୁନା କଳସ ଜଳ ଆମର ଯୋଉ ଶ୍ରୀକ୍ଷେତ୍ରରେ ଅଛି ସୁନା କୂଅ, ସେଇ ସୁନା କୂଅରୁ 108 କଳସ ଜଳ ଆସି ଦେବସ୍ନାନ ପୂର୍ଣ୍ଣିମା ଦିନ, ଯାହାକି ଜ୍ୟେଷ୍ଠ ପୂର୍ଣ୍ଣିମା, ଉତ୍ତାପରୁ ରକ୍ଷା ପାଇବା ପାଇଁ, ମାନବ ଜାତିକୁ ଶୀତଳତା ପ୍ରଦାନ କରିବା ପାଇଁ ଜଗା ମଧ୍ୟ ନିଜେ ଗାଧୋଇ ଥାଏ ସେଇଦିନ ଜଳରେ, ସମ୍ପୂର୍ଣ୍ଣ ଭାବରେ ଜଳରେ ଗାଧୋଇଥାନ୍ତି। ଆଉ ସେଇ ସମୟ ଠାରୁ ଧୀରେ ଧୀରେ ଧୀରେ ଧୀରେ ଆମ ପରିବେଶ ଥଣ୍ଡା ହୋଇଥାଏ ଆଉ ଆମକୁ ମଧ୍ୟ ଶୀତଳତା ମିଳିଥାଏ, କାରଣ ଆମ ଦିଅ ଗାଧୋଇଲେନି ମାନେ ଆମକୁ ମଧ୍ୟ ଶୀତଳତା ପ୍ରାପ୍ତ ହୋଇଥାଏ।
0: ବହୁତ ବଢିଆ କଥା ଭାଇ। ତାହେଲେ ସ୍ନାନ ଯାତ୍ରା ପରେ ସେ ଯେଉଁମାନେ ଯୋଉ ଅନ୍ନସରକୁ ଯାଆନ୍ତି, ଏହାର କାରଣ କ'ଣ?
1: ସାଧାରଣତଃ ଦେଖନ୍ତୁ, ଯେତେବେଳେ ମଣିଷ, ଆମର ତ ଦିଅ ହଉଛନ୍ତି ଜଗନ୍ନାଥ, ଯାହା ଆମ ସଂସ୍କୃତି, ଆମେ ତାଙ୍କଠୁ ହିଁ ଷ୍ଟାର୍ଟ କରିଛୁ ଆଉ ତାଙ୍କୁ ହିଁ ଅନୁକରଣ କରୁ। ଯେତେବେଳେ ଆମେ ମଧ୍ୟ ଛୋଟ ଶିଶୁଟେ ହଉ କି ବୟୋଜ୍ୟେଷ୍ଠ ବ୍ୟକ୍ତି ହଉ କି ଯିଏ ବି ହୁଅନ୍ତୁ, ଅତ୍ୟଧିକ ପରିମାଣରେ ଗାଧାନ୍ତି ଏବଂ ମାନେ ଭାଇ ଗୋଟେ ସମୟରେ ଚୁଲବୁ

0: ପ୍ରଣତା ଆମ ଦେହରେ ଆସିଯାଏ। ହଁ, ପାଣି ଦେଖି ବହୁତ ଖୁସି ଲାଗେ। ଠିକ ସେହିପରି ଏହାର ରାସାୟନିକ ବି ଗୁଣ ରହିଛି, ଏହାର ଆଧ୍ୟାତ୍ମିକ ଗୁଣ ମଧ୍ୟ ରହିଛି, ଏହାର ଭୌତିକ ଗୁଣ ମଧ୍ୟ ରହିଛି। ତିନି ପ୍ରକାର ରହିଛି ଏଥିରେ ଲିପ୍ତାୟିତ ଭାବରେ। ଯେହେତୁ ଆମେ ଆଧ୍ୟାତ୍ମିକ ଭାବରେ ଦେଖିବାକୁ ଚାହୁଁ ଜଗାଙ୍କୁ ଏବଂ ଆମେ ସେଥିରେ ହିଁ ଲୀନ ହେଇଯାଉ, ଯେତେବେଳେ ଜଗନ୍ନାଥ ଗାଧାନ୍ତି ସେ ସମୟରେ ପୌରାଣିକ ହିସାବରେ କହିବାକୁ ଗଲେ ତାଙ୍କୁ ଜ୍ୱର ହେଇଯାଏ। ଅର୍ଥାତ୍ ସେ ମାନେ ସିଏ ତିନି ଭାଇ ଭଉଣୀ ସହିତ ଅନସର ଘରକୁ ଚାଲିଯାଆନ୍ତି ତାଙ୍କ ଆଶ୍ୱାସନା ପାଇଁ। ମାନେ ଆମେ କହିବାକୁ ଗଲେ କହିବା ଯେ ହଁ, ପ୍ରଭୁଙ୍କୁ ଜ୍ୱର ହେଲା, ଦେହ ଖରାପ ହେଲା ତାଙ୍କର, କିନ୍ତୁ ତାର ଆଧ୍ୟାତ୍ମିକତା ମଧ୍ୟ ରହିଛି। ଯେହେତୁ ଆମ ଜଗା ଦାରୁ ବ୍ରହ୍ମ, ଦାରୁରେ ତିଆରି ସେ ନିମ୍ବ ଦାରୁରେ, ତା ଉପରେ ଯେତେବେଳେ ପାଣି ପଡେ 108 ଗରା ଜଳରେ ସେ ଯେତେବେଳେ ସ୍ନାନ କରନ୍ତି, ଆମର ବନକ ଲାଗି ଏବଂ ବିଭିନ୍ନ ପ୍ରକାରର ତା ଭିତରେ ଅଛି ଗୁଣ ମହାପ୍ରିୟ ସବୁକିଛି, ତାଙ୍କୁ ଗୁପ୍ତ ରଖିବା ହିଁ ଭଲ। ଯେତେ ଗୁପ୍ତ ରହିଲେ ହିଁ ଆମର ଗୁପ୍ତ ଠାକୁର, ସେ ଗୁପ୍ତ ନୀତି ମଧ୍ୟ ବହୁତ କିଛି ରହିଛି ତା ଭିତରେ। ତ ସେଇ ସମୟରେ ବନକ ଲାଗି ହେଇଥାନ୍ତି ଏବଂ ବର୍ଷକୁ ଥରେ ଯେତେବେଳେ ସେ ସ୍ନାନ କରନ୍ତି ଦାରୁ ବ୍ରହ୍ମ, ତାଙ୍କର ରକ୍ଷଣାବେକ୍ଷଣ ମଧ୍ୟ ଆମର ଧର୍ମ। ତ ସେଇ ସମୟରେ ତାଙ୍କୁ ମଧ୍ୟ ବିଭିନ୍ନ ପ୍ରକାରର ଚିତ୍ରିତ କରାଯାଇଥାଏ, ଆଉ ସେଇ ସମୟରେ ପଟଦିଅଙ୍କ ଦର୍ଶନ ଆମେ କରିଥାଉ, ଆଉ ଦାରୁ ବ୍ରହ୍ମ ଆମର ଜରାଇଥାନ୍ତି ବୋଲି ଆମେ ସାଧାରଣ ଭାବରେ ଜନତାଙ୍କୁ କହିଥାଉ, ଆଉ ଆମେ ମଧ୍ୟ ମାନୁ। ଆଉ ଏହାର ରାସାୟନିକ ଗୁଣ ରହିଛି, ଯେତେବେଳେ ଦାରୁ ବ୍ରହ୍ମ ଜରାଇଥାନ୍ତି ସାଧାରଣତଃ ଦେଖିଥିବେ ଆମ ମାନଙ୍କର ମଧ୍ୟ ଦେହ ଖରାପ ହୁଏ। ମା ମାଉସୀ ଏବଂ ଆଈ ଜେଜେମା ମାନେ କୁହନ୍ତି ହଁ, ଜଗତର ଠାକୁର ଜଗନ୍ନାଥଙ୍କୁ ଜ୍ୱର ହେଇଛି, ତେଣୁ ଆମ ମାନଙ୍କ ଦେହ ମଧ୍ୟ ଖରାପ ହଉଛି। କାରଣ ଦେଖନ୍ତୁ, ଜ୍ୟେଷ୍ଠର ପ୍ରକୋପ ଖରା ସରି ସରି ଆସୁଥାଏ, ଆଷାଢ ମାସର ଆଗମନ, ଥଣ୍ଡା, ତ ଋତୁ ପରିବର୍ତ୍ତନରେ ମାନବ ଜାତି ଯେହେତୁ ଆମ ରକ୍ତ ମାଂସରେ ଗଢା ଶରୀର, ଆମ ଦେହ ଖରାପ ହୁଏ। ସେହିପରି ଆମେ କହୁ ଯେ ହଁ, ଜଗନ୍ନାଥଙ୍କ ଦେହ ମଧ୍ୟ ଖରାପ ହୁଏ। ଏହାର ଆଧ୍ୟାତ୍ମିକତା ବି ବହୁତ ରହିଛି ଏବଂ ରାସାୟନିକ ମଧ୍ୟ ଏହା ସେଥିରେ ଲୁଚି ରହିଛି। କାରଣ ଆମ ଜଗନ୍ନାଥ ହେଉଛନ୍ତି ରହସ୍ୟମୟ ଠାକୁର, ଆପଣ ଯାହା ଖୋଜିବେ ଆପଣ ତାହା ତାଙ୍କ ଦେହରେ ପାଇପାରିବେ। ବିଭିନ୍ନ ଧର୍ମର ସଙ୍କେତ ମଧ୍ୟ ଜଗନ୍ନାଥଙ୍କର ଶରୀରରୁ ବିଗ୍ରହରୁ ଆପଣ ପାଇପାରିବେ।
1: ବହୁତ ବଢିଆ କଥା ଭାଇ। ସ୍ନାନ ଯାତ୍ରା ଓ ଜଗନ୍ନାଥ ସଂସ୍କୃତିଟା ପର୍ଯ୍ୟଟନ କ୍ଷେତ୍ର କିପରି ପ୍ରଭାବିତ କରୁଛି?
0: ଦେଖନ୍ତୁ, ପର୍ଯ୍ୟଟନ କହିଲେ ଏହା ଏକ ବ୍ୟବସାୟିକ ରୂପେ ଶୁଣାଯାଏ, କିନ୍ତୁ ଭକ୍ତିଭାବ ଦୌର ଭାବରେ କହିଲେ ପୁରୀ, ଯୋଉଟାକି ଆମର ଚତୁର୍ଧାମ ଯୋଉ ଅଛି ସେଥିମଧ୍ୟ ଅନ୍ୟତମ। ଆପଣ ଜଗତ ବୁଲି ଆସନ୍ତୁ, ଯଦି ଜଗନ୍ନାଥଙ୍କୁ ଦେଖିନାହାନ୍ତି ତ ଆପଣଙ୍କୁ କୌଣସି ପ୍ରକାରର ମାନ୍ୟତା ରହିଛି, ଆପଣଙ୍କୁ ପୁଣ୍ୟ ମିଳିବ ନାହିଁ। ଆପଣ ନିଜେ ଭାବନ୍ତୁ, ଯଦି ଚାରିଧାମ ମଧ୍ୟ ଜଗତର ନାଥ ଜଗନ୍ନାଥ ପୁରୀ ଆମର ସବୁଠୁ ଶ୍ରେଷ୍ଠ, ତେବେ ପର୍ଯ୍ୟଟନ କ୍ଷେତ୍ର କହିବା କ'ଣ ପାଇଁ? ଆମେ ତାଙ୍କୁ ତୁଅ ଛୁଟେ ଆମର ପୁରୀକୁ, ଆଉ ଜଗତର ନାଥ ଜଗନ୍ନାଥ ଯୋଉଠି କୁଣ୍ଢେଇ ମାନେ ନିଜର ଆକଳନ ନାହିଁ, ଦେଖିଥିବେ ତାଙ୍କ ବାହୁ ହଉଛି ଖୋଲା, ସମ୍ପୂର୍ଣ୍ଣ ଭାବରେ ଖୋଲା, ତାହା କୌଣସି ପାଖରେ ଲୀନ ହେଇନଥାଏ, ମାନେ ଅନଗ୍ରସର ଭାବରେ ତାହା ବଢି ଚାଲିଥାଏ। ସେଇଠୁ ଆପଣ କଳନା କରନ୍ତୁ, ଆମେ ତାକୁ ପର୍ଯ୍ୟଟନ କହି ତାକୁ ଖରାପ କହିବାନି, ଆମେ ତାକୁ କହିବା ଭକ୍ତିଭାବ ଭାବରେ ଆମେ ବାନ୍ଧି ପକେଇବା ଲୋକଙ୍କୁ, ଯେମିତିକି ସେମାନେ ଆସିବେ, ବାରମ୍ବାର ଆସିବେ, ଆହୁରି ବାରମ୍ବାର ଆସିବେ। ତ ସେହି ହିସାବରେ ଆମେ ଦେଖିବାକୁ ଗଲେ ଆମ ଓଡ଼ିଶାର ଉନ୍ନତି ବି ହବ, ଆମ ପରମ୍ପରାକୁ ଅନ୍ୟମାନେ ବୁଝି ମଧ୍ୟ ପାରିବେ, ଆଉ ଆମ ଜଗତର ନାଥ ଜଗନ୍ନାଥ ରହସ୍ୟମୟ ଠାକୁରଙ୍କର ବିଭିନ୍ନ ପ୍ରକାର ରହସ୍ୟ ଜାଣିବାକୁ ମଧ୍ୟ ପାଇବେ।
1: ତାହେଲେ ଭାଇ, ଜଗନ୍ନାଥ ସଂସ୍କୃତି ବିଶ୍ୱବ୍ୟାପୀ ଭାବେ କିପରି ପ୍ରସାର ହେଇଛି ସେଇଟା
0: ଦେଖନ୍ତୁ, ଜଗନ୍ନାଥଙ୍କର ବିଗ୍ରହ ଏପରି ନିର୍ମିତ ଯେ ସବୁ ଧର୍ମ, ଶିବ ଯିଏକି ଶୈବ, ଶକ୍ତି ପୂଜକ ଯିଏକି ଶାକ୍ତ, ଗଣପତ୍ୟ ଗଣେଶ, ତାଙ୍କର ମଧ୍ୟ ଗଣପତ୍ୟ ମାନେ ମଧ୍ୟ ଜଗନ୍ନାଥଙ୍କ ବିଗ୍ରହରେ ସେମାନଙ୍କର ଶକ୍ତି ସ୍ୱରୂପ, ସେମାନଙ୍କର ବିଭିନ୍ନ ପ୍ରକାର ଯାହା ଧର୍ମ ଅବଲମ୍ବୀ ଅଛନ୍ତି, ଭିନ୍ନ ଭିନ୍ନ ଦେବତାଙ୍କୁ ପୂଜା କରନ୍ତି, ସେମାନେ ଆମ ଜଗନ୍ନାଥଙ୍କ ବିଗ୍ରହରେ ପାଳନ୍ତି ଦେଖିବା ପାଇଁ। ସେହିପାଇଁ ଆମର ଯେତେବେଳେ ଜଗନ୍ନାଥଙ୍କର ସ୍ନାନ ପର୍ବ ହୁଏ ବା ସ୍ନାନ ଯାତ୍ରା ହୁଏ ବା ଜ୍ୟେଷ୍ଠ ପୂର୍ଣ୍ଣମୀରେ ସ୍ନାନ କରନ୍ତି, ସେ ସମୟରେ ଆପଣ ଦେଖିଥିବେ ଗଜ ବେଶରେ ଭଗବାନ ସୁସଜ୍ଜିତ ହୁଅନ୍ତି। ମହାରାଷ୍ଟ୍ରର ଜଣେ ଥିଲେ ଗଣପତି ଭଟ୍ଟ, ସେ ଆସିଥିଲେ ଦର୍ଶନ କରିବାକୁ ଜଗନ୍ନାଥଙ୍କ ପାଖକୁ। ଆପଣ ଯୋଉ ପର୍ଯ୍ୟଟନ ବୋଲି କହିଲେ, ଏଠୁ ମନେ ପଡିଗଲା ମତେ, ଜଗନ୍ନାଥ

0: ତାକୁ ଦେଖି ମଧ୍ୟ ସେ ନିଜ ଶରୀରରେ ଗଣପତ୍ୟଙ୍କୁ ଗଣେଶ ରୂପ ଦର୍ଶନ କରାଇଥିଲେ ଏବଂ ଜଗନ୍ନାଥଙ୍କର ସ୍ନାନଦା ପରେ ଯୋଉ ଆରମ୍ଭ ହୁଏ ଆମର ରଥଯାତ୍ରା, ସେ ସମୟରେ ଦଶଦିନରେ ଦଶ ଅବତାର ମଧ୍ୟ ଭଗବାନ ଆମକୁ ଦେଖେଇଥାନ୍ତି। ଏକମାତ୍ର ଭଗବାନ, ଏକମାତ୍ର ଭଗବାନ ବି କହିବିନି, ପୁରୀ ଧାମରେ ବିରାଜିତ, ଯିଏକି ସର୍ବଧର୍ମ ତାଙ୍କ ପାଖରେ ରଖିଛନ୍ତି ଆଉ ସବୁକିଛି ତାଙ୍କ ବିଗ୍ରହରେ ଲୀନ, ଯିଏ ଯେମିତି ଖୋଜିବ ସେ ସେମିତି ଭାବରେ ଜଗାଙ୍କୁ ପାଇବ।
1: ବହୁତ ବଢିଆ କଥା ବେ। ଏବେ ଜଗନ୍ନାଥ ସଂସ୍କୃତିର ମୂଲ୍ୟବୋଧକୁ ଆଗାମୀ ପିଢି ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ଆପଣଙ୍କର ପରାମର୍ଶ କଣ ରହିବ?
0: କିଛି କଥା ଅଛି ଯାହାକି ସୀମିତ ରହିଯାଏ, କିଛି କଥା ଥାଏ ଗୁପ୍ତ ରହିଯାଏ, କିନ୍ତୁ ବର୍ତ୍ତମାନ ଆମେ ଯୋଉ ଯୁଗରେ ରହୁଛେ, ପ୍ରତ୍ୟେକଙ୍କର ସକାଳ ଆରମ୍ଭ ହୁଏ ସେଲଫୋନ ରୁ, ଖଟକୁ ଶୋଇଲା ପର୍ଯ୍ୟନ୍ତ ଯେତେବେଳେ ଯାଆନ୍ତି ସେଲଫୋନ କୁ ସାଇଡ଼ରେ ରଖିକି, ସେଥିରୁ ଆମକୁ ବିଭିନ୍ନ ପ୍ରକାରର ଜିନିଷ ଜାଣିବାକୁ ମିଳେ, ତାହା ଆମ ପ୍ରତି କ୍ଷତିକାରକ। କିନ୍ତୁ ଯେହେତୁ ଆମେ ବର୍ତ୍ତମାନ ଯୁଗର, ଆଉ ଆମକୁ ହିଁ ଆଗ ପିଢ଼ିକୁ ବତେଇବାକୁ ପଡିବ ଏବଂ ବଂଶାନୁକ୍ରମିକ ଭାବରେ ତାକୁ ଆମେ ବଞ୍ଚାଇ ରଖିବାକୁ ହେବ। ଆଜିକାଲି ବିଭିନ୍ନ ପ୍ରକାରର ଗଣମାଧ୍ୟମ ମଧ୍ୟ ପ୍ରସାରିତ କରିଲେଣି ଆମ ପୁରୀର ସବୁକିଛି, ଯାହା ପରମ୍ପରା ରହିଛି, ଜଗନ୍ନାଥ ଧର୍ମ ରହିଛି, ସଂସ୍କୃତି ରହିଛି, ଗୁପ୍ତ ନୀତି ବି ଥିଲା କିଛି ଯାହା ଆମେ ଜାଣିନଥିଲୁ, ବର୍ତ୍ତମାନ ଜାଣିବାକୁ ଚାହୁଁଛୁ। ଆଉ ବହୁତ କିଛି ବର୍ତ୍ତମାନ ଯୁଗରେ ଦେଖିବାକୁ ପାଇବେ, ଆଧ୍ୟାତ୍ମିକ ଯୁଗରେ ମଧ୍ୟ ବର୍ତ୍ତମାନ ଯୋଉ ଯୁବପିଢ଼ି ଅଛନ୍ତି ସେମାନେ ନିଜକୁ ଢାଳି ନେଲେନି, ଅର୍ଥାତ୍ ଆଗେଇଲେନି, ସେମାନେ ଜାଣିବାକୁ ଚେଷ୍ଟା କରୁଛନ୍ତି, ତା ଯେକୌଣସି ମାଧ୍ୟମରେ ହଉ। ସେମାନେ ବର୍ତ୍ତମାନ ଯୋଉ ରିଲ୍ସ ଚାଲିଛି, ବର୍ତ୍ତମାନ ଯୋଉ ଭିଡିଓ ଚାଲିଛି, ବର୍ତ୍ତମାନ ଯୋଉ ସର୍ଟ ମୁଭିଜ୍ ଚାଲିଛି, ଏଗୁଡିକ ମଧ୍ୟ ଆମର ଜଗନ୍ନାଥ ସଂସ୍କୃତି ସହିତ ଜଡିତ ଅଛି। ଆଉ ଏଇ ସଂସ୍କୃତିରେ ମଧ୍ୟ ବହୁତ ଯୁବପିଢି ହୁଅନ୍ତୁ, ଛୋଟ ଛୁଆ ହୁଅନ୍ତୁ, ସେମାନେ ମଧ୍ୟ ଜଗନ୍ନାଥଙ୍କ ବିଷୟରେ ଜାଣିଲେଣି, ହିନ୍ଦୁ ଧର୍ମ ବିଷୟରେ ଜାଣିଲେଣି, ଆଉ ଆମର ପରମ୍ପରା, ଆମର ଯାହା ଅଛି ପୂଜା ପଦ୍ଧତିକୁ ମଧ୍ୟ ସେମାନେ ଆଗକୁ ନେଲେଣି। ଏମିତି ଭାବରେ ବ୍ୟକ୍ତ ହେଲାଣି ପୃଥିବୀର ସବୁ କୋଣ ଅନୁକୋଣରେ ଆଜି ଜଗନ୍ନାଥ ମନ୍ଦିର ସ୍ଥାପନ ହେଇଛି ଏବଂ ରଥଯାତ୍ରାକୁ ଧୁମ୍ ଆଡମ୍ବରରେ ସେମାନେ ମଧ୍ୟ ପାଳନ କରୁଛନ୍ତି। ଆପଣ ଏଇ ରଥଯାତ୍ରାରେ ଦେଖିବେ ବିଭିନ୍ନ କ୍ଷେତ୍ରରେ ଗଣମାଧ୍ୟମରେ ଆପଣଙ୍କୁ ପ୍ରସାର ହେବାକୁ ମିଳିବ କି ଜଗନ୍ନାଥଙ୍କର ରଥଯାତ୍ରା ଏଇଠି ହେଲା, ବିଦେଶରେ ପାଳିତ ହେଲା, ସେ ବିଦେଶରେ ପାଳିତ ହେଲା। ଏମିତି ଆମେ ଗୋଟିଏ ନୁହଁ, ଆମର ବିଶ୍ୱବ୍ୟାପୀ ଜଗନ୍ନାଥ ମନ୍ଦିର, ତ ପ୍ରତ୍ୟେକ କ୍ଷେତ୍ରରେ ଆମ ଜଗନ୍ନାଥ ଗାତ ହେଇସାରିଲେଣି ଆଉ ସେ ହେଇଛନ୍ତି ତାଙ୍କ ପ୍ରତି ଆମର ଭକ୍ତିଭାବ ଆଉ ସ୍ନେହ ଭାବ ଲାଗେ।
1: ବହୁତ ସୁନ୍ଦର କଥା ଭାଇ, ସେ ତ ଜଗତର ନାଥ ଜଗନ୍ନାଥ, ସବୁଠି ଜପିଛନ୍ତି ଆପଣ। ଏତେ ସୁନ୍ଦର ସୁନ୍ଦର କଥା କହିଲେ, ଜଣେଇଲେ, ବହୁତ ସୁନ୍ଦର ଲାଗିଲା। ରହୁଛି ଭାଇ, ନମସ୍କାର।
0: ଆଜ୍ଞା, ନମସ୍କାର।

ତେବେ ଶ୍ରୋତା ଭଉଣୀ, ଆମେ ତ ଜାଣିଛେ ବର୍ତ୍ତମାନ ଯୁଗ କମ୍ପ୍ୟୁଟରର ଯୁଗ, ଆଧୁନିକ ଯୁଗ, ମୋବାଇଲର ଯୁଗ, ଇଣ୍ଟରନେଟର ଯୁଗ। ତ ଆମେ ଯେତେବେଳେ ଗୋଟିଏ ଜିନିଷକୁ ଖୋଜିବାକୁ ଯାଉ, ପାଇବାକୁ ଯାଉ, ଆମକୁ କଷ୍ଟ ଲାଗିଥାଏ। ଅନେକ ବହି ପତ୍ର ପୋଥି ପୁରାଣ ପଢ଼ିବାକୁ ପଡ଼ିଥାଏ। କିନ୍ତୁ ବର୍ତ୍ତମାନ ଆମେ ଗୋଟିଏ ଶବ୍ଦର ଅର୍ଥ ଖୋଜିବାକୁ ଗଲେ, ଆମେ କିଛି ଜାଣିନଥିଲେ ଜାଣିବାକୁ ଚାହିଁଲେ ଆମ ହାତ ପାଖରେ ଅଛି, ଆମ ହାତରେ ଅଛି ମୋବାଇଲ ଇଣ୍ଟରନେଟ, ଯାହାଦ୍ୱାରା କି ଆମେ ସବୁ ବିଷୟ ଜାଣିଥାଉ। କିନ୍ତୁ ଗୋଟିଏ କଥା ମନେ ରଖିବା ଯେ ବେଳେବେଳେ ଆମେ

ମଣିଷ ଆମର ଅତି ସାହାଯ୍ୟରେ ଆସିଥାଏ, ସହଯୋଗରେ ଆସିଥାଏ, ଆମରି କାର୍ଯ୍ୟରେ ଲାଗିଥାଏ, ସେହି ଜିନିଷ ଆମକୁ ଅବାଟରେ ମଧ୍ୟ ଟାଣି ନେଇଥାଏ। ସେଥିପାଇଁ କୁହାଯାଏ ଏକ୍ସେସ୍ ଇଜ୍ ଭେରି ବ୍ୟାଡ୍। କାରଣ ଗୋଟିଏ ଜିନିଷ ଯେତେ ଆମେ ତାର ଅଧିକ ଅଧିକତର ହେବା, ସେତେ ଆମକୁ ଭଲ ଏବଂ ମନ୍ଦର ରାସ୍ତା ଦେଖାଇଥାଏ। ଆଉ ମୁଁ କୋଉ ବିଷୟରେ କହୁଛି ଆପଣମାନେ ତ ଜାଣିସାରିଥିବେ, ମୋବାଇଲ ଏବଂ ଇଣ୍ଟରନେଟକୁ ଆମେ କେତେ ସଠିକ୍ ଭାବରେ ବ୍ୟବହାର କରୁଛୁ ତାହେଲେ ଆମେ ଜାଣିବା। ଆସନ୍ତୁ ଆମ ଅଳକା ଭଉଣୀ କଣ କହନ୍ତି ଏ ବିଷୟରେ, ଶୁଣି ନେବା ତାଙ୍କ ମୁଖରୁ।

ଜାଣିପାରି ଥିବେ ମୋବାଇଲ ଏବଂ ଇଣ୍ଟରନେଟକୁ ଆମେ କେତେ ସଠିକ ଭାବରେ ବ୍ୟବହାର କରୁଛୁ ତାହେଲେ ଆମେ ଜାଣିବା। ଆସନ୍ତୁ ଆମ ଅଳକା ଭଉଣୀ କଣ କହନ୍ତି ଏ ବିଷୟରେ ଶୁଣି ନେବା ତାଙ୍କ ମୁଖରୁ।

0: ନମସ୍କାର।
1: ନମସ୍କାର,
0: ଆପଣଙ୍କୁ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ହରଘରଣୀ କାର୍ଯ୍ୟକ୍ରମକୁ ସ୍ୱାଗତ।
1: ବହୁତ ବହୁତ ଧନ୍ୟବାଦ।
0: ଆପଣଙ୍କ ପରିଚୟ ଆମ ଶ୍ରୋତା ଭଉଣୀଙ୍କୁ ଦିଅନ୍ତୁ।
1: ମୋର ନାଁ ଡକ୍ଟର ଅଳକା ମହାନ୍ତି, ମୁଁ ଅବସରପ୍ରାପ୍ତ ପ୍ରିନ୍ସିପାଲ ବକ୍ସି ଜଗବନ୍ଧୁ ଇଂଲିଶ ମିଡିୟମ ସ୍କୁଲ ଭୁବନେଶ୍ୱରରୁ। ମୁଁ ଜଣେ ଲେଖିକା ମଧ୍ୟ, ଆଉ କିଛି ଗବେଷଣା ବି କରେ ଲେଖାଲେଖି କରିବା ପାଇଁ।
0: ବହୁତ ଧନ୍ୟବାଦ। ତେବେ ଆଜି ଆମର ବିଷୟ ବସ୍ତୁ ରହିଛି ମୋବାଇଲ ଓ ଇଣ୍ଟରନେଟର ସଠିକ୍ ବ୍ୟବହାର ବିଷୟରେ, ସେ ସମ୍ପର୍କରେ ଆମେ କିଛି ଆଲୋଚନା କରିବା।
1: ଆଚ୍ଛା, ଏ ତ ବହୁତ ବଢିଆ ଟପିକ ଗୋଟେ ଦେଇଛନ୍ତି ମତେ, ବହୁତ ସୁନ୍ଦର ବିଷୟଟେ। କାରଣ ଆମେ ଏବେ ବି ଯୋଗାଯୋଗ କରୁଛେ ସେଇ ମୋବାଇଲ ମାଧ୍ୟମରେ। ଆପଣ ବୁଝିପାରୁଥିବେ ମୋବାଇଲ ଫୋନ କେତେ, ମାନେ ଏଇ ଆଧୁନିକ ଜୀବନରେ କେତେ ଅତ୍ୟାବଶ୍ୟକ ଉପକରଣ ହେଇଯାଇଛି, ଯାହାଫଳରେ ଆମେ କେତେ ଜଲ୍ଦି ଆପଣଙ୍କ ସହିତ ଯୋଗାଯୋଗ କରିପାରୁଛୁ। ତେଣୁ ଆମର ଯୋଗାଯୋଗ ପାଇଁ ଇଏ ଏକ ଅମୂଲ୍ୟ ସମ୍ପଦ କହିଲେ ଚଳିବ।
0: ନିଶ୍ଚୟ, ତ ମୋବାଇଲ ଓ ଇଣ୍ଟରନେଟ ଆଜିର ଜୀବନରେ କେତେ ଗୁରୁତ୍ୱପୂର୍ଣ୍ଣ?
1: ଆଜ୍ଞା, ଏ ତ ବହୁତ ଗୁରୁତ୍ୱପୂର୍ଣ୍ଣ। ଦେଖନ୍ତୁ, ପ୍ରଥମେ ଏଇ କଥା ବି କହିଲି, ବଟ୍ ପ୍ରଥମ କଥା ହେଲା ତାର ଆମେ ଯୋଗାଯୋଗ କରିପାରୁଛେ, ମାନେ କମ୍ୟୁନିକେସନ କରିପାରୁଛେ। ମାନେ କେତେ ସୁନ୍ଦର, ଆମେ ଆଗରୁ ଗୋଟେ ପତ୍ର ଲିଖନ କରୁଥିଲେ କି କାହାକୁ ପଠାଉଥିଲେ, ଆମେ ପୁରୁଣା ମାନେ ଆଦିମ ସମୟରେ ଯେମିତି ଆମେ ଚଳୁଥିଲେ ସେକୁ ଆମେ ଭାବିଲେ ଏବେ ଲାଗିବ କେତେ, ଗୋଟେ ସେକେଣ୍ଡ ବି ଆମକୁ ଲାଗୁନି ଆମେ

0: ଥିବାର ଅଛି ତାହେଲେ ଭଲ ଭାବରେ ହେଇପାରିବନି। ତେଣୁ ସଠିକ ବ୍ୟବହାର କଲେ ଆମର କାମ ମଧ୍ୟ ଫଳପ୍ରଦ ହବ, ସମୟ ବି ବଞ୍ଚିବ। ସେଥିପାଇଁ ମୋବାଇଲର ସଠିକ ବ୍ୟବହାର କରିବାର ଅଛି। କୌଣସି ଅଦରିକାର କାମ କରିବା ଦରକାର ନାହିଁ, ଅନନେସେସରି କାମ କରିବା ଦରକାର ନାହିଁ। ତା ଦ୍ଵାରା ଯୋଉଟା ଆମର ଦରକାର ସେଇ କାମ କରିବାର ଅଛି।
1: ନିଶ୍ଚୟ ମୋବାଇଲ ଓ ଇଣ୍ଟରନେଟର ବ୍ୟବହାର ଶିଶୁମାନଙ୍କ ଉପରେ କିପରି ପ୍ରଭାବ ପକାଉ?
0: ହଁ, ଶିଶୁମାନଙ୍କ ଉପରେ ପ୍ରଭାବ ପକାଉଛି। ମା ମାନଙ୍କୁ କଣ କରୁଛନ୍ତି, ଶିଶୁ ହାତରେ ଦେଇ ଦଉଛନ୍ତି, ଛୋଟ ପିଲା ହାତରେ ତୁ ମୋବାଇଲ ଦେଖେ ଖା, ତୁ ମୋବାଇଲ ଦେଖେ ପଢ଼, କି କଣ ଗୋଟେ ନିଜ କାମ କରିବାକୁ ହେଲେ ତୁ ଖେଳୁଥା, ମୋବାଇଲ ଗେମ୍ ଦେଇ ଦଉଛନ୍ତି, ସିଏ ତାଙ୍କର ଯାଉଛନ୍ତି କାମ କରୁଛନ୍ତି। ତ ଏଇସବୁ ଟାଇପ୍ର କଲେ ତାଙ୍କର କଣ ହଉଛି ନା, ତାଙ୍କର କନସେନଟ୍ରେସନ ପୁରା ପୁଅର ହେଇଯାଉଛି, ମାନେ ସେ ଯୋଉ ଏକାଗ୍ରତା ଶକ୍ତିଟା ସେଟା ପୁରା ଚାଲିଯାଉଛି ତାଙ୍କର। ତାପରେ ଛୋଟ ଦିନରୁ ଆଖି ଉପରେ ସ୍କ୍ରିନ୍ ର ଜାଣିଛନ୍ତି ଆଖି ପ୍ରୋବ୍ଲେମ ହଉଛି, ନିଦରେ ଡିଷ୍ଟର୍ବାନ୍ସ, ସେମାନେ କଣ କରିବେ, ଟିକେ ଆଗ୍ରହ ବେଶୀ ମୋବାଇଲ ରେ ନହେଲେ ସେ ଶୋଇବେନି, ତେଣୁ ନିଦ କମିଯିବ। ନିଦ କମିଗଲେ କଣ ହବ, ଫିଜିକାଲ ମାନେ ମାନେ ଖରାପ, ବଡି ଖରାପ ହେଇଯିବ, ଶରୀରଟା ଖରାପ ହେଇଯିବ, ଫିଜିକାଲ ଆକ୍ଟିଭିଟି ବନ୍ଦ ହେଇଯିବ, ଖେଳିବେନି, କିଛି କରିବେନି, ଖାଲି ମୋବାଇଲ କି ଅନେଇକି ରହିବେ, ଅନେଇ ଅନେଇକି ତାଙ୍କର ଆଡିକ୍ସନ ହେଇଯିବ। ଆଡିକ୍ସନ ହେଲେ କଣ ହବ, ଯେ ସବୁବେଳେ ସେଇ ମୋବାଇଲ କୁ ହିଁ ଡିପେଣ୍ଡ କରିବେ, ଆଉ କାହାକୁ ଦରକାର ନାହିଁ, ତାଙ୍କର ନା ମା ଦରକାର, ନା ବାପା ଦରକାର, ନା ସାଙ୍ଗ ଦରକାର, ନା ସୋସାଇଟି ଦରକାର, କିଛି ନାହିଁ। ତାପରେ ଏଇସବୁ କେହି ନ ରହିଲା ବେଳକୁ ସେ କିଛି ଜିନିଷ ସେୟାର କରିପାରନ୍ତିନି, ଖାଲି ସବୁ ଗଲତ ଜିନିଷ ମୁଣ୍ଡରେ ରିସିଭ କରି କରିକି ତାଙ୍କର କଣ ହୁଏ, ଆଙ୍ଗଜାଇଟି ହେଇଯାଏ, ମାନେ ରାଗ ଆସେ, ଚିଡ୍ଚିଡାପଣ ଆସେ, ଏକୁଟିଆ ରହି ରହିକି ଚିଡ୍ଚିଡି ହେଇଯାନ୍ତି, ଏକୁଟିଆ ବି ଭଲ ପାଆନ୍ତି। ତାପରେ କଣ କରିବେ, କମ୍ୟୁନିକେସନ ସ୍କିଲ ବି ତାଙ୍କର ସବୁ ଡେଭଲପ ହେଇପାରେନି, ନା ଫ୍ୟାମିଲି ସହିତ କଥା ହେବେ, ନା ମାନେ ପ୍ୟାରେଣ୍ଟସ ସହିତ କଥା ହେବେ, ନା ରିଲେଟିଭ ସହିତ କଥା ହେବେ, କି ସ୍କୁଲ ଗଲେ କଥା, କିଛି ନାହିଁ, ଏସବୁ ବହୁତ ରିସ୍କ ହୁଏ। ତାପରେ ଆଉ ଗୋଟେ ଜିନିଷ ହଉଛି, ପିଲା କିଛି ବୁଝିପାରନ୍ତିନି, କଣ ଗୋଟେ ଲେଖି ଦେଇଥିବେ ଛୋଟ ପିଲା, ତାଙ୍କୁ କଣ କରନ୍ତି, ଅନ୍ୟ ଜଣେ କିଏ ଲେଖିବେ, ତାକୁ କହନ୍ତି ସାଇବର ବୁଲି, ଚିଡାଚିଡି କରିବେ, ଏମିତି କରି କରି ପିଲା ସାଇବର ବୁଲିଂ କରି କରି ଶୁଣି ଶୁଣିକି ବି ମରିଯାନ୍ତି, ସୁଇସାଇଡ ବି କରନ୍ତି, ଗେମ୍ ଖେଳି ଖେଳି ସୁଇସାଇଡ ବି କରନ୍ତି। ଆଉ ଗୋଟେ ହଉଛି, ଏକାଡେମିକ ରେ ଯୋଉ ପାଠ ପଢା ଉପରେ ପୁରା ଅତି ମାନେ ପ୍ରଭାବ ପଡେ, ତେଣୁ ଏଇଟା ତ ବହୁତ ଖରାପ ପ୍ରଭାବ ପଡୁଛି ପିଲା, ଯଦି ଆମେ ଯଦି ତାଙ୍କୁ ପିଲାଦିନ ସତର୍କ ନ କରିବା ତାହେଲେ ତାଙ୍କ ଉପରେ ବହୁତ ଖରାପ ପ୍ରଭାବ ପଡିବ।
1: ଏବେ ମୋବାଇଲ ବ୍ୟବହାର କରିବା ସମୟରେ ବ୍ୟକ୍ତିଗତ ତଥ୍ୟର ସୁରକ୍ଷା ଆମେ କିପରି ରଖିବା, ଆପଣ ତ ବହୁତ ସୁନ୍ଦର ଭାବରେ କହିଲେ। ତେବେ ଶେଷରେ ମୋବାଇଲ ଓ ଇଣ୍ଟରନେଟ ସଦୁପଯୋଗ ଦେଶ ଓ ସମାଜର ଉନ୍ନତିରେ କିପରି ସହାୟକ ହୋଇପାରିଥା?
0: ଏଇଟା ହଉଛି ଆମର ଗୋଟେ କଥା, କେତେ କଥା ତ ମୁଁ କହିସାରିଲିଣି, ଏହା ହଉଛି ଗୋଟେ ଶକ୍ତିଶାଳୀ ସାଧନ ବୋଲିକି ମୁଁ କହିଲି, ଆପଣ ବହୁତ ଶକ୍ତିଶାଳୀ, ତାକୁ ଏହାକୁ ମାନେ ବ୍ୟବହାରଟା ଭାବି ଚିନ୍ତି କରିଲେ ଇଏ ପୁରା ଗୋଟେ ବରଦାନ। ଆଉ ତାର ଏହା ଦ୍ଵାରା ଆମର ଏଜୁକେସନ ଶିକ୍ଷାରେ ବହୁତ ଉନ୍ନତି ହୋଇଛି, ଏହା ମାନେ କମ୍ୟୁନିକେସନ ସ୍କିଲ, ମୁଁ ଏଇଠି ବସିକି ୱାର୍ଲଡର କୌଣସି ଜାଗାକୁ କଥାବାର୍ତ୍ତା କରିପାରିବି, କମ୍ୟୁନିକେସନ ସ୍କିଲ ଉପରେ ବି ଡେଭଲପ ହେଇଯାଇଛି, ମାନେ ଡିଜିଟାଲ ଇକୋନୋମି ହେଇଯାଇଛି, ଆମେ ଏଇଠି ଘରେ ବସିକି ବିଜନେସ କରୁଛେ, ଏଇଠି ବି ଘରେ ବସି ସବୁ କାମ କରିପାରୁଛେ, ପେମେଣ୍ଟ କରିଦେଉଛେ, ତେଣୁ ଡିଜିଟାଲ ଇକୋନୋମି ବି ମାନେ ସପୋର୍ଟ କରୁଛି ସେ। ତାପରେ ଆମେ ଗୋଟେ ଜବ୍ ଅପରଚୁନିଟି ବି ଆମେ ପାଉଛୁ, ଏହାଦ୍ୱାରା କି ଏଇଠୁ ବସି ବସିକି ଆମେ ଖୋଜିକି ପାଉଛୁ କୋଉଠି କଣ ଜବ୍ ଅଛି, ସବୁ ଜବ୍ ଅପରଚୁନିଟି ମିଳିଯାଉଛି ମୋବାଇଲ ଆଉ ଇଣ୍ଟରନେଟ ସୋରୁ। ତାପରେ ଆମେ କଣ କରୁଛେ, ଗଭର୍ନାନ୍ସ ଯୋଉଟା ଅଛି ଆମର, ମାନେ ଗଭର୍ଣ୍ଣମେଣ୍ଟର ଯେତେକ ଆପ୍ ଅଛି ସବୁ ଘରେ ବସି କରିପାରୁଛେ, ଆମର ଆଧାର ଇଏ ଚେଞ୍ଜ ଦରକାର, କି ବ୍ୟାଙ୍କର କଣ ଦରକାର, କି ଆମର ଗାଡିର କଣ ଦରକାର, କି ଲ୍ୟାଣ୍ଡର କଣ ଦରକାର, ଯାହା ବି ହଉ ଗଭର୍ଣ୍ଣମେଣ୍ଟର ଆମର ସବୁ ସୁବିଧା ଉପଭୋଗ କରିପାରୁଛେ। ତାପରେ କଣ କରୁଛି, ଯେତେବେଳେ କିଛି କିଛି ଗୋଟେ ଜିନିଷ କହିବାକୁ ଅଛି, ଆୱାରନେସ କି ଆମର ଏନଭାରମେଣ୍ଟକୁ ରଖ, କି ହେଲ୍ଥ ଉପରେ ରଖ, କି ଯୋଉ ସେଫ୍ଟି ଉପରେ ରଖ, ଯାହା ବି କହିବେ, ଏବେ ବି ଆମେ ଯାହା କଥା ହଉଛୁ, ଆୱାରନେସ କିଛି ବି କରିବାକୁ ଚାହୁଁଛୁ, ତାହେଲେ ଏଇଟା ମୋବାଇଲ ଆଉ ଇଣ୍ଟରନେଟ ଥ୍ରୁରେ ଆମେ ଦେଇପାରୁଛେ। ଆଉ ଆମେ ଯଦି କିଛି ପାଠ ପଢୁଛୁ କି ରିସର୍ଚ୍ଚ କରୁଛୁ, ତାର କ୍ରିଏଟିଭିଟି ପାଇଁ କି ଆମେ ବହୁତ ରିସୋର୍ସେସ ପାଇପାରୁଛୁ ୟା ଭିତରୁ। ଆଉ ଫାର୍ମର ବି ବହୁତ ମାନେ ଏଇଟା ବ୍ୟବହାର କରିକି ବହୁତ ଉପଯୋଗ ତାଙ୍କ ପାଇଁ ହୋଇଛି, ସେମାନେ ବହୁତ ଲାଭବାନ ହୋଇଛନ୍ତି, ଆଉ ସେମାନେ ଅପଡେଟ୍ ହେଉଛନ୍ତି, ତାଙ୍କର ୱେଦର ହେଲା, ତାଙ୍କର ପ୍ରାଇସ୍ ହେଲା, କେତେ ପଇସା ହେଲା, କୋଉଠି ବର୍ଷା ହବ ନ ହବ ସବୁ ଜାଣିପାରୁଛନ୍ତି, ତାଙ୍କର ପଇସା କଣ ମିଳିବ, ଲୋନ୍ କେମିତି ମିଳିବ, କଣ ନାହିଁ, ସବୁ ଜିନିଷ ସେ ବୁଝିପାରୁଛନ୍ତି ସେଥିରୁ, କି ଫାର୍ମିଂ କରିବା ପାଇଁ କଣ କଣ ଜିନିଷ ଦରକାର, ସେଥିରୁ ବି ବହୁତ ରିସର୍ଚ୍ଚ ହେଇଯାଉଛନ୍ତି। ତାପରେ ଆଉ ଗୋଟେ ହେଲା ତାଙ୍କର ହେଲ୍ଥ ବି, ଆମେ ଯଦି ଚାହୁଁଛୁ ହେଲ୍ଥ କେୟାର ବି, କୋଉଠି କନସଲଟେସନ ମାନେ ଡକ୍ଟର ପାଖକୁ ବି ଆମେ ଏଇଠୁ କନସଲ୍ଟ କରିପାରୁଛୁ, ଜାଣିପାରୁଛୁ ଔଷଧ ବିଷୟରେ କିଏ କଣ ଦେଲେ ବି ଆମେ ତା ବିଷୟରେ ଜାଣିପାରୁଛୁ। ଆଉ ଗୋଟେ ଜିନିଷ ହେଲା କି ଆମେ ସବୁ ଜିନିଷ ଗ୍ଲୋବାଲି ଆମର ମାନେ ଏଇଠି ବସିକି ଗୋଟେ ଜାଗାରେ ବି ଆମେ ନା ମାନେ ଆମକୁ ଲାଗୁଛି ବିଶ୍ୱ ଗୋଟିଏ ହେଇଗଲା, ଆମର ଏତେ ବଡ ଗୋଟିଏ ପ୍ଲାଟଫର୍ମରେ ଯେମିତି ସମସ୍ତେ କାମ କରୁଛୁ, ତାହେଲେ ଅଷ୍ଟ୍ରେଲିଆରେ ଅଛି, ଆମେରିକାରେ ଅଛି, ଲଣ୍ଡନରେ ଯାଇ କୋଉଠି ରହେ, ତାହେଲେ ଆମେ ପୁରା ବିଶ୍ୱକୁ କନେକ୍ଟ କରିପାରୁ, ତେଣୁ ଆମେ ଏନା ୱାର୍ଲଡ ୱାଇଡ ହେଇଛୁ, ଗୋଟିଏ ଜାଗାରେ କୋଣରେ ବି ରହିବୁନୁ କି ନିଜକୁ ସେଟା ଭାବିପାରିବାନି କି ଆମେ ଏକା ଅଛୁ ବୋଲିକି, ତେଣୁ ଏଇଟା ବହୁତ ଶକ୍ତିଶାଳୀ ସାଧନ, ତେଣୁ ଆମର ଏଇଟା ବହୁତ ଆମ ପାଇଁ ଉପଯୋଗୀ ବି ଆଉ ସାହାଯ୍ୟ ବି।

0: ବହୁତ ବହୁତ ଧନ୍ୟବାଦ। ମୋବାଇଲ ଓ ଇଣ୍ଟରନେଟ୍ ର ସଠିକ ବ୍ୟବହାର ବିଷୟରେ ଆପଣ ଆମମାନଙ୍କୁ ପୁଣି ଆମ ଶ୍ରୋତା ଭଉଣୀମାନଙ୍କୁ ବହୁତ ସୁନ୍ଦର ଭାବରେ ଆଜି ଶୁଣାଇ ବୁଝାଇଥିବାରୁ ଆପଣଙ୍କୁ ଆମ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ଅଶେଷ ଧନ୍ୟବାଦ ଜଣାଉ। ଧନ୍ୟବାଦ।
1: ଧନ୍ୟବାଦ।

0: ଆପଣମାନେ ତ ଦେବସ୍ନାନ, ଜଗନ୍ନାଥ ସଂସ୍କୃତି, ସ୍ନାନ ଯାତ୍ରା, ପୁଣି ବର୍ତ୍ତମାନର ମୋବାଇଲ ଇଣ୍ଟରନେଟ୍ ସମ୍ପର୍କରେ ଅନେକ କିଛି ଶୁଣିଲେ। ତେବେ ଆଗାମୀକାଲିର ଆକର୍ଷଣରେ କଣ ଅଛି ଶୁଣିନେବା।
1: ଆଗାମୀକାଲିର ଆକର୍ଷଣରେ ରହିଛି ଆମରି ନାରୀ ଦେଶର ସିରି, ଆଉ ଏ ସମ୍ପର୍କରେ ଶୁଣିବେ କସ୍ତୁରବା ଗାନ୍ଧୀଙ୍କ ବିଷୟରେ।
0: ଆଉ ପୁଣି ରହିଛି ମୋ ଜୀବନ ଓ ଜୀବିକା। ସତରେ ଭଉଣୀ, ଆଜି ଆପଣମାନଙ୍କ ସହିତ କଥା ହେଉ ହେଉ ସମୟ ବି ଜଣାପଡୁ ନାହିଁ,
1: ସମୟ ବି ଇସାରା ଦେଲାଣି, ଆମକୁ ଏଇଠି ଅଟକିବାକୁ ପଡିବ।
0: ତେବେ ଶ୍ରୋତା ଭଉଣୀ, ଆଜି ତ ସମୟ ହୋଇଯାଇଛି, ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେବା ପୂର୍ବରୁ ଆପଣଙ୍କର ମତାମତର ଅପେକ୍ଷାରେ ଆମକୁ ଯୋଗାଯୋଗ କରିବାର ହ୍ୱାଟ୍ସଆପ୍ ନମ୍ବରଟି ହେଉଛି
1: 9438268568। ଆଉ ଥରେ କହି ରଖୁଛି 9438268568।
0: ତେବେ ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ ଆମେ ଦୁହେଁ। ନମସ୍କାର।

0: ଏତେବେଳେ ଯାଏଁ ଶୁଣୁଥିଲେ ଘର ଓ ଘରଣୀ କାର୍ଯ୍ୟକ୍ରମ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ଦିନ ବଢେ ବାଜି 50 ମିନିଟ୍ ହେବାକୁ ଯାଉଛି। ଶୁଣନ୍ତୁ ପ୍ରଥମେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଦିନ 2ଟାରେ ଶୁଣିବେ ମିଡ୍ ଡେ ନ୍ୟୁଜ୍, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ଦ୍ୱିତୀୟ ପ୍ରତିରକ୍ଷା ଅଳଙ୍କରଣ ସମାରୋହରେ ଆଜି ବୀରତ୍ୱ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ସେସେଲ୍ସ ଗସ୍ତର ତୃତୀୟ ଦିନରେ ପ୍ରବାସୀ ଭାରତୀୟଙ୍କ ସହ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟକୁ ମିଳିଥିବା ଦାନ ଅନିୟମିତତା ଅଭିଯୋଗରେ ଦାଖଲ ହୋଇଥିବା ଜନସ୍ୱାର୍ଥ ମାମଲାର ଜରୁରୀ ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ। ଏବଂ ପୁରୀ ଶ୍ରୀକ୍ଷେତ୍ରରେ ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଅନୁଷ୍ଠିତ ହେଉଛି ଚତୁର୍ଦ୍ଧା ମୂର୍ତ୍ତିଙ୍କ ସ୍ନାନ ନୀତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ 2026ର ଦ୍ୱିତୀୟ ପ୍ରତିରକ୍ଷା ଅଳଙ୍କରଣ ସମାରୋହରେ ବୀରତ୍ୱ ପୁରସ୍କାର ପ୍ରଦାନ କରିବେ। ଅପରାହ୍ନରେ ରାଷ୍ଟ୍ରପତି ପ୍ରତିରକ୍ଷା ବାହିନୀ, କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବଳ ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଲିସ୍ର କର୍ମଚାରୀମାନଙ୍କୁ ବୀରତ୍ୱ ପୁରସ୍କାରରେ ସମ୍ମାନିତ କରିବେ। ସଶସ୍ତ ବାହିନୀ, କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବଳ ଏବଂ ଅନ୍ୟାନ୍ୟ ସୁରକ୍ଷା ସଂସ୍ଥାର କର୍ମଚାରୀମାନଙ୍କ ଅସାଧାରଣ ସାହସିକତା ଓ ବୀରତ୍ୱପୂର୍ଣ୍ଣ କାର୍ଯ୍ୟକୁ ସ୍ୱୀକୃତି ଦେବା ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଏ। ଏହି ପୁରସ୍କାର ଜମ୍ମୁ କାଶ୍ମୀର, ଉତ୍ତର ପୂର୍ବାଞ୍ଚଳ ଏବଂ ଦେଶର ସୀମାନ୍ତ ଅଞ୍ଚଳରେ ଆତଙ୍କବାଦ, ବିଦ୍ରୋହ ଓ ଶତ୍ରୁପକ୍ଷ ବିରୁଦ୍ଧରେ ଭାରତର ନିରନ୍ତର ସଂଗ୍ରାମକୁ ପ୍ରତିଫଳିତ କରିବା ସହିତ ବିମାନ ଚଳାଚଳ, ସାମୁଦ୍ରିକ ଅଭିଯାନ ଏବଂ ମାନବିକ ସହାୟତା କାର୍ଯ୍ୟରେ ପ୍ରଦର୍ଶିତ ଅସାଧାରଣ ସାହସକୁ ମଧ୍ୟ ସମ୍ମାନିତ କରିଥାଏ। ଚଳିତ ମାସ 8 ତାରିଖରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ରାଷ୍ଟ୍ରପତି ଭବନରେ ଆୟୋଜିତ ପ୍ରତିରକ୍ଷା ଅଳଙ୍କରଣ ସମାରୋହର ପ୍ରଥମ ପର୍ଯ୍ୟାୟରେ ବୀରତ୍ୱ

ପୁରସ୍କାର ପ୍ରଦାନ କରିଥିଲେ। ସେସେଲ୍ସ ଗସ୍ତର ତୃତୀୟ ଦିନରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିକ୍ଟୋରିଆସ୍ଥିତ ନବଶକ୍ତି ବିନୟଗର ମନ୍ଦିର ପରିଦର୍ଶନ କରିଛନ୍ତି। ଶ୍ରୀ ମୋଦି ସେଠାରେ ପ୍ରବାସୀ ଭାରତୀୟଙ୍କ ସହ ମଧ୍ୟ ସାକ୍ଷାତ କରିଛନ୍ତି। ଆଜି ପ୍ରଧାନମନ୍ତ୍ରୀ ପିସ୍ ପାର୍କ ଗସ୍ତ କରି ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ଗତକାଲି ଶ୍ରୀ ମୋଦି ସେସେଲ୍ସର ସ୍ୱାଧୀନତାର 50ତମ ବାର୍ଷିକୀ ଉପଲକ୍ଷେ ଆୟୋଜିତ ଜାତୀୟ ଦିବସ ଉତ୍ସବରେ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି ଅବସରରେ ସେସେଲ୍ସର ରାଷ୍ଟ୍ରପତି ପାଟ୍ରିକ୍ ହର୍ମିନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପରିବେଶ ସଂରକ୍ଷଣ ଏବଂ ନିରନ୍ତର ବିକାଶ କ୍ଷେତ୍ରରେ ନେତୃତ୍ୱ ପାଇଁ ସର୍ବୋଚ୍ଚ ସମ୍ମାନ ଗାର୍ଡିଆନ୍ ଅଫ୍ ଦ ବ୍ଲୁ ହରାଇଜନ୍ ସେସେଲ୍ସ ପ୍ରଦାନ କରିଥିଲେ। ପ୍ରଧାନମନ୍ତ୍ରୀ ସେଠାକାର ଜାତୀୟ ସଭାରେ ଉଦ୍ବୋଧନ ଦେଇ ଭାରତ ଓ ସେସେଲ୍ସ ମଧ୍ୟରେ ଥିବା ଦ୍ୱିପାକ୍ଷିକ ସମ୍ପର୍କ ବିଷୟରେ ଆଲୋକପାତ କରିଥିଲେ। ସରକାର 2026 ଜନବିଶ୍ୱାସ ଆଇନ ଅଧୀନରେ ଇମ୍ପ୍ରୁଭ୍ମେଣ୍ଟ ନୋଟିସ୍ ବ୍ୟବସ୍ଥା ପ୍ରଚଳନ କରିଛନ୍ତି। ଏହି ପ୍ରକ୍ରିୟା ଅଧୀନରେ ପ୍ରଥମ ଥର ପାଇଁ ନିୟମ ଉଲ୍ଲଙ୍ଘନ କରୁଥିବା ବ୍ୟବସାୟିକ ସଂସ୍ଥାଗୁଡ଼ିକୁ ଦଣ୍ଡବିଧାନ କରିବା ପୂର୍ବରୁ ତ୍ରୁଟି ସୁଧାରିବା ଲାଗି ସୁଯୋଗ ଦିଆଯିବ। ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ବ୍ୟବସାୟ କରିବାର ସହଜତା ବୃଦ୍ଧି, ସ୍ୱେଚ୍ଛାକୃତ ଭାବେ ନିୟମ ପାଳନ ଲାଗି ଉତ୍ସାହିତ କରିବା, ଆବଶ୍ୟକ ନଥିବା କ୍ଷେତ୍ରରେ ମାମଲା ସଂଖ୍ୟା ହ୍ରାସ କରିବା ଏବଂ ବିଶ୍ୱାସ ଭିତ୍ତିକ ନିୟାମକ ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ଏହି ପ୍ରକ୍ରିୟା ସହାୟକ ହେବ। ନୂତନ ବ୍ୟବସ୍ଥା ଅନୁଯାୟୀ ଆଇନଗତ ଭାବେ ମାପ ବିଜ୍ଞାନ ଅଧିକାରୀ ବା ମେଟ୍ରୋଲୋଜି ଅଫିସର ପ୍ରଥମ ଥର ନିୟମ ଉଲ୍ଲଙ୍ଘନ କରୁଥିବା ବ୍ୟବସାୟିକ ସଂସ୍ଥାକୁ ଇମ୍ପ୍ରୁଭ୍ମେଣ୍ଟ ନୋଟିସ୍ ଜାରି କରି ତ୍ରୁଟି ସୁଧାରିବା ପାଇଁ ସମୟ ଦେଇପାରିବେ। ନିର୍ଦ୍ଧାରିତ ସମୟ ମଧ୍ୟରେ ତ୍ରୁଟି ସୁଧାରିବା କାର୍ଯ୍ୟ ପରେ ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ଓ ମକଦ୍ଦମାରୁ ରକ୍ଷା ମିଳିପାରିବ। ତେବେ ନୋଟିସ୍ ପାଳନ ନ କରିବା, ବାରମ୍ଭାର ନିୟମ ଉଲ୍ଲଙ୍ଘନ କରିବା, ଜାଲିଆତି ଓ ଉପଭୋକ୍ତାଙ୍କ ସ୍ୱାର୍ଥ ପ୍ରଭାବିତ କରୁଥିବା ଅନ୍ୟାନ୍ୟ କାର୍ଯ୍ୟ ବିରୋଧରେ ମାପ ବିଜ୍ଞାନ ଆଇନ ଅନୁଯାୟୀ କଠୋର ପଦକ୍ଷେପ ଗ୍ରହଣ କରାଯିବ। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟକୁ ମିଳିଥିବା ଦାନରେ ଆର୍ଥିକ ଅନିୟମିତତା ଅଭିଯୋଗର ତଦନ୍ତ ଏବଂ ଫରେନ୍ସିକ୍ ଅଡିଟ୍ ପାଇଁ ଅଦାଲତଙ୍କ ତତ୍ତ୍ୱାବଧାନରେ କରିବାକୁ ଦାଖଲ ହୋଇଥିବା ଜନସ୍ୱାର୍ଥ ମାମଲାର ଜରୁରୀ ଶୁଣାଣି କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ଆଜି ମନା କରିଛନ୍ତି। ବିଚାରପତି ଜଷ୍ଟିସ୍ ଏମ୍ଏମ୍ ସୁନ୍ଦରେଶ ଏବଂ ସିଲ୍ ନାଗୁଙ୍କ ଖଣ୍ଡପୀଠ ଏହି ମାମଲାରେ ଜରୁରୀ ଶୁଣାଣିର ଆବଶ୍ୟକତା ଉପରେ ପ୍ରଶ୍ନ ଉଠାଇବା ସହ ଗ୍ରୀଷ୍ମକାଳୀନ ଅବକାଶ ପରେ ନ୍ୟାୟାଳୟ ପୁନଃ ଖୋଲିବା ପରେ ଏହି ଆବେଦନର ଶୁଣାଣି ପାଇଁ ତାଲିକାଭୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନେଟ୍ ୟୁଜି ପ୍ରବେଶିକା ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଗିରଫ ହୋଇଥିବା 10 ଜଣ ଅଭିଯୁକ୍ତଙ୍କ ନ୍ୟାୟିକ ହେପାଜତ ସମୟସୀମା ଆସନ୍ତା ମାସ 11 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଏହି ମାମଲାର ତଦନ୍ତ କରୁଥିବାବେଳେ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ଏହି ସମୟସୀମା ବୃଦ୍ଧି କରିଛନ୍ତି। ପୂର୍ବରୁ ଗତ 15 ତାରିଖରେ ରାଉଜ ଆଭେନ୍ୟୁ କୋର୍ଟ ଅଭିଯୁକ୍ତମାନଙ୍କ ନ୍ୟାୟିକ ହେପାଜତ ସମୟସୀମା ଆଜି ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। ସୂଚନା ଅନୁଯାୟୀ ଏହି ମାମଲାରେ ସିବିଆଇ ଏପର୍ଯ୍ୟନ୍ତ 13 ଜଣଙ୍କୁ ଗିରଫ କରିଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ଆଜି ସଂସଦ ଭବନରେ ରାଜ୍ୟସଭା ସଦସ୍ୟ ଭାବେ ଶପଥ ଗ୍ରହଣ କରିଛନ୍ତି। ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ସିପି ରାଧାକୃଷ୍ଣନ ଶ୍ରୀ ଖଡ୍ଗେଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ। ସୂଚନାଯୋଗ୍ୟ, ଶ୍ରୀ ଖଡ୍ଗେ କର୍ଣ୍ଣାଟକରୁ ରାଜ୍ୟସଭାକୁ ପୁନଃ ନିର୍ବାଚିତ ହୋଇଛନ୍ତି। ଆଜିର ଶପଥପାଠ ସମୟରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ, ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା, ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ପ୍ରମୁଖ ଉପସ୍ଥିତ ଥିଲେ। ଆସାମର ଧେମାଜି ଜିଲ୍ଲାରେ ବଡ଼ ଧରଣର ବନ୍ୟା ଆଶଙ୍କା ଦେଖାଦେଇଛି। ଅରୁଣାଚଳ ପ୍ରଦେଶର ପାହାଡ଼ିଆ ଅଞ୍ଚଳରେ ଗାଈ ନଦୀର ଉପରମୁଣ୍ଡରେ ଜଳ ପ୍ରବାହ ଅସ୍ଥାୟୀ ଭାବେ ଅବରୋଧ ହୋଇଥିବା ଜଣାପଡ଼ିବା ପରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ଲଗାଣ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ଏକ ବିରାଟ ଭୂସ୍କଳନ ଫଳରେ ନଦୀର ପ୍ରବାହ ବାଧାପ୍ରାପ୍ତ ହୋଇଥିବା ଅନୁମାନ କରାଯାଉଛି। ଧେମାଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଜରୁରୀ ସତର୍କ ସୂଚନା ଜାରି କରାଯାଇଛି। ନଦୀରେ ଜମି ରହିଥିବା ପାଣି ହଠାତ୍ ତଳମୁଣ୍ଡକୁ ପ୍ରବାହିତ ହେଲେ ଆକସ୍ମିକ ବନ୍ୟା ସୃଷ୍ଟି ହୋଇପାରେ ବୋଲି ପ୍ରଶାସନ ସତର୍କ କରିଛି। ବିଶେଷକରି ନଦୀକୂଳ, ଛୋଟ ନଦୀ ଓ ନାଳ ନିକଟବର୍ତ୍ତୀ ଅଞ୍ଚଳ, ଜଳାଶୟ, ବନ୍ଧ ଏବଂ ନିମ୍ନ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି। ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଲୋକମାନଙ୍କୁ ସରକାରଙ୍କ ଦ୍ୱାରା ପ୍ରଦତ୍ତ ପରାମର୍ଶ ଅନୁସରଣ କରିବା, ସ୍ଥାନୀୟ ପ୍ରଶାସନକୁ ସହଯୋଗ କରିବା ଏବଂ ଆବଶ୍ୟକ ପଡ଼ିଲେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେବା ପାଇଁ ପ୍ରସ୍ତୁତ ରହିବାକୁ ଅନୁରୋଧ କରିଛି। ଅନ୍ୟପକ୍ଷରେ ପାହାଡ଼ିଆ ଅଞ୍ଚଳରୁ ଆସୁଥିବା ପ୍ରବଳ ବର୍ଷା ଜଳ ଯୋଗୁଁ ଜିଲ୍ଲାର ଜୋନାଇ ଉପମହକୁମାର ଅନେକ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ବନ୍ୟାଜଳ ଜାତୀୟ ରାଜପଥ

0: ବନ୍ଦର ଉପରେ ପ୍ରବାହିତ ହେଉଥିବାରୁ ଯାନ ଚଳାଚଳ ସମ୍ପୂର୍ଣ୍ଣ ବ୍ୟାହତ ହୋଇଛି। ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା କହିଛନ୍ତି ତାଙ୍କ ବିରୋଧରେ ଚାଲିଥିବା ମାମଲା, ମୃତ୍ୟୁଦଣ୍ଡ ରାୟ ଏବଂ ଆୱାମୀ ଲିଗ୍ର ରାଜନୈତିକ କାର୍ଯ୍ୟକଳାପ ଉପରେ ନିଷେଧାଜ୍ଞା ସତ୍ତ୍ୱେ ସେ ଚଳିତ ବର୍ଷ ଶେଷ ସୁଦ୍ଧା ବାଂଲାଦେଶ ପ୍ରତ୍ୟାବର୍ତ୍ତନ କରିବେ। ଏକ ଟେଲିଭିଜନ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ଶେଖ୍ ହାସିନା ତାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାଗୁଡ଼ିକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି। ସେ କହିଛନ୍ତି ବର୍ତ୍ତମାନର ବାଂଲାଦେଶ ସରକାର ନ୍ୟାୟିକ ବ୍ୟବସ୍ଥାକୁ ବ୍ୟବହାର କରି ଆୱାମୀ ଲିଗ୍କୁ ବାଂଲାଦେଶରୁ ହଟାଇବାକୁ ଉଦ୍ୟମ କରୁଛନ୍ତି। ଆୱାମୀ ଲିଗ୍ର କାର୍ଯ୍ୟକଳାପ ଉପରେ ଦେଶବ୍ୟାପୀ ନିଷେଧାଜ୍ଞା ଏବଂ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଦଳ ତାହାର 77ତମ ପ୍ରତିଷ୍ଠା ଦିବସ ପାଳନ କରୁଥିବାବେଳେ ଶେଖ୍ ହାସିନା ଏହି ମନ୍ତବ୍ୟ ଦେଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ସେ କ୍ଷମତାରୁ ହଟିବା ପରେ ବାଂଲାଦେଶରେ ଗଣତନ୍ତ୍ର, ଆଇନର ଶାସନ ଏବଂ ସଂଖ୍ୟାଲଘୁଙ୍କ ଅଧିକାରର ଅବନତି ଘଟିଥିବାବେଳେ ଉଗ୍ରବାଦ ଓ ରାଜନୈତିକ ଅସହିଷ୍ଣୁତା ବୃଦ୍ଧି ପାଇଛି। ସେ କହିଛନ୍ତି ଧାର୍ମିକ ସଂଖ୍ୟାଲଘୁ ଏବଂ ସାଂସ୍କୃତିକ ଅନୁଷ୍ଠାନଗୁଡ଼ିକ ଉପରେ ଆକ୍ରମଣ ବୃଦ୍ଧି ପାଇଛି ଏବଂ ବାଂଲାଦେଶ ମୁକ୍ତିଯୁଦ୍ଧର ଆଦର୍ଶଠାରୁ ଦୂରେଇ ଯାଇଛି। ପୁରୀ ଶ୍ରୀକ୍ଷେତ୍ରରେ ସ୍ନାନ ମଣ୍ଡପ ଉପରେ ଚତୁର୍ଦ୍ଧାମୂର୍ତ୍ତି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିର ରତ୍ନବେଦୀରୁ ଚତୁର୍ଦ୍ଧାମୂର୍ତ୍ତି ଧାଡ଼ି ପହଣ୍ଡିରେ ସ୍ନାନବେଦୀକୁ ବିଜେ କରିଛନ୍ତି। ପ୍ରଥମେ ଚକ୍ରରାଜ ଶ୍ରୀ ସୁଦର୍ଶନ, ପରେ ବଡ଼ ବାଡ଼ଗ୍ରାହୀ ଶ୍ରୀ ବଳଭଦ୍ର ଧାଡ଼ି ପହଣ୍ଡିରେ ଆସିଥିଲେ। ଏହାପରେ ଦେବୀ ସୁଭଦ୍ରା ଏବଂ ପ୍ରଭୁ ଜଗନ୍ନାଥ ସ୍ନାନବେଦୀକୁ ବିଜେ କରିଥିଲେ। ସ୍ନାନବେଦୀରେ ସୁନାକୂଅରୁ 108 ଗରା ସୁବାସିତ ଜଳ ଅଣାଯାଇ ଶ୍ରୀଜୀଉମାନଙ୍କ ସ୍ନାନ ନୀତି ଅନୁଷ୍ଠିତ ହେଉଛି। ସ୍ନାନବେଦୀ ଉପରେ ଠାକୁରଙ୍କର ହାତୀବେଶ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି। ମହାପ୍ରଭୁ ଆଜି ଅଣସର ଘରକୁ ବିଜେ କରିବେ। ଜାମ୍ମୁ କାଶ୍ମୀରରେ ଆସନ୍ତା ଜୁଲାଇ 3 ତାରିଖରୁ ବାର୍ଷିକ ଶ୍ରୀ ଅମରନାଥଜୀ ଯାତ୍ରା ଆରମ୍ଭ ହେବ। ଏଥିଲାଗି ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଆମ ଜାମ୍ମୁ ସମ୍ଭାଦଦାତାଙ୍କ ରିପୋର୍ଟ ଅନୁଯାୟୀ ଯାତ୍ରା ଆରମ୍ଭ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା, ଯାନବାହନ ଚଳାଚଳ ଏବଂ ସାମଗ୍ରିକ ପ୍ରସ୍ତୁତିର ଆକଳନ ପାଇଁ ଅଭ୍ୟାସ ପରୀକ୍ଷଣ କରାଯାଇଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ ଆଜି ରାତି 9:30ରେ କ୍ଷୁଦ୍ର ବ୍ୟବସାୟର ବିକାଶ ଏବଂ ଉଦ୍ୟୋଗୀମାନଙ୍କ ଲାଗି ସୁଯୋଗ ଶୀର୍ଷକ ଆଲୋଚନାରେ ପ୍ରଚାର କରାଯିବ। ଭାରତ ସରକାରଙ୍କ ଏମ୍ଏସ୍ଏମ୍ଇ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଡକ୍ଟର ରଜନୀଶ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କ ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01 2371 7117 2331 4444 2331 8 ନମ୍ବରକୁ ଡାଏଲ କରିବାକୁ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ଦ୍ୱିତୀୟ ପ୍ରତିରକ୍ଷା ଅଳଙ୍କରଣ ସମାରୋହରେ ଆଜି ବୀରତ୍ୱ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ସେସେଲ୍ସ ଗସ୍ତର ତୃତୀୟ ଦିନରେ ପ୍ରବାସୀ ଭାରତୀୟଙ୍କ ସହ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟକୁ ମିଳିଥିବା ଦାନ ଅନିୟମିତତା ଅଭିଯୋଗରେ ଦାଖଲ ହୋଇଥିବା ଜନସ୍ୱାର୍ଥ ମାମଲାର ଜରୁରୀ ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ ଏବଂ ପୁରୀ ଶ୍ରୀକ୍ଷେତ୍ରରେ ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଅନୁଷ୍ଠିତ ହେଉଛି ଚତୁର୍ଦ୍ଧା ମୂର୍ତ୍ତିଙ୍କ ସ୍ନାନ ନୀତି। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Valsa Williams with the midday news. The headlines. President Draupadi Murmu to present gallantry awards at Rashtrapati Bhavan in New Delhi this evening. 3-decade pending Yamuna water sharing project between Haryana and Rajasthan gets approval today. Supreme Court refuses urgent hearing on PIL seeking court-monitored probe into alleged financial irregularities in Ram Mandir donations case. CBSE exempts current Class 10 batch from three-language policy. Government introduces improvement notice mechanism to promote ease of doing business. SIR set to begin in Delhi tomorrow. And in FIFA World Cup, Canada beat South Africa 1-0 in first knockout match at Los Angeles. President Draupadi Murmu will present gallantry awards at the second Defence Investiture Ceremony of 2026 at Rashtrapati Bhavan in New Delhi today. The President will confer gallantry awards to personnel of the Defence Forces, Central Armed Police Forces and State and UT Police at 5 p.m. These awards are given in recognition of exceptional acts of bravery by personnel of the Armed Forces, Central Armed Police Forces and other security agencies. The awards reflect India's continuing battle against terrorism, insurgency and hostile threats across Jammu and Kashmir, the Northeast and along the country.

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ। ଚମତ୍କାର ଚଳଚ୍ଚିତ୍ରରୁ ଶିଳ୍ପୀ ହେଲେ କୁମାର ସାନୁ ଏବଂ ଅଲକା ୟାଗ୍ନିକ। ଆନନ୍ଦ ବକ୍ସିଙ୍କ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ଅନୁ ମଲ୍ଲିକ।

ହଙ୍ଗାମା ଚଳଚ୍ଚିତ୍ରର ଗୀତ ଶୁଣୁଛନ୍ତି ଶିଳ୍ପୀ ହେଲେ ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ଗୀତ ରଚନା ସମୀର, ସଙ୍ଗୀତ ପରିଚାଳନା ନଦୀମ ଶ୍ରବଣ।

0: ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର ସମୟ 2:30 ଶୁଣନ୍ତୁ ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ରତ୍ନବେଦୀ ଛାଡ଼ି ସ୍ନାନବେଦୀରେ ଚତୁର୍ଦ୍ଧା ମୂର୍ତ୍ତି, ଦୁର୍ଲଭ ଗଜାନନ ବେଶରେ ଶ୍ରଦ୍ଧାଳୁଙ୍କୁ ଦେବେ ଦର୍ଶନ। ସାରର ଉପଲବ୍ଧତା ଏବଂ କଳାବଜାରୀକୁ ରୋକିବା ପାଇଁ 42 କୋଟି ଟଙ୍କାର ଶୁଦ୍ଧ ରିହାତିକୁ ସରକାରଙ୍କ ମଞ୍ଜୁରୀ। ବିଦ୍ୟାଳୟଗୁଡ଼ିକୁ ସଂଶୋଧିତ ପୁସ୍ତକ ପ୍ରଦାନ କରାଯିବା ନେଇ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା। ପ୍ରଶାସନିକ ତଥ୍ୟର ସାମର୍ଥ୍ୟକୁ ଉନ୍ମୁକ୍ତ କରିବାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଜାତୀୟ ପରିସଂଖ୍ୟାନ ଦିବସ ଏବଂ ମୌସୁମୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପ୍ରଧାନ ଦ୍ୱାଦଶ ଯାତ୍ରା ମଧ୍ୟରେ ଦେବସ୍ନାନ ପୂର୍ଣ୍ଣିମା ଅନ୍ୟତମ। ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣମୀ ତିଥିରେ ପୁରୀ ଶ୍ରୀକ୍ଷେତ୍ରରେ ସ୍ନାନଯାତ୍ରା ଅନୁଷ୍ଠିତ ହୋଇଥାଏ। ପୂର୍ଣ୍ଣିମାର ଏହି ଦୁର୍ଲଭ ଅବସରରେ ସ୍ୱୟଂ ମହାପ୍ରଭୁ ଜନ୍ମଗ୍ରହଣ କରିଥିଲେ। ଆଜି ଶ୍ରୀମନ୍ଦିରରେ ସମସ୍ତ ନୀତିକାନ୍ତି ସୁରୁଖୁରୁରେ ଚାଲିଛି। ପବିତ୍ର ସ୍ନାନଯାତ୍ରା ସମ୍ପର୍କରେ ଶୁଣନ୍ତୁ ସ୍ୱତନ୍ତ୍ର ଉପସ୍ଥାପନା।
1: ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ତିଥିରେ ପୁରୀ ଶ୍ରୀମନ୍ଦିରରୁ ଶ୍ରୀଜୀଉମାନେ ରତ୍ନବେଦୀ ଛାଡ଼ି ଧାଡ଼ି ପହଣ୍ଡିରେ ସ୍ନାନବେଦୀକୁ ବିଜେ କରିଛନ୍ତି। ପ୍ରଥମେ ଚକ୍ରରାଜ ଶ୍ରୀ ସୁଦର୍ଶନଙ୍କ ପରେ ବଡ଼ ବାଡ଼ଗ୍ରାହୀ ଶ୍ରୀ ବଳଭଦ୍ର ଧାଡ଼ି ପହଣ୍ଡିରେ ଆସିଥିଲେ। ପରେ ଦେବୀ ସୁଭଦ୍ରା ଆସିବା ସହ ଶେଷରେ କୋଟି ଓଡ଼ିଆଙ୍କ ମୌଡ଼ମଣି ଶ୍ରୀଜଗନ୍ନାଥ ଚକାରେ ବିଜେ କରିଥିଲେ। ସୁନା କୂଅର 108 ଗରା ସୁବାସିତ ଜଳରେ ଶ୍ରୀଜୀଉମାନଙ୍କୁ ସ୍ନାନ କରାଯାଉଛି। ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମା ପାଇଁ ଶ୍ରୀଜୀଉମାନଙ୍କ ନୀତିକାନ୍ତି ବଡ଼ି ଭୋରରୁ ଆରମ୍ଭ ହୋଇଥିଲା। ସ୍ନାନବେଦି ଉପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିବା ଲାଗି ବଡ଼ଦାଣ୍ଡରେ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ଼ ଲାଗି ରହିଛି। ସ୍ନାନ ପରେ ଶ୍ରୀଜୀଉମାନେ ଶ୍ରଦ୍ଧାଳୁଙ୍କୁ ଦୁର୍ଲଭ ଗଜାନନ ବେଶରେ ଦର୍ଶନ ଦେବେ। ସ୍ନାନଯାତ୍ରା ସମ୍ପର୍କରେ ପଣ୍ଡିତ ସୂର୍ଯ୍ୟନାରାୟଣ ରଥ ଶର୍ମା ପ୍ରତିକ୍ରିୟାରେ କହିଛନ୍ତି,
2: ଅନ୍ୟତମ ଯାତ୍ରା ସ୍ନାନ ଯାତ୍ରା। ଆଜିର ଦିବସରେ ମହାପ୍ରଭୁ ସ୍ନାନ କରିବେ। ପୂର୍ଣ୍ଣିମା ଦିନ ମହାପ୍ରଭୁ ସ୍ନାନ କରିବା ପାଇଁ ହିଁ ମହାପ୍ରଭୁ ଆଜି ସ୍ନାନ ବେଦୀ ଉତ୍ପନ୍ନ ପରେ ସହସ୍ର କୁମ୍ଭାଭିଷେକ ଜଳ ସୁନା କୁହରୁ ଜଳ ଉତ୍ତୋଳନ ହୋଇ ଆସିବ। ତଳୁଛ ପଟୁଆର ସହିତ ମହାପ୍ରଭୁଙ୍କର ସମ୍ମୁଖରେ ସହସ୍ର କୁମ୍ଭାଭିଷେକ ଜଳ ଆସି ବିରାଜ ଦ୍ୱାର ରଖାଯିବ।
1: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରୀ ଗସ୍ତ କରି ସ୍ନାନ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଏହି ଅବସରରେ ଶ୍ରୀ ମାଝୀ ସମସ୍ତଙ୍କ ସୁଖ ଶାନ୍ତି ପାଇଁ କାମନା କରିଛନ୍ତି। ପରେ ମୁଖ୍ୟମନ୍ତ୍ରୀ ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚି ରଥଯାତ୍ରା ପାଇଁ ଚାଲିଥିବା ରଥ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି। ରଥ ମହାରଣାମାନଙ୍କ ସହ ଆଲୋଚନା କରି ସେମାନଙ୍କ ମତାମତ ଆବଶ୍ୟକତା ବିଷୟରେ ଜାଣିବା ସହିତ ରଥ ନିର୍ମାଣ କାର୍ଯ୍ୟକୁ ଅଧିକ ସୁରୁଖୁରୁ ଓ ସମୟାନୁସାରେ ସମ୍ପନ୍ନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ମହାପ୍ରଭୁଙ୍କ ପହଣ୍ଡି ଜଳ ଲାଗି ଓ ହାତୀ ବେଶ ଆଦି ନୀତିକୁ ଶୃଙ୍ଖଳିତ କରିବା ଲାଗି ସେବାୟତ ଓ ପ୍ରଶାସନ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି 87 ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି। ପୁରୀ ବଡ଼ଦାଣ୍ଡ ଓ ସମ୍ପୂର୍ଣ୍ଣ ସହର ସିସିଟିଭି ସର୍ବେକ୍ଷଣ ମଧ୍ୟରେ ରଖାଯାଇଛି। ବଡ଼ଦାଣ୍ଡରେ ମହାପ୍ରଭୁଙ୍କ ମହାର୍ଘ୍ୟ ଦିବ୍ୟ ଦର୍ଶନ ପାଇଁ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତିରେଖା ତାରିଣୀଆ।
0: ରାଜ୍ୟର ବିଭିନ୍ନ ପ୍ରସିଦ୍ଧ ଶ୍ରୀଜୀଉଙ୍କ ମନ୍ଦିରଗୁଡ଼ିକରେ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହେଉଛି। ବୌଦ୍ଧ ଜିଲ୍ଲାରେ ଥିବା ଶତାବ୍ଦୀ ପୁରାତନ ମନମୁଣ୍ଡା ଦଧିବାମନ ମନ୍ଦିର, ନାୟକପଡ଼ା ପାତାଳୀ ଶ୍ରୀକ୍ଷେତ୍ର, ଟିଡି କାକୋର ଶ୍ରୀ ପୁରୁଷୋତ୍ତମ ଦେବ ଜଗନ୍ନାଥ ମନ୍ଦିର ସମେତ ଜିଲ୍ଲାର ବିଭିନ୍ନ ଜଗନ୍ନାଥ ମନ୍ଦିରମାନଙ୍କରେ ପବିତ୍ର ସ୍ନାନଯାତ୍ରା ଅନୁଷ୍ଠିତ ହୋଇଛି। ରାୟଗଡ଼ା ଜିଲ୍ଲା ସଦର ମହକୁମା ଶ୍ରଦ୍ଧା ଶ୍ରୀକ୍ଷେତ୍ର ସମେତ ମୁନିଗୁଡ଼ା, ଗୁଣପୁର, ବିଷମକଟକ, କାଶୀପୁର ଆଦି ବିଭିନ୍ନ ଜଗନ୍ନାଥ ମନ୍ଦିରମାନଙ୍କରେ ଶ୍ରୀଜୀଉଙ୍କ ପବିତ୍ର ସ୍ନାନ ପୂର୍ଣ୍ଣିମା ହୋଇଯାଇଛି। ଭଦ୍ରକ ଜିଲ୍ଲାରେ ପୁରାତନ ଷଡ଼ଙ୍ଗୀନଗର ଜଗନ୍ନାଥ ମନ୍ଦିର, ହରିବୋଲ କ୍ଷେତ୍ର କେଶପୁର ସମେତ 7ଟି ବ୍ଲକରେ ଥିବା ଜଗନ୍ନାଥ ମନ୍ଦିରରେ ପାରମ୍ପରିକ ରୀତିନୀତି ଅନୁଯାୟୀ ସମସ୍ତ ପୂଜାର୍ଚ୍ଚନା ସରିବା ପରେ ଶ୍ରୀଜୀଉମାନଙ୍କୁ ସ୍ନାନ କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲାର ପାତାଳୀ ଶ୍ରୀକ୍ଷେତ୍ର ସମେତ ବିଭିନ୍ନ ଜଗନ୍ନାଥ ମନ୍ଦିରରେ ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ପାଳିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲାର ସମସ୍ତ ଜଗନ୍ନାଥ ମନ୍ଦିରରେ ଭକ୍ତିମୟ ପରିବେଶ ମଧ୍ୟରେ ନୀତିକାନ୍ତି ସମ୍ପନ୍ନ ହୋଇଛି। ମହାପ୍ରତାପୀ ସମ୍ରାଟ କପିଳେନ୍ଦ୍ର ଦେବଙ୍କ ଆଜି ରାଜ୍ୟାଭିଷେକ ଦିବସ। 1435 ଖ୍ରୀଷ୍ଟାବ୍ଦ ଜୁନ୍

ଉନ୍ନୟନ ସମ୍ପର୍କରେ କାର୍ଯ୍ୟକ୍ରମରେ ଆଲୋଚନା ହୋଇଥିଲା। ବୌଦ୍ଧ ଜିଲ୍ଲା ଶିଳ୍ପକେନ୍ଦ୍ର ପକ୍ଷରୁ କୃଷକ ବଜାରରେ ଉଦ୍ୟମୀ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକ କାର୍ଯ୍ୟକ୍ରମରେ ଯୋଗଦେଇ ମେକ୍ ଇନ୍ ବୌଦ୍ଧ ମେକ୍ ଫର୍ ଓଡ଼ିଶା ଆହ୍ୱାନକୁ ସଫଳ କରି ଜିଲ୍ଲାକୁ ଏକ ସମ୍ଭାବନାମୟ ଶିଳ୍ପକେନ୍ଦ୍ର ଭାବେ ଗଢ଼ି ତୋଳିବା ପାଇଁ ପ୍ରଶାସନର ସମ୍ପୂର୍ଣ୍ଣ ସହଯୋଗ ରହିଛି ବୋଲି କହିଛନ୍ତି। ରାୟଗଡ଼ା ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ମଝି ଘରିଆଣୀଙ୍କ ମନ୍ଦିରର ଦାନହୁଣ୍ଡି ପାଞ୍ଚ ମାସ ପରେ ଆଜି କଡ଼ା ସୁରକ୍ଷା ମଧ୍ୟରେ ଖୋଲାଯାଇଛି। ଦାନବାକ୍ସରୁ ବାହାରିଥିବା ଟଙ୍କା ଗଣତି ଜାରି ରହିଛି। ଗତ ଜାନୁଆରୀ 19 ତାରିଖରୁ ମା'ଙ୍କ ହୁଣ୍ଡିରୁ 1,05,52,845 ଟଙ୍କା ସହ 30 ଗ୍ରାମ ସୁନା 12 କେଜି 150 ଗ୍ରାମ ରୂପା ସଂଗ୍ରହ ହୋଇଥିଲା। ସ୍ଥାନୀୟ ତହସିଲଦାରଙ୍କ ତତ୍ତ୍ୱାବଧାନରେ ପୁଲିସ୍ର କଡ଼ା ସୁରକ୍ଷା ମଧ୍ୟରେ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତାଙ୍କ ଉପସ୍ଥିତିରେ 9 ଦାନହୁଣ୍ଡି ଆଜି ସକାଳୁ ଖୋଲାଯାଇ ଗଣତି ଆରମ୍ଭ ହୋଇଛି। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ରାଜ୍ୟରେ ବର୍ଷାର ପ୍ରଭାବରେ ସର୍ବୋଚ୍ଚ ତାପମାତ୍ରା ହ୍ରାସ ପାଇଛି। ଗତ 24 ଘଣ୍ଟା ମଧ୍ୟରେ ବାଲେଶ୍ୱର ଜିଲ୍ଲାର ରାଜଘାଟରେ ସର୍ବାଧିକ 92 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା, ରତ୍ନବେଦୀ ଛାଡ଼ି ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତି, ଦୁର୍ଲଭ ଗଜାନନ ବେଶରେ ଶ୍ରଦ୍ଧାଳୁଙ୍କୁ ଦେବେ ଦର୍ଶନ। ସାରର ଉପଲବ୍ଧତା ଏବଂ କଳାବଜାରୀକୁ ରୋକିବା ପାଇଁ 42 କୋଟି ଟଙ୍କାର ସୁଧ ରିହାତିକୁ ସରକାରଙ୍କ ମଞ୍ଜୁରୀ, ବିଦ୍ୟାଳୟଗୁଡ଼ିକୁ ସଂଶୋଧିତ ପୁସ୍ତକ ପ୍ରଦାନ କରାଯିବା ନେଇ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା, ପ୍ରଶାସନିକ ତଥ୍ୟର ସାମର୍ଥ୍ୟକୁ ଉନ୍ମୁକ୍ତ କରିବାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଜାତୀୟ ପରିସଂଖ୍ୟାନ ଦିବସ ଏବଂ ମୌସୁମୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45 ମିନିଟ୍ରେ। ନମସ୍କାର।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆଞ୍ଚଳିକ ସମ୍ବାଦ ଶୁଣିଲେ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଜୟପୁର। ଆମର ପ୍ରଥମ ଅଧିବେଶନ ଶେଷ କରିବା ପୂର୍ବରୁ ଶୁଣନ୍ତୁ ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଜି ଅପରାହ୍ନ 5ଟାରେ ଶୁଣିବେ ଯୁବବାଣୀ କାର୍ଯ୍ୟକ୍ରମ, ଏଥିରେ ସୃଜନୀରେ ଶୁଣିବେ ଦେବସ୍ନାନ ପୂର୍ଣ୍ଣିମା ସମ୍ପର୍କରେ। ପରେ ରହିଛି ସାଧାରଣ ଜ୍ଞାନ ଉପରେ ଜଣା ଅଜଣା କାର୍ଯ୍ୟକ୍ରମ। ଅପରାହ୍ନ 5:30ରେ ଶୁଣିବେ ଚୈତି ଜହ୍ନ କାର୍ଯ୍ୟକ୍ରମ, ଏଥିରେ ହାଲଚାଲରେ ଶୁଣିବେ ଦେବସ୍ନାନ ପୂର୍ଣ୍ଣିମା ସମ୍ପର୍କରେ। ଭେଟଘାଟରେ ଶୁଣିବେ ସାକ୍ଷାତକାର ମିଲେଟ୍ ମିଶନ ସମ୍ପର୍କରେ। ଶେଷରେ ଶୁଣିବେ ଅନ୍ୟ ଏକ ସାକ୍ଷାତକାର ବର୍ଷାଦିନେ ଗାଈଗୋରୁର ଯତ୍ନ ସମ୍ପର୍କରେ। ସନ୍ଧ୍ୟା 6:20ରେ ଶୁଣିବେ ଶ୍ରୀମଦ୍ ଭାଗବତ। ଯୁବଶକ୍ତି ଶୁଣିବେ ସନ୍ଧ୍ୟା 6:30ରେ। ଆଜିର ପ୍ରସଙ୍ଗ ଶୁଣିବେ ସନ୍ଧ୍ୟା 6:55ରେ ଏବଂ ରାତି 7:25ରେ ଶୁଣିବେ ଜିଲ୍ଲା ହାଲଚାଲରେ ଗଞ୍ଜାମ ଜିଲ୍ଲା ସମ୍ପର୍କରେ। ଏହିସବୁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:00ରେ ଶୁଣିବେ ଓଡ଼ିଆ ଚଳଚ୍ଚିତ୍ରର ଗୀତ। କୃଷି ଓ କୃଷକ କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 7:30ରେ। ଏଥିରେ ଶୁଣିବେ ଚାଷୀ ଭାଇଙ୍କୁ ଦ୍ୱିପଦ କଥାକ୍ରମରେ ଏକ ସାକ୍ଷାତକାର। ପରେ ଶୁଣିବେ କିଷାନବାଣୀ ଗୀତ, ଆଜିର ଚାଷୀ ବଜାର ଦର ଏବଂ ପାଣିପାଗ ସମ୍ପର୍କରେ। ଓଡ଼ିଆରେ ଆଲୋଚନା ଶୁଣିବେ ରାତି 8:00ରେ। ରାତି 8:15ରେ ପ୍ରଚାର କରିବୁ ପଲ୍ଲେ ଗୀତ। ଆଜି ପାଇଁ ଶିଳ୍ପୀମାନେ ହେଲେ ଦେବାଶିଷ ମହାପାତ୍ର, ଭାସ୍କର ଚନ୍ଦ୍ର ବେହେରା ଏବଂ ନମ୍ରତା ମହାନ୍ତି। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣିବେ ରାତି 8:30ରେ। ଏଥିରେ ସନ୍ତୁର ବାଦନ ପରିବେଷଣ କରିଛନ୍ତି ପଣ୍ଡିତ ଉଲାସ ବାପତ। ସ୍ପଟଲାଇଟ୍ କାର୍ଯ୍ୟକ୍ରମ ଶୁଣିବେ ରାତି 9:15ରେ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ରାତି 9:30ରେ ଶୁଣିବେ ସଙ୍ଗୀତ ରୂପକ ନୀଳାଦ୍ରି ବିହାରୀ, ମୂଳ ରଚନା ମନୋଜ କୁମାର ସାମନ୍ତରାୟ, ସଙ୍ଗୀତ ପରିଚାଳନା ପ୍ରଦୀପ ପାତ୍ର, ପ୍ରଯୋଜନା ଲକ୍ଷ୍ମୀଧର ସାହୁ। ରାତି 10:30ରେ ଶୁଣିବେ ପୁରୁଣା ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଶୁଣିଲେ ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ ଅପରାହ୍ନ 5:00। ଆମର ସମସ୍ତ ଶ୍ରୋତାମାନଙ୍କୁ ଶୁଭ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆମର ସାନ୍ଧ୍ୟ ଅଧିବେଶନ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆମ କେନ୍ଦ୍ରରୁ ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ରେ 103.6 MHz ଯୋଗେ। ଏହା ବ୍ୟତୀତ ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଅଧିବେଶନ ଆରମ୍ଭରେ ଆସନ୍ତୁ ଶୁଣିବା ଯୁବ ଶ୍ରୋତାମାନଙ୍କ ଅତି ପସନ୍ଦର କାର୍ଯ୍ୟକ୍ରମ ଯୁବବାଣୀ।

0: ଏବଂ ଧୈର୍ଯ୍ୟ ସହିତ ପରିଶ୍ରମ ମଧ୍ୟ କରିବା ଜରୁରୀ, ଯାହାଫଳରେ ଅସମ୍ଭବକୁ ମଧ୍ୟ ସମ୍ଭବ କରିହେବ।
1: ହଁ ସାଥୀ, ଜୀବନରେ ହାରରୁ ଡରିଯାଇ ପଛଘୁଞ୍ଚା ଦେବା ଅପେକ୍ଷା ଅଧିକ ଜରୁରୀ ହେଉଛି ସେହି ହାରରୁ ଶିଖିବା ସହ କଠିନ ପରିଶ୍ରମ କରିବା।
0: ତେବେ ସାଥୀ, ଏହି ସୁନ୍ଦର ବିଚାର ସହ ଆରମ୍ଭ କରିବା ଆଜିର ସୃଜନୀ କାର୍ଯ୍ୟକ୍ରମ। ଆଜିର ସୃଜନୀ କାର୍ଯ୍ୟକ୍ରମ ଉପସ୍ଥାପନା ଦାୟିତ୍ୱରେ ଅଛୁ ଆମେ ଦୁହେଁ, ମୁଁ ପ୍ରିୟଙ୍କା ପାତ୍ର,
1: ଆଉ ମୁଁ ବର୍ଷାରାଣୀ ପଟ୍ଟନାୟକ।
2: ନମସ୍କାର।

ତେବେ ସାଥୀ, ଆଉ ବିଳମ୍ବ ନ କରି କାର୍ଯ୍ୟକ୍ରମକୁ ଆଗେଇ ନେବା। ଆଉ ଶୁଣିବା ଏକ ସମ୍ପାଦକୀୟ, ଯାହାର ବିଷୟ ରହିଛି ଦେବସ୍ନାନ ପୂର୍ଣ୍ଣିମା।

0: ଦେବସ୍ନାନ ପୂର୍ଣ୍ଣିମା ହେଉଛି ଓଡ଼ିଶାର ଏକ ପ୍ରମୁଖ ପର୍ବ। ପ୍ରତ୍ୟେକ ବର୍ଷ ଜ୍ୟେଷ୍ଠ ମାସର ପୂର୍ଣ୍ଣିମା ତିଥିରେ ଏହି ପବିତ୍ର ସ୍ନାନଯାତ୍ରା ଅନୁଷ୍ଠିତ ହୁଏ। ଏହା ମହାପ୍ରଭୁ ଜଗନ୍ନାଥ, ଭାଇ ବଳରାମ ଏବଂ ଭଉଣୀ ସୁଭଦ୍ରାଙ୍କ ଏକ ସ୍ୱତନ୍ତ୍ର ସ୍ନାନ ଉତ୍ସବ। ପବିତ୍ର ସ୍ନାନ ପୂର୍ଣ୍ଣିମା ଦିନ ମହାପ୍ରଭୁଙ୍କୁ ରତ୍ନବେଦୀରୁ ସ୍ନାନ ମଣ୍ଡପକୁ ପହଣ୍ଡି ବିଜେ କରାଯାଏ। ସେଠାରେ ତାଙ୍କୁ 108 କଳସୀରେ ସୁଗନ୍ଧିତ ଜଳରେ ସ୍ନାନ କରାଯାଏ। ସେହି ଜଳରେ ଚନ୍ଦନ, କର୍ପୂର, କୁଙ୍କୁମ ଏବଂ ଅତର ମିଶାଯାଇ ଶ୍ରୀଜୀଉଙ୍କୁ ସ୍ନାନ କରାଯାଏ। ସ୍ନାନ ପରେ ପ୍ରଭୁ ଜଗନ୍ନାଥଙ୍କୁ ଗଜାନନ ବେଶରେ ସଜ୍ଜିତ କରାଯାଏ।
1: ଦେବସ୍ନାନ ପୂର୍ଣ୍ଣିମା ପରେ ମହାପ୍ରଭୁ ଜ୍ୱରରେ ପୀଡ଼ିତ ହୁଅନ୍ତି ବୋଲି ପୁରାଣରେ କୁହାଯାଇଛି। ତେଣୁ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ମାତା ସୁଭଦ୍ରା ଅଣସର ଘରେ ରହି ସେବା ପାଇଥାନ୍ତି। ଏହି ସମୟରେ ବୈଦ୍ୟନାଥଙ୍କ ଦ୍ୱାରା ପ୍ରସ୍ତୁତ ଔଷଧ ସେବନ କରି ସୁସ୍ଥ ହୁଅନ୍ତି। ଏହା ହେଉଛି ରଥଯାତ୍ରା ଆରମ୍ଭ ହେବାର ଶୁଭାରମ୍ଭ।
0: ଆଚ୍ଛା ପ୍ରିୟଙ୍କା, ଦେବସ୍ନାନ ପୂର୍ଣ୍ଣିମା ବିଷୟରେ ତ ଆମେ ବହୁତ କଥା ଜାଣିଲେ, ହେଲେ ମୁଁ ଭାବୁଛି ଆଜି ତୁମର ଏକ ସାଧାରଣ ଜ୍ଞାନ ପରୀକ୍ଷା ନେବି।
1: ଆଚ୍ଛା କୁହ, କଣ ପଚାରିବ?
0: କହିପାରିବ ତ?
1: ଆରେ ପଚାର ନମ।
0: ଆଚ୍ଛା କହିଲେ ଦେଖି, ଏମିତି କେଉଁ ଜିନିଷ ଅଛି ଯାହା ଯେତେ ବଢେ ସେତେ କମେ?
1: ଯେତେ ବଢେ ସେତେ କମେ, ହଁ ଏମିତି କଣ କୋଶ୍ଚିନ୍ ପଚାରୁଛ?
0: ଆଚ୍ଛା ତମେ କହିପାରିବନି ନା? ଠିକ ଅଛି, ଶୁଣ, ଏ ପ୍ରଶ୍ନର ଉତ୍ତର ଆମକୁ ଆମ ଶ୍ରୋତାମାନେ ଆଜି କାର୍ଯ୍ୟକ୍ରମର ଚିଠି ମାଧ୍ୟମରେ ଜଣେଇବେ। ତାହେଲେ ଚାଲ ଆଉ ଡେରି ନ କରି ଆମେ ଆରମ୍ଭ କରିବା ଆମ ପ୍ରିୟ ଶ୍ରୋତାମାନଙ୍କର ପ୍ରିୟ କାର୍ଯ୍ୟକ୍ରମ ଜଣା ଅଜଣା।

ତେବେ ଶ୍ରୋତାବନ୍ଧୁ, ଆଜିର କାର୍ଯ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ କହି ରଖୁଛୁ, ଆମ ପାଖରେ ଅଛନ୍ତି ତିନୋଟି ଦଳ, ଗଙ୍ଗା, ଯମୁନା, ସରସ୍ୱତୀ। ମୁଁ ସମସ୍ତଙ୍କୁ ଅନୁରୋଧ କରିବି, ପ୍ରଥମେ ନିଜ ନାମ ସହିତ ନିଜ ଦଳର ନାମ ମଧ୍ୟ କହିବେ।

0: ନମସ୍କାର, ମୁଁ ଗଙ୍ଗା ଦଳରୁ ଶାଶ୍ୱତୀ ସ୍ୱାଇଁ।
1: ନମସ୍କାର, ମୁଁ ଗଙ୍ଗା ଦଳରୁ ଦେବସ୍ମିତା ବେନିଆ।
2: ନମସ୍କାର, ମୁଁ ଯମୁନା ଦଳରୁ ବିସ୍ମିତା ମୁନି।
3: ନମସ୍କାର, ମୁଁ ଯମୁନା ଦଳରୁ ବିଜେତା ମୁନି।
4: ନମସ୍କାର, ମୁଁ ସରସ୍ୱତୀ ଦଳରୁ ଇତିଶ୍ରୀ ମହାରଣା।
5: ନମସ୍କାର, ମୁଁ ସରସ୍ୱତୀ ଦଳରୁ ଅସ୍ମି ମିଶ୍ର।
6: ତା ସହିତ ମୁଁ କହି ରଖୁଛି, ଆଜି କାର୍ଯ୍ୟକ୍ରମର ପରିଚାଳିକା ହେଉଛି ମୁଁ ବର୍ଷାରାଣୀ ପଟ୍ଟନାୟକ ଏବଂ ଆମ ସ୍କୋରର ହେଉଛନ୍ତି
1: ମୁଁ ପ୍ରିୟଙ୍କା ପାତ୍ର।
6: ତେବେ କାର୍ଯ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ ମୁଁ କହି ରଖୁଛି ଆଜି କାର୍ଯ୍ୟକ୍ରମର ନିୟମାବଳୀ ଗୁଡ଼ିକୁ।

0: ତାଙ୍କ ପ୍ରଶ୍ନର ଉତ୍ତର ଦେଇପାରନ୍ତି ନାହିଁ କିମ୍ବା ଭୁଲ ଉତ୍ତର ଦିଅନ୍ତି, ତେବେ ସେହି ପ୍ରଶ୍ନଟି ଅନ୍ୟ ଦଳକୁ ପାସ୍ ହୋଇଯିବ ଏବଂ ଉତ୍ତର ଦେଇଥିବା ଦଳକୁ 5 ପଏଣ୍ଟ ବୋନସରେ ମିଳିବ। ଭୁଲ ଉତ୍ତର ପାଇଁ କୌଣସି ମାଇନସ୍ ମାର୍କିଂ ନାହିଁ। ଯେଉଁ ଦଳ ସର୍ବାଧିକ ନମ୍ବର ରଖିବେ ସେହି ଦଳ ହେବେ ଆଜିର ବିଜେତା। ତେବେ ଆଜିର ପ୍ରଥମ ପ୍ରଶ୍ନଟି ରହିଛି ଗଙ୍ଗା ଦଳ ପାଇଁ। ପ୍ରଶ୍ନଟି ହେଉଛି, ଓଡ଼ିଆ ଭାଗବତର ରଚୟିତା କି? ଅପ୍ସନ୍ ଏ ଜଗନ୍ନାଥ ଦାସ, ଅପ୍ସନ୍ ବି ସାରଳା ଦାସ, ଅପ୍ସନ୍ ସି ଲକ୍ଷ୍ମୀକାନ୍ତ ମହାପାତ୍ର, ଅପ୍ସନ୍ ଡି ଫକୀର ମୋହନ ସେନାପତି।
1: ଜଗନ୍ନାଥ ଦାସ
0: ଠିକ ଉତ୍ତର। ତେବେ ପରବର୍ତ୍ତୀ ପ୍ରଶ୍ନଟି ରହିଛି ଯମୁନା ଦଳର ପ୍ରଥମ ପ୍ରଶ୍ନ। ବନ୍ଦେ ଉତ୍କଳ ଜନନୀର ରଚନା କିଏ କରିଥିଲେ? ଅପ୍ସନ୍ ଏ ରାଧାନାଥ ରାୟ, ଅପ୍ସନ୍ ବି ଗଙ୍ଗାଧର ମେହେର, ଅପ୍ସନ୍ ସି ଗୋଦାବରୀ ସମିଶ୍ର, ଅପ୍ସନ୍ ଡି ଲକ୍ଷ୍ମୀକାନ୍ତ ମହାପାତ୍ର।
2: ଲକ୍ଷ୍ମୀକାନ୍ତ ମହାପାତ୍ର
0: ଠିକ ଉତ୍ତର। ପରବର୍ତ୍ତୀ ପ୍ରଶ୍ନଟି ରହିଛି ସରସ୍ୱତୀ ଦଳର ପ୍ରଥମ ପ୍ରଶ୍ନ। ପ୍ରଶ୍ନଟି ହେଉଛି, ସ୍ୱଭାବ କବି ଭାବେ କିଏ ପରିଚିତ? ଅପ୍ସନ୍ ଏ ଜଗନ୍ନାଥ ଦାସ, ଅପ୍ସନ୍ ବି ଉପେନ୍ଦ୍ର ଭଞ୍ଜ, ଅପ୍ସନ୍ ସି ଗୋପବନ୍ଧୁ ଦାସ, ଅପ୍ସନ୍ ଡି ଗଙ୍ଗାଧର ମେହେର।
3: ଅପ୍ସନ୍ ଡି ଗଙ୍ଗାଧର ମେହେର
0: ଠିକ ଉତ୍ତର। ପରବର୍ତ୍ତୀ ପ୍ରଶ୍ନ ଗଙ୍ଗା ଦଳର ଦ୍ୱିତୀୟ ପ୍ରଶ୍ନ। ରାବଣଙ୍କ ପିତାଙ୍କ ନାମ କ'ଣ ଥିଲା? ଅପ୍ସନ୍ ଏ ରାମାୟଣ, ଅପ୍ସନ୍ ବି ବିଶ୍ରବା, ଅପ୍ସନ୍ ସି ବଶିଷ୍ଠ, ଅପ୍ସନ୍ ଡି ଯମଦଗ୍ନି।
1: ଅପ୍ସନ୍ ସି ବଶିଷ୍ଠ
0: ଭୁଲ ଉତ୍ତର। ପ୍ରଶ୍ନଟି ପାସ୍ ହୋଇଯାଇଛି ଯମୁନା ଦଳକୁ। ପ୍ରଶ୍ନଟି ପୁଣି ଥରେ କହି ରଖୁଛି, ରାବଣଙ୍କ ପିତାଙ୍କ ନାମ କ'ଣ? ଅପ୍ସନ୍ ଏ ରାମାୟଣ, ଅପ୍ସନ୍ ବି ବିଶ୍ରବା, ଅପ୍ସନ୍ ସି ବଶିଷ୍ଠ, ଅପ୍ସନ୍ ଡି ଯମଦଗ୍ନି। ଠିକ ଉତ୍ତର। ଏଥିସହିତ ଯମୁନା ଦଳ ପାଇଯାଇଛନ୍ତି ବୋନସରେ 5 ପଏଣ୍ଟ। ପରବର୍ତ୍ତୀ ପ୍ରଶ୍ନଟି ଯିବ ଯମୁନା ଦଳକୁ। ଯମୁନା ଦଳର ଦ୍ୱିତୀୟ ପ୍ରଶ୍ନ ହେଉଛି, ଯାଜ୍ଞାସିନୀର ଲେଖିକା କିଏ? ଅପ୍ସନ୍ ଏ ସରୋଜିନୀ ସାହୁ, ଅପ୍ସନ୍ ବି ବୀଣାପାଣି ମହାନ୍ତି, ଅପ୍ସନ୍ ସି ପ୍ରତିଭା କୁମାରୀ, ଅପ୍ସନ୍ ଡି ପ୍ରତିଭା ରାୟ।
2: ପ୍ରତିଭା ରାୟ
0: ଠିକ ଉତ୍ତର ସହିତ ଯମୁନା ଦଳ ପାଇଯାଇଛନ୍ତି 10 ପଏଣ୍ଟ। ପରବର୍ତ୍ତୀ ପ୍ରଶ୍ନଟି ହେଉଛି ସରସ୍ୱତୀ ଦଳ ପାଇଁ। ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ କିଏ ସଂକଳନ କରିଥିଲେ? ଅପ୍ସନ୍ ଏ ଫକୀର ମୋହନ ସେନାପତି, ଅପ୍ସନ୍ ବି ମଧୁସୂଦନ ରାଓ, ଅପ୍ସନ୍ ସି ଗୋପାଳ ଚନ୍ଦ୍ର ପ୍ରହରାଜ, ଅପ୍ସନ୍ ଡି ନନ୍ଦକିଶୋର ବୋଳ।
2: ଅପ୍ସନ୍ ସି ଗୋପାଳ ଚନ୍ଦ୍ର ପ୍ରହରାଜ
0: ଠିକ ଉତ୍ତର ସହ ସରସ୍ୱତୀ ଦଳ ମଧ୍ୟ ପାଇଯାଇଛନ୍ତି 10 ପଏଣ୍ଟ। ପ୍ରଥମ ରାଉଣ୍ଡର ତୃତୀୟ ପ୍ରଶ୍ନଟି ରହିବ ଗଙ୍ଗା ଦଳକୁ। ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ଭାଷା ମାନ୍ୟତା କେବେ ମିଳିଥିଲା? ଅପ୍ସନ୍ ଏ 2012, ଅପ୍ସନ୍ ବି 2013, ଅପ୍ସନ୍ ସି 2014 ଏବଂ ଅପ୍ସନ୍ ଡି 2015।

ଆଜିର କାର୍ଯ୍ୟକ୍ରମରେ ରହିଛି ତିନୋଟି ରାଉଣ୍ଡ। ପ୍ରଥମ ରାଉଣ୍ଡଟି ହେଉଛି ସାହିତ୍ୟ ଭିତ୍ତିକ ରାଉଣ୍ଡ, ଦ୍ୱିତୀୟ ରାଉଣ୍ଡଟି ହେଉଛି ବିଜ୍ଞାନ ଭିତ୍ତିକ ରାଉଣ୍ଡ ଏବଂ ତୃତୀୟ ରାଉଣ୍ଡଟି ହେଉଛି ସାଧାରଣ ଜ୍ଞାନ ଭିତ୍ତିକ ରାଉଣ୍ଡ। ପ୍ରତ୍ୟେକ ସଠିକ୍ ଉତ୍ତର ପାଇଁ ମିଳିଯିବ 10 ନମ୍ବର। ଯଦି କୌଣସି

0: ଅପସନ୍ ସି 2014।
1: ଠିକ୍ ଉତ୍ତର ସହିତ ଗଙ୍ଗା ଦଳକୁ ମିଳିଯାଇଛି 10 ପଏଣ୍ଟ। ପରବର୍ତ୍ତୀ ପ୍ରଶ୍ନଟି ହେଉଛି ଯମୁନା ଦଳ ପାଇଁ। ଅଭିମନ୍ୟୁ କାହାର ପୁତ୍ର ଥିଲେ? ଅପସନ୍ ଏ ଭୀମ, ଅପସନ୍ ବି ନକୁଳ, ଅପସନ୍ ସି ଅର୍ଜୁନ, ଅପସନ୍ ଡି ସହଦେବ।
2: ଅର୍ଜୁନ।
1: ଠିକ୍ ଉତ୍ତର ସହିତ ଯମୁନା ଦଳ ପାଇଯାଇଛନ୍ତି 10 ପଏଣ୍ଟ। ପରବର୍ତ୍ତୀ ପ୍ରଶ୍ନଟି ହେଉଛି ସରସ୍ୱତୀ ଦଳ ପାଇଁ। ପରଜା ଉପନ୍ୟାସର ଲେଖକ କିଏ? ଅପସନ୍ ଏ ଗୋପୀନାଥ ମହାନ୍ତି, ଅପସନ୍ ବି କାଳିନ୍ଦୀ ଚରଣ ପାଣିଗ୍ରାହୀ, ଅପସନ୍ ସି ସୁରେନ୍ଦ୍ର ମହାନ୍ତି, ଅପସନ୍ ଡି ମନୋଜ ଦାସ।
3: ଅପସନ୍ ଏ ଗୋପୀନାଥ ମହାନ୍ତି।
1: ସଠିକ୍ ଉତ୍ତର ସହ ସରସ୍ୱତୀ ଦଳ ମଧ୍ୟ ପାଇଯାଇଛନ୍ତି 10 ପଏଣ୍ଟ। ଗଙ୍ଗା ଦଳର ଚତୁର୍ଥ ପ୍ରଶ୍ନଟି ହେଉଛି ଓଡ଼ିଆ ସାହିତ୍ୟର ପ୍ରଥମ ଛୋଟ ଗଳ୍ପ କ'ଣ? ଅପସନ୍ ଏ ରେବତୀ, ଅପସନ୍ ବି ଲଛମା, ଅପସନ୍ ସି ଡାକମୁନ୍ସି, ଅପସନ୍ ଡି ମାମୁ।
0: ଅପସନ୍ ଏ ରେବତୀ।
1: ଠିକ୍ ଉତ୍ତର ସହିତ ଗଙ୍ଗା ଦଳ ପାଇଯାଇଛନ୍ତି ପୁଣି ଥରେ 10 ପଏଣ୍ଟ। ବର୍ତ୍ତମାନ ଯମୁନା ଦଳର ଶେଷ ପ୍ରଶ୍ନ ହେଉଛି ଛଅ ମାଣ ଆଠ ଗୁଣ୍ଠର ରଚୟିତା କିଏ? ଅପସନ୍ ଏ ଫକୀର ମୋହନ ସେନାପତି, ଅପସନ୍ ବି ଗୋପୀନାଥ ମହାନ୍ତି, ଅପସନ୍ ସି ସୁରେନ୍ଦ୍ର ମହାନ୍ତି, ଅପସନ୍ ଡି ରାଧାନାଥ ରାୟ।
2: ଅପସନ୍ ବି ଗୋପୀନାଥ ମହାନ୍ତି।
1: ଭୁଲ ଉତ୍ତର ସହିତ ପ୍ରଶ୍ନଟି ପାସ୍ ହୋଇଯାଉଛି ସରସ୍ୱତୀ ଦଳକୁ।
3: ଅପସନ୍ ଏ ଫକୀର ମୋହନ ସେନାପତି।
1: ଠିକ୍ ଉତ୍ତର ଦେଇଥିବାରୁ ସରସ୍ୱତୀ ଦଳକୁ ମିଳିଯାଇଛି 5 ପଏଣ୍ଟ ବୋନସରେ। ପ୍ରଥମ ରାଉଣ୍ଡର ଶେଷ ପ୍ରଶ୍ନଟି ରହିଛି ସରସ୍ୱତୀ ଦଳକୁ। ଓଡ଼ିଆ ଭାଷାର ଆଦିକବି କିଏ? ଅପସନ୍ ଏ ଉପେନ୍ଦ୍ର ଭଞ୍ଜ, ଅପସନ୍ ବି ସାରଳା ଦାସ, ଅପସନ୍ ସି ଜଗନ୍ନାଥ ଦାସ, ଅପସନ୍ ଡି ଗଙ୍ଗାଧର ମେହେର।
0: ଅପସନ୍ ବି ସାରଳା ଦାସ।
1: ଠିକ୍ ଉତ୍ତର ସହିତ ସରସ୍ୱତୀ ଦଳକୁ ମିଳିଯାଇଛି 10 ପଏଣ୍ଟ। ତେବେ ଜାଣି ରଖିବା ପ୍ରଥମ ରାଉଣ୍ଡରେ କେଉଁ ଦଳ କେତେ ପଏଣ୍ଟ ପାଇଛନ୍ତି।
4: ପ୍ରଥମ ରାଉଣ୍ଡରେ ଗଙ୍ଗା ଦଳ 3 ପ୍ରଶ୍ନର ସଠିକ୍ ଉତ୍ତର ଦେଇ ରଖିଛନ୍ତି 30 ନମ୍ବର। ଯମୁନା ଦଳ 3 ସଠିକ୍ ଉତ୍ତର ଦେବା ସହିତ ଗୋଟିଏ ବୋନସ୍ ପ୍ରଶ୍ନର ସଠିକ୍ ଉତ୍ତର ଦେଇ ପାଇଛନ୍ତି 35 ନମ୍ବର। ସରସ୍ୱତୀ ଦଳ 4 ପ୍ରଶ୍ନର ସଠିକ୍ ଉତ୍ତର ଦେଇଛନ୍ତି, ଗୋଟିଏ ବୋନସ୍ ପ୍ରଶ୍ନର ସଠିକ୍ ଉତ୍ତର ଦେଇ ପାଇଛନ୍ତି 45 ନମ୍ବର। ତେବେ ଏହି ଧାରାରେ ଆଗୁଆ ଅଛନ୍ତି ସରସ୍ୱତୀ ଦଳ।
1: ତେବେ ଚାଲନ୍ତୁ ସାଥୀ ଆରମ୍ଭ କରିବା ଜଣା ଅଜଣା କାର୍ଯ୍ୟକ୍ରମର ଦ୍ୱିତୀୟ ରାଉଣ୍ଡ। ଦ୍ୱିତୀୟ ରାଉଣ୍ଡରେ ପ୍ରଥମ ପ୍ରଶ୍ନଟି ରହିଛି ଗଙ୍ଗା ଦଳ ପାଇଁ। ପ୍ରଶ୍ନଟି ହେଉଛି ସବୁଠାରୁ ହାଲୁକା ଗ୍ୟାସ୍ କେଉଁଟି? ଅପସନ୍ ଏ ଅକ୍ସିଜେନ୍, ଅପସନ୍ ବି ନାଇଟ୍ରୋଜେନ୍, ଅପସନ୍ ସି ହାଇଡ୍ରୋଜେନ୍, ଅପସନ୍ ଡି ହିଲିୟମ୍।
0: ଅପସନ୍ ସି ହାଇଡ୍ରୋଜେନ୍।
1: ଠିକ୍ ଉତ୍ତର ସହିତ ଗଙ୍ଗା ଦଳକୁ ମିଳିଯାଇଛି 10 ପଏଣ୍ଟ। ପରବର୍ତ୍ତୀ ପ୍ରଶ୍ନଟି ରହୁଛି ଯମୁନା ଦଳ ପାଇଁ। ଦ୍ୱିତୀୟ ରାଉଣ୍ଡର ପ୍ରଥମ ପ୍ରଶ୍ନ ଯମୁନା ଦଳ ପାଇଁ। ପ୍ରଶ୍ନଟି ହେଉଛି ଆଲୋକର ବେଗ ପ୍ରାୟ କେତେ?

0: ସନ୍ ଏ 3 ଲକ୍ଷ କିଲୋମିଟର ପର୍ ସେକେଣ୍ଡ, 30,000 କିଲୋମିଟର ପର୍ ସେକେଣ୍ଡ, 30 ଲକ୍ଷ କିଲୋମିଟର ପର୍ ସେକେଣ୍ଡ ନା 3,000 କିଲୋମିଟର ପର୍ ସେକେଣ୍ଡ?
1: ଅପସନ୍ ଏ 3 ଲକ୍ଷ କିଲୋମିଟର ପର୍ ସେକେଣ୍ଡ।
0: ଠିକ ଉତ୍ତର ସହିତ ସରସ୍ୱତୀ ଦଳ ମଧ୍ୟ ପାଇଯାଇଛନ୍ତି 10 ପଏଣ୍ଟ। ପରବର୍ତ୍ତୀ ପ୍ରଶ୍ନଟି ହେଉଛି ଗଙ୍ଗା ଦଳ ପାଇଁ। ପୃଥିବୀ ସୂର୍ଯ୍ୟ ଚାରିପଟେ ପରିକ୍ରମା କରିବାକୁ କେତେ ସମୟ ନିଏ? 365 ଦିନ, 360 ଦିନ, 364 ଦିନ ନା 366 ଦିନ?
2: ଅପସନ୍ ଏ 365 ଦିନ।
0: ଠିକ ଉତ୍ତର ସହିତ ଗଙ୍ଗା ଦଳ ପାଇଯାଇଛନ୍ତି 10 ପଏଣ୍ଟ। ପରବର୍ତ୍ତୀ ପ୍ରଶ୍ନଟି ହେଉଛି ଯମୁନା ଦଳ ପାଇଁ। ଶରୀରରେ ଅକ୍ସିଜେନ୍ ବହନ କରୁଥିବା କୋଷଟିର ନାମ କ'ଣ? ଅପସନ୍ ଏ WBC, ଅପସନ୍ ବି RBC, ଅପସନ୍ ସି ପ୍ଲେଟଲେଟ୍, ଅପସନ୍ ଡି ପ୍ଲାଜମା।
3: ଅପସନ୍ ବି RBC।
0: ଠିକ ଉତ୍ତର ସହିତ ଯମୁନା ଦଳକୁ ମିଳିଯାଇଛି 10 ପଏଣ୍ଟ। ପରବର୍ତ୍ତୀ ପ୍ରଶ୍ନଟି ରହିଛି ସରସ୍ୱତୀ ଦଳ ପାଇଁ। ପ୍ରଶ୍ନଟି ହେଲା, ଭିଟାମିନ୍ ସି ଅଭାବରୁ କେଉଁ ରୋଗ ହୁଏ? ଅପସନ୍ ଏ ରିକେଟ୍ସ, ଅପସନ୍ ବି ସ୍କର୍ବି, ଅପସନ୍ ସି ବେରିବେରି, ଅପସନ୍ ଡି ଏନିମିଆ।
3: ଅପସନ୍ ବି ସ୍କର୍ବି।
0: ଠିକ ଉତ୍ତର ସହିତ ସରସ୍ୱତୀ ଦଳକୁ ମିଳିଯାଇଛି 10 ପଏଣ୍ଟ। ଗଙ୍ଗା ଦଳ ପାଇଁ ପରବର୍ତ୍ତୀ ପ୍ରଶ୍ନଟି ହେଉଛି, ରକ୍ତ କ'ଣ ପାଇଁ ଲାଲ ରଙ୍ଗ ଦେଖାଯାଏ? ଅପସନ୍ ଏ ପ୍ଲେଟଲେଟ୍, ଅପସନ୍ ବି ହିମୋଗ୍ଲୋବିନ୍, ଅପସନ୍ ସି ପ୍ଲାଜମା, ଅପସନ୍ ଡି RBC।
2: ଅପସନ୍ ବି ହେମୋଗ୍ଲୋବିନ୍।
0: ଠିକ ଉତ୍ତର ସହିତ ଗଙ୍ଗା ଦଳକୁ ମିଳିଯାଇଛି 10 ପଏଣ୍ଟ। ପରବର୍ତ୍ତୀ ପ୍ରଶ୍ନଟି ହେଉଛି ଯମୁନା ଦଳ ପାଇଁ। ପୃଥିବୀର ବାୟୁମଣ୍ଡଳରେ ସର୍ବାଧିକ ପରିମାଣରେ କେଉଁ ଗ୍ୟାସ୍ ରହିଛି? ଅପସନ୍ ଏ ଅକ୍ସିଜେନ୍, ଅପସନ୍ ବି କାର୍ବନ୍ ଡାଇଅକ୍ସାଇଡ୍, ଅପସନ୍ ସି ନାଇଟ୍ରୋଜେନ୍, ଅପସନ୍ ଡି ଆର୍ଗନ୍।
3: ଅପସନ୍ ସି ନାଇଟ୍ରୋଜେନ୍।
0: ଠିକ ଉତ୍ତର ସହିତ ଯମୁନା ଦଳକୁ ମିଳିଯାଇଛି 10 ପଏଣ୍ଟ। ପରବର୍ତ୍ତୀ ପ୍ରଶ୍ନଟି ହେଉଛି ସରସ୍ୱତୀ ଦଳ ପାଇଁ। ବ୍ଲାକ୍ ହୋଲ୍ରୁ ଆଲୋକ କାହିଁକି ବାହାରି ପାରେ ନାହିଁ? ଅପସନ୍ ଏ ଉଚ୍ଚ ତାପମାତ୍ରା, ଅପସନ୍ ବି ଅତ୍ୟଧିକ ଚୁମ୍ବକୀୟ ଶକ୍ତି, ଅପସନ୍ ସି ଅତ୍ୟଧିକ ମହାକର୍ଷଣ ଶକ୍ତି, ଅପସନ୍ ଡି ଶୂନ୍ୟ ଚାପ।
3: ଅପସନ୍ ସି ଅତ୍ୟଧିକ ମହାକର୍ଷଣ ଶକ୍ତି।
0: ଠିକ ଉତ୍ତର ସହିତ ସରସ୍ୱତୀ ଦଳକୁ ମିଳିଯାଇଛି 10 ପଏଣ୍ଟ। ପରବର୍ତ୍ତୀ ପ୍ରଶ୍ନଟି ହେଉଛି ଗଙ୍ଗା ଦଳ ପାଇଁ। ଇଲେକ୍ଟ୍ରୋନିକ୍ର ଆବିଷ୍କାର କିଏ କରିଥିଲେ? ଅପସନ୍ ଏ ରଦରଫୋର୍ଡ, ଅପସନ୍ ବି ଜେଜେ ଥମ୍ସନ୍, ଅପସନ୍ ସି ବୋହର, ଅପସନ୍ ଡି ଚାଡୱିକ୍।
2: ଅପସନ୍ ସି ବୋହର।
0: ଭୁଲ ଉତ୍ତର। ପ୍ରଶ୍ନଟି ଯମୁନା ଦଳକୁ ପାସ୍ ହୋଇଯାଇଛି। ପ୍ରଶ୍ନଟି ପୁଣି ଥରେ କହି ରଖୁଛି, ଇଲେକ୍ଟ୍ରନ୍ର ଆବିଷ୍କାର କିଏ କରିଥିଲେ? ଅପସନ୍ ଏ ରଦରଫୋର୍ଡ, ଅପସନ୍ ବି ଜେଜେ ଥମ୍ସନ୍, ଅପସନ୍ ସି ବୋହର, ଅପସନ୍ ଡି ଚାଡୱିକ୍।

0: ଅପସନ୍ ବି ଜେ ଜେ ଥମ୍ପସନ୍।
1: ଠିକ ଉତ୍ତର ସହିତ ଯମୁନା ଦଳକୁ ମିଳିଯାଇଛି 5 ପଏଣ୍ଟ ବୋନସ। ପରବର୍ତ୍ତୀ ପ୍ରଶ୍ନଟି ରହିଛି ଯମୁନା ଦଳ ପାଇଁ। ମାନବ ଶରୀରର ସବୁଠାରୁ ବଡ଼ ଗ୍ରନ୍ଥି କେଉଁଟି? ଅପସନ୍ ଏ ଅଗ୍ନାଶୟ, ଅପସନ୍ ବି ଯକୃତ, ଅପସନ୍ ସି ଥାଇରଏଡ୍, ଅପସନ୍ ଡି ପ୍ୟୁଟିଟାରୀ।
0: ଅପସନ୍ ଡି ପିଟ୍ୟୁଟାରୀ।
1: ଭୁଲ ଉତ୍ତର ସହିତ ପ୍ରଶ୍ନଟି ପାସ୍ ହୋଇଯାଇଛି ସରସ୍ୱତୀ ଦଳକୁ।
0: ଅପସନ୍ ବି ଯକୃତ।
1: ଠିକ ଉତ୍ତର ସହିତ ସରସ୍ୱତୀ ଦଳକୁ ମିଳିଯାଇଛି 5 ପଏଣ୍ଟ ବୋନସରେ। ପରବର୍ତ୍ତୀ ପ୍ରଶ୍ନଟି ହେଉଛି ସରସ୍ୱତୀ ଦଳ ପାଇଁ। ମଣିଷ ଶରୀରର ସବୁଠାରୁ ଛୋଟ ହାଡ଼ କେଉଁ ଅଙ୍ଗରେ ଅଛି? ଅପସନ୍ ଏ ଆଖି, ଅପସନ୍ ବି ଜିଭ, ଅପସନ୍ ସି କାନ, ଅପସନ୍ ଡି ଜଙ୍ଘ।
2: ଅପସନ୍ ସି କାନ।
1: ଠିକ ଉତ୍ତର ସହିତ ସରସ୍ୱତୀ ଦଳକୁ ମିଳିଯାଇଛି 10 ପଏଣ୍ଟ।
3: ଦ୍ୱିତୀୟ ରାଉଣ୍ଡରେ ଗଙ୍ଗା ଦଳ 3ଟି ସଠିକ ଉତ୍ତର ଦେଇ ରଖିଛନ୍ତି 30 ନମ୍ବର ଏବଂ ଯମୁନା ଦଳ 3ଟି ସଠିକ ଉତ୍ତର ଏବଂ ଗୋଟିଏ ବୋନସ ପ୍ରଶ୍ନର ସଠିକ ଉତ୍ତର ଦେଇ ରଖିଛନ୍ତି 35 ନମ୍ବର। ସରସ୍ୱତୀ ଦଳ 4ଟି ସଠିକ ଉତ୍ତର ଏବଂ ଗୋଟିଏ ବୋନସ ପ୍ରଶ୍ନର ସଠିକ ଉତ୍ତର ଦେଇ ରଖିଛନ୍ତି 45 ନମ୍ବର। ଏହି ଧାରାରେ ବି ଆଗୁଆ ଅଛନ୍ତି ସରସ୍ୱତୀ ଦଳ।
1: ପରବର୍ତ୍ତୀ ରାଉଣ୍ଡଟି ହେଉଛି ସାଧାରଣ ଜ୍ଞାନ ଭିତ୍ତିକ ରାଉଣ୍ଡ। ଏଥିରେ ବଜାର ରାଉଣ୍ଡ ରହିଛି। ଯେଉଁ ଦଳ ପ୍ରଥମେ ବଜାର ବଜାଇବେ ସେହି ଦଳ ପ୍ରଶ୍ନର ଉତ୍ତର ଦେଇପାରିବେ ଏବଂ ନିଜର ସ୍କୋର ବଢ଼େଇପାରିବେ। ବଜାର ଦେଲା ପରେ ମଧ୍ୟ ଯେଉଁ ଦଳ ଉତ୍ତର ଦେଇପାରିବେ ନାହିଁ ପରବର୍ତ୍ତୀ ଦଳକୁ ପ୍ରଶ୍ନଟି ପାସ୍ ହୋଇଯିବ। ଏହି ବଜାର ରାଉଣ୍ଡରେ ଗଙ୍ଗା ଦଳର ବଜାର ସାଉଣ୍ଡଟି ହେଉଛି, ଯମୁନା ଦଳର ବଜାର ସାଉଣ୍ଡଟି ହେଉଛି, ଏହାପରେ ସରସ୍ୱତୀ ଦଳର ବଜାର ସାଉଣ୍ଡଟି ହେଉଛି। ବଜର ରାଉଣ୍ଡର ପ୍ରଥମ ପ୍ରଶ୍ନ, ସତ୍ୟମେବ ଜୟତେ କେଉଁ ଉପନିଷେଦରୁ ଗୃହୀତ? ଅପସନ୍ ଏ ମଣ୍ଡୁକ ଉପନିଷେଦ, ଅପସନ୍ ବି କ୍ରେନ୍ ଉପନିଷେଦ, ଅପସନ୍ ସି କଠ ଉପନିଷେଦ, ଅପସନ୍ ଡି ମୈତ୍ରୀ ଉପନିଷେଦ।
0: ଅପସନ୍ ଇ ମୁଣ୍ଡକ ଉପନିଷେଦ।
1: ଠିକ ଉତ୍ତର ସହିତ ଯମୁନା ଦଳକୁ ମିଳିଯାଇଛି 10 ପଏଣ୍ଟ। ପରବର୍ତ୍ତୀ ପ୍ରଶ୍ନଟି ହେଉଛି, ଫିଫା ୱାର୍ଲ୍ଡ କପ୍ 2026 କେଉଁ 3ଟି ଦେଶରେ ଆୟୋଜିତ ହେଉଛି? ଅପସନ୍ ଏ ଇଂଲଣ୍ଡ, ଫ୍ରାନ୍ସ, ଜର୍ମାନୀ, ଅପସନ୍ ବି ଆମେରିକା, କାନାଡା, ମେକ୍ସିକୋ, ଅପସନ୍ ସି ଆମେରିକା, ବ୍ରାଜିଲ, ଚୀନ, ଅପସନ୍ ଡି କାନାଡା, ମେକ୍ସିକୋ, ଭାରତ।
4: ଅପସନ୍ ଏ ଆମେରିକା, କାନାଡା ଆଣ୍ଡ ମେକ୍ସିକୋ।
1: ସଠିକ ଉତ୍ତର ସହିତ ଗଙ୍ଗା ଦଳ ପାଇଯାଇଛନ୍ତି 10 ପଏଣ୍ଟ। ପରବର୍ତ୍ତୀ ପ୍ରଶ୍ନଟି ହେଉଛି, 2026ରେ ନରୱେ ଚେସ୍ ଜିତି ଇତିହାସ ରଚିଥିବା ଭାରତୀୟ ଗ୍ରାଣ୍ଡମାଷ୍ଟର କିଏ? ଅପସନ୍ ଏ ଡି ଗୁକେଶ, ଅପସନ୍ ବି ଭି ଆନନ୍ଦ, ଅପସନ୍ ସି ଅର୍ଜୁନ ଏରିଗାଇସି, ଅପସନ୍ ଡି ଆର୍ ପ୍ରଜ୍ଞାନନ୍ଦ। ପ୍ରଥମେ ବଜାର ବଜାଇଛନ୍ତି ସରସ୍ୱତୀ ଦଳ।
2: ଅପସନ୍ ସି ଆର୍ ପ୍ରଜ୍ଞାନନ୍ଦ।
1: ସଠିକ ଉତ୍ତର ସହିତ ସରସ୍ୱତୀ ଦଳ ପାଇଯାଇଛନ୍ତି 10 ପଏଣ୍ଟ। ପରବର୍ତ୍ତୀ ପ୍ରଶ୍ନଟି ହେଉଛି, କ୍ଷେତ୍ରଫଳ ଅନୁସାରେ ଭାରତର ସର୍ବବୃହତ ରାଜ୍ୟ କ'ଣ? ଅପସନ୍ ଏ ରାଜସ୍ଥାନ, ଅପସନ୍ ବି ଉତ୍ତରପ୍ରଦେଶ, ଅପସନ୍ ସି ଓଡ଼ିଶା, ଅପସନ୍ ଡି ମଧ୍ୟପ୍ରଦେଶ। ପ୍ରଥମେ ବଜର ବଜାଇଛନ୍ତି ଯମୁନା ଦଳ।
0: ଅପସନ୍ ଏ ରାଜସ୍ଥାନ।
1: ଠିକ ଉତ୍ତର ସହିତ ଯମୁନା ଦଳ ପାଇଯାଇଛନ୍ତି 10 ପଏଣ୍ଟ। ପରବର୍ତ୍ତୀ ପ୍ରଶ୍ନଟି ହେଉଛି, ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗି ଭାରତ ଦଳରେ ସ୍ଥାନ ପାଇ

0: ଥିବା 15 ବର୍ଷୀୟ କ୍ରିକେଟର କିଏ? ଅପ୍ସନ୍ ଏ ଶୁଭମ ଦୁବେ, ଅପ୍ସନ୍ ବି ବୈଭବ ସୂର୍ଯ୍ୟବଂଶୀ, ଅପ୍ସନ୍ ସି ଆୟୁଷ ମହାତ୍ରେ, ଅପ୍ସନ୍ ଡି ବିରାଟ କୋହଲି। ପ୍ରଥମେ ବଜାର ବଜାଇଛନ୍ତି ସରସ୍ୱତୀ ଦଳ।
1: ଅପ୍ସନ୍ ବି ବୈଭବ ସୂର୍ଯ୍ୟବଂଶୀ।
0: ସଠିକ୍ ଉତ୍ତର ସହିତ ସରସ୍ୱତୀ ଦଳ ପାଇଯାଇଛନ୍ତି 10 ପଏଣ୍ଟ।
2: ତୃତୀୟ ବା ଶେଷ ରାଉଣ୍ଡରେ ଗଙ୍ଗା ଦଳ ଗୋଟିଏ ପ୍ରଶ୍ନର ସଠିକ୍ ଉତ୍ତର ଦେଇ ରଖିଛନ୍ତି 10 ନମ୍ବର। ଯମୁନା ଦଳ 2ଟି ପ୍ରଶ୍ନର ସଠିକ୍ ଉତ୍ତର ଦେଇ ରଖିଛନ୍ତି 20 ନମ୍ବର। ସରସ୍ୱତୀ ଦଳ ଗୋଟିଏ ପ୍ରଶ୍ନର ସଠିକ୍ ଉତ୍ତର ଦେଇ ରଖିଛନ୍ତି 10 ନମ୍ବର। ଆଜିର ଜଣା ଅଜଣା କାର୍ଯ୍ୟକ୍ରମର ଆମେ ଶେଷ ପର୍ଯ୍ୟାୟରେ ଆସି ପହଞ୍ଚି ଯାଇଛୁ। ଏଥିସହିତ ସରସ୍ୱତୀ ଦଳ 100 ନମ୍ବର ରଖି ଏହି ଜଣା ଅଜଣା କାର୍ଯ୍ୟକ୍ରମର ବିଜେତା ହୋଇଛନ୍ତି। ଦ୍ୱିତୀୟ ସ୍ଥାନରେ ଅଛନ୍ତି ଯମୁନା ଦଳ, ସେ ରଖିଛନ୍ତି 90 ନମ୍ବର। ତୃତୀୟ ସ୍ଥାନରେ ଅଛନ୍ତି ଗଙ୍ଗା ଦଳ, ସେ ରଖିଛନ୍ତି 70 ନମ୍ବର।
0: ଜୀବନରେ ହାରଜିତ୍ ତ ଲାଗି ରହିଥାଏ। ଯେମିତି ଆଜି କାର୍ଯ୍ୟକ୍ରମ ଆରମ୍ଭରେ ଆମେ କହିଥିଲୁ, ଜୀବନରେ ହାରିବା ଜରୁରୀ ନୁହେଁ, ସେହି ହାରିବାରୁ ଶିଖିବା ଜରୁରୀ।

0: ତେବେ ସାଥୀ, କାର୍ଯ୍ୟକ୍ରମ ଶେଷ କରିବା ପୂର୍ବରୁ ଜାଣି ରଖିବା ଆଗାମୀକାଲିର ଆକର୍ଷଣ ସମ୍ପର୍କରେ।
1: ଆଗାମୀକାଲି ମଙ୍ଗଳବାର ସନ୍ଧାନ କାର୍ଯ୍ୟକ୍ରମରେ ଆପଣମାନେ ଶୁଣିବେ ଗୋଟିଏ ସାକ୍ଷାତକାର, ଯାହାର ବିଷୟ ରହିଛି ଡିଜିଟାଲ ଡିଟକ୍ସ ଆବଶ୍ୟକ କି ଫେସନ, ଏବଂ ଆପଣମାନଙ୍କ ପାଇଁ ରହିଛି ଗୀତି କଥା।
0: ତେବେ ସାଥୀ, ଆପଣମାନଙ୍କ ସହିତ କଥା ହେଉ ସମୟ ଆସି ଇସାରା ଦେଲାଣି ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖିବା ପାଇଁ। ଆଶା କରୁଛୁ ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ ଭଲ ଲାଗିଥିବ। ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କିପରି ଲାଗିଲା ଆମକୁ ମତାମତ ଦେବା ପାଇଁ ଯେପରି ନ ଭୁଲନ୍ତି।
1: ଆପଣମାନେ ଆମକୁ ମେସେଜ କିମ୍ବା ଭଏସ୍ ମେସେଜ ପଠାଇ ପାରିବେ, ସେଥିପାଇଁ ଆମ ନମ୍ବରଟି ହେଉଛି 9438268568 ଏବଂ ଇମେଲ ଆଇଡିଟି ହେଉଛି airjaipur@gmail.com।

0: ତେବେ ସାଥୀ, ପୁଣି ଥରେ ଫେରିବାର ପ୍ରତିଶ୍ରୁତି ଦେଇ ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ଆଜିର ସୃଜନୀ କାର୍ଯ୍ୟକ୍ରମ ଉପସ୍ଥାପନା ଦାୟିତ୍ୱରେ ଥିଲୁ ଆମେ ଦୁହେଁ, ମୁଁ ବର୍ଷାରାଣୀ ପଟ୍ଟନାୟକ,
1: ମୁଁ ପ୍ରିୟଙ୍କା ପାତ୍ର।
0: ରହୁଛୁ ସାଥୀ, ନମସ୍କାର।

ଶୁଣିଲେ ଯୁବବାଣୀ ଉପସ୍ଥାପନା କରିଥିଲେ ପ୍ରିୟଙ୍କା ପାତ୍ର ଏବଂ ବର୍ଷା ପଟ୍ଟନାୟକ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଦେଶିଆ ଭାଷାର କାର୍ଯ୍ୟକ୍ରମ ଚୈତି ଜହ୍ନ। ଉପସ୍ଥାପନା କରିଛନ୍ତି ସରୋଜ କୁମାର ନାୟକ ଏବଂ ସନ୍ତୋଷୀ ଆଚାରୀ।

0: ଏବେ ଜନ ସୋସିଆଲ ମିଡିଆ ବୋଲାନି, ଟିଭି ତାନେ, ରେଡିଓ ତାନେ, ଜନ ଚାଲିଲାନି, ସବୁ ଯାକ ତ ମୋବାଇଲ ଭିତରେ ପୁରି ଗଲା ଅଛି, ସେଟା ଧରିଲେ ସବୁ କଥା ହେଇଗଲା, ସେମିତି କମ୍ପ୍ୟୁଟର ତାନେ ସବୁ କାମ ହେଲାନି, ଏବେ
1: କମ୍ପ୍ୟୁଟର
0: କାମ ହେଲାନି, ଫଟାଫଟ କାମ ହେଇଗଲାନି, ସମୟ ମିଶା ବାଚଲାନି, ସୁନ୍ଦର ମିଶା ହେଲାନି, ସେବେ ସେମିତି ଥିଲା, ଏବେ ଏମିତି ହେଲା ଅଛେ, ଦିନକେ ଦିନ ସବୁ ବଦଳିଲାନି, ବୁଝିଲୁ, ଯେମିତି ଜନଟା ବଦଳିଲାନି ସେମିତି ଏକା ଆମେ ଚାଲିବାକୁ ପଡୁଛି,
1: ହେଲେ ପ୍ରଥମ ଯେଳିକି ବୋଲେ ବୈଠକ ବସିକରି କଥାବାର୍ତ୍ତା
0: ଏବେ ଗୋଟେ କାମ କରୁ ବୋଲେ 2000 ମିଳିଲାନି,
1: ଦେଖନି
0: ସେଠି ବେଲେ 25 ଟଙ୍କା, ଏବେ
1: 2000 ଟଙ୍କା,
0: ସେଠି ବେଲେ 25 ଟଙ୍କା ମିଳିଲା ବେଲେ ପାଠ ପଢୁଥିଲୁ କେଡ଼େ ଶ୍ରଦ୍ଧା ଲାଗିଥିଲା, ଯାହାରି ଆମକେ ଖର୍ଚ୍ଚ କରିବା ଡାବୁ ମିଳିଗଲା ପଡ଼ିଲା ବେଲେ ବଡ଼ ଶ୍ରଦ୍ଧା
1: ଲାଗିଥିଲା। ଓଇ ମାମା ତୋର ସାଙ୍ଗରେ ମାତ୍ର ସତ କଥା ଆକା, ତୁ ପଲାଇଲେ ସରି ଜବର ତକେ ଆମେ ହେତାଇବୁ
0: ଭାଞ୍ଜି, କଥାବାର୍ତ୍ତା ହେଲେ ତ ଜବର ବେଲ ହେଇଯାଇଛି, ଆଜିର ଜନ କଥାବାର୍ତ୍ତା ଅଛେ ଗେଲେ ଆମର ଜନ ଚାଷବାସର କଥା କି ନାହିଁ, ଏବେ ଆଗେ ମାଣ୍ଡିଆ ଖାଇତେରଲା କି ନାହିଁ, ଆମର ଆଦିବାସୀ ଭାଇ ଭଉଣୀ ଭିତରେ ମାଣ୍ଡିଆ ରହିଲା, ମାତର ଇ ମାଣ୍ଡିଆ ଏବେ ସବୁ ବାଟେ ଉଠିଗଲା, ଦେଶ ବିଦେଶ ବାଟେ ଉଠିଗଲା,
1: ଏବେ ହୋଟେଲ ଲଗେଇ ମାଣ୍ଡିଆ ଦେଲା,
0: ସବୁ ବାଟେ ତାର ଜନ ଭିତରେ ଜନ ଆଛେ ନାଇଁ କି ଭିଟାମିନ ବୋଲବାଟା କହନ୍ତି ନିଆଁ, ସବୁ ଲୋକ ଖାଇବାର, ଆମେ ତ ଖାଇତେରଲୁ ଆମର ଗାଗଣ ନିକରେ, ଏବେ ସେଟା ଦେଖିକରି ସବୁ ଲୋକ ଖାଇଲାନି,
1: ହେଲେ
0: ସେଟାକେ ସରକାର ମିଶା ଗୋଟେ ଯୋଜନା କରିକରି ମିଲେଟ ମେସିନ ବୋଲବାଟା କରିକରି କେମିତି ଚାଷ କରବାର, କାହିଁକି ସେଟା କାଜେ ଚାଷ କାଜେ ସରକାର ସୁବିଧା ବନ ମିଶା ଦେଲାନି, ସେମିତି ଗୋଟେ ବାବୁ ସାଙ୍ଗେ କଥାବାର୍ତ୍ତା ହେଲି ଅଛି, ସେ ବାବୁ ଆଜି ସବୁ କଥା ଆମେ କହିଦେଇଛିବେ, ଆମେ କଣ ଶୁଣିଦେଉ,
1: ହେଲେ ଶୁଣିଦେଉ
2: ବାବୁ, ତୁମ ନାଁ କଣ ସାଙ୍ଗି ଦିଆ?
3: ମୋର ନାଁ ହେଲା ତାପସନ୍ଦର ରାୟ, ମୁଇଁ ବ୍ଲକ କୃଷି ଅଧିକାରୀ କୁନ୍ଦ୍ରା କୋରାପୁଟ ତାନେ କାମ କରିବିଛେ,
0: କୁନ୍ଦ୍ରା ବିଲାକ ତାନେ, ଆଚ୍ଛା ସାର୍,
3: କୁନ୍ଦ୍ରା ବିଲାକ,
0: ହେଲେ ବାବୁ ଇଜନ ଚାଷ ଭିତରେ ସବୁ ବୁଝିଲା,
3: ଚାଷ ବୋଲେ ଡିଷ୍ଟ୍ରିକ୍ଟ ତାନେ ଆମର ଯେମିତି ମିଲେଟ ମିଶନ ଅଛେ, ମିଲେଟ ମିଶନ କେ ମୁଁ ପୁରା ବୁଝିବିଛେ,
0: ଇ ମିଲେଟ ମିଶନ ବୋଲାଇନି ଯେ ବାବୁ, ଇ ମିଲେଟ ମିଶନ ବୋଲେ କାଇଟା ଆର କାଇ କାଇ ଚାଷ ବନ ହେଲାନି ଖଣ୍ଡ କୁହନି,
3: ହେଲେ ମିଲେଟ ମିଶନ ଆମର ଓଡ଼ିଶା ମିଲେଟ ମିଶନ 2017-18 ଆରମ୍ଭ ହେଲା, ଆରି ସେଟା 5 ବରଷ କଜେ ଏରିଲା, ମାତ୍ର ତାକେ ଦେଖିଲୁ ଯେ ସରକାର ମିଶା ଦେଖିଲା ଯେ ଚାଷୀ ମନ ଅଲେଖ ନିକ ପାଇଲାନି,
0: ତାକେ
3: ଉପକାର ହେଲାନି, ଯେନ୍ ଚାଷୀ ମନ କାମେ ବୁଲି ଯାଇ ରହିଲା, ମାଣ୍ଡିଆ ଚାଷ କିଏ ପଚାରତେ ନେଇ ରହିଲା,
0: ଏଟା
3: ଦେଖିକରି ଆରି 5 ବରଷ କଜେ ହେଲା, ଏବେ 2026-27 ହେଲେ 10 ବରଷ କଜେ ତାକେ ମିଲେଟ ବୋଲେ ଆମେ ଖାଲି ମାଣ୍ଡିଆକେ ନେଇ ବୁଝାଉ, ମାଣ୍ଡିଆ ତାନ ମିଶା ଯେମିତି ଆମେ ସୁଆ ହେଲାନି, କାଙ୍ଗୁ ହେଲାନି, ଆରି ବାଜରା ବୋଲବାଏ, ଖେଡ଼ଜନା ବୋଲବାଏ, ଆରି ପ୍ରୋସୋ ପରାଟା, ଆରି ଆଇ ସାନ ସାନଟା, ଆରି ବ୍ରାଉନ ଟପ୍ ମିଲେଟ ବୋଲବାଏ, ଆରି କୋଦୋ କୋଦ୍ରୋ କୋଦୋ ବୋଲବାଏ,
0: କୋଦୋ
3: ବୋଲବାଏ, ଛତିଶଗଡ଼ ବାଟେ ବେଶୀ କରଲାଇନି, ଏମିତି ହେଇକରି 9 ପ୍ରକାର ମିଲେଟ ଅଛି,
0: ହେଲେ କୋନ ଆମର ଯେଉଁ ପୃଥିବୀ ଭିତରେ, ପୃଥିବୀ ବୋଲେ ନାହିଁ ଆମର ଭାରତ ଭିତରେ 9 ପ୍ରକାର ଭିତରେ ଆମର ଇ ଭିତରେ କଣ କଣଟା ହେଲାନି,
3: ଆମର ଇ ବାଟେ
0: ଆମର ଇ ଜିଲ୍ଲା ଭିତରେ,
3: ଜିଲ୍ଲା ଭିତରେ କୋରାପୁଟ ତାନେ ଆମର ବେଶୀ ମାଣ୍ଡିଆ ହେଲାନି, ତାପରେ ସୁଆ ହେଲାନି, କାଙ୍ଗୁ ହେଲାନି, ଆରି ତମେ ବନ୍ଧୁଗା ନାରାୟଣ ପାଟନା ବାଟେ ଯିବା ଉଠି ଯିବା ବୋଲେ ଖେଡ଼ଜନା ଦେଖବା,
0: ଖେଡ଼ଜନା
3: ବାଜରା ଆଇ ବାଟେ ବେଶୀ ହେଲାନି,
0: ନା ଇ ବାଟେ ମିଶା ଖେଡ଼ଜନା କରିଦେଲେ ଏବେ ଖଣ୍ଡ ଉନା ହେଲା,
3: ଏବେ
0: ବାଟେ ବୋଲେ ଆମର ଲୋକମାନେ କାଇଟା ବୋଲେ ମାଣ୍ଡିଆ ଆରି ସୁଆ ବାର୍ତ୍ତେ ଜବର
3: ସୁଆ କହିଲେ ସୁବିଧା ହେଲାନି, ସୁବିଧା କରିବା କହିଲେ ସୁବିଧା ହେଲାନି,
0: ହେଲେ ଇ ମାଣ୍ଡିଆ ତ ଆମେ ଦେଖିଲୁନି ବାବୁ, ଆଜି କାଲି ଜନ ସରକାର ଜନ ସୁବିଧା କରିଦେଲା, ଲଗାଇଲାନି କରଲାନି, ଆରି କନ ଦିଦି ମନ SHG ଗ୍ରୁପ ମନ ମିଶା ସେଟା ମାନେ କାଇ ନାଡି ମନ, କାଇ କାଇ ପାପଡି ମନ
3: ଶିଖିଲା, ଏବେ
0: କାଇ ସବୁ ଜମକ ଜମକ ମନ କରଲାନି, ଇ ସୁଆ ତାନେ କାଇଟା ହେଲାନି, ସେଟା ମାନେ କାଇ କାଇଟା କରଲା,
3: ଏବେ ସୁଆ ତାନେ ଏବେ କ୍ଷୀରି କରଲାନି, ଆରି ସୁଆ ତାନେ ଏବେ ଦେଖବାସ ଗୋଟେ କାଇ ସୁନାବଡ଼ା ବାଟ ଯିବାସ ବୋଲେ ଆଇତି ଗୋଟେ ଫ୍ୟାକ୍ଟ୍ରି ଲାଗଲା ଅଛି, ଏଇଟା ଗୋଟେ ଇକ୍ରିସେଟ ଆରି ଓଡ଼ିଶା ଓଡ଼ିଶା ଲାଇଭଲିହୁଡ ଓଲେମ ସହିତ ମିଶିକରି ସେମାନେ ଗୋଟେ SHG ମା ମାନେ ଗୋଟେ ଫ୍ୟାକ୍ଟ୍ରି ଚଲାଇଲେନି, ଆଇତେନେ ସାନ ସାନ ପିଲାମାନେ ସ୍କୁଲ ଗଲେନି କି ନାଇଁ, ତାଙ୍କେ ମନକେ ଆଇ ଖିଚିଡ଼ି ଦେବାଇଛି,
0: ଖିଚିଡ଼ି
3: ଆଇ ସୁଆ ତାନେ ଖିଚିଡ଼ି ବନାଇବାଇଛି,
0: ଠିକ ଠିକ,
3: ହେଲେ ତାକେ ଭିଟାମିନ ମିଶା ଅଧିକ ମିଳିଲାନି, ଆରି ଆଇ ସାନ ସାନ ପିଲାମାନଙ୍କୁ ଖାଇବା ମିଶା ଶିଖିଲାଇନି,
0: ଶିଖିଲାଇନି,
3: ହେଲେ ସୁଆ ତାନେ ଖିଚିଡ଼ି ବଢିଆ ଆଇସି, ସୁଆ ତାନେ ଉପମା କରିବାକୁ ମିଶା
0: ଠିକ
3: କଥା, ତମେ ଯଦି ଆରି ମାଣ୍ଡିଆ ତାନେ ଯେମିତି ଲଡ଼ୁ କରବାଇଛେ, ଆରି ସୁଆ ତାନେ ମିଶା ଲଡ଼ୁ କରିବାକେ ସି, ନାଡ଼ି ଆଇ ମୁଡ଼କୁ ପରବାଟା, ମିକ୍ସଚର କରବାଟା, ସବୁ କରିବାକେ।

0: ଆସି
1: ନାଇଁ ମଣ୍ଡିଆ ତାନ ତ ସବୁ ଜମମନ କରଲାଇନି ନା ଜାନିଲ ତମ କହିଲା ଆମର ଭାଇ ବୋନ ମିଶା ଶୁଣିଲା କରବା ଲୋକ କରଲାଇନି ଖାଇବା ଲୋକ ମିଶା ଖଣ୍ଡ ଖଣ୍ଡେ ଖାଇଲାଇନି ଆରମ୍ଭ କରଲାଇନି ଏଲେ ବାବୁ ଶୁଆ ତାନେ ଜବର ଲାଭ ମିଳିଛି କି ମାଣ୍ଡିଆ ତାନେ ଜବର ଲାଭ ମିଳିଛି
0: ହେଲେ ଶୁଆ ତାନ ଦେଖା ଏବେ ମୁଇଁ ମୋକେ ପଚାର ବୋଲେ ଶୁଆରି ମାଣ୍ଡିଆ ଦୁଇଟା ଦେଲେ ଏବେ ଶୁଆ କା ଶୁଆ ତ ନେଇ ଗିନବାଇଛେ ମାଣ୍ଡିଆ ଗିନଲାଇନି ହେଲେ ଏବେ ଲୋକ ବେଶୀ ଲୋକ ଆରି ମାଣ୍ଡିଆ କା କରବାଇଛେ ହେଲେ ଶୁଆ ବୋଲେ ଏବେ ଧୀରେ ଧୀରେ ଦେଖବା ବୋଲେ ଇ ମାର୍କେଟ ତାନେ ଯେତିକି ବେପାରୀ ମନକେ ବିକବା ଗଲାନି ହେଲେ ବେପାରୀ ମନ ଯେନ୍ ରେଟ୍ କହିଲା 32

0: ହେଲେ ଆମେ ଶୁଣବାଟା ବାବୁ ଇ ସୁଆ ଗୋଟେ ପଦାରାଜ ବାଟେ ଜବର ଗଲାନି ବୋଲି କରି
1: ହଁ ଗଲାନି ଗଲାନି ବୋଲେ ଏବେ ଧୀରେ ଧୀରେ ଆମର ସୁଆ ମିଶା ନାସିକ ବାଟେ ଗଲାନି ଜବର ଗଲାନି ସେମାନେ ଆଇତେ ମେସିନ ବୋଲାଇଛି ବେଶୀ ବେଶୀ ଆମେ ଯେମିତି ରାଇସ ମିଲ୍ ଯେମିତି ନାନ୍ ମିଲ୍ କରଲାଇନି ଆଇତି ମିଶାନି ସୁଆ କଜି ମିଲ୍ ଅଛି ସେମାନେ ମିଲ୍ କେ ତାକେ ବଢିଆ ସୁଆ ମାନକେ ସଫା ସୁତର କରି କରି ପ୍ୟାକେଟ କରି କରି ସୁନାବଡା ବୋଲି ଏବେ ନବରଙ୍ଗପୁର ବାଟେ ମାନେ ଗୋଟେ ସେ ବଢିଆ ଗୋଟେ ମେସିନ ବଡ ମେସିନ ଗୋଟେ ବସାଇଲା ଅଛି ଗୋଟ ମାଡେ କିଛି ନେଇ ହେଲେ ଗୋଟେ 2 ଟନ୍ 3 ଟନ୍ ସୁଆକେ ସଫା କରାକେ ଆସି
0: ନାଇଁ ସଫା କରବାଟା ଠିକ କଥା ଏବେ ଲୋକମାନେ ମେସିନ ବସାଇଲାନି ସବୁ କଥା ଘେନ୍ସି କିଏ ବାବୁ ସେଟା ତ ଗୋଟେ ଏବେ ଦେଖା ମାଣ୍ଡିଆ କାଜେ ଯେନ୍ ସରକାର ଯେନ୍ ବଜାର କରିଦେଲା ମଣ୍ଡି କରିଦେଲା ଯେନ୍ ସୁବିଧା ସବୁ ହେଇଗଲା ସୁଆ କାଜେ ସେମିତି ଘେନବା ଲୋକ କିଏ ଅଛି କି
1: ଏବେ ସୁଆ କଜେ ମିଶା ଘେନବା କଜେ ସରକାର ମିଶା କମିଟି ବସାଇଲା ଇଚିତ ସେମାନେ ମିଶା ଏବେ ସୁଆ ଆରି କାଙ୍ଗୁ ଦୁଇଟାକେ ମିଶା ଯୋଜନା ଚାଲିଲାନି ଯଦି ସେଟା ଏଟା ପାସ୍ କରଲା ବୋଲେ ସୁଆ କାଙ୍ଗୁ ମିଶା ବିକବାକେ ଆଗେ ଦିନ ମିଶା କରବାକେ
0: ମାଣ୍ଡିଆ ଯେମିତି
1: ହେବାକେ ଗଲାନି
0: ହେଲେ ମାଣ୍ଡିଆକେ ବାବୁ କାହିଁ କାହିଁ ସରକାର ସୁବିଧା ଦେଲାନି ସୁଆକେ କାହିଁକି ସୁବିଧା ଦେଲାନି
1: ହେଲେ ମାଣ୍ଡିଆ କି ସୁଆ ଯେମିତି ମିଶା ଯେନ୍ତା ମିଶା ଚାଷ କରା ଏମିତି ଖାଲି ମାଣ୍ଡିଆ ସୁଆ ନାଇଁ କାଙ୍ଗୁ ହଉ କେଡ଼ଜନା ହଉ ବାଜରା ହଉ ଯେନ୍ତା ମିଶା ଲଗାଇଲେ ମିଶା ଯେମିତି ମାଣ୍ଡିଆ ଏସ୍ଏମ୍ଆଇ ପଦ୍ଧତି କରୁଛେ ଆରି ଯେମିତି ମାଣ୍ଡିଆ ଚାଡି କରି ଆରି ଯେତେ ଜମ ମିଲେଟ୍ସ ବୋଲବାଇ ଯେନ୍ତା ହେଟା ବୋଲେ ଲଗାଇଲା ବୋଲେ ଏଇଟା ମିଶା ସମାନ ତମକେ ସବସିଡି ପୁରା ମିଲ୍ସି
0: ହେଲେ ମାଣ୍ଡିଆକେ ଯେତିକି ମିଳିଲାନି ମାତ୍ର ମାଣ୍ଡିଆକେ ଯେମିତି ସରକାର ମଣ୍ଡି କରି ଘେନଲା ଯେ ସେଟା ମନ କାଇଟା ମଣ୍ଡି ନେ ଘେନବାଟା
1: ହେଲାନି ମାତ୍ର ମୁଇଁ କହିବି ଯେ ଏବେ ଧୀରେ ଧୀରେ ସରକାର ମିଶା ଏଇଟା ଚିନ୍ତା
0: କରବାଇସି
1: ଆରି ବଢିଆ ଆମେ ମିଶା ଏବେ ଧୀରେ ଧୀରେ ମାର୍କେଟ ଆମର ତାନେ ଏଫପିଓ ମାନେ ଫାର୍ମର ପ୍ରଡ୍ୟୁସର ଅର୍ଗାନାଇଜେସନ ବୋଲବା ଏଫପିସି ବୋଲବା ସେମାନେ ମିଶା ସେମାନଙ୍କୁ ଗେନି କରି ଚାଷୀମାନଙ୍କୁ ଗେନି କରି ସେମିତି ବାର ବାର
0: ପଠାଇଲାନି ହେଲେ ଇତି ତ ମାଣ୍ଡିଆର କଥା ତ ହେଇଗଲା ଏବେ ବାବୁ ଏ ମାଣ୍ଡିଆକେ କେବେକେ ଲଗାଇଲେ କେବେକେ ଲଗାଇବାଟା ଆରମ୍ଭ କରବାର ହେଇଛି ସୁଆକେ କେବେକେ ଲଗାଇବାଟା ଆରମ୍ଭ କରବାର ହେଇଛି
1: ଏବେ ସୁଆ ମାଣ୍ଡିଆ ମୁଇଁ ଯେମିତି ଦେଖିଲି କୋରାପୁଟ ତାନେ ଯଦି ଆମେ ସୁଆକେ ମିଶା ଆମେ ଧାଡ଼ି ତାନି ଲଗାଇକରି ମିଶା ନିକ ହେଲାନି ଏଟା ମିଶା ହେଇଛି
0: ସେ ବଡ ବଡ
1: ଖେଡ଼ ହେଲାନି ଆରି ବୁଣି ଦେଲେ କମ୍ ହେଲାନି ମାତ୍ର ସୁଆକେ ଗୋଟେ ତାର ବଢିଆ ନିକ କାଇଟା ବୁଣି ଦେଲା ବୋଲେ ମିଶା ମାତ୍ର ଘାସ ତାନୁ ସେ ଜବର ସ୍ପିଡ୍ ବଢ଼ସି ଘାସ ବସବାକେ ଦରକାର ନାହିଁ ସୁଆର ଗୋଟେ କାଇଟା ଲାଭ ହେଲାନି ଆରି ମାଣ୍ଡିଆ ଆରି ମାଣ୍ଡିଆ ତାନେ ଆମେ ଯଦି ଧାଡ଼ି ଧାଡ଼ି ତାନେ ଲଗେଇବୁ ବୋଲେ ତାକୁ ଜବଡ ଅମଲ ହେଲାନି ବୁଣି ନେଇ କାହିଁକି ଘାସ ବେଶୀ ବାସବାକେ ପଡ଼ୁଛି ମାଣ୍ଡିଆ ତାନେ ହେଲେ ଆମେ ଲାଇନ ଲଗେଇଲେ ଆକା ତାକୁ ସାଇକେଲ ବିଟର ଲଗେଇବାକୁ ସୁବିଧା ଅଛି ସାଇକେଲ ବିଟର ପରାଟା ସାଇକେଲ ପରାଟା ଏମିତି ଟେକଲବାର ଅଛି ଘାସ ମନକେ ଖରା ଦେଖି କରି ତାକେ କରବାର ଅଛି ଆରି ସମାନ ଯେମିତି ଜୁଲାଇ ମାସ ହେଲା ବେଲେ ଆରି ପାଣି ଦେଖି କରି ଏକା ଆମକେ ସବୁ ଯୋଜନା କରବାର ଅଛି ପାଣି କେବେ ଆଇସି କେତେବେଳେ କେଟସି ତାର ନୁ ଯଦି ଆମେ 20 ଦିନ ଗାଡି ତଳିକି ମିଶା ବେଶୀ ବୁଢାଟା ମିଶା ନେଇ ଲଗାଇବାର ଅଛି 18 ଦିନ କେ 20 ଦିନ ବୋଲେ 21 ଦିନ ବେଶୀ ହଉ କି ନା ମାତ୍ର ମାତ୍ର କେବେ କେବେ ଅସୁବିଧା ହେଲାନି ବୋଲେ ଯେମିତି ଯୋଜନା କରବା ଏମିତି ପାଣି ନେଇ ମାରେ ହେଲେ ମୁଇଁ ଚାଷୀ ମାନେ ସବୁବେଳେ କହିବି ଘେନ୍ତା ମିଟିଂ ତାନେ ଗଲେ ମିଶା ଆରେ ବାବୁ ଗୋଟ ତଳି ଏକା ଘେରା ନେଇ ପକା ଗୋଟ ମାଡ ପକାଇଲୁ ବୋଲେ ଆରି ଗୋଟେ 7 ଦିନ ଆରି ଗୋଟେ ଘେରା ପକାଇ ଦେସ୍
0: ଠିକ ଠିକ
1: ହେଲେ କା ବୋଲେ ଇଟା ଫିଟିଲା ବୋଲେ
0: ହେଲେ
1: ସେମିତି କରି ଏକା ଚାଷୀ ମାନେ କହିଲେ ହେଲେ କାହିଁକି ବୁଢା ତଳିକି ଲଗାଇବା ବୋଲେ ବୁଢା ତାନେ ଜାଣି ଜାଣି ନେଇ 25 ଦିନ ଡେଲା ପରେ ଆମର ଅମଲ ମିଶା କମିଗଲା ଆମେ ଦେଖିଲୁଛେ 25 କି 30 ଦିନ କେ ଆଇ ତଳି ଲଗାଇଲା ବୋଲେ ଆଉ ଏଇଟା ଗୋଟ ଖେଡ଼ ଏକା ବାହାରସି ଗୋଟେ ଏମିତି ଖେଡ଼ ବାହାରିଲା ବୋଲେ ତାକେ ଆମକୁ ଲାଭ
0: ମାଣ୍ଡିଆ ଜନ ବେଡ଼ା ତାନେ ଡଙ୍ଗର ତାନେ ହେଇଛି ସେଟା ମିଶା ସି ଡଙ୍ଗର ତାନେ
1: ଡଙ୍ଗର ତାନେ ସବୁ ତାନେ ଯେନ୍ ଡଙ୍ଗର ହଉ କି ଆମର ଡେପ ଡଙ୍ଗର ଯେମିତି ତମ ସୁବିଧା ହେଲାନି କହନ୍ତି କିଛି ନେଇ ହେଲା ବୋଲେ ଆଇଟି ମାଣ୍ଡିଆ ରୋପି ଦିଆସ ହେଲେ ମିଶା ହେସି
0: ମାତ୍ର ପାଣି ଦୁଇଟାକେ ପାଣି ଲୋଡ଼ା ନାଇଁ ବୋଲା
1: ପାଣି କମ୍ ଦରକାର ଅଛି ଯେମିତି ଧାନ କେ ବେଶୀ ପାଣି ଦରକାର ଏଟାକେ ଏତିକି ଦରକାର
0: ନାହିଁ ଉନା ପାଣି ହେଲେ ଗୋଟେ ଏକରା ତାନେ ସୁଆ କେତେ ପାଚିଲାନି ବାବୁ
1: ହେଲେ ସୁଆ ଯଦି ଆମେ ବୋଲ ଯତ୍ନ କରଲୁ ଆରି ନିକ ତାର ଭେରାଇଟି ବଲିଆଟା ନେଲୁ ବୋଲେ ଯେମିତି ବଡ଼ ସୁଆ ହେଲା କାରି ଏମିତି ଅଲଗା ଅଲଗା ସୁଆ ଅଛେ ତାକେ ଯଦି ଆମେ ବଢିଆ ବିହନଟା ବଢିଆ ବାଛିଲେ ଏକା ଆମେ ସୁଆ କିଛି ନେଲେ ବି 6 କୁଇଣ୍ଟାଲ 7 କୁଇଣ୍ଟାଲ 8 କୁଇଣ୍ଟାଲ ଆସିଲାନି
0: ଏଇ ସୁଆ ମିଶା ହେଲାନି ଭଲ ସୁଆ ବିହନ କେମିତି ମିଳିଛି ବାବୁ
1: ହେଲେ ସୁଆ ତାନେ ଦେଖବାସ ଏବେ ଚାଷୀ ମାନ ପାଖେ ସବୁ ଆମର କୋରାପୁଟ ତାନେ ସବୁ ଅଞ୍ଚଳ ତାନେ ଯିବାସ ବୋଲେ ସବୁ ଚାଷୀ ସଙ୍ଗେ ରେ ପାଏ
0: ଠିକ୍ ଏଇଟା
1: ତ ମିଳିଛି।

0: ସର୍ଦ୍ଦା ଲାଗଲା ବାଞ୍ଜି ବାବୁ ମିଶା ସର୍ଦ୍ଦା ହେଇଯାଇଛି ଆମର ଭାଇ ବୋନ ଯୋଉ କାର୍ଯ୍ୟକ୍ରମ ଶୁଣିଲାଇନି ସେମାନେ ମିଶା ବଡ ସର୍ଦ୍ଦା ହେରେ ଭାଇ ହେଲେ କେମିତି
1: ବାବୁ ତମ ନା କାଇଟା
2: ମୋ ନା ଡକ୍ଟର ନବ କୁମାର ପାଢୀ
1: ତମେ କାଇ ପାଇଟି କଲାସି
2: ମୁଁ ଏଠି ଆଡିସନାଲ ବିଏସ ଅଛି ପଟାଙ୍ଗୀରେ
1: ବୋଲେ ଖାଇ ଖାଉ ବାବୁ ସେଟା
2: ଏଇଟା ଆମର ଯୋଉ ପ୍ରାଣୀ ଡକ୍ଟର ମାନେ ଅଛନ୍ତି ପଶୁ ପକ୍ଷୀ ମାନଙ୍କର ଚିକିତ୍ସା କରିବା ପାଇଁ ଆଉ ଆମର ଯୋଉ ଗଭର୍ଣ୍ଣମେଣ୍ଟ ଯେତିକି ସବୁ ସ୍କିମ ଦଉଛି ତାର କେମିତି ଆମେ ଲୋକମାନଙ୍କ ପାଖକୁ ପହଞ୍ଚାଇ ପାରିବା
1: ହେଲେ ବାବୁ କହିଦେ କେତେ ରକମର ଗାଈ ଆସ
2: ଗାଈ ତ ବହୁତ ପ୍ରକାର ଅଛି ଆମର

0: କୋରାପୁଟ ନେଟିଭ ଗାଈ ମାନେ ଦେଶିଆ ଗାଈ ଗୁଡା ଅଛନ୍ତି
1: ହେଲେ ବାବୁ ବର୍ଷା ଦିନେ ଗାଈର ଯତ୍ନ କେନ୍ତା ନେବାର ହେସି ଆସେ ଅଲପ କହି ଦିଅସ୍ତ।
0: ହଁ, ବର୍ଷା ଦିନେ ଆକ୍ଚୁଆଲି ଆମର ନାନା ପ୍ରକାର ରୋଗ, ଯେହେତୁ ଆର୍ଦ୍ରତା ରହୁଛି ବା ହ୍ୟୁମିଡିଟି ରହୁଛି, ତାର ବହୁତ ପ୍ରକାର ରୋଗର ହେବାର ସମ୍ଭାବନା ଅଛି। ଏବେ ତ ବର୍ଷା ପାଣି ପଡୁଛି, ସଂସ୍କାର ହେଇଯିବ, ତାକୁ ପରିଷ୍କାର ପରିଚ୍ଛନ୍ନ କରିବା, ଆଉ ପରିସ୍ରା କରୁଛି ମଳମୂତ୍ରଟା ତାର ନିଷ୍କାସନ କରିବା, ରେଗୁଲାରଲି ସଫା କରିବା। ଗୋଟେ ଗାଈ ଯୋଉ ଗୁହାଳରେ ରହୁଛି, ଗୋଟେ ଛୋଟ ନାଳ କରିଦେଲେ ସେ ତାର ଯୋଉ ପରିସ୍ରା ଥିବ ସେଟା ବାହାରିଯିବ, ଆଉ ମଳତ୍ୟାଗ ଯୋଉଟା କରୁଛନ୍ତି ବାହାରୁଛି ଗୋବର, ତାର ବି ଉପଯୋଗିତା ଅଛି ନା ମଳର, ସେଟାକୁ ଖତ ଗଦାରେ ପକେଇଦେବା, ଦୂରରେ କରିବା, ନହେଲେ ମୂଷା ମାଛି ହବ। ଖତଟାକୁ ପରେ ଆମେ ଜମି ଜମାରେ ୟୁଜ କରିବା, ଫିନାଇଲ ଟିକେ ମିଶେଇ ଦେଇକି ପାଣିରେ ଆଉ ସଫା କରିବା ଆମେ। ଯଦି କାନ୍ଥ ଆଉ ଯୋଉଟା ଆମର ରହୁଛି କଣା ଯଦି କିଛି ରହିଲା ସେଇଟାକୁ ସିମେଣ୍ଟ ପକେଇଦେବା, ନହେଲେ ତ ସେଇଠି ଆମର ଯୋଉ ଫିନାଇଲ ପକେଇବା, ନହେଲେ ସାଇପରମେଥ୍ରିନ ମାଲାଥିଓନ ଏସବୁ ଜିନିଷ ଆସୁଛି ସେଟାକୁ ସ୍ପ୍ରେ କରିପାରିବା। ବର୍ଷା ଦିନ ଆଗରୁ ବର୍ଷା ଦିନ ରୋଗର ନିରାକରଣ ଆଉ ତାର ପ୍ରତିଶୋଧ ବ୍ୟବସ୍ଥା ଧ୍ୟାନ ଦେବା ଉଚିତ। ଆଉ ସେଇ ଆମର ମୋବାଇଲ ଭେଟନାରୀ ୟୁନିଟ କହିକି ଆମର ଭେଟନା ସରକାର ସେଟା ଗୋଟେ କରିଛନ୍ତି, ସେଇ ଗାଡିଟା ପ୍ରତି ଗାଁକୁ ଟିପିରେ ଗୋଟେ ଗାଁକୁ ଯିବ, ସେ ଯାଇକି କରିକି ଆସିବ
1: ସେଠି। ଗାଡି ହପ୍ତାହେ ଯାଇଛି କି ମାସକେ ଥରେ ଯାଇଛି ବାବୁ?
0: ମାସକେ ଥରେ ଯିବ, ଗୋଟେ ଗାଁକୁ ବୁଲିକି ଆସିବ, ତ ସେଇଠି ସେ ଟୀକାକରଣ କରିବେ, କୁର୍ମୀ ପାଇଁ ବି ଦେବେ, ତାଙ୍କୁ ମେଡିସିନ ଦେବେ, ତ ଯାହା ସବୁ ହଉଛି ଆମର ସାହାଣା ହଉ ମାନେ ଯୋଉଟା ତଣ୍ଟି ଫୁଲା ରୋଗ, ଆମର ବଜବଜିଆ ଯୋଉଟା ବିକ୍ୟୁ ରୋଗ, ଯୋଉ ବଜବଜିଆ ସାହାଣା ପାଇଁ ଆମର ତାର ଟୀକାକରଣ ହଉଛି, ଆଉ ସେ ଟୀକାକରଣ କରିବାର 21 ଦିନ ପରେ ହିଁ ତାର ବଡିର ଇମ୍ୟୁନିଟି ରୋଗ ପ୍ରତିରୋଧକ କ୍ଷମତା ବଢିବ। ଯଦି ବର୍ଷା ଦିନ ମାସେ ଆଗରୁ ଯଦି ଆମେ ଟୀକାକରଣ କରିଦେବା ତାହେଲେ ଏଇଟା ଠିକ ହବ। ମାନେ
1: ଟୀକାକରଣ କରିବାଟା ବାବୁ ଗାଈକେ କେତେ ବର୍ଷ ଟୀକାକରଣ କରିବାକେ ପଡ଼ସି?
0: ଆମର ଯୋଉଟା 3 ମାସରୁ ଆରମ୍ଭ ହବ, ଯଦି ବଜବଜିଆ ରୋଗ 3 ମାସରୁ ତାର ଟୀକାକରଣ ଆରମ୍ଭ ହଉଛି, ବର୍ଷକୁ ଥରେ କରିବାକୁ ପଡିବ, 3 ମାସ ଆଗରୁ କରିଦେବା ତାହେଲେ ଆମର ଆଉ ସେ ରୋଗଟା ହବନି। ଆଉ ଏଚ୍ଏସ୍ ପାଇଁ ମିନିମମ 6 ମାସର ଯୋଉଟା ବାଛୁରୀ ଯୋଉଟା ଥିବ ଟିକେ ପଡିଦେବ, ତାକୁ ଆମେ ଟୀକାକରଣ ଦେବା। ଆଉ ଯଦି ଆମର ଏଚ୍ଏସ୍ ହେଇହବ ତାହେଲେ ସାହାଣା ରୋଗଟା ସେଟା ଗୋଟେ ଜୀବାଣୁ ଜନିତ ରୋଗ, ସେଟା ସବୁ ବୟସର ଗାଈଙ୍କୁ ହବ କିନ୍ତୁ ମଇଁଷି ମାନଙ୍କୁ ଟିକେ ଅଧିକ ହେଇଯିବ, ଆଉ ଜ୍ୱର ହବ।
1: ବାବୁ ଇଏ ପାଣିର ଦିନେ ଗାଈ ଗୋରୁ ମାନକେ ଜ୍ୱର ଲସମ ଆର କଖଲି ଦାର୍ସି ଅଛି, ତାକି ଆପକା ଏଲୋପାତି ଔଷଧ ଦେଲେ ସେ ନିମାନ କି ଘରେ ଉପଚାର ମିଶା ଅଛି?
0: ଉପଚାର ଅଛି ଯେ କିନ୍ତୁ ଏଗୁଡା ହେଲେ ଆଉ ସେଟାକୁ ଟ୍ରିଟମେଣ୍ଟ ତାକୁ କିଛି କରି ହବନି, ସେଟା ଗାଈଟା ମରିଯିବ। ଆଣ୍ଟିବାୟୋଟିକ ୟୁଜ କରିବାକୁ ପଡିବ, ଜ୍ୱର କମିବ ପ୍ରାଥମିକ ଅବସ୍ଥାରେ ଚିକିତ୍ସା କରିବାକୁ ପଡିବ। ଧରନ୍ତୁ ଗୋଟେ ଗାଈକୁ ଜ୍ୱର ହେଇଗଲା, ତ ଯିଏ ଗୋପାଳକୁ ସେ ସବୁବେଳେ ତାକୁ ଦେଖୁଛି ଜାଣିଲା କି ହଁ ଆଜି ଏତିକି ଖାଇଲା କି ଖାଇଲାନି, ଯଦି 4 ଦିନ ପର୍ଯ୍ୟନ୍ତ କମ୍ ଖାଇଲା ତାହେଲେ ସାଙ୍ଗେ ସାଙ୍ଗେ ଆମକୁ କହିଦେବେ ଗୋଟେ ଗୋଟେ ଲାଇଫ ଟାଇମ୍, ସେଇଠି ପ୍ରାଣୀ ସହାୟକ ଅଛନ୍ତି, ନହେଲେ ମୈତ୍ରୀ ଯୋଉ ପ୍ରାଣୀ ମିତ୍ର ଏମାନେ ବି ଗଭର୍ଣ୍ଣମେଣ୍ଟ ଆପଏଣ୍ଟ କରିଛି ପ୍ରତି ଗାଁରେ, ତାଙ୍କ ଦ୍ୱାରା ଆମକୁ ପ୍ରାଣୀ ଚିକିତ୍ସକଙ୍କୁ କହିଦେବେ ବ୍ଲକରେ ହଉ କି ପ୍ରାଣୀ ଚିକିତ୍ସାଳୟରେ କହିଦେଲେ ଆମେ ତାର ଟ୍ରିଟମେଣ୍ଟ କରିବୁ ତାର କେମିତି କଣ ଦରକାର, ସେଥିପାଇଁ ଆମକୁ 2-3 ଦିନ ଖଣ୍ଡେ ଆଣ୍ଟିବାୟୋଟିକ୍ ଦେବାକୁ ପଡିବ, କମ୍ପ୍ଲିଟ କରିବାକୁ ପଡିବ, ଆଉ ଜ୍ୱର କମିବା ପାଇଁ ମେଡିସିନ ଦେବାକୁ ପଡିବ, ଆଉ ତାପରେ କୁର୍ମୀ ରୋଗ ବି ହଉଛି ବର୍ଷା ଦିନରେ।
1: ମାତ୍ର ଘର ଉପଚାର ବି ସେ ତୁଳସୀ ପତ୍ର ଗୋଲମରିଚ ପିଆଜ ବାଟି କରି ସେଟା ଗାଈ ମାନକେ ଦେବା ସେଟା ସତ କି?
0: ହଁ ସେଟା ବି ହବ, ତୁଳସୀ ପତ୍ର ଦେଇ ହବ, ଗୋଲମରିଚ ଆମେ ଆମର ହଳଦୀ ୟୁଜ କରିହବ, ନିମ ତେଲ ଏସବୁକୁ ବି ଆମେ ୟୁଜ କରିବା, ଗନ୍ଧ କର୍ପୁର ଯୋଉଟା ଅଛି ଆମର ବ୍ୟବହାର କରିପାରିବା।
1: ବାଘ ମାପ ଜାଣିବାର ଅଛି, ବଡ଼ ଗାଈ କି କେମିତି ଦେବାର, ସାନ ଗାଈ କି କେମିତି ଦେବାର ଜାଣିବାର ଅଛି ନେଇକି, ହେଲେ ଗାଈ ମାନକେ ଖାଇ ଖାଇ ରକମର ଖାଦ୍ୟ କେତେ ହିସାବରେ ଦେବାର କଥା?
0: ଗାଈ ମାନଙ୍କୁ ଖାଇବାକୁ ଆକ୍ଚୁଆଲି ଜେନେରାଲି 2 ଭାଗରେ ବିଭକ୍ତ, ଦାନା ଜାତୀୟ ଖାଦ୍ୟ ଆଉ ଗୋଟେ ହଉଛି ତନ୍ତ ଜାତୀୟ ଖାଦ୍ୟ। ଦାନା ଜାତୀୟ ଖାଦ୍ୟରେ ଆମର ସୁଷମ ଦାନା ଯୋଉଟା ଆମେ ନିଜେ ପ୍ରସ୍ତୁତ କରିପାରିବା, ନହେଲେ କମ୍ପାନୀ ବି କରିପାରିବା, କମ୍ପାନୀ ପ୍ରସ୍ତୁତ ହୋମ୍ ଫେଡ୍, ପଶୁପତି ଫିଡ୍, ଅମୃତ ଫିଡ୍ ଆମେ ସମସ୍ତେ ଅଛନ୍ତି, ନହେଲେ ନିଜେ ଆମେ ମକା ଗୁଣ୍ଡ, ଗହମ ଚୋକଡ଼, ବାଦାମ ପିଡ଼ିଆ, ଆମର ମିନେରାଲ ଯୋଉଟା ଖଣିଜ ଲବଣ, ଲୁଣ ମିଶେଇକି ବି ଆମେ ନିଜେ ପ୍ରସ୍ତୁତ ଦାନା କରିପାରିବା। ସେଇଟା ତ ଆମ ଦାନା ପାଣିରେ ମିଶେଇକି ତାକୁ ଖାଇବାକୁ ଦେଇପାରିବା। ଆଉ ଗୋଟେ ରହିଲା ଜାତୀୟ ଖାଦ୍ୟ, ମାନେ ଯୋଉଟା ଆମର ଫାଇବର ଟା ଜିନିଷଟା, ସେଟା କଣ ସବୁଜ ଖାଦ୍ୟ ଅଛି ନହେଲେ ଶୁଖିଲା ଖାଦ୍ୟ, ଶୁଖିଲା ଖାଦ୍ୟ ମାନେ ପାଳ ନଡ଼ା ଏସବୁ ଦେଇପାରିବା, ଆସୁଜ ଖାଦ୍ୟ ମାନେ ସବୁଜ ଘାସ, କିନ୍ତୁ ବର୍ଷା ଦିନ ସବୁଜ ଘାସଟା ଟିକେ କମ ଦେବା, କାହିଁକି ଘାସଟାରେ ପାଣିର ଅଂଶ ଟିକେ ଅଧିକ, ଯେହେତୁ ଆମର ମାନେ ପାଣି ତ ଥିବ ପାଣି ବାୟୁରେ,
1: ହେଲେ ଘାସ ଘୁସା ଖାଇଲେ ନୂଆଟା ବୋଲେ ଗାଈକେ ବନ୍ଧାର ଧାସି ବୋଲିକିରି ଘାସ ଖାଇବାକୁ ମନା କଲା।

0: ଘାସ ଟିକେ କମ ଖାଇବାକୁ ଦେବା ଯେତେବେଳେ ଦାନା ଜାତୀୟ ଖାଦ୍ୟ, ଆଉ ଯୋଉଟା ଦାନା ପ୍ରସ୍ତୁତ କରୁଛେ ତାକୁ ଗୋଟେ ଅଲଗା ଘରେ ରଖିବା, ଯେମିତି ସେଠି ପାଣି ପଡିବନି, ଆଉ ସେଠି କକ୍ସିଡ଼ିଆ ବୋଲି ଗୋଟେ
1: ସେଟା
0: ଗୋଟେ ପରଜୀବି ଆଉ ଥରେ ରୋଗ କରିବ ସବୁ।
1: ହେଲେ ଗାଈ ଟିକେ ପାଣିରେ ଦିନେ ତ ଜବ ଟିଙ୍କ ବୋଲେ ସିଏ ଉଖୁନି ପରା ତା ଧରି ଦବା, ତାକି କାଇ ଉପାୟ କଲେ ଛାଡ଼ସି ବାବୁ?
0: ଟିଙ୍କ ଉକୁଣି ଯଦି ଆମେ ଘରୋଇ ଉପାୟ କରିବା
1: ତାହେଲେ କେନ୍ତାରି କାଇ କାଇଟା ଲଗେଇଲେ ଇସି
0: ଟିଙ୍କ ଉକୁଣିକୁ ଆମେ ଯୋଉଟା ଗାଈର ଗୋବର ଲାଗିଯାଉଛି ଦେହରେ କାଢିବାକୁ ଚେଷ୍ଟା କରିବା।
1: କେମିତି ଚେଷ୍ଟା ବୋଲେ କାଇଟା ଲଗେଇଲେ ସେଟା ବାହାରସି?
0: ପାଣିରେ ଫାଷ୍ଟ ଧୋଇଦବା, ମଳମୂତ୍ର ପାଣିରେ ଧୋଇଦବା, ତାପରେ ଆମେ ଯଦି ସେଠି ଦେଖାଯାଉଛି ଟିଙ୍କ ଉକୁଣି ଦେଖାଯାଉଛି ସ୍ପୋରନ ଟିକନ ହେଇକି ସବୁ ମେଡିସିନ ଗୁଡା ମିଳୁଛି ସେଟାକୁ ତାର ପଛରେ ଗୋଟେ ଗାର ପକେଇକି ରଖିଦେବା। ଗୋଟେ ସାଇପରମେଥ୍ରିନ କହିକି ଆସୁଛି ଗୋଟେ ଲିକ୍ୱିଡ, ତାର DM ଗୋଟେ ଲିଟର ପାଣିରେ ନେଇକି ତାକୁ ଯୋଉଟା ଗାଧ ଦେଲା ପରେ ଯେମିତି ତାକୁ ଚାକି ଦବନି ସେଥିପାଇଁ ଆମକୁ କୁଣ୍ଡ ପକେଇକି ରଖିବାକୁ ପଡିବ ସେଟାକୁ।
1: ହେଲେ ବାବୁ ଚଞ୍ଜ ହେଲେ ସରି ଗୁଆ ଚାଲେ ବାବୁ ତମ ସାଙ୍ଗରେ କାଟା କରି ଜବର ସାରଦା ଲାଗଲା, ତମର କାଟା କେ ଆମେ ଶୁଣାଇ ଦେବୁ ଜୁଆର ଲାଗ।
0: ହଁ ଜୁଆର ଜୁଆର
2: ବାଞ୍ଜି ନିକୋ କଥା ମାନେ ପଚାରିଲୁ, ନିକୋ କଥା ମାନେ ମିଶା ସାଙ୍ଗି ଦେଲା ବୁଝିଲୁ କି
1: ନାଇଁ?
2: ହେଲେ ବାଞ୍ଜି ଏବେ ଦେଖ ପାନି କମନ ମିଶା ଆଇଲା ଯେ ପାନି ତ ଆଜି ପୂର୍ଣ୍ଣିମା କି ନାଇଁ? ପାନି ଆଇବା କଥା ପାନି ମିଶା ଉଠି ଆଇଲା ଗଲୁନି ଭାଇ ବୋଲି ମାନେ ଜୁଆର ଲାଗ
3: ଜୁଆର ଲାଗ ପାଇବନି ମନ ଗାଲୁନି

ପ୍ରଚାର କଲୁ ଦେଶୀୟ ଭାଷାର କାର୍ଯ୍ୟକ୍ରମ ଚୈତି ଜହ୍ନ। ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ, ଉପସ୍ଥାପନା କରିଥିଲେ ସରୋଜ କୁମାର ନାୟକ ଏବଂ ସନ୍ତୋଷୀ ଆଚାରୀ।

ଆକାଶବାଣୀ ଜୟପୁର ସମୟ ସନ୍ଧ୍ୟା 6ଟା ହେବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ସକାଳେ 6:35 ରହିଛି ଆଜିର ଅନୁଚିନ୍ତା। ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି ଭେଟିଦେବୁ 6:45। ଏଥିରେ ଅମରନାଥ୍ୟ ସମ୍ପ୍ରଦାୟର ଗୀତ ପରିବେଷଣ କରିଛନ୍ତି ଶିବରାମ ଅମରନାଥ୍ୟ ଓ ସାଥୀ। ଆମର ସ୍ୱାସ୍ଥ୍ୟ ଶୁଣିବେ 7:10। ରିଲିକରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। 7:25 ଭେଟିଦେବୁ ମହ୍ଲାର କାର୍ଯ୍ୟକ୍ରମ। ଏଥିରେ ଗାଁ କାହାଣୀରେ ଶୁଣିବେ ମାଲିଗୁଡ଼ା ଗାଁ ସମ୍ପର୍କରେ। ଏବଂ ବିଶେଷ ପ୍ରସଙ୍ଗରେ ରହିଛି ଆମ ଅଞ୍ଚଳର ମହିଳାଙ୍କ ସ୍ୱାବଲମ୍ବୀ ପାଇଁ ଜଣେ ଛାତ୍ରୀଙ୍କ ଅବଦାନ। 8:30 ଶୁଣିବେ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ମାଧୁରୀ। ସୁଗମ ସଙ୍ଗୀତ ପ୍ରଚାର କରିବେ 8:45। ଗୀତିଧାରା କ୍ରମରେ ଶୁଣିବେ ହିନ୍ଦୀ କଥାଚିତ୍ରର ଗୀତ 9:00। 9:30 ଶୁଣିବେ କାର୍ଯ୍ୟକ୍ରମ ବନମଲ୍ଲିକା। ଏଥିରେ ରହିଛି ବଂଶୀବାଦକ ଭରତ ଚନ୍ଦ୍ର ନାୟକଙ୍କ ସହ ଆଳାପ। ହିନ୍ଦୀ କଥାଚିତ୍ରର ଗୀତ ଭେଟିଦେବୁ 10:05, ଦିନ 12:00, ଦିନ 2:15 ଏବଂ ରାତି 10:45। ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ 10:30। ଦିନ 11:00 ରହିଛି ଆକାଶବାଣୀ ଲାଇଭ। କନ୍ଧ ଭାଷାର କାର୍ଯ୍ୟକ୍ରମ ପୁନେଇ ଲେଞ୍ଜୁ ପ୍ରଚାର କରିବୁ ଦିନ 12:30। ହିନ୍ଦୀ ଭକ୍ତି ଗୀତ ଶୁଣିବେ ଦିନ 12:50। ଦିନ 1:05 ଭେଟିଦେବୁ ହିନ୍ଦୀ ସୁଗମ ସଙ୍ଗୀତ। ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଘରଣୀ ପ୍ରଚାର କରିବୁ ଦିନ 1:20। ଏଥିରେ ଶୁଣିବେ ଆମରି ନାରୀ ଦେଶର ସିରି। ଏହି କ୍ରମରେ କସ୍ତୁରବା ଗାନ୍ଧୀଙ୍କ ସମ୍ପର୍କରେ ଏବଂ ପରେ ରହିଛି ଏକ ସାକ୍ଷାତକାର ମୋ ଜୀବନ ଜୀବିକା। ଅପରାହ୍ନ 5:00 ଭେଟିଦେବୁ ଯୁବ ଶ୍ରୋତାଙ୍କ ପାଇଁ କାର୍ଯ୍ୟକ୍ରମ ଯୁବପାଣି। ଏଥିରେ ରହିଛି ଗୀତିକଥା, ନିଯୁକ୍ତି ସୂଚନା ଏବଂ ଶେଷରେ ଶୁଣିବେ ଡିଜିଟାଲ ଡିଟକ୍ସ, ଆବଶ୍ୟକତା ନା ଫ୍ୟାସନ, ଏ ସମ୍ପର୍କରେ ଏକ ସାକ୍ଷାତକାର। ହେଲୋ ଚୈତି ଜହ୍ନ କାର୍ଯ୍ୟକ୍ରମ ଶୁଣିବେ 5:30। ସନ୍ଧ୍ୟା 7:10 ପ୍ରଚାର କରିବୁ କାର୍ଯ୍ୟକ୍ରମ ସ୍ୱଚ୍ଛ ଆମ ଭାରତ। ଏଥିରେ ରହିଛି ସାକ୍ଷାତକାର, ବର୍ଷା ଋତୁରେ ସ୍ୱଚ୍ଛତା କିପରି ରଖିବା ଏବଂ ପରେ ଶୁଣିବେ ବର୍ଷା ଋତୁରେ ଘର ଚାରିପାଖ ସଫା ସୁତୁରା ପ୍ରତି ଧ୍ୟାନ ସମ୍ପର୍କରେ ପରାମର୍ଶ। ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ଜଗତସିଂହପୁର ଜିଲ୍ଲା ସମ୍ପର୍କରେ। ରିଲେକରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। କିଷାନବାଣୀ କାର୍ଯ୍ୟକ୍ରମ ରହିଛି ରାତି 7:30। ଏଥିରେ ଚାଷୀଭାଇଙ୍କୁ ଦ୍ୱିପଦ କଥାରେ ଶୁଣିବେ ଡାଲି ଜାତୀୟ ଫସଲ ଓ ତା'ର ଉପାଦେୟତା ସମ୍ପର୍କରେ କହିବେ ସ୍ମିତା ପାଢ଼ୀ। ପରେ ଜଣେ ଚାଷୀଙ୍କ ସହ ସାକ୍ଷାତକାର ଶୁଣିବେ ସ୍ପଟ୍ଲାଇଟ୍ ଶୁଣିବେ ରାତି 9:15। ରିଲେକରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଆଇସିସି ଓମେନ୍ସ T20 କ୍ରିକେଟ୍ ୱାର୍ଲ୍ଡକପ୍ 2026 ଅନ୍ତର୍ଗତ ଅଷ୍ଟ୍ରେଲିଆ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଲଣ୍ଡନର କେନିଂଟନ୍ ଓଭାଲ୍ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ସେମିଫାଇନାଲ୍ ମ୍ୟାଚ୍ର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ ସନ୍ଧ୍ୟା 6:30 ଖେଳ ଶେଷ ହେବା ପର୍ଯ୍ୟନ୍ତ। ଶୁଣିଲେ ଆଜି ସନ୍ଧ୍ୟା ଏବଂ ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର ସମୟ ସନ୍ଧ୍ୟା 6:10 ପ୍ରଚାର କରୁଛୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ।

ଶୁଣିଲେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 124ତମ ଅଧ୍ୟାୟ।

ବ୍ରହ୍ମାଙ୍କ ପୁତ୍ର ସ୍ୱୟମ୍ଭୁବ ମନୁଙ୍କ ଔରସରୁ ରାଣୀ ସତରୂପାଙ୍କ ଗର୍ଭରୁ ପ୍ରିୟବ୍ରତ ଓ ଉତ୍ତାନପାଦ ଜନ୍ମଗ୍ରହଣ କରନ୍ତି। ଉତ୍ତାନପାଦଙ୍କ ବଂଶଧରଗଣ ସଂସାର ଭୋଗ କରିବା ପରେ ଶ୍ରୀଭଗବାନଙ୍କଠାରେ ଆତ୍ମସମର୍ପଣ କରିଛନ୍ତି। ଆଜି ଆରମ୍ଭ କରୁଛୁ ପଞ୍ଚମ ସ୍କନ୍ଧ। ଏଥିରେ ଅନ୍ୟତମ ମନୁପୁତ୍ର ପ୍ରିୟବ୍ରତଙ୍କ ବଂଶାନୁଚରିତ ବର୍ଣ୍ଣନା କରାଯାଇଛି। ପ୍ରିୟବ୍ରତଙ୍କ ଚରିତ୍ର ଉତ୍ତାନପାଦଙ୍କ ବଂଶଧର ପ୍ରାଚୀନ ବର୍ହି ଓ ପ୍ରଚେତାଙ୍କ ଚରିତ୍ରଠାରୁ ଭିନ୍ନ। ସେ ପ୍ରଥମେ ଥିଲେ ଗୃହସ୍ଥାଶ୍ରମ ବିମୁଖ ଓ ଭଗବତ ଚିନ୍ତାମଗ୍ନ। ନାରଦଙ୍କଠାରୁ ପରମାତ୍ମ ତତ୍ତ୍ୱ ଲାଭ କରି ପୁନରାୟ ରାଜ୍ୟଭୋଗ କରିଛନ୍ତି ଓ ବିଷୟ ଆଦିରେ ଆସକ୍ତ ହୋଇଛନ୍ତି।

ବଚନ ଉତ୍ତମ ଶ୍ଳୋକ ଯେ ଗୋବିନ୍ଦ ତାହାଙ୍କ ଚରଣାର ବିନ୍ଦ ତହୁଁ ଅମୀୟ ରସ ବହେ ସେ ରସ ଦେବା ପ୍ରାଣୀ ପିଏ ଭକତ ସାଧୁ ସେହୁ ଜନ ପରମହଂସ ଦିବ୍ୟ ଜ୍ଞାନ ତାହାର କୃଷ୍ଣ କଥା ବିନେ କେବେ ହେ ମନ ନୋହେ ଆନେ ଅନ୍ୟ ଯେ ଗୁଣ କଥା ମାନ ଇଚ୍ଛା ନ କରନ୍ତି ଯେ ଜନ ତେଣୁ ସେ ନୃପ ପ୍ରିୟ ବ୍ରତ ଗୁଣରେ ହୋଇଲା ପୂଜିତ ମୁନି ପରମ ଭାଗବତ ନାରଦ ଲୋକରେ ବିଖ୍ୟାତ ତାହାଙ୍କ ଚରଣ ସେବାରେ ସର୍ବକଳୁଷ ଗଲା ଦୂରେ ତକ୍ଷଣେ ସତ୍ୱଗୁଣ ହୋଇ ବ୍ରହ୍ମ ଯଜ୍ଞରେ ଦୀକ୍ଷା ପାଇ ପିତାର ଆଜ୍ଞା ଘେନି ଶିରେ ଅବନି ପାଳନ ବିଚାରେ ତେଣେ ନ ଇଚ୍ଛେ ନୃପ ବର ଉତ୍ତମ ସତ୍ୱଗୁଣ ତାର ଅଖିଳ ଲୋକଙ୍କ ଜୀବନ ଅନାଦି ନାଥ ନାରାୟଣ ତାହାଙ୍କ ଚରଣାର ବିନ୍ଦେ ଚିତ୍ତ ନିବେଶୀ ଅପ୍ରମାଦେ ପ୍ରବୃତ ସଂସାର ବ୍ୟବହାର ତହୁ ମନକୁ କରି ଦୂର ନିଶ୍ଚୟ ଜାଣି ପରାଭବ ଇଚ୍ଛ ହି ନାହିଁ ରାଜ୍ୟ ଲାଭ।

0: ଆକାଶବାଣୀ ଜୟପୁର ସମୟ ସନ୍ଧ୍ୟା 6:30 ହେବାକୁ ଯାଉଛି। ପ୍ରଥମେ ଶୁଣନ୍ତୁ ଯୁବଶକ୍ତି, ପରେ ପରେ ଶୁଣିବେ ଆଞ୍ଚଳିକ ସମ୍ବାଦ ଏବଂ ଆଜିର ପ୍ରସଙ୍ଗ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ।
2: ନମସ୍କାର, ଆଜିର ଯୁବଶକ୍ତି କାର୍ଯ୍ୟକ୍ରମକୁ ସ୍ୱାଗତ ଆପଣଙ୍କୁ।

ଯୁବତୀଙ୍କୁ କେବଳ ଚାକିରି ଉପରେ ନିର୍ଭର ନ ରହି ନିଜସ୍ୱ ବ୍ୟବସାୟ ଉଦ୍ୟୋଗ କୃଷି ପଶୁପାଳନ ଓ ସେବା କ୍ଷେତ୍ରରେ ସ୍ୱାବଲମ୍ବୀ କରିବା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ଓ ଋଣ ସୁବିଧା ଆରମ୍ଭ କରିଛନ୍ତି। ଏହି ଯୋଜନା ଗୁଡିକ ମୂଳ ଉଦ୍ଦେଶ୍ୟ ହେଉଛି ରୋଜଗାର ସୃଷ୍ଟି, ଉଦ୍ୟୋଗୀ ସୃଷ୍ଟି ଓ ଗ୍ରାମ ଓ ସହର ଉଭୟ ଅଞ୍ଚଳରେ ଆର୍ଥିକ ସଶକ୍ତିକରଣ କରିବାର ଲକ୍ଷ୍ୟ ରଖିଛି। ଷ୍ଟାର୍ଟଅପ୍ ମାଧ୍ୟମରେ ଯୁବବର୍ଗଙ୍କ ପାଇଁ ଆତ୍ମନିଯୁକ୍ତିର ସୁଯୋଗ ରହିଛି। ଷ୍ଟାର୍ଟଅପ୍ ହେଉଛି ଏପରି ଏକ ନୂତନ ବ୍ୟବସାୟ ଯାହା ଅଭିନବ ଚିନ୍ତାଧାରା, ପ୍ରଯୁକ୍ତି କିମ୍ବା ନୂଆ ସେବା ମାଧ୍ୟମରେ ବଜାରର ସମସ୍ୟାର ସମାଧାନ କରେ। ଭାରତରେ ଷ୍ଟାର୍ଟଅପ୍ ଇଣ୍ଡିଆ ପରି ପଦକ୍ଷେପ ଯୁବକ ଓ ଯୁବତୀ ମାନଙ୍କୁ ଚାକିରି ଖୋଜିଥିବା ବ୍ୟକ୍ତିରୁ ଚାକିରି ସୃଷ୍ଟିକାରୀ ଉଦ୍ୟୋଗରେ ପରିଣତ ହେବାର ସୁଯୋଗ ଦେଇ ଆସିଛି। ଆଜିର ଯୁବପିଢ଼ି କେବଳ ସରକାରୀ କିମ୍ବା ବେସରକାରୀ ଚାକିରି ଉପରେ ନିର୍ଭର ନ ରହି ନିଜର ଦକ୍ଷତା, ଶିକ୍ଷା ଓ ସୃଜନଶୀଳତାକୁ ବ୍ୟବହାର କରି ନିଜସ୍ୱ ବ୍ୟବସାୟ ଗଢି ପାରୁଛନ୍ତି। ଷ୍ଟାର୍ଟଅପ୍ ମାଧ୍ୟମରେ ଯୁବବର୍ଗଙ୍କ ପାଇଁ ଆତ୍ମନିଯୁକ୍ତିର ସୁଯୋଗ ଓ ସରକାରଙ୍କ ଋଣର ମଧ୍ୟ ସୁବିଧା ରହିଛି। ଷ୍ଟାର୍ଟଅପ୍ କେବଳ ଏକ ବ୍ୟବସାୟୀ ନୁହେଁ, ବରଂ ନୂତନ ଚିନ୍ତାଧାରା, ଉଦ୍ଭାବନ ଓ ସମସ୍ୟାର ବ୍ୟବହାରିକ ସମାଧାନକୁ ବ୍ୟବସାୟରେ ପରିଣତ କରିବାର ଏକ ପ୍ରୟାସ ମାତ୍ର। ଭାରତର ସରକାର ଷ୍ଟାର୍ଟଅପ୍ ଇଣ୍ଡିଆ ମାଧ୍ୟମରେ ଯୁବବର୍ଗଙ୍କୁ ଉଦ୍ୟୋଗୀ ହେବା ପାଇଁ ପ୍ରୋତ୍ସାହିତ କରି ଆସୁଛନ୍ତି। ଏହାର ଲକ୍ଷ୍ୟ ହେଉଛି ଯୁବକମାନଙ୍କୁ ଜବ୍ ସିକର ନୁହେଁ, ଜବ୍ କ୍ରିଏଟର ଭାବେ ଗଢି ତୋଳିବା। ଷ୍ଟାର୍ଟଅପ୍ କଣ ଏ ବିଷୟରେ ସମସ୍ତ ଯୁବକ ଯୁବତୀ ମାନେ ଜାଣି ରଖିବା ଆବଶ୍ୟକ ଯଥେଷ୍ଟ ରହିଛି। ଷ୍ଟାର୍ଟଅପ୍ ହେଉଛି ଏପରି ଏକ ନୂତନ ବ୍ୟବସାୟ ଯାହା କେବଳ ସମସ୍ୟା ନୂତନ ସମାଧାନ ପ୍ରଦାନ କରେ କିମ୍ବା ଏକ ନୂତନ ଉତ୍ପାଦ ଅଥବା ସେବା ବଜାରକୁ ଆଣେ। ଏହା ପ୍ରଯୁକ୍ତି ଭିତ୍ତିକ ହୋଇପାରେ, ପୁଣି କୃଷି, ସ୍ୱାସ୍ଥ୍ୟ, ଶିକ୍ଷା, ପର୍ଯ୍ୟଟନ, ଖାଦ୍ୟ, ପ୍ରକ୍ରିୟାକରଣ, ହସ୍ତଶିଳ୍ପ କିମ୍ବା ସେବା କ୍ଷେତ୍ରରେ ମଧ୍ୟ ହୋଇପାରେ। ଯୁବବର୍ଗଙ୍କ ପାଇଁ ଷ୍ଟାର୍ଟଅପ୍ ଅତି ଗୁରୁତ୍ୱପୂର୍ଣ୍ଣ କହିଲେ ଅତ୍ୟୁକ୍ତି ହେବ ନାହିଁ। ନିଜେ ରୋଜଗାର ପାଇବାର ସୁଯୋଗ ଅନ୍ୟମାନଙ୍କ ପାଇଁ ଚାକିରି ସୃଷ୍ଟି ଏହା କରିଥାଏ, ଯେଉଁଥିରେ ନିଜ ଦକ୍ଷତା ଓ ଜ୍ଞାନର ସଠିକ୍ ବ୍ୟବହାର କରାଯାଏ। ସାଧାରଣତଃ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା, ସ୍ଥାନୀୟ ସମ୍ପଦର ସଦ୍ବ୍ୟବହାର କରିବା ବ୍ୟକ୍ତିଗତ ଲାଭ ନୁହେଁ, ଏହା ସାର୍ବଜନୀନ ଲାଭରେ ପରିଣତ ହୋଇଥାଏ। ଆତ୍ମନିର୍ଭର ଭାରତ ଗଠନରେ ଅବଦାନ ପାଲଟିଯାଏ। ଯୁବଗୋଷ୍ଠୀ ଲାଗି କେଉଁ କ୍ଷେତ୍ରରେ ଷ୍ଟାର୍ଟଅପ୍ କ'ଣ କରାଯାଇପାରିବ ତାହା ଆଜିର ବିଚାର୍ଯ୍ୟ। ବିଶେଷ କରି ଜୈବିକ ଚାଷ ଓ କୃଷି ପ୍ରଯୁକ୍ତି, ଦୁଗ୍ଧ, ମାଛ ଓ କଙ୍କଡ଼ା ପାଳନ, କୁକୁଡ଼ା ପାଳନ, ଖାଦ୍ୟ ପ୍ରକ୍ରିୟାକରଣ ଆଦିରେ ଯୁବଗୋଷ୍ଠୀ ମନୋନିବେଶ କରିବାର ଆବଶ୍ୟକତା ରହିଛି। ବର୍ତ୍ତମାନର ଡିଜିଟାଲ ଇଣ୍ଡିଆ କରିବା ଦିଗରେ ପ୍ରଧାନମନ୍ତ୍ରୀ ଅଧିକ ଗୁରୁତ୍ୱ ଦେଉଛନ୍ତି। ସେହି ଦୃଷ୍ଟିରୁ ଇ କମର୍ସ, ଡିଜିଟାଲ ମାର୍କେଟିଂ, ମୋବାଇଲ ଆପ୍ ଓ ସଫ୍ଟୱେୟାର, ଅନଲାଇନ୍ ଶିକ୍ଷା, ହସ୍ତତନ୍ତ ଓ ହସ୍ତଶିଳ୍ପ, ପର୍ଯ୍ୟଟନ ଓ ହୋମ୍ ଷ୍ଟେ, ବର୍ଜ୍ୟବସ୍ତୁ ପରିଚାଳନା, ସୌରଶକ୍ତି, ସବୁଜ ପ୍ରଯୁକ୍ତି ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ ସରକାରଙ୍କ ପକ୍ଷରୁ ଋଣର ମଧ୍ୟ ସୁବିଧା ରହିଛି। ଏକ ନୂତନ ବ୍ୟବସାୟ ଆରମ୍ଭ କରିବାରେ ପୁଞ୍ଜିର ଆବଶ୍ୟକତା ଅପରିହାର୍ଯ୍ୟ। ଏହି ସମସ୍ୟା ଦୂରେଇ ଦେବା ପାଇଁ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଆଗେଇ ଆସିଛନ୍ତି, କାରଣ ଏହାକୁ ଦୂର କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ମଧ୍ୟ ରଖିଛନ୍ତି। ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଇବା ନିମନ୍ତେ ବିଦ୍ୟାଳୟରୁ ମହାବିଦ୍ୟାଳୟ ଏପରିକି ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଇଣ୍ଟର୍ନସିପ୍ କୋର୍ସ ପ୍ରଚଳନ କରିଛନ୍ତି। ଏତଦ୍ବ୍ୟତୀତ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା, ଏହା କ୍ଷୁଦ୍ର ବ୍ୟବସାୟ ପାଇଁ ଅତ୍ୟନ୍ତ ଲୋକପ୍ରିୟ ଯୋଜନା ରଖିଛନ୍ତି। ଋଣ କିଶୋରମାନେ 50,000 5,00,000, ତରୁଣମାନେ ବା ଯୁବଗୋଷ୍ଠୀ 5,00,000 10,00,000 ଏପରିକି ଏହି ଋଣ ଅଧିକ ହୋଇପାରେ ବା ନିଆଯାଇପାରେ। ଏହି ଅର୍ଥରେ ଉପଯୁକ୍ତ ଯୁବକ ଯୁବତୀମାନେ ନିଜେ ନିଜେ କ୍ଷୁଦ୍ର ଦୋକାନ, ରେଷ୍ଟୁରାଣ୍ଟ, ବିୟୁଟି ପାର୍ଲର, ମରାମତି କେନ୍ଦ୍ର, ଛୋଟ ଉତ୍ପାଦ ୟୁନିଟ, ଅନଲାଇନ୍ ବ୍ୟବସାୟ ମଧ୍ୟ କରିପାରିବେ। ଏତଦ୍ବ୍ୟତୀତ

0: ପ୍ରଧାନମନ୍ତ୍ରୀ ରୋଜଗାର ସୃଷ୍ଟି କାର୍ଯ୍ୟକ୍ରମ ଯୋଜନାରେ ବ୍ୟାଙ୍କ ଋଣ ସହ ସରକାରଙ୍କ ପକ୍ଷରୁ ସବସିଡି ମଧ୍ୟ ମିଳିଥାଏ। ଲାଭ ଉଭୟ କ୍ଷେତ୍ରରେ ହୋଇଥାଏ। ଉତ୍ପାଦକ ଓ ସେବା କ୍ଷେତ୍ର ପାଇଁ ଉପଯୁକ୍ତ, ଗ୍ରାମ ଓ ସହର ଉଭୟ ପାଇଁ ଏହା ଅପରିହାର୍ଯ୍ୟ। ବ୍ୟବସାୟ ପ୍ରକଳ୍ପ ଅନୁଯାୟୀ ଋଣ ଓ ଅନୁଦାନ ମଧ୍ୟ ରହିଛି। ଏସ୍ସି ଏସ୍ଟି ଓ ମହିଳା ଉଦ୍ୟୋଗୀଙ୍କ ପାଇଁ ବିଶେଷ ଯୋଜନା ମଧ୍ୟ ରହିଛି। ଏଥିପାଇଁ ଅନେକ ସୁବିଧା, ଯାହା ନୂତନ ବ୍ୟବସାୟ, ବ୍ୟାଙ୍କ ଋଣ, ବ୍ୟବସାୟ ସ୍ଥାପନରେ ସହଯୋଗ, ପ୍ରକଳ୍ପ ପ୍ରସ୍ତୁତିରେ ପରାମର୍ଶ ଦେବା ପାଇଁ ମଧ୍ୟ ବ୍ୟବସ୍ଥା ରହିଛି। ଷ୍ଟାର୍ଟଅପ୍ ଇଣ୍ଡିଆ ପଞ୍ଜୀକରଣ, ମେଣ୍ଟରସିପ୍, ନିବେଶକଙ୍କ ସହ ସଂଯୋଗ ଓ କେତେକ କ୍ଷେତ୍ରରେ କର ପ୍ରୋତ୍ସାହନ ଭଳି ସହାୟତା ଦେଇଥାଏ। ସେହିଭଳି କ୍ରେଡିଟ୍ ଗ୍ୟାରେଣ୍ଟି ଫଣ୍ଡ ଟ୍ରଷ୍ଟ ଫର ମାଇକ୍ରୋ ଆଣ୍ଡ ସ୍ମଲ ଏଣ୍ଟରପ୍ରାଇଜେସ୍, ଏହି ବ୍ୟବସ୍ଥା ସେବା ଉଦ୍ୟୋଗୀମାନଙ୍କ ପାଇଁ ଅନେକ କ୍ଷେତ୍ରରେ ବିନା ଅତିରିକ୍ତ ବନ୍ଧକରେ ବ୍ୟାଙ୍କ ଋଣ ପାଇବାର ସୁବିଧା ମଧ୍ୟ ରହିଛି। କାରଣ ସରକାର ଋଣର ଏକ ଅଂଶ ପାଇଁ ଗ୍ୟାରେଣ୍ଟି ସହଯୋଗ ପ୍ରଦାନ କରିଥାନ୍ତି। ତେଣୁ ଏହି ଋଣ ପାଇଁ ଯିବା ସମୟରେ ସାଧାରଣ ବ୍ୟାଙ୍କ ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ସହଯୋଗ କରିଥାଏ। ଷ୍ଟାର୍ଟଅପ୍ ଆଜିର ଯୁବବର୍ଗଙ୍କ ପାଇଁ କେବଳ ଏକ ବ୍ୟବସାୟିକ ବିକଳ୍ପ ନୁହେଁ, ବରଂ ଆତ୍ମନିର୍ଭରଶୀଳତା, ଆର୍ଥିକ ସ୍ୱାଧୀନତା ଓ ସାମାଜିକ ପରିବର୍ତ୍ତନର ଏକ ଶକ୍ତିଶାଳୀ ମାଧ୍ୟମ। ସରକାରଙ୍କ ବିଭିନ୍ନ ଋଣ ଓ ସହାୟତା ଯୋଜନାର ସଠିକ୍ ବ୍ୟବହାର କଲେ ଜଣେ ବେକାର ଯୁବକ କିମ୍ବା ଯୁବତୀ ନିଜର ସ୍ୱପ୍ନକୁ ସଫଳ ବ୍ୟବସାୟରେ ପରିଣତ କରିପାରିବେ। ଏହାଦ୍ୱାରା ସେମାନେ କେବଳ ନିଜେ ସ୍ୱାବଲମ୍ବୀ ହେବେ ନାହିଁ, ବରଂ ଅନ୍ୟମାନଙ୍କ ପାଇଁ ଏକ ରୋଜଗାର ସୁଯୋଗ ସୃଷ୍ଟି କରି ରାଜ୍ୟ ଓ ଦେଶର ଆର୍ଥିକ ବିକାଶରେ ମୂଲ୍ୟବାନ ଅବଦାନ ଦେଇପାରିବେ। ଷ୍ଟାର୍ଟଅପ୍ ସଂସ୍କୃତି ଯୁବବର୍ଗଙ୍କ ପାଇଁ ଆତ୍ମନିଯୁକ୍ତିର ଏକ ଶକ୍ତିଶାଳୀ ମାଧ୍ୟମ। ସଠିକ୍ ଯୋଜନା, ବଜାର ବିଶ୍ଳେଷଣ, ଦକ୍ଷତା ଓ ଅଧିବେଶ ସହିତ ଆରମ୍ଭ କରାଯାଉଥିବା ଏକ ଛୋଟ ଷ୍ଟାର୍ଟଅପ୍ ଭବିଷ୍ୟତରେ ଏକ ବଡ଼ ଉଦ୍ୟୋଗରେ ପରିଣତ ହୋଇପାରେ। ଏହା ନିଃସନ୍ଦେହ ଏହା କେବଳ ବ୍ୟକ୍ତିଗତ ଆୟ ବୃଦ୍ଧି କରେ ନାହିଁ, ବରଂ ଦେଶର ଆର୍ଥିକ ବିକାଶ ଓ ରୋଜଗାର ସୃଷ୍ଟିରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥାଏ।
1: ଶୁଣୁଥିଲେ ଆଲୋଚନା, ଷ୍ଟାର୍ଟଅପ୍ ମାଧ୍ୟମରେ ଯୁବବର୍ଗଙ୍କ ପାଇଁ ଆତ୍ମନିଯୁକ୍ତିର ସୁଯୋଗ। ଏ ସମ୍ପର୍କରେ ଆଲୋଚନା କରୁଥିଲେ ଡକ୍ଟର ଲକ୍ଷ୍ମଣ ସାହୁ। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ, ନମସ୍କାର।
2: ଶୁଣିଲେ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରି ବନ୍ଧୁ ସ୍ୱାଇଁ, ଆକାଶବାଣୀ କଟକ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
3: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
4: ଗାଁରୁ ସହର ଯାଏ ସବୁ ସ୍ଥାନରେ
3: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
4: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ପୁରୀରେ ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସ୍ନାନବେଦୀରେ ଦୁର୍ଲଭ ହାତୀବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧମୂର୍ତ୍ତି। ପ୍ରତିରକ୍ଷା ଅଳଙ୍କରଣ ସମାରୋହରେ ସାହସିକତା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ନୂତନ ଭାଷାନୀତି ଲାଗୁ ହେବ ନାହିଁ ବୋଲି ସିବିଏସ୍ଇର ସୂଚନା, ଏବଂ ରାଜ୍ୟର 8ଟି ସ୍ଥାନରେ ଅତି ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ତିଥିରେ ପୁରୀ ଶ୍ରୀମନ୍ଦିରରୁ ଶ୍ରୀଜୀଉମାନେ ରତ୍ନବେଦୀ ଛାଡ଼ି ଧାଡ଼ି ପହଣ୍ଡିରେ ସ୍ନାନବେଦୀକୁ ବିଜେ କରିଛନ୍ତି। ପ୍ରଥମେ ଚକ୍ରରାଜ ଶ୍ରୀ ସୁଦର୍ଶନଙ୍କ ପରେ ବଡ଼ ବାଡ଼ଗ୍ରାହୀ ଶ୍ରୀ ବଳଭଦ୍ର ଧାଡ଼ି ପହଣ୍ଡିରେ ଆସିଥିଲେ। ପରେ ଦେବୀ ସୁଭଦ୍ରା ଆସିବା ସହ ଶେଷରେ କୋଟି ଓଡ଼ିଆଙ୍କ ମୋଡ଼ମଣି ଶ୍ରୀ ଜଗନ୍ନାଥ ଚକାରେ ବିଜେ କରିଥିଲେ। ସୁନାକୂଅର 108 ଗରା ସୁବାସିତ ଜଳରେ ଶ୍ରୀଜୀଉମାନଙ୍କୁ ସ୍ନାନ କରାଯାଇଛି। ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କ ଦ୍ୱାରା ରାଜନୀତି ଓ ଛେରାପହରା ସେବା ସମ୍ପାଦିତ ହୋଇଛି। ଶ୍ରୀଜୀଉମାନଙ୍କ ଗଜାନନ ବେଶ ଶେଷ ହୋଇଛି। ସ୍ନାନବେଦୀ ଉପରେ ଚତୁର୍ଦ୍ଧମୂର୍ତ୍ତି ଦୁର୍ଲଭ ହାତୀବେଶରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଉଛନ୍ତି। ସେବାୟତଙ୍କ ଦ୍ୱାରା ଆଜି ଗୋଟିଏ ଭୋଗନୀତି ଅନୁଷ୍ଠିତ ହେବ। ଭୋଗନୀତି ପରେ ଶ୍ରଦ୍ଧାଳୁମାନେ ସାହାଣ ମେଲା ଦର୍ଶନ କରିବେ। ମହାପ୍ରଭୁଙ୍କ ପହଣ୍ଡି, ଜଳ ଲାଗି ଓ ହାତୀବେଶ ଆଦି ନୀତିକୁ ଶୃଙ୍ଖଳିତ କରିବା ଲାଗି ପ୍ରଶାସନ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି 87 ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି। ପୁରୀ ବଡ଼ଦାଣ୍ଡ ଓ ସମ୍ପୂର୍ଣ୍ଣ ସହରକୁ ସିସିଟିଭି ସର୍ବେକ୍ଷଣ ମଧ୍ୟରେ ରଖାଯାଇଛି। ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ଭକ୍ତିମୟ ପରିବେଶ ମଧ୍ୟରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ସ୍ନାନନୀତି ଅନୁଷ୍ଠିତ ହୋଇଯାଇଛି। ପ୍ରଭୁଙ୍କ ହାତୀବେଶ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥିଲା। ସେହିଭଳି ନୟାଗଡ଼ ଜିଲ୍ଲାର ରଣପୁରଠାରେ ଠାକୁରଙ୍କ ହାତୀବେଶ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ମନ୍ଦିର ପରିସରରେ ସ୍ନାନମଣ୍ଡପରେ ପାରମ୍ପରିକ ରୀତିନୀତି ଅନୁଯାୟୀ ପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନରେ ଠାକୁରଙ୍କୁ ଗଜାନନ ବେଶରେ ସଜ୍ଜିତ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରୀ ଗସ୍ତ କରି ସ୍ନାନମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ପରେ ମୁଖ୍ୟମନ୍ତ୍ରୀ ବଡ଼ଦାଣ୍ଡସ୍ଥିତ ରଥକଳାରେ ପହଞ୍ଚି ରଥଯାତ୍ରା ପାଇଁ ଚାଲିଥିବା ରଥ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ। ରଥ ମହାରଣାମାନଙ୍କ ସହ ଆଲୋଚନା କରି ସେମାନଙ୍କ ମତାମତ ଆବଶ୍ୟକତା ବିଷୟରେ ଜାଣିବା ସହିତ ରଥ ନିର୍ମାଣ କାର୍ଯ୍ୟକୁ ଅଧିକ ସୁରୁଖୁରୁ ଓ ସମୟାନୁସାରେ ସମ୍ପନ୍ନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ 2026 ମସିହା ପାଇଁ ଦ୍ୱିତୀୟ ପ୍ରତିରକ୍ଷା ଅଳଙ୍କରଣ ସମାରୋହରେ

0: ସାହସିକତା ପୁରସ୍କାର ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ପ୍ରତିରକ୍ଷା ବାହିନୀ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ୍ ବଳ ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପୁଲିସ୍ କର୍ମଚାରୀମାନଙ୍କୁ ସାହସିକତା ପୁରସ୍କାରରେ ସମ୍ମାନିତ କରିଛନ୍ତି। ଏହି ପୁରସ୍କାର ଜାମ୍ମୁ କାଶ୍ମୀର ଉତ୍ତର ପୂର୍ବାଞ୍ଚଳ ଏବଂ ଦେଶର ସୀମାନ୍ତ ଅଞ୍ଚଳରେ ଆତଙ୍କବାଦ ବିଦ୍ରୋହ ଶତ୍ରୁପକ୍ଷ ବିରୋଧରେ ଭାରତର ନିରନ୍ତର ସଂଗ୍ରାମକୁ ପ୍ରତିଫଳିତ କରିବା ସହିତ ବିମାନ ଚଳାଚଳ ସାମୁଦ୍ରିକ ଅଭିଯାନ ଏବଂ ମାନବିକ ସହାୟତା କାର୍ଯ୍ୟରେ ପ୍ରଦର୍ଶିତ ଅସାଧାରଣ ସାହସକୁ ସମ୍ମାନିତ କରିଥାଏ। ଗତ 8 ତାରିଖରେ ରାଷ୍ଟ୍ରପତି ପ୍ରତିରକ୍ଷା ଅଳଙ୍କରଣ ସମାରୋହରେ ପ୍ରଥମ ପର୍ଯ୍ୟାୟରେ ସାହସିକତା ପୁରସ୍କାର ପ୍ରଦାନ କରିଥିଲେ। କେନ୍ଦ୍ର ସମବାୟ ମନ୍ତ୍ରଣାଳୟର ପଞ୍ଚମ ପ୍ରତିଷ୍ଠା ଦିବସର ଉଦ୍ଘାଟନୀ ଉତ୍ସବ ଭୁବନେଶ୍ୱରସ୍ଥିତ ସମବାୟ ଭବନରେ ଅନୁଷ୍ଠିତ ହୋଇଯାଇଛି। ବିଭାଗୀୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି, ସମବାୟରୁ ସମୃଦ୍ଧି ଅଭିଯାନକୁ ରାଜ୍ୟରେ ତ୍ୱରାନ୍ୱିତ କରିବା ପାଇଁ ସମବାୟ ବିଭାଗ ସମସ୍ତ ପ୍ରୟାସ କରିବା ସହିତ ଅଭିଯାନକୁ ଫଳପ୍ରଦ କରିବାକୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି। ଏହି କ୍ରମରେ ରାଜ୍ୟର ପ୍ରତିଟି ପଞ୍ଚାୟତରେ କୃଷି ଋଣ ଦୁଗ୍ଧ ଓ ମତ୍ସ୍ୟ ସମବାୟ ସମିତି ଗଠନ ହେବା ପ୍ରକ୍ରିୟା ଜାରି ରହିଛି। ପ୍ୟାକ୍ସଗୁଡ଼ିକୁ ଏମ୍ ପ୍ୟାକ୍ସରେ ପରିଣତ କରି ଏହା ମାଧ୍ୟମରେ ବିଭିନ୍ନ ବ୍ୟବସାୟିକ ତଥା ଉତ୍ପାଦନକ୍ଷମ କାର୍ଯ୍ୟ ଜାରି ରହିଛି ବୋଲି ମନ୍ତ୍ରୀ ଶ୍ରୀ ବଳସାମନ୍ତ କହିଛନ୍ତି। ମହାପ୍ରତାପୀ ସମ୍ରାଟ କପିଳେନ୍ଦ୍ର ଦେବଙ୍କ 591ତମ ରାଜ୍ୟାଭିଷେକ ତଥା ଗଜପତି ଦିବସ ଭୁବନେଶ୍ୱରସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗଦେଇ କହିଛନ୍ତି, ଓଡ଼ିଆ ଭାଷାକୁ ପ୍ରଥମ କରି ତତ୍କାଳୀନ ରାଷ୍ଟ୍ରୀୟ ତଥା ପ୍ରଶାସନିକ ଭାଷାର ମର୍ଯ୍ୟାଦା ଗଜପତି କପିଳେନ୍ଦ୍ର ଦେବ ପ୍ରଦାନ କରିଥିଲେ। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ତଥା ସାଂସ୍କୃତିକ ନବଜାଗରଣ ପାଇଁ ତାଙ୍କର ଅବଦାନ ଅତୁଳନୀୟ ବୋଲି ଶ୍ରୀ ସୁରଜ କହିଛନ୍ତି। ସୂଚନା ଅନୁସାରେ 1435 ଖ୍ରୀଷ୍ଟାବ୍ଦ ଜୁନ୍ 29 ତାରିଖ ଅର୍ଥାତ୍ ଆଜିର ଦିନରେ ମହାରାଜାଙ୍କ ରାଜ୍ୟାଭିଷେକ ହୋଇଥିଲା। ଏଥିସହିତ ତାଙ୍କୁ ଗଜପତି ଗୋଡ଼େଶ୍ୱର ନବକୋଟି କର୍ଣ୍ଣାଟକ କଳବର୍ଗେଶ୍ୱର ଉପାଧି ପ୍ରଦାନ କରାଯାଇଥିଲା। କପିଳେନ୍ଦ୍ର ଦେବ 1435ରୁ 1465 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଶାସନ କରିଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ପକ୍ଷରୁ ଆଜି ତ୍ରିଭାଷା ନୀତି ସମ୍ପର୍କିତ ମାର୍ଗଦର୍ଶିକା ଜାରି କରାଯାଇଛି। ଏ ସମ୍ପର୍କରେ ପରିଷଦ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି, ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ନୂତନ ଭାଷା ନୀତି ଲାଗୁ ହେବ ନାହିଁ। 2026-27 ଶିକ୍ଷାବର୍ଷରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ପୁରୁଣା ଦୁଇ ଭାଷା ନୀତିରେ ପାଠ ପଢ଼ିବେ। ଚଳିତ ବର୍ଷ ସପ୍ତମ ଅଷ୍ଟମ ଓ ନବମ ଶ୍ରେଣୀରେ ପଢ଼ୁଥିବା ବିଦ୍ୟାର୍ଥୀମାନେ ଦୁଇଟି ବିଦେଶୀ ଭାଷା ପଢ଼ୁଥିବାରୁ ଗୋଟିଏ ଭାରତୀୟ ଭାଷାକୁ ତୃତୀୟ ଭାଷା ଭାବେ ଚୟନ କରି ସେମାନେ ପଢ଼ିପାରିବେ ବୋଲି ସିବିଏସ୍ଇ ପକ୍ଷରୁ କୁହାଯାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ ଦୁଇ ପରୀକ୍ଷା ଖାତା ପୁନଃ ଯାଞ୍ଚ ଆବେଦନ ତାରିଖ ବୃଦ୍ଧି କରାଯାଇଛି। ଆସନ୍ତାକାଲି ଆବେଦନ ତାରିଖ ଶେଷ ହେଉଥିବା ବେଳେ ଏହାକୁ ଆସନ୍ତା ମାସ 4 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ବୋଲି ପରିଷଦ ପକ୍ଷରୁ କୁହାଯାଇଛି। ଜାତୀୟ ପରିସଂଖ୍ୟାନ ଦିବସ ଆଜି ପାଳନ କରାଯାଉଛି। ଜାତୀୟ ବିକାଶ ସମ୍ପର୍କିତ ସାମାଜିକ ଅର୍ଥନୈତିକ ଯୋଜନା ଏବଂ ନୀତି ପ୍ରଣୟନରେ ପରିସଂଖ୍ୟାନର ଗୁରୁତ୍ୱ ନେଇ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। 2007 ପ୍ରତିବର୍ଷ ଜୁନ୍ ମାସ 29 ତାରିଖରେ ଏହି ଦିବସ ପାଳିତ ହୋଇଆସୁଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ପ୍ରଶାସନିକ ତଥ୍ୟର ସାମର୍ଥ୍ୟକୁ ଉନ୍କକ୍ତ କରିବା। ଭାରତୀୟ ପରିସଂଖ୍ୟାନର ଜନକ କୁହାଯାଉଥିବା ପ୍ରଫେସର ପ୍ରଶାନ୍ତ ଚନ୍ଦ୍ର ମହାଲାନୋବିସ୍ଙ୍କ ପରିସଂଖ୍ୟାନ ପ୍ରତି ଅବଦାନକୁ ସମ୍ମାନ ଜଣାଇ ପ୍ରତିବର୍ଷ ତାଙ୍କ ଜୟନ୍ତୀରେ ଏହି ଦିବସ ପାଳନ କରାଯାଉଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ପରିସଂଖ୍ୟାନ ଦିବସ ପାଳନ କରାଯାଇଛି। ସମ୍ବଲପୁର ଜିଲ୍ଲା ପ୍ରଶାସନିକ ପକ୍ଷରୁ ଚଳିତ ବର୍ଷର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷା ବିଭାଗର ଛାତ୍ରଛାତ୍ରୀଙ୍କ ସ୍କୁଲ ଛାଡ଼ିବା ସମସ୍ୟା, ଭିନ୍ନକ୍ଷମମାନଙ୍କ ସଠିକ୍ ଚିହ୍ନଟ ପ୍ରକ୍ରିୟା ଆଦି ବିଭିନ୍ନ କ୍ଷେତ୍ରରେ ପରିସଂଖ୍ୟାନ ମାଧ୍ୟମରେ ନିର୍ଭୁଲ ତଥ୍ୟ ମିଳିପାରିଛି ବୋଲି କହିଛନ୍ତି। ପ୍ରଶାସନିକ ଅଧିକାରୀ ଓ କର୍ମଚାରୀମାନେ ଆଗାମୀ ଦିନରେ ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିର ଆୟୋଜନ କରି ପରିସଂଖ୍ୟାନ କ୍ଷେତ୍ରରେ ଦକ୍ଷତା ବୃଦ୍ଧି ପାଇଁ ଗୁରୁତ୍ୱାରୋପ କରିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ସମ୍ମିଳନୀ କାର୍ଯ୍ୟାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପରିସଂଖ୍ୟାନ ଦିବସର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରାଯାଇଥିଲା। ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା କୃଷି ଗଣନା, କ୍ଷୁଦ୍ର ଜଳସେଚନ ଓ ଅର୍ଥନୈତିକ ଗଣନା ଭଳି ବିଭିନ୍ନ ଯୋଜନାର କାର୍ଯ୍ୟକାରିତା, ଆବଶ୍ୟକତା ଓ ଉପାଦେୟତା ଉପରେ ବକ୍ତାମାନେ ଆଲୋକପାତ କରିଥିଲେ। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ 8 ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିଭଳି 22 ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରାଯାଇଛି। ଏହିସବୁ ସ୍ଥାନ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଏ ସମ୍ପର୍କରେ ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶିକା ଡକ୍ଟର ମନୋରମା ମହାନ୍ତି କହିଛନ୍ତି,
1: ବର୍ତ୍ତମାନ ଆମର ମନସୁନ୍ ପୁରା ଓଡ଼ିଶା କଭର କରିସାରିଛି।

0: ଆଉ କଣ୍ଡିସନ ଫେଭରେବୁଲ ରହିଛି ଆଉ ଅଲଗା ଷ୍ଟେଟ ମାନଙ୍କ ପାଇଁ ମଧ୍ୟ ମନସୁନ ଫର୍ଦର ପ୍ରୋଗ୍ରେସ ହେବା ପାଇଁକା ଆଗାମୀ 24 ଘଣ୍ଟା ପର୍ଯ୍ୟନ୍ତ ଭିତରେ ରାଜ୍ୟ କିଛି କିଛି ସ୍ଥାନରେ ହାଲକର ମଧ୍ୟ ବର୍ଷା ହେବାର ସହିତ କାମହା ସ୍ଥାନରେ ବର୍ଷା ସହିତ ବିଜୁଳି ଘଡ଼ଘଡ଼ି ଝଟକା ପବନ ମଧ୍ୟ ହେବାର ସମ୍ଭାବନା ରହିଛି।
1: ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ମାଲକାନଗିରି ଜିଲ୍ଲା ଚେଡେଙ୍ଗା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଶିବିରରେ 3 ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା। କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକରେ ଜିଲ୍ଲାପାଳ 34 ଅଭିଯୋଗର ଶୁଣାଣି କରି ତତ୍କାଳ ସମାଧାନ କରିଛନ୍ତି। ଏଥିସହ 2 ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଦେବଗଡ଼ ଜିଲ୍ଲା ସରୁଆଳି ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷରେ ଆୟୋଜିତ ଶିବିରରେ 75 ଅଭିଯୋଗର ଶୁଣାଣି କରାଯାଇ ସେଗୁଡ଼ିକର ସମାଧାନ ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନୟାଗଡ଼ ଜିଲ୍ଲା ରଣପୁର ବ୍ଲକରେ ଆୟୋଜିତ ଶିବିରରେ 66 ମାମଲାର ତତ୍କାଳ ସମାଧାନ କରାଯାଇଛି। କୋରାପୁଟ ଜିଲ୍ଲା ଲମ୍ତାପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଶିବିରରେ 54 ଅଭିଯୋଗର ଶୁଣାଣି କରାଯାଇଛି। ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ସମ୍ମିଳନୀ କକ୍ଷରେ ଆୟୋଜିତ ଶିବିରରେ ଜିଲ୍ଲାପାଳ 100 ଅଭିଯୋଗର ଶୁଣାଣି କରି ସେଗୁଡ଼ିକର ତୁରନ୍ତ ସମାଧାନ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ ରେଡ୍କ୍ରସ ପାଣ୍ଠିରୁ 2 ହିତାଧିକାରୀଙ୍କୁ 15,000 ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ପୁରୀରେ ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସ୍ନାନବେଦୀରେ ଦୁର୍ଲଭ ହାତୀବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧା ମୂର୍ତ୍ତି। ପ୍ରତିରକ୍ଷା ଅଳଙ୍କରଣ ସମାରୋହରେ ସାହସିକତା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ନୂତନ ଭାଷାନୀତି ଲାଗୁ ହେବ ନାହିଁ ବୋଲି ସିବିଏସ୍ଇର ସୂଚନା। ଏବଂ ରାଜ୍ୟର 8 ସ୍ଥାନରେ ଅତି ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।
2: ବାପା, 2-3 ହଜାର
3: କାହିଁକି?
2: ମୋର ପକେଟ୍ ମନି।
3: ଆରେ ଏବେ ମାତ୍ର 2 ହଜାର କ୍ୟାସ୍ ଅଛି।
2: ଆରେ ବାପା, ବୁଲେଟ୍ ଟ୍ରେନ୍ ଯୁଗରେ ଶଗଡ଼ ଚଲଉଛ, ଡିଜିଟାଲ ପେମେଣ୍ଟ ଚଲାଓ। ହେ ନୁହେଁ, ହଁ, ସିଧା UPI ରୁ ପେମେଣ୍ଟ କର, ଏଇଟା ସହଜ।
3: ଆରେ ବା, ମତେ ବି ଶିଖା, ନିଜର 1000 ନେଇଯା,
2: ତମ ମୋବାଇଲ ଦିଅ,
3: ନେଇଯା।
4: ଭାରତ କରେ ଡିଜିଟାଲ ଦେୟ ପ୍ରଦାନ,
5: ସହଜ ଅଟେ ପ୍ରତିଦିନ ଦେଣ।
6: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
7: ଆଜିର ପ୍ରସଙ୍ଗ, ସ୍ନାନବେଦୀରେ ମହାପ୍ରଭୁ। ଆଲେଖ୍ୟ ଡକ୍ଟର ସତ୍ୟନାରାୟଣ ପଟ୍ଟନାୟକ, ଉପସ୍ଥାପନାରେ ମୁଁ ନୀନା ସାହୁ। ନୀଳାଚଳ କ୍ଷେତ୍ରରେ ବାସ କରୁଥିବା ପୁରୁଷୋତ୍ତମ ହେଉଛନ୍ତି ପରମାତ୍ମା, ପରମବ୍ରହ୍ମ ଓ ପରମେଶ୍ୱର। ନୀଳାଚଳବାସୀ ଜଗତର ନାଥ ଜଗନ୍ନାଥ ଓଡ଼ିଆ ଜାତିର ବିଭବ ଏବଂ ସାରା ବିଶ୍ୱରେ ତାଙ୍କର ସ୍ୱତନ୍ତ୍ରତା ରହିଛି। ସର୍ବବ୍ୟାପ୍ତ ଶ୍ରୀ ଜଗନ୍ନାଥ ହେଉଛନ୍ତି ସୃଷ୍ଟି, ସ୍ଥିତି ଓ ବିଲୟର କାରଣ। ବେଦ ମନ୍ତ୍ରରେ ସ୍ୱୟଂ ଜଗନ୍ନାଥ ହେଉଛନ୍ତି ବିଷ୍ଣୁ, ପୌରାଣିକ ମତରେ ଶ୍ରୀ ଜଗନ୍ନାଥ ହେଉଛନ୍ତି ଶ୍ରୀକୃଷ୍ଣ। ତେଣୁ ତାଙ୍କର ଲୀଳା ବର୍ଣ୍ଣନା କରିବା ସହଜସାଧ୍ୟ ନୁହେଁ। ରହସ୍ୟମୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ ମାନବୀୟ ଲୀଳା ପ୍ରକଟ କରିଥାନ୍ତି। ମାନବଙ୍କ ମଧ୍ୟରେ ଯାହା ସବୁ ଘଟିଥାଏ ସେଗୁଡ଼ିକ ସ୍ୱୟଂ ଦାରୁ ଦେବତା ଦାରୁବ୍ରହ୍ମଙ୍କ ଶ୍ରୀମନ୍ଦିରରେ ସମସ୍ତ ନୀତି, କାନ୍ତି, ବିଧିବିଧାନ ଏବଂ ପାରମ୍ପରିକ ଭାବେ ପାଳନ କରାଯାଏ। 12 ତେରଯାତ୍ରା ମଧ୍ୟରେ ତାଙ୍କର ଲୀଳାର ବୈଶିଷ୍ଟ୍ୟ ରହିଛି। ଶ୍ରୀଜୀଉଙ୍କ 12 ଯାତ୍ରା ମଧ୍ୟରୁ ସ୍ନାନଯାତ୍ରା ସ୍ୱତନ୍ତ୍ର। ରଥଯାତ୍ରା ପୂର୍ବରୁ ଜ୍ୟେଷ୍ଠ ମାସ ପୂର୍ଣ୍ଣିମା ଦିନ ସ୍ନାନଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହାକୁ ଜ୍ୟେଷ୍ଠ ପୂର୍ଣ୍ଣିମା, ସ୍ନାନ ପୂର୍ଣ୍ଣିମା ଏବଂ ପତିତ ପାବନ ଲୀଳା ବୋଲି କୁହାଯାଏ। ଏହି ଦିନ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଜନ୍ମତିଥି ପଡ଼ୁଥିବାରୁ ତାଙ୍କର ଅଭିଷେକ ଉତ୍ସବ ମଧ୍ୟ ପାଳନ କରାଯାଇଥାଏ। ଯେପରି ସାଧାରଣ ମନୁଷ୍ୟ ତା'ର ସ୍ୱର୍ଣ୍ଣକ୍ଷେତ୍ରକୁ ସ୍ମରଣ କରି ଉତ୍ସାହର ସହ ପାଳନ କରିଥାଏ, ସେହିପରି ପ୍ରଭୁ ଜଗନ୍ନାଥଙ୍କର ଆବିର୍ଭାବ ଦିବସ ସ୍ନାନଯାତ୍ରା ଭାବେ ପାଳିତ ହୋଇଥାଏ। ବର୍ଷସାରା ଦର୍ପଣ ସମ୍ମୁଖରେ ମନ୍ତ୍ର ଉଚ୍ଚାରଣ ମାଧ୍ୟମରେ ସ୍ନାନ କରୁଥିବା ଚତୁର୍ଦ୍ଧା ମୂର୍ତ୍ତି ଜ୍ୟେଷ୍ଠ ପୂର୍ଣ୍ଣିମାରେ ସ୍ନାନମଣ୍ଡପ ଉପରେ ବିଜେ ହୋଇ ଶ୍ରଦ୍ଧାଳୁଙ୍କ ସମ୍ମୁଖରେ ମନ୍ତ୍ରପୂତ ସୁବାସିତ କୁମ୍ଭ ଜଳରେ ସ୍ନାନ କରିଥାନ୍ତି। ସ୍ନାନବେଦୀ ଉପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଦର୍ଶନ କରୁଥିବାରୁ ଏହାକୁ ପତିତ ପାବନ ଲୀଳା ବୋଲି ମଧ୍ୟ କୁହାଯାଏ।

ସ୍ନାନବେଦୀକୁ ଚତୁର୍ଦ୍ଧାମୂର୍ତ୍ତି ଧାଡ଼ି ପହଣ୍ଡିରେ ବିଜେ ହୋଇଥାନ୍ତି। ପ୍ରଥମେ ଚକ୍ରରାଜ ସୁଦର୍ଶନ, ଏହାପରେ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ସ୍ନାନବେଦୀକୁ ବିଜେ କରିଥାନ୍ତି। ଜ୍ୟେଷ୍ଠ ପୂର୍ଣ୍ଣିମା ପୂର୍ବଦିନଠାରୁ 108 ଗରା ଜଳ ସୁନାକୂଅରୁ ସଂଗ୍ରହ କରାଯାଇଥାଏ। ଏହି ସୁନାକୂଅଟି ଶ୍ରୀମନ୍ଦିର ପରିସରରେ ଥିବା ଶୀତଳା ଠାକୁରାଣୀଙ୍କ ସମ୍ମୁଖରେ ରହିଛି। 108 ଗରା ଜଳକୁ କର୍ପୂର, କେଶର, ଚନ୍ଦନ ସହିତ ଅନ୍ୟାନ୍ୟ ଦ୍ରବ୍ୟ ମିଶାଯାଇ ଅଧିବାସ ଗୃହରେ ରଖାଯାଇଥାଏ। ଏହି ଅଭିମନ୍ତ୍ରିତ ଜଳରେ ଚତୁର୍ଦ୍ଧାମୂର୍ତ୍ତି ସ୍ନାନ କରିଥାନ୍ତି। ବିଧି ଅନୁଯାୟୀ ବଡ଼ ଠାକୁରଙ୍କୁ 33 କୁମ୍ଭ, ପ୍ରଭୁ ଜଗନ୍ନାଥଙ୍କୁ 35 କୁମ୍ଭ, ଦେବୀ ସୁଭଦ୍ରାଙ୍କୁ 22 କୁମ୍ଭ ଏବଂ ଚକ୍ରରାଜ ସୁଦର୍ଶନଙ୍କୁ 18 କୁମ୍ଭ ଜଳ ଦ୍ୱାରା ସ୍ନାନ କରାଯାଇଥାଏ। ସ୍ନାନବେଦୀରେ ଠାକୁରଙ୍କର ଜଳ ଲାଗି ନୀତି ପରେ ଆଦ୍ୟ ସେବକ ଶ୍ରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ ଛେରା ପହଁରା କାର୍ଯ୍ୟ ସମ୍ପନ୍ନ କରିଥାନ୍ତି। ଶ୍ରୀନଅରରୁ ପାରମ୍ପରିକ ରୀତିନୀତି ଅନୁଯାୟୀ ଗଜପତି ମହାରାଜ ରୂପା ଖଚିତ ତାମଜାନ ବିମାନରେ ଆସି ସ୍ନାନବେଦୀରେ ପହଞ୍ଚି ଛେରାପହଁରା ନୀତି ସମ୍ପନ୍ନ କରିଥାନ୍ତି। ଏହାପରେ ଠାକୁରଙ୍କର ଗଜାନନ ବା ହାତୀବେଶ ଅନୁଷ୍ଠିତ ହୋଇଥାଏ। ରୀତିନୀତି ଅନୁଯାୟୀ ବାଡ଼ଗ୍ରାହୀ ସାମନ୍ତ ବଳଭଦ୍ରଙ୍କ ନିମନ୍ତେ ଗୋପାଳତୀର୍ଥ ମଠରୁ ଏବଂ ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥଙ୍କ ନିମନ୍ତେ ରାଘବଦାସ ମଠରୁ ଏହି ବେଶ ପାଇଁ ସମସ୍ତ ଉପକରଣ ଆସିଥାଏ। ସ୍ନାନବେଦୀ ଉପରେ ଠାକୁରଙ୍କର ଏହି ବେଶ ଦର୍ଶନ କଲେ ବହୁଜନ୍ମର ପୁଣ୍ୟଫଳ ମିଳିଥାଏ ବୋଲି ପ୍ରବାଦ ରହିଛି। ହାତୀ ବେଶ ପରେ ଠାକୁରଙ୍କର କର୍ପୂର ଲାଗି ଏବଂ ଏହାପରେ ଭୋଗ ଲାଗି ହୋଇଥାଏ। ଭୋଗ ଲାଗି ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଶ୍ରଦ୍ଧାଳୁ ସାହାଣ ମେଳାରେ ଦର୍ଶନ କରିଥାନ୍ତି। ସ୍ନାନ ଯୋଗୁଁ ଠାକୁର ମାନବୀୟ ରୀତିନୀତି ଅନୁଯାୟୀ ଜ୍ୱରରେ ପୀଡ଼ିତ ହୋଇଥାନ୍ତି, ତେଣୁ ସ୍ନାନବେଦୀ ଉପରୁ ଠାକୁର ଅଣସର ଘରକୁ ବିଜେ କରିଥାନ୍ତି। ସେଠାରେ ଶ୍ରୀଜୀଉଙ୍କର 15 ଦିନ ଧରି ଗୁପ୍ତସେବା ନୀତି ଅନୁଷ୍ଠିତ ହୋଇଥାଏ। ଜ୍ୱରରୁ ଆରୋଗ୍ୟ ଲାଭ କରିବା ପାଇଁ ଏହି ଅଣସର ଘରେ ଅବସ୍ଥାନ ଅବସରରେ ଠାକୁରଙ୍କୁ ଫୁଲୁରୀ ତେଲ ଘର୍ଷଣ କରାଯାଇଥାଏ। ଠାକୁର ଆରୋଗ୍ୟ ଲାଭ ପାଇଁ ଦଶମୂଳ ସେବନ ମଧ୍ୟ କରିଥାନ୍ତି। ଅଣସର ପିଣ୍ଡି ସମ୍ମୁଖରେ ଠାକୁରଙ୍କର ପଟିଦିଅ ପୂଜା ପାଇଥାନ୍ତି। ବଡ଼ ଠାକୁର ବଳଭଦ୍ର, ଶ୍ରୀ ଅନନ୍ତ ବାସୁଦେବ, ଦେବୀ ସୁଭଦ୍ରା ଭୁବନେଶ୍ୱରୀ ଏବଂ ପ୍ରଭୁ ଜଗନ୍ନାଥ ଶ୍ରୀ ନାରାୟଣ ପଟିଦିଅ ରୂପରେ ପୂଜା ପାଇଥାନ୍ତି। ରଥଯାତ୍ରା ପୂର୍ବ ଦିନ ଅର୍ଥାତ୍ 15ତମ ଦିନରେ ଠାକୁରଙ୍କର ନବଯୌବନ ଦର୍ଶନ ଅନୁଷ୍ଠିତ ହୋଇଥାଏ। ଠାକୁରଙ୍କର ଅଣସର ଘରେ ଅବସ୍ଥାନ ଅବସରରେ ଶ୍ରଦ୍ଧାଳୁ ବ୍ରହ୍ମଗିରିଠାରେ ଅଲାରନାଥ ଦର୍ଶନ ବିଧି ରହିଛି। ପୁରୀ ଶ୍ରୀକ୍ଷେତ୍ରରେ ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କର ଶାନ୍ତି ଶୃଙ୍ଖଳାର ସହ ସ୍ନାନଯାତ୍ରା ଅନୁଷ୍ଠିତ ହେଉଛି। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଠାକୁରଙ୍କର ନୀତିକାନ୍ତି ସମ୍ପନ୍ନ ହେବା ସହ ଶ୍ରଦ୍ଧାଳୁ ବଡ଼ଦାଣ୍ଡରୁ ଚତୁର୍ଦ୍ଧାମୂର୍ତ୍ତିର ଦିବ୍ୟ ଦର୍ଶନ ଲାଭ କରିଛନ୍ତି।

0: ଆଜିର ପ୍ରସଙ୍ଗରେ ଶୁଣିଲେ ସ୍ନାନ ବେଦୀରେ ମହାପ୍ରଭୁ ଆଲେଖ୍ୟ ଡକ୍ଟର ସତ୍ୟନାରାୟଣ ପଟ୍ଟନାୟକ ଉପସ୍ଥାପନା ନୀନା ସାହୁ
1: ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଜୟପୁର ଶୁଣନ୍ତୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ ପ୍ରଥମେ ବାଳୁଙ୍ଗା ଟୋକା ଏହି ଚଳଚ୍ଚିତ୍ରରୁ ଶିଳ୍ପୀମାନେ ହେଲେ ଉଦିତ ନାରାୟଣ ଏବଂ ଅଞ୍ଜଳି ମିଶ୍ର ଗୀତ ରଚନା ନିଜାମ ସଙ୍ଗୀତ ପରିଚାଳନା ଅଭିଜିତ ମଜୁମଦାର

love.com ଏହି ଚଳଚ୍ଚିତ୍ରରୁ ପରବର୍ତ୍ତୀ ଶିଳ୍ପୀମାନେ ହେଲେ ଶ୍ରୀଚରଣ ଏବଂ ତପୁ ମିଶ୍ର, ଗୀତ ରଚନା ନିଜାମ, ସଙ୍ଗୀତ ପରିଚାଳନା ପ୍ରେମ ଆନନ୍ଦ।

0: ଶୁଣିଲେ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର ସମୟ ରାତି 7:15 ହେବାକୁ ଯାଉଛି। ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଏବଂ ପରେ ଜିଲ୍ଲା ହାଲଚାଲ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ନୂଆଦିଲ୍ଲୀରେ ଦ୍ୱିତୀୟ ପ୍ରତିରକ୍ଷା ଅଳଙ୍କରଣ ସମାରୋହରେ ବୀରତ୍ୱ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। 5 ଜଣଙ୍କୁ ଅତି ବିଶିଷ୍ଟ ସେବା ପଦକ ପ୍ରଦାନ। ସେସେଲ୍ସ ଗସ୍ତ ଫଳପ୍ରଦ ସାବ୍ୟସ୍ତ ହୋଇଛି କହିଲେ ପ୍ରଧାନମନ୍ତ୍ରୀ। ସିବିଏସ୍ଇ ଜାରି କଲା ତ୍ରିଭାଷା ନୀତି ସମ୍ପର୍କିତ ମାର୍ଗଦର୍ଶିକା। ସ୍ନାନବେଦୀରେ ଗଜାନନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଲେ ଶ୍ରୀଜୀଉ। ଏବଂ ଲସ୍ ଏଞ୍ଜେଲ୍ସ 2028 ଅଲିମ୍ପିକ୍ସ ପ୍ରତିଯୋଗିତା ପାଇଁ ଯୋଗ୍ୟତା ହାସଲ କଲା ଭାରତୀୟ ମହିଳା କ୍ରିକେଟ୍ ଦଳ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ଦ୍ୱିତୀୟ ପ୍ରତିରକ୍ଷା ଅଳଙ୍କରଣ ସମାରୋହରେ ବୀରତ୍ୱ ପୁରସ୍କାର ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ଏୟାର ମାର୍ଶାଲ ତରୁଣ ଚୌଧୁରୀ, ଲେଫ୍ଟନାଣ୍ଟ ଜେନେରାଲ ନିରଜ ୱର୍ଷ୍ଣି, ଲେଫ୍ଟନାଣ୍ଟ ଜେନେରାଲ ବିକାଶ ରୋହେଲା, ଲେଫ୍ଟନାଣ୍ଟ ଜେନେରାଲ ହରବିନ୍ଦର ସିଂହ ଭାନ୍ଦ୍ରା ଏବଂ ଲେଫ୍ଟନାଣ୍ଟ ଜେନେରାଲ ମହିନ୍ଦର ପଲ ସିଂହଙ୍କୁ ଅତି ବିଶିଷ୍ଟ ସେବା ପଦକ ପ୍ରଦାନ କରିଛନ୍ତି। ଆୟୋଜିତ କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଅନ୍ୟାନ୍ୟ କେନ୍ଦ୍ରମନ୍ତ୍ରୀ ଓ ସେନାବାହିନୀର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ସଶସ୍ତ ବାହିନୀ, କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବଳ ଏବଂ ଅନ୍ୟାନ୍ୟ ସୁରକ୍ଷା ସଂସ୍ଥାର କର୍ମଚାରୀମାନଙ୍କ ଅସାଧାରଣ ସାହସିକତା ଏବଂ ବୀରତ୍ୱପୂର୍ଣ୍ଣ କାର୍ଯ୍ୟକୁ ସ୍ୱୀକୃତି ପ୍ରଦାନ ସ୍ୱରୂପ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ଜାମ୍ମୁ କାଶ୍ମୀର, ଉତ୍ତର ପୂର୍ବାଞ୍ଚଳ ଏବଂ ଦେଶର ସୀମାନ୍ତ ଅଞ୍ଚଳରେ ଆତଙ୍କବାଦ, ବିଦ୍ରୋହ ଏବଂ ଶତ୍ରୁପକ୍ଷ ବିରୋଧରେ ଭାରତର ନିରନ୍ତର ସଂଗ୍ରାମକୁ ପ୍ରତିଫଳିତ କରିବା ଉଦ୍ଦେଶ୍ୟରେ ଏହି ପୁରସ୍କାର ଦିଆଯାଇଥାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସେସେଲ୍ସକୁ ତାଙ୍କର ଗସ୍ତ ଫଳପ୍ରଦ ସାବ୍ୟସ୍ତ ହୋଇଛି। ଏହା ଭାରତ ସେସେଲ୍ସ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବ। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଗତ 50 ବର୍ଷ ମଧ୍ୟରେ ଦୁଇ ଦେଶ ଭିତରେ ସମ୍ପର୍କ ଗଭୀର ବିଶ୍ୱାସ ମଧ୍ୟରେ ପ୍ରତିଷ୍ଠିତ। ଏହା ଆଗାମୀ 50 ବର୍ଷ ପାଇଁ ଦୁଇ ଦେଶ ନିମନ୍ତେ ନବସୃଜନ, ଦୀର୍ଘସ୍ଥାୟୀ ଏବଂ ସମୃଦ୍ଧି କ୍ଷେତ୍ରରେ ସହାୟକ ହେବ। ସେସେଲ୍ସ ସ୍ୱାଧୀନତାର 50 ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଜାତୀୟ ଦିବସ ପାଳନରେ ଯୋଗ ଦେଇଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ। ପ୍ରଧାନମନ୍ତ୍ରୀ ସେସେଲ୍ସର ରାଷ୍ଟ୍ରପତି ଡକ୍ଟର ପ୍ୟାଟ୍ରିକ୍ ହାର୍ମିନି ସେସେଲ୍ସର ଜନସାଧାରଣଙ୍କୁ ସେମାନଙ୍କର ସ୍ନେହ ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ସ୍ୱାଗତ ପାଇଁ ଧନ୍ୟବାଦ ଜଣାଇଥିଲେ। ନୂଆଦିଲ୍ଲୀଠାରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ଆଜି ଯମୁନା ଜଳ ପ୍ରକଳ୍ପ ନିର୍ମାଣ ଏବଂ କାର୍ଯ୍ୟକାରୀ ନେଇ ହରିୟାଣା ଏବଂ ରାଜସ୍ଥାନ ସରକାରଙ୍କ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ ହୋଇଛି। ଏହି ଅବସରରେ ଶ୍ରୀ ଶାହା କହିଛନ୍ତି

ବୁଝାମଣା ଯୋଗୁଁ ହରିୟାଣା ଏବଂ ରାଜସ୍ଥାନବାସୀଙ୍କ ମଧ୍ୟରେ ଦୀର୍ଘ ତିନି ଦଶନ୍ଧି ଧରି ରହିଥିବା ଜଳ ସମସ୍ୟା ସମାଧାନ ହୋଇପାରିଛି। ସେ କହିଛନ୍ତି ଏହି ବୁଝାମଣା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଥାବାର୍ତ୍ତା ଜରିଆରେ ସମାଧାନ ମନ୍ତ୍ରର ସର୍ବଶ୍ରେଷ୍ଠ ଉଦାହରଣ। ଏହି ବୁଝାମଣା ଅନୁଯାୟୀ ଯମୁନା ନଦୀରୁ ପାଖାପାଖି 580 ମିଲିୟନ କ୍ୟୁବିକ୍ ମିଟର ଜଳ ରାଜସ୍ଥାନକୁ ଯୋଗାଇ ଦିଆଯିବ। ଏହା ଆସନ୍ତା ମାସରୁ ଅକ୍ଟୋବର ମାସ ମଧ୍ୟରେ ତିନୋଟି ଭୂତଳ ପାଇପ୍ଲାଇନ୍ ଜରିଆରେ ଯୋଗାଇ ଦିଆଯିବ। ଏହି ପାଇପ୍ଲାଇନ୍ ମାଧ୍ୟମରେ ଉଭୟ ରାଜସ୍ଥାନ ଏବଂ ହରିୟାଣାବାସୀଙ୍କୁ ପାନୀୟ ଜଳ ମଧ୍ୟ ବଣ୍ଟନ କରାଯିବ। ଆୟୋଜିତ କାର୍ଯ୍ୟକ୍ରମରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା, ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂ ସାଇନି ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ ଡିଆର୍ଡିଓ ଆର୍ଥିକ କ୍ଷମତା ପ୍ରଦାନ କରିଛନ୍ତି। ଏହା ଡିଆର୍ଡିଓ ଦକ୍ଷତା, ଉତ୍ତରଦାୟିତ୍ୱ ଏବଂ ନିର୍ଦ୍ଧାରିତ ସମୟରେ ଗବେଷଣା ଏବଂ ବିକାଶମୂଳକ ପ୍ରକଳ୍ପର କାର୍ଯ୍ୟକାରୀ କରିବା ଦିଗରେ ବୃହତ୍ ସଂସ୍କାର ଆଣିବ। ନୂଆଦିଲ୍ଲୀଠାରେ ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀ ସିଂ କହିଛନ୍ତି ଡିଆର୍ଡିଓକୁ ଆର୍ଥିକ କ୍ଷମତା ପ୍ରଦାନ ଦ୍ୱାରା ପ୍ରତିରକ୍ଷା କ୍ଷେତ୍ରରେ ଦ୍ରୁତ ଉତ୍ପାଦନ ଏବଂ ଗବେଷଣା କ୍ଷେତ୍ରରେ ନୂତନ ପ୍ରଯୁକ୍ତିବିଦ୍ୟା ବିନିଯୋଗ ସହଜ ହୋଇପାରିବ। ପ୍ରତିରକ୍ଷା କ୍ଷେତ୍ରରେ ନୂତନ ରୂପରେଖ ଦ୍ୱାରା ଶିଳ୍ପ ଏବଂ ଶିକ୍ଷା ମଧ୍ୟରେ ସହଯୋଗକୁ ମଧ୍ୟ ତ୍ୱରାନ୍ୱିତ କରାଯାଇପାରିବ ବୋଲି ଶ୍ରୀ ସିଂ କହିଛନ୍ତି। ଏହାଦ୍ୱାରା ଆତ୍ମନିର୍ଭର ଭାରତର ଲକ୍ଷ୍ୟ ପୂରଣ ହୋଇପାରିବ। ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଏବଂ ଦେଶର ପ୍ରତିରକ୍ଷା ପ୍ରସ୍ତୁତିକୁ ସୁଦୃଢ଼ କରିବା ଲାଗି ସଂଶୋଧିତ ରୂପରେଖ ସହାୟକ ହେବ ବୋଲି ଶ୍ରୀ ସିଂ କହିଛନ୍ତି। ବ୍ରିକ୍ସର ବାଣିଜ୍ୟ ଏବଂ ଶିଳ୍ପ ସଂଘ ପ୍ରତିନିଧି ଦଳ ଆଜି ନୂଆଦିଲ୍ଲୀରେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂଙ୍କୁ ସାକ୍ଷାତ କରିଛନ୍ତି। ବୈଠକରେ ଶିଳ୍ପଭିତ୍ତିକ ବୈଶ୍ୱିକ ପ୍ରସ୍ତୁତି ସହଯୋଗ ଉପରେ ଆଲୋଚନା ହୋଇଛି। ସେହିପରି ନବସୃଜନ, ଷ୍ଟାର୍ଟଅପ୍, ନୂତନ ପ୍ରଯୁକ୍ତିବିଦ୍ୟା, ଗବେଷଣା ଏବଂ ଉଦ୍ୟମିତା ସମ୍ପର୍କରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ବୈଠକରେ ଉଦ୍ବୋଧନ ଦେଇ ଡକ୍ଟର ସିଂ କହିଛନ୍ତି ଭାରତ ବିଶ୍ୱସ୍ତରରେ ନବସୃଜନ କେନ୍ଦ୍ର ରୂପେ ଗଢ଼ିବା ଦିଗରେ ଅଗ୍ରସର ହେଉଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ଆଜି ତ୍ରିଭାଷା ନୀତି ସମ୍ପର୍କିତ ମାର୍ଗଦର୍ଶିକା ଜାରି କରାଯାଇଛି। ବୋର୍ଡ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ବର୍ତ୍ତମାନ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନେ ନୂତନ ଭାଷାନୀତିକୁ ଆପଣେଇବାର ଆବଶ୍ୟକତା ନାହିଁ। ଅନ୍ୟପକ୍ଷରେ ସପ୍ତମ, ଅଷ୍ଟମ ଏବଂ ନବମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନେ ଦଶମ ଶ୍ରେଣୀରେ ତୃତୀୟ ଭାଷାରେ ପରୀକ୍ଷା ଦେବାର ଆବଶ୍ୟକତା ପଡ଼ିବ ନାହିଁ। ସିବିଏସ୍ଇ ପକ୍ଷରୁ ଆହୁରି କୁହାଯାଇଛି ସପ୍ତମ, ଅଷ୍ଟମ ଏବଂ ନବମ ଶ୍ରେଣୀରେ ଯେଉଁ ଛାତ୍ରଛାତ୍ରୀମାନେ ପୂର୍ବରୁ ଦୁଇଟି ବିଦେଶୀ ଭାଷାକୁ ବାଛି ନେଇଛନ୍ତି ସେମାନେ ଏକ ଅତିରିକ୍ତ ଭାରତୀୟ ଭାଷା ସହ ବିଦେଶୀ ଭାଷା ଅଧ୍ୟୟନ ଜାରି ରଖିପାରିବେ। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ ଆଜି ଗ୍ରୀସ୍ରେ ସେଠାକାର ବିକାଶ ମନ୍ତ୍ରୀ ଟାକିସ୍ ଥିଓଡୋରି କାକାସ୍ଙ୍କ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ଗୋଏଲ କହିଛନ୍ତି ଉଭୟ ଭାରତ ଗ୍ରୀସ୍ ଅର୍ଥନୈତିକ ଭାଗିଦାରିତା ସମ୍ପର୍କ ସୁଦୃଢ଼ କରିବା ନେଇ ଆଲୋଚନା କରିଥିଲେ। ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ପୁଞ୍ଜିନିବେଶ, ଶିଳ୍ପ ସହଯୋଗ, ଯୋଗାଣ ଶୃଙ୍ଖଳରେ ଆତ୍ମନିର୍ଭରଶୀଳତା ନେଇ ଆଲୋଚନା ହୋଇଥିଲା। ସେହିଭଳି ନିର୍ମାଣ, ଷ୍ଟାର୍ଟଅପ୍ ଏବଂ ଦୁଇ ଦେଶ ମଧ୍ୟରେ ନୂତନ ପ୍ରଯୁକ୍ତିବିଦ୍ୟା ବଣ୍ଟନ କରିବା ନେଇ ସୁଯୋଗ ସୃଷ୍ଟି କରିବା ଲାଗି ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଶ୍ରୀ ଗୋଏଲ କହିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା କହିଛନ୍ତି ସରକାର ପ୍ରାଥମିକ, ମାଧ୍ୟମିକ ଏବଂ ଆଞ୍ଚଳିକ ସ୍ୱାସ୍ଥ୍ୟସେବାକୁ ବ୍ୟାପକ କରି ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ଼ କରିଛନ୍ତି। ନୂଆଦିଲ୍ଲୀଠାରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପରିଷଦର ଷୋଡ଼ଶ ସମ୍ମିଳନୀରେ ଉଦ୍ବୋଧନ ଦେଇ ଶ୍ରୀ ନଡ୍ଡା କହିଛନ୍ତି ଦେଶରେ 1,86,000 ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ସ୍ଥାପିତ ହୋଇଛି ଯାହାକି ସାଧାରଣ ନାଗରିକ ଏବଂ ସ୍ୱାସ୍ଥ୍ୟ ବ୍ୟବସ୍ଥା ମଧ୍ୟରେ ପ୍ରଥମ ଯୋଗାଯୋଗ। ସେହିପରି ଜନସାଧାରଣଙ୍କୁ ନିରନ୍ତର ଚିକିତ୍ସା ସେବା ଯୋଗାଣ ସୁନିଶ୍ଚିତ କରିବା ପାଇଁ ସରକାର ପ୍ରାଥମିକ ଏବଂ ମାଧ୍ୟମିକ ସ୍ୱାସ୍ଥ୍ୟ ମଧ୍ୟରେ ସଂଯୋଗର ବିକାଶ କରିଛନ୍ତି। ଶ୍ରୀ ନଡ୍ଡା କହିଛନ୍ତି ଦେଶରେ 23ଟି ନୂତନ ଏମ୍ସ ସ୍ଥାପନ କରାଯାଇ ଆଞ୍ଚଳିକ ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ସୁଦୃଢ଼ କରାଯାଇପାରିଛି। ଦେଶରେ ପଛୁଆ ଜିଲ୍ଲାଗୁଡ଼ିକରେ 157ରୁ ଉର୍ଦ୍ଧ୍ୱ ମେଡିକାଲ କଲେଜ ସ୍ଥାପନ କରାଯାଇଥିବା ଶ୍ରୀ ନଡ୍ଡା ସୂଚନା ଦେଇଛନ୍ତି। ପୁରୀ ଶ୍ରୀମନ୍ଦିର ସ୍ନାନବେଦୀରେ ଶ୍ରୀଜୀଉମାନେ ଆଜି ଶ୍ରଦ୍ଧାଳୁଙ୍କୁ ଗଜାନନ ବେଶରେ ଦର୍ଶନ ଦେଉଛନ୍ତି। ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦୁର୍ଲଭ ହାତୀ ବେଶରେ ଦେଖିବା ପାଇଁ ପୁରୀରେ ପ୍ରବଳ ଜନସମାଗମ ହୋଇଛି। ସକାଳେ ଶ୍ରୀଜୀଉମାନେ ରତ୍ନବେଦୀ ଛାଡ଼ି ଧାଡ଼ି ପହଣ୍ଡିରେ ସ୍ନାନବେଦୀରେ ବିଜେ କରିବା ପରେ ସୁନାକୂଅର 108 ଘର ସୁବାସିତ ଜଳରେ ସେମାନଙ୍କୁ ସ୍ନାନ କରାଯାଇଥିଲା। ରୀତିନୀତି ଅନୁଯାୟୀ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଛେରାପହଁରା ସେବା ସମ୍ପାଦିତ କରିଥିଲେ। ସେବାୟତଙ୍କ ଦ୍ୱାରା ଆଜି ଭୋଗନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ପହଣ୍ଡି, ଜଳଲାଗି ଓ ହାତୀବେଶ ଆଦି ନୀତିକୁ ଶୃଙ୍ଖଳିତ କରିବା ଲାଗି ପ୍ରଶାସନ ପକ୍ଷରୁ

0: ସମସ୍ତ ବନ୍ଦୋବସ୍ତ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସହଜରେ ଅର୍ଥ ସୁବିଧା ହାସଲ ପାଇଁ ନିବେଶ ପ୍ଲାଟଫର୍ମକୁ ସମର୍ଥନ କରୁଥିବା ସଂକ୍ରାନ୍ତ ଏକ ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ହେଉଥିବା ପ୍ରଚାରକୁ ସରକାରଙ୍କ ପକ୍ଷରୁ ଖଣ୍ଡନ କରାଯାଇଛି। ପତ୍ର ସୂଚନା କାର୍ଯ୍ୟାଳୟର ତଥ୍ୟ ଅନୁସନ୍ଧାନକାରୀ ସଂସ୍ଥା ପକ୍ଷରୁ କୁହାଯାଇଛି ଏହି ଭିଡ଼ିଓ ମିଥ୍ୟା ଏବଂ ଏଆଇ ଦ୍ୱାରା ନିର୍ମିତ ହୋଇଛି। ପ୍ରଧାନମନ୍ତ୍ରୀ ଏହି ପ୍ରକାରର କୌଣସି ନିବେଶ ଯୋଜନା କିମ୍ବା ପ୍ଲାଟଫର୍ମକୁ ସମର୍ଥନ କରିନଥିବା କୁହାଯାଇଛି। ଲସ୍ ଏଞ୍ଜେଲସ୍ 2028 ଅଲିମ୍ପିକ୍ସ ପ୍ରତିଯୋଗିତା ପାଇଁ ଭାରତୀୟ ମହିଳା କ୍ରିକେଟ୍ ଦଳ ଯୋଗ୍ୟତା ହାସଲ କରିଛି। ଭାରତ ସହିତ ଅଷ୍ଟ୍ରେଲିଆ, ଗ୍ରେଟ୍ ବ୍ରିଟେନ୍ ଏବଂ ଦକ୍ଷିଣ ଆଫ୍ରିକା ଅଲିମ୍ପିକ୍ସ କ୍ରୀଡ଼ାରେ ମହିଳା ଟି20 ପ୍ରତିଯୋଗିତାରେ ସ୍ଥାନିତ ହୋଇଥିବା ସମ୍ପର୍କରେ ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ ପକ୍ଷରୁ ଆଜି ସ୍ୱଷ୍ଟ କରାଯାଇଛି। ୟୁଏସ୍ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ଆଜି ଭାରତୀୟ ବ୍ୟାଡ୍ମିଣ୍ଟନ ଖେଳାଳି କିଦାମ୍ବି ଶ୍ରୀକାନ୍ତ ପୁରୁଷ ସିଙ୍ଗଲ୍ସରେ ରୌପ୍ୟ ପଦକ ହାସଲ କରିଛନ୍ତି। ଫାଇନାଲ୍ ମ୍ୟାଚ୍ରେ ରନର୍ସ ହେବା ପରେ ତାଙ୍କୁ ଏହି ପୁରସ୍କାର ମିଳିଛି। ଶ୍ରୀକାନ୍ତ ଚୀନ୍ର ପ୍ରତିଯୋଗୀ ସୁ ଲି ୟାଙ୍ଗ୍ଙ୍କୁ 15-21, 21-16, 9-21 ପରାସ୍ତ କରିଥିଲେ। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ଆମେରିକାର ହଷ୍ଟନ୍ ଷ୍ଟାଡିୟମ୍ଠାରେ ବ୍ରାଜିଲ୍ ଏବଂ ଜାପାନ ମଧ୍ୟରେ ଖେଳ ଅନୁଷ୍ଠିତ ହେବ। ଏହା ଭାରତୀୟ ସମୟ ରାତି 10:30 ଆରମ୍ଭ ହେବ। ସେହିପରି ଆମେରିକାର ବୋଷ୍ଟନ୍ ଷ୍ଟାଡିୟମ୍ଠାରେ ଭାରତୀୟ ସମୟ ରାତି 2:00 ଜର୍ମାନୀ ଏବଂ ପାରାଗୁଏ ମଧ୍ୟରେ ମୁକାବିଲା ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ନୂଆଦିଲ୍ଲୀରେ ଦ୍ୱିତୀୟ ପ୍ରତିରକ୍ଷା ଅଳଙ୍କରଣ ସମାରୋହରେ ବୀରତ୍ୱ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। 5 ଜଣଙ୍କୁ ଅତି ବିଶିଷ୍ଟ ସେବା ପଦକ ପ୍ରଦାନ। ସେସନ୍ସ ଗସ୍ତ ଫଳପ୍ରଦ ସାବ୍ୟସ୍ତ ହୋଇଛି କହିଲେ ପ୍ରଧାନମନ୍ତ୍ରୀ। ସିବିଏସ୍ଇ ଜାରି କଲା ତ୍ରିଭାଷା ନୀତି ସମ୍ପର୍କିତ ମାର୍ଗଦର୍ଶିକା। ସ୍ନାନବେଦୀରେ ଗଜାନନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଲେ ଶ୍ରୀଜୀଉ। ଏବଂ ଲସ୍ ଏଞ୍ଜେଲସ୍ 2028 ଅଲିମ୍ପିକ୍ସ ପ୍ରତିଯୋଗିତା ପାଇଁ ଯୋଗ୍ୟତା ହାସଲ କଲା ଭାରତୀୟ ମହିଳା କ୍ରିକେଟ୍ ଦଳ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରର ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଗଞ୍ଜାମ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ଗଞ୍ଜାମ ସମ୍ଭାଦଦାତା ବିଭୂତି ଭୂଷଣ ତ୍ରିପାଠୀ ଓ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ତଥା ଗଞ୍ଜାମ ଜିଲ୍ଲା ପ୍ରଭାରୀ ପୃଥ୍ୱୀରାଜ ହରିଚନ୍ଦନ ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଋଷିକୁଲ୍ୟା ନଦୀ ଉପରେ ନିର୍ମାଣାଧୀନ କଂସାରୀ ଗଣ୍ଡ ବ୍ୟାରେଜ୍କୁ ବୁଲି ଦେଖିବା ସହିତ ଏହାକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ପ୍ରକଳ୍ପ କାର୍ଯ୍ୟ ଶେଷ ହେଲେ 16 ଗ୍ରାମର 1,52,600 ଲୋକ ଉପକୃତ ହୋଇପାରିବେ। ଏହାପରେ ଛତ୍ରପୁର ବ୍ଲକର ଗଙ୍ଗାପୁରଠାରେ ଚାଲିଥିବା ମେଗା ପାନୀୟ ଜଳ ପ୍ରକଳ୍ପ ବୁଲି ଦେଖିବା ସହିତ ଏହାର କାର୍ଯ୍ୟ ଯଥେଷ୍ଟ ବିଳମ୍ବ ଘଟିଛି, ଏଣୁ ଲୋକଙ୍କ ସ୍ୱାର୍ଥ ନିମନ୍ତେ ଏହି ପ୍ରକଳ୍ପ ଯଥାଶୀଘ୍ର ଶେଷ କରିବା ପାଇଁ ମନ୍ତ୍ରୀ କହିଥିଲେ।
3: କାମର ଯାହା ଗତି ଅଛି ଏବଂ କାମର ଯୋଉ କମ୍ପ୍ଲିସନ ପର୍ଯ୍ୟନ୍ତ ଯୋଉ କାମ ଯୋଉ ସ୍ପିଡ୍ରେ ଯିବା କଥା ପାଖାପାଖି ଠିକ୍ ଅଛି ଏବଂ ମତେ ଲାଗୁଛି ମାର୍ଚ୍ଚ ମାସ ସୁଦ୍ଧା ତାର କମ୍ପ୍ଲିସନ ଏକ୍ସପେକ୍ଟ କରାହଉଛି, ଯାହାଫଳରେ କି 2 ପ୍ରମୁଖ କଥା, ଗୋଟିଏ ହେଉଛି ଜଳସେଚନ ଦୃଷ୍ଟିରୁ ଏବଂ ଦ୍ୱିତୀୟ ହେଉଛି ଗଞ୍ଜାମ ଜିଲ୍ଲାରେ ଯୋଉ ଜଳ ଯୋଗାଣ ପାଇଁ ଗୋଟେ ବଡ ଅଞ୍ଚଳକୁ ପାଖାପାଖି 3-4 ବ୍ଲକର ବିଭିନ୍ନ ପଞ୍ଚାୟତକୁ ଜଳ ଯୋଗାଣ ପାଇଁ ସେଠି ପାଣିର ଆଭେଲେବିଲିଟି ଓ ଡ୍ରିଙ୍କିଂ ୱାଟର ଆଭେଲେବିଲିଟି ଦୃଷ୍ଟିରୁ ସେଇଟା ଗୋଟେ ବଡ ସହାୟକ ଭୂମିକା ହେବ। ଗ୍ରାଉଣ୍ଡ ୱାଟର ରିଚାର୍ଜିଂ ହେବ ଏବଂ ଜଳସେଚନ ବାଦେ ଆଉ ଗୋଟେ ବଡ କଥା ହେବ ଯେହେତୁ ମୁହାଣ ଏଠୁ ବହୁତ ଦୂର ନାହିଁ, ତେଣୁକରି ଯୋଉ ବ୍ୟାକ୍ୱାଟର ଯେତେବେଳେ ହାଇଟାଇଟ୍ ବେଳେ ଆସେ ସମୁଦ୍ରର ସେ ସମୟରେ ଋଷିକୁଲ୍ୟା ମୁହାଣର ପାଖାପାଖି 5-6 ପର୍ଯ୍ୟନ୍ତ ପାଣି ଲବଣାକ୍ତ ହେଇଯାଏ, ଯୋଉଟାକି ଆଉ ବ୍ୟବହାର ଯୋଗ୍ୟ ନଥାଏ। ସେଇ ଦୃଷ୍ଟିରୁ ଏଇଟା ଗୋଟେ ସେପାରେସନ ୱାଲ୍ ଭଳିଆ ସେ କାମ କରିବ, ଯାହାଫଳରେ କି ଆମକୁ ଶୁଦ୍ଧ ପାଣି ବିଭିନ୍ନ ବ୍ୟବହାର ପାଇଁ ସେଟା ମିଳିବ ଏବଂ ଆମେ ଆଶା କରିବା ଯେ ପୁରା ଗଞ୍ଜାମ ଜିଲ୍ଲାକୁ ଆସନ୍ତା ମାର୍ଚ୍ଚ ସୁଦ୍ଧା ଆମେ ସମ୍ପୂର୍ଣ୍ଣ ଭାବରେ ପାନୀୟ ଜଳ ଯୋଗାଣର ଯୋଉ ପ୍ରକ୍ରିୟା ତାକୁ ସମ୍ପୂର୍ଣ୍ଣ କରିବୁ ଏବଂ ଲୋକଙ୍କର ଯୋଉ ଅପେକ୍ଷା ଅଛି ସେ ଅପେକ୍ଷାର ଗୋଟା ଗୋଟା ଅନ୍ତ କରିବୁ।
2: ଗଞ୍ଜାମ ଜିଲ୍ଲା ସଡ଼କ ସୁରକ୍ଷା କମିଟିର ବୈଠକ ଗଞ୍ଜାମ ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତିଭାସନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ସଡ଼କ ସୁରକ୍ଷା ଲାଗି ନିଆଯାଇଥିବା ବିଭିନ୍ନ ପଦକ୍ଷେପ, ଦୁର୍ଘଟଣାର କାରଣ ଏବଂ

0: ନିରାକରଣ ନେଇ ବୈଠକରେ ଆଲୋଚନା କରାଯାଇଥିଲା। ଏ ନେଇ ସଚେତନତା ସୃଷ୍ଟି ଲାଗି ଜିଲ୍ଲାପାଳ ଆହ୍ୱାନ ଦେଇ କହିଥିଲେ।
1: ଡିଷ୍ଟ୍ରିକ୍ଟ ରୋଡ୍ ସେଫ୍ଟି କମିଟିର ବୈଠକ ହେଇଥିଲା, ଯେଉଁଥିରେ ଜାନୁଆରୀ ମାସରୁ ଆରମ୍ଭ କରିକି ମେ ମାସ ଭିତରେ କେତେଟା ଆକ୍ସିଡେଣ୍ଟ ହେଇଛି ଏବଂ କେତେ ଫେଟାଲିଟିସ୍ ହେଇଛି ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆମେ ଆଲୋଚନା କରିଛୁ ଏବଂ ସବୁ ରୋଡ୍ ଏଜେନ୍ସିକୁ ମଧ୍ୟ ଡାଇରେକ୍ସନ୍ ଦିଆଯାଇଛି। ୟାପରେ ଯାହା ବି ଦୁର୍ଘଟଣା ହେବ ସେଇଠି ଆର୍ଟିଓ, ପୋଲିସ ଏବଂ କନ୍ସର୍ନ ରୋଡ୍ ଓନିଂ ଏଜେନ୍ସି ଟିମ୍ ଜଏଣ୍ଟ ପ୍ରୋସେସ୍ ଗୋଟେ କରିବେ ଏବଂ 48 ଆୱାର୍ସ ଭିତରେ ଗୋଟେ ଡିଟେଲ୍ଡ ରିପୋର୍ଟ ସବମିଟ୍ କରିବେ ସେଠି କୋଉ କାରଣରୁ ଘଟଣା ହେଇଛି ଏବଂ ଆଗାମୀ ଦିନରେ ସେ ପର୍ଟିକୁଲାର ପଏଣ୍ଟରେ ଘଟଣା ନା ଘଟିବା ପାଇଁ କ'ଣ ବ୍ୟବସ୍ଥା କରିବାର ଅଛି ଏବଂ କ'ଣ ଆକ୍ସନ୍ ନିଆଯାଇଛି। ଏ ଡିଟେଲ୍ ରିପୋର୍ଟିଂ ଜରିଆରେ ଆମେ ଆଶା କରୁଛୁ ଗୋଟେ ଲୋକେସନ୍ ଯୋଉଠି ଯଦି ଆକ୍ସିଡେଣ୍ଟ ହେବାର ସମ୍ଭାବନା ରହୁଛି ସେଇଟାକୁ କେମିତି ଆମେ ଆକ୍ସିଡେଣ୍ଟ ମୁକ୍ତ କରିପାରିବା ଏବଂ ଯେତିକି ଯାତ୍ରୀ ଅଛନ୍ତି ଯେଉଁମାନେ ଗାଡ଼ି ଚଲାଉଛନ୍ତି ସେମାନେ ମଧ୍ୟ କେମିତି ସେଫଲି ଯିବା ଆସିବା କରିପାରିବେ ତାକୁ ନେଇକି ନିଶ୍ଚିତ ଆମର ଗୁରୁତ୍ୱ ରହିବ।
0: ଗଞ୍ଜାମ ଜିଲ୍ଲାର ସ୍ୱାସ୍ଥ୍ୟସେବା ସମ୍ପର୍କିତ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଛତ୍ରପୁର ସ୍ଥିତ ଋଷିକୁଲ୍ୟ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସ୍ୱାସ୍ଥ୍ୟସେବାର ଗୁଣବତ୍ତା ଏବଂ ଗ୍ରାମୀଣ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକର କାର୍ଯ୍ୟଦକ୍ଷତା ବୃଦ୍ଧି, ଟିକାକରଣ ଅଭିଯାନ, ଗର୍ଭବତୀ ମହିଳା ତଥା ମାତୃ ଶିଶୁ ସୁରକ୍ଷା ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ଉପରେ ବିସ୍ତୃତ ସମୀକ୍ଷା କରାଯାଇଥିଲା। କୃଷି କ୍ଷେତ୍ରରେ ଜୈବିକ ପଦ୍ଧତିର ପ୍ରସାର ଏବଂ ପରିବେଶ ଅନୁକୂଳ ଚାଷ ପ୍ରଣାଳୀକୁ ପ୍ରୋହାହନ ଦେବା ଉଦ୍ଦେଶ୍ୟରେ ଛତ୍ରପୁରସ୍ଥିତ ଜିଲ୍ଲା ପରିଷଦର ଋଷିକୁଲ୍ୟ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଜୈବିକ କୃଷି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କର୍ମଶାଳାରେ ଜୈବିକ କୃଷିର ଗୁରୁତ୍ୱ ଏବଂ ଏହାର ବହୁମୁଖୀ ଉପକାରିତା ସମ୍ପର୍କରେ ଆଲୋଚନା କରାଯାଇଥିଲା। ବରିଷ୍ଠ କୃଷି ବୈଜ୍ଞାନିକ ସୁଜିତ କୁମାର ନାଥ, ଶାନ୍ତନୁ କୁମାର ଶତପଥୀ ଓ ଅନ୍ୟାନ୍ୟ ବିଶେଷଜ୍ଞମାନେ ଜୈବିକ କୃଷିର ବୈଜ୍ଞାନିକ ଦିଗ, ଜୈବିକ ସାର ଓ କୀଟନାଶକ ପ୍ରସ୍ତୁତି ପ୍ରଣାଳୀ, ମୃତ୍ତିକା ସ୍ୱାସ୍ଥ୍ୟ ସଂରକ୍ଷଣ ଏବଂ ଉତ୍ପାଦନ ବୃଦ୍ଧିର ବିଭିନ୍ନ ଉପାୟ ସମ୍ପର୍କରେ କୃଷକମାନଙ୍କୁ ଅବଗତ କରାଇଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଜଗତସିଂହପୁର ଜିଲ୍ଲା ସମ୍ପର୍କରେ।
2: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ଜୟପୁର। ପ୍ରଚାର କରୁଛୁ ଚାଷୀ ଭାଇ ଓ ଭଉଣୀଙ୍କ ପାଇଁ କାର୍ଯ୍ୟକ୍ରମ କୃଷି ଓ କୃଷକ। ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ, ଉପସ୍ଥାପନା କରିଛନ୍ତି ରମେଶ ସାହୁ ଏବଂ ସୁବ୍ରତ ସାମନ୍ତରାୟ।

0: ହରିଆ ଦେଖ ଭାଉଜ ଆସିଲେ।
1: ଆରେ ତମେ କାହିଁକି ଆସିଲ ଜମିକୁ?
2: ମୁଁ ଶୁଣିଲି ଆମ କ୍ଷେତରେ ବହୁତ ଚାଷୀ ଏକାଠି ହୋଇଛନ୍ତି।
1: ଆଉ ତମେ କଣ ଭାବିଲ? ଆରେ ଆମ କ୍ଷେତକୁ NFSM ଚାଷର ଉନ୍ନତ ପ୍ରଣାଳୀ ଶିଖିବା ପାଇଁ ବାଛିଛନ୍ତି।
0: ହଁ ଭାଉଜ, ବିହନ, ସାର, କୀଟନାଶକ ଏବଂ ପୋଷକ ତତ୍ଵ ଗୁଡିକର ବ୍ୟବହାରର ସଠିକ କଥା ଆମେ ଶିଖିବୁ, ଉନ୍ନତ ଚାଷର ସ୍ୱପ୍ନକୁ ଆମେ ସାକାର କରିବୁ।
2: ଆରେ ବାଃ, ଇଏ ତ ବହୁତ ଭଲ କଥା।
3: NFSM ର ସାହାଯ୍ୟ ସଚ୍ଚୋଟ ପ୍ରତ୍ୟେକଟି କ୍ଷେତ ପାଇଁ ଉତ୍ତମ। ଅଧିକ ତଥ୍ୟ ପାଇଁ ନିକଟସ୍ଥ କୃଷି ଅଧିକାରୀଙ୍କ ସହ ସମ୍ପର୍କ କରନ୍ତୁ।
4: ସର୍ବଶ୍ରେଷ୍ଠ କୃଷକ ପୁରସ୍କାର ମିଳିଲା ହରିଆଙ୍କୁ। ସେ ଜଣେଇବେ ନିଜ ସଫଳତାର ରହସ୍ୟ।
5: ମୋର କୃଷକ ଭାଇ ଓ ଭଉଣୀ ମାନେ, ଆପଣମାନେ ମଧ୍ୟ ନିଜ ନିଜର ଜମିରେ ଉନ୍ନତ ଫସଲ ଉତ୍ପାଦନ କରିପାରିବେ।
4: ତାହା କିପରି?
5: ବାସ୍, ଯଦି ବି କୌଣସି ସମସ୍ୟା ହେଲା ତେବେ ତୁରନ୍ତ ଏଇ ନମ୍ବରରେ ଫୋନ କରନ୍ତୁ। 1800 180 1551।
2: ଇଏ ନମ୍ବର କାହାର ଭାଇ?
5: କୃଷକ କଲ୍ ସେଣ୍ଟରର, ଯେଉଁଠି ବିଶେଷଜ୍ଞ ଆପଣଙ୍କୁ ଚାଷର ସମସ୍ୟା ଗୁଡିକ ବିଷୟରେ ତୁରନ୍ତ ସମାଧାନ ବତେଇବେ।
4: ଆରେ ଭାଇ, ବିଶେଷଜ୍ଞଙ୍କର ସବୁ ସମୟରେ ସେଠି ଉପସ୍ଥିତ ଥିବେ?
5: ହଁ ଭାଇ, ସବୁ ସମୟରେ ବର୍ଷକ 365 ଦିନ ଉପସ୍ଥିତ ମିଳିବେ। ତା ପୁଣି ସକାଳ 6ଟାରୁ ରାତି 10ଟା ପର୍ଯ୍ୟନ୍ତ।
2: କିନ୍ତୁ ଭାଇ, ବେଶୀ ସମୟ ଯାଏ କଥା ହେଲେ ବେଶୀ ପଇସା ତ ଲାଗିବ?
5: କିଛି ପଇସା ଲାଗିବନି। ମୋବାଇଲ ଦ୍ୱାରା କିମ୍ବା ଅନ୍ୟ ଫୋନ ଦ୍ୱାରା କୃଷକ କଲ୍ ସେଣ୍ଟରକୁ ମାଗଣାରେ କଲ୍ କରନ୍ତୁ। ପରାମର୍ଶ ପାଇଁ ମଧ୍ୟ ପଇସା ପଡ଼ିବନି।
2: ସତରେ?
5: ହଁ, 16 ଅଣା ସତ। କୃଷକ ଭାଇମାନେ ଚାଷର ସମସ୍ୟା ଗୁଡିକର ତୁରନ୍ତ ସମାଧାନ ନିଜ ଭାଷାରେ ପାଇବା ପାଇଁ ସାରା ଭାରତରେ ଯେକୌଣସି ଫୋନ ଯୋଗେ ରାଷ୍ଟ୍ରୀୟ ହେଲ୍ପଲାଇନ ନମ୍ବର 1800 180 1551 ରେ ମାଗଣାରେ ଯୋଗାଯୋଗ କରନ୍ତୁ। କୃଷକମାନଙ୍କର ବନ୍ଧୁ କୃଷକ କଲ୍ ସେଣ୍ଟର।
6: ଜୟ ଜଗନ୍ନାଥ ଭାଇନା।

0: ଜୟ ଜଗନ୍ନାଥ।
1: ଆଜି କେଡେ ସୁନ୍ଦର ଦିନଟା ନେଇକି ଦେଖ ତ,
0: ପରା ଗାଁ ଠୁ ସହର ସବୁଠି ଚଳ ଚଞ୍ଚଳ,
1: କେଡେ ଶ୍ରଦ୍ଧା ଲାଗୁଛି। ମହାପୁର ବର୍ଷକୁ ଥରେ ଆଜି ଗାଧେଇବା ପାଇଁ ବାହାରିଛନ୍ତି। ସବୁଆଡେ ଦେଖିଲେ ଖାଲି ଲୋକଙ୍କର ପାଟିରେ ଖାଲି ହରିବୋଲକା ଜୟ ଜଗନ୍ନାଥ କା ଶୁଭୁଛି। କେଡେ ସୁନ୍ଦର ଲାଗୁଛି ଦେଖ ପରିବେଶଟା, ଆଜି
0: ପରିବେଶଟା ପୁରା ଭାବମୟ ଭକ୍ତିମୟ ବୁଝିଲି। ଆଜିର ଦିନରେ ବର୍ଷକୁ ଥରେ ସେଥିପାଇଁ ଭଗବାନଙ୍କୁ ସିଧାସଳଖ ଦର୍ଶନ କରିହେଉଛି, ଜାଣି ହେଉଛି, ଏବଂ ଲୋକଙ୍କ ସହିତ ମିଶି ହେଉଛୁ, ବନ୍ଧୁବାନ୍ଧବ ମଧ୍ୟ ଆସୁଛନ୍ତି। କିନ୍ତୁ ଏସବୁ ଭିତରେ କୋଉଠି ନା କୋଉଠି ଆମେ ତ ହେଲେ ଚାଷୀ ଭାଇ, ତେଣୁ ଆମେ ତ ଚାଷୀ କୂଳ ଭଗବାନଙ୍କୁ ଏ ସମୟରେ ଡାକିବା କଥା ଯେ ଆମ ଚାଷ ଭଲ ହଉ, ଭଲ ବର୍ଷାଟିଏ ହଉ, ଚଳିତ ବର୍ଷ ବର୍ଷା କମ୍ ଅଛି, ଆମେ ସବୁ ଯୋଗାଡ଼ କରିକି ରଖିଛୁ, କୋଉ ନାହାନ୍ତି କି ଚାଷ ତର ତର ବଣିଜ ମଠ ବିହନ ଆଣିକି ରଖିଛୁ, ବର୍ଷା ଟିକେ ପଡିଲେ ଆମେ ଆମ କୂଳଟା କେମିତି ଉଦ୍ଧାର ହବ, ସେଥିପାଇଁ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା ଟିକେ କରିବା,
1: ଟିକେ କରିଦେବା।
0: ହେଲେ ଆଜି ଦିନ ତମାମ ଭଲ ବିତିଛି, ଠାକୁରଙ୍କ ଦର୍ଶନ ମିଶା ହେଇଛି, ହେଲେ କଣ ହବା, ଭିଡ଼ ଭିତରେ ମଧ୍ୟ ଆମେ ଏମିତି କିଛି ଚିତ୍ର ଦେଖିବାକୁ ମିଳୁଛି, ହେଲେ କି ଚ କରିବା। ଆମର ତ ଭାଇମାନଙ୍କୁ କହିଲେ ମିଶା ଶୁଣୁନାହାନ୍ତି, ଯେତେବେଳେ ଆମେ ପରିବାର ସହିତ ଯିବା ସେ ଭିତରେ ଆମେ ମିଶା ଦେଖିବାର ଅଛି, କିସ ଗହଳି ଭିତରେ ଏ ସୁନା ଚେନ୍ ମାନେ ପିନ୍ଧିକି ଯିବା, ହେଲା ଦାମିକିଆ ଜିନିଷ ଧରିକି ଯିବା, ଆଜିକାଲି ସେ ମୋବାଇଲ ପରାଟା ନେଇକି ସେଟା ମାନେ ହାତରେ ଧରିକିରି ଗଲେ ଇଏ ଭିଡ଼ ଭିତରେ କେତେ ପିଲାମାନେ ଥିବେ ସବୁ ଟଣା ଉଟରା କରି ନେବାଟା,
1: ସେଟା ପୁରା ସତ କଥା ଭାଇନା। ଭଗବାନଙ୍କୁ ଆମେ ଦର୍ଶନ କରିବା ପାଇଁ ଯିବା, ତାପରେ ଏତେ ମିଶା ଭାବ ବିହଳ ହେଇଯିବା ନାହିଁ ଯେ ଲୋକ ଯେମିତିକି ଆମର ସବୁ ଜିନିଷ ଚୁରେଇ ନେଇଯିବେ, ଯାହା ହେଲେ ମଧ୍ୟ ଆମର କଷ୍ଟ ପଡିବା ଧନ। ସେଟା ସେଟା ପାଇଁ ସବୁଆଡକୁ ଆମେ ଦେଖି ଚାହିଁକିନା ଭଗବାନଙ୍କର ଦର୍ଶନ କରିବା, ତା ସହିତ ଭଗବାନଙ୍କୁ ଆମେ ସମସ୍ତେ ଡାକିବା, ଏ ବର୍ଷ ଯେହେତୁ ବର୍ଷା କମ୍ ଅଛି, ଫସଲ ଟିକେ ଭଲ ହଉ, ଚାଷ ଅମଳ ଟିକେ ଭଲ ହଉ ବୋଲିକିନା ସମସ୍ତେ ଆମେ ଭଗବାନଙ୍କ ପାଖରେ ଗୁହାରି କରିବା।
0: ହଁ ହେଲେ ଭାଇ, ଆମର ତ ବୈଠକର ଏବେ ସିନା ଯାତ୍ରା ଫେରି ଚଳଚଞ୍ଚଳ, ଆମ ବୈଠକ ସବୁବେଳେ ଚଳଚଞ୍ଚଳ। ଆଜି ଗୋଟେ ଚାଷୀଙ୍କ ଦ୍ୱିପଦ କଥାରେ ଆମେ ଶୁଣିବା, ପ୍ରଧାନମନ୍ତ୍ରୀ ସିଞ୍ଚାଇ ଯୋଜନା କଣ।
1: ବଢିଆ କଥାଟା ଭାଇନା, ଏ ବର୍ଷ ଯେହେତୁ ବର୍ଷା କମ ଅଛି, ତାକୁ ନେଇକି ଏଇ ଜିନିଷଟା ବହୁତ ଭଲ କାମ ଦବ, ଶୁଣିଦେବା ଚାଲ।
2: ପରିଚୟ ଟିକେ ଦେବେ।
3: ମୁଁ ପ୍ରଶାନ୍ତ କୁମାର ଜାନି, ଆସିଷ୍ଟାଣ୍ଟ ଏଗ୍ରିକଲଚର ଇଞ୍ଜିନିୟର, ହର୍ଟିକଲଚର ଡିପାର୍ଟମେଣ୍ଟର କୋରାପୁଟ ଡିଷ୍ଟ୍ରିକ୍ଟ। ସାର୍, ଆମର ଡାଇରେକ୍ଟର ଅଫ୍ ହର୍ଟିକଲଚର ଅଣ୍ଡରରେ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ଅଛି, ଯେଉଁ ଯୋଜନା ମାଧ୍ୟମରେ କି ଆମର ଡ୍ରିପ୍ ଇରିଗେସନ୍ ଆଉ ସ୍ପ୍ରିଙ୍କଲର ଇରିଗେସନ୍ର ସୁବିଧା ଅଛି, ଯେଉଁଠି ଚାଷୀମାନଙ୍କୁ 80% ସବସିଡ଼ି ଦିଆଯାଏ STSC ମାନଙ୍କୁ, ଆଉ 70% ସବସିଡ଼ିଟା ଦିଆଯାଏ ଆମର ସ୍ମଲ୍ ମାର୍ଜିନାଲ ଫାର୍ମର ମାନଙ୍କୁ, ଆଉ 60% ଯେଉଁଟା ସବସିଡ଼ି ଅଛି ସେଇଟା ଆମର ଅନ୍ୟ ବର୍ଗର ଚାଷୀମାନଙ୍କୁ ଦିଆଯାଏ।
2: ସାର୍, ଏଇଟା କ'ଣ କେମିତି ସେମାନେ ନେଇକି ଏହା ଦ୍ୱାରା କ'ଣ ଚାଷ କରିପାରିବେ ସେମାନେ?
3: ୟା ମାଧ୍ୟମରେ କମ୍ ପାଣିରେ ଆମର ଅଧିକା ଚାଷ କରିହେବ, ପାଣିର ମାନେ ବଞ୍ଚିଯିବ ପାଣିଟା। ଏଇଟା ହେଉଛି ପର୍ ଡ୍ରପ୍ ମୋର୍ କ୍ରପ୍ ଅଣ୍ଡରରେ ଏଇ ସ୍କିମ୍ଟା ଅଛି। ଏହାଦ୍ୱାରା ଆମର ପନିପରିବା ଚାଷ କରିବାରେ ଜଳ ମାନେ କ୍ଷୁଦ୍ର ଜଳସେଚନ କୁହନ୍ତି, ଆଉ ଗୋଟେ ହେଉଛି ମାନେ ବୁନ୍ଦା ଜଳସେଚନ ଡ୍ରିପ୍ ମାଧ୍ୟମରେ ଯେଉଁଟା କରନ୍ତି।
2: ସାର୍, ଏଇଟା ଜଣେ ଚାହିଁବ କହୁଛନ୍ତି ଯେ ଯେଉଁମାନେ ପାଠ ପଢ଼ିଥିବେ ଶିକ୍ଷିତ ଥିବେ ସେମାନେ ସିନା ଯାଇକି ଏଇଟାକୁ ଆଣିପାରିବେ ବା ଆବେଦନ କରିପାରିବେ, ଆଦିବାସୀ ଚାଷୀ ସେ ତାର ଲାଭ କେମିତି ପାଇପାରିବ, କ'ଣ ବାଟ ଦେଇକିରି ଗଲେ ଏଇଟା ପାଇବ ସେ?
3: ହଁ ସାର୍, ଏଇଟାରେ ଆମର ବ୍ଲକ ଲେବଲ୍ରେ ଅଛନ୍ତି ଆମର ଆସିଷ୍ଟାଣ୍ଟ ହର୍ଟିକଲଚର ଅଫିସର, କିମ୍ବା ତାଙ୍କ ତଳେ ଯେଉଁ ଷ୍ଟାଫ୍ ଅଛନ୍ତି ହର୍ଟିକଲଚର ଏକ୍ସଟେନସନ୍ ୱାର୍କର କିମ୍ବା ହର୍ଟିକଲଚର ଅଫିସର, ସେମାନଙ୍କ ସହିତ ଯଦି ଚାଷୀମାନେ ଯୋଗାଯୋଗ କରିବେ ତାହେଲେ ଏଇ ସୁବିଧା ସେମାନେ ପାଇପାରିବେ।
2: ମାନେ ଏଥିରେ କିଛି ପଇସା ପତ୍ର ଦେବାକୁ ପଡିବ ନା କ'ଣ କରିବାକୁ ପଡିବ ସାର୍?
3: ପଇସା ପତ୍ର ସାର୍ ସବସିଡି ବାଦେ ଯେଉଁ ପଇସାଟା ପଡିବ ସେଇଟା ଦେବାକୁ ପଡିବ।
2: ମାନେ କେମିତି?
3: ଆମର ସାର୍ 20%ଟା ରହିଲା STSC ମାନଙ୍କୁ ଫାର୍ମର ସେଟ୍ଟା ଦେବାକୁ ପଡ଼େ, ଆଉ ଆମର 30%ଟା ରହିଲା ଆମର ସ୍ମଲ୍ ମାର୍ଜିନାଲ ଫାର୍ମର ମାନଙ୍କୁ, ଆଉ ବାକି ଯେଉଁ 40% ରହିଲା ସେଇଟା ଆମର ଅନ୍ୟ ବର୍ଗର ଚାଷୀ ଯେମିତିକି ଜେନେରାଲ ଚାଷୀ ହେଇପାରନ୍ତି କିମ୍ବା ବଡ଼ ଚାଷୀ ସେମାନଙ୍କ ପାଇଁ ଏଇଟାରେ 40% ଫାର୍ମର ସେଟ୍ଟା ରହିଛି, ସେଇଟା ସେମାନଙ୍କୁ ଦେବାକୁ ପଡ଼ିବ, ବାକି ଯେଉଁ ସବସିଡ଼ିଟା ସେଇଟା ଡିପାର୍ଟମେଣ୍ଟ ଦେବ ସାର୍।
2: ତେବେ ଏଇଟା ପାଇଁ କ'ଣ ତାର ରାସ୍ତା କେମିତି ଆବେଦନ ଯଦି କରିବା?
3: ଆବେଦନ କରିବା ପାଇଁ ହେଲେ ସାର୍ ଆମର ହର୍ଟିକଲଚର ଅଫିସର ମାନଙ୍କୁ କଣ୍ଟାକ୍ଟ କରିବେ, ବ୍ଲକ ଲେବଲରେ ଆମର ଅଛନ୍ତି ସେମାନଙ୍କୁ କଣ୍ଟାକ୍ଟ କରିବେ, ନହେଲେ ଆମର ଆମର ପ୍ୟାନେଲ୍ଡ କମ୍ପାନୀମାନେ ସବୁ ଅଛନ୍ତି, ଡାଇରେକ୍ଟ ସେମାନଙ୍କୁ ବି କଣ୍ଟାକ୍ଟ କରିପାରିବେ, ସେଇ କମ୍ପାନୀମାନଙ୍କ ଥ୍ରୁରୁ ଆମେ ଏଇ ସୁବିଧାଟା ଯୋଗାଇ ଦେବୁ ସାର୍। ବ୍ଲକ ଲେବଲର ଷ୍ଟାଫ୍ ଅଛନ୍ତି, ସେମାନଙ୍କୁ ବି କଣ୍ଟାକ୍ଟ କଲେ ସେମାନଙ୍କୁ ଆଧାର କାର୍ଡ଼ଟା ନିହାତି ଦରକାର ପଡ଼ିବ।

0: ତାପରେ ଆମର ତାର ଲ୍ୟାଣ୍ଡର କାଗଜ ଦରକାର ପଡିବ, ଯୋଉଟାକୁ ଆର ଆର କପି କହନ୍ତି, ସେମାନଙ୍କୁ ଦରକାର ପଡିବ ସାର୍। ସେମାନଙ୍କ ପାଖରେ ଜଳସେଚନର ଆମର ଯୋଉ ୱାଟର ସୋର୍ସଟା ଯାହା ହେଲେ ରହିବାକୁ ପଡିବ ସାର୍, ମାନେ ନଦୀ ହଉ କିମ୍ବା ଆମର ବୋରୱେଲ ହଉ, ଏସବୁ ରହିଲେ ସେମାନଙ୍କୁ ସେ ସୁବିଧା କରିଦିଆଯିବ
1: ସାର। ଏଥିରେ ଯୋଉ ଆପଣ ସବସିଡି କଥା କହିଲେ, ସେ ସବସିଡି ପାଇଁ ଚାଷୀକୁ ଯେତିକି ଦେବାକୁ ପଡିବ ସେଟା ତାକୁ ଆଡଭାନ୍ସ ବା ଆଗ ଦ୍ୱାରା ଚାଷୀ ସେ ପଇସା ପୈଠ କରିବାକୁ ପଡିବ ନା ସାର, ଏଇଟା ପାଇଲା ପରେ ଦେଲେ ହବ ନା କେମିତି କଣ କରିବାକୁ ପଡିବ?
0: ନାଇଁ ସାର୍, ସେଟା ସେମାନେ ଆଗୁଆ ବି ଦେଇପାରିବେ, ସେଟା କମ୍ପାନୀ ଯିଏ ଯୋଉ କମ୍ପାନୀକୁ ସେମାନେ ଚୁଜ୍ କରିବେ, ଚାଷୀଙ୍କୁ କମ୍ପାନୀ ଚୁଜ୍ କରିବାକୁ ପଡିଥାଏ, ସେଇ ସେଇ କମ୍ପାନୀ ସହିତ ସେମାନେ ତାଙ୍କ ଲେବଲରେ ଡିସ୍କସନ୍ କରିକି ସେମାନେ ଆଗୁଆ ବି ଦେଇପାରିବେ, ନହେଲେ କାମ ସରିଲା ପରେ ବି ସେମାନେ ଦେଇପାରିବେ ସାର୍।
1: ହେଲେ ସାର୍ ଏଇଟା କେବଳ ଛୋଟ ଚାଷୀମାନଙ୍କ ପାଇଁ ନା, ଯୋଉମାନେ 15 ଏକର 20 ଏକର କରୁଥିବେ ସେମାନେ କେମିତି କଣ କରିବେ, ତାଙ୍କ ପାଇଁ ବି ଏ ସୁବିଧା ଅଛି ନା ଖାଲି?
0: ନାଇଁ ସାର୍, ଏଇଟା ସମସ୍ତଙ୍କ ପାଇଁ ଅଛି ସାର୍, ବଡ଼ ଚାଷୀ ବି କହିଲେ, ମୁଁ ଯେମିତି କହିଲି ଆମର ଏସ୍ଟିଏସ୍ ମାନଙ୍କ ପାଇଁ ବି ଅଛି, ଆଉ ଛୋଟ ଧରଣର ଚାଷୀମାନଙ୍କ ପାଇଁ ଅଛି, ତାପରେ ଅନ୍ୟ ଅନ୍ୟ ବର୍ଗ ଯୋଉଟା ଅଛି ସେଠି ବଡ଼ ଚାଷୀ ବି ଯାଇପାରିବେ ସାର୍।
1: ହେଲେ ସାର୍ ଏଇଟା ଆବେଦନ କରିବାର କେତେ ଦିନରେ ମିଳେ?
0: ଆବେଦନ କରିବାର 15 ଦିନ ଭିତରେ ମିଳିଯିବ ସାର୍, କାମଟା ହେଇଯିବ ସାର୍, ସେଟା କମ୍ପାନୀ ମାନେ ଯୋଉ ଆମର ଅଛନ୍ତି ସେମାନଙ୍କୁ ଆମେ ୱାର୍କର ଦେଇଦେଉ ଚାଷୀଙ୍କ ନାଁରେ, ଅମକ ଚାଷୀଙ୍କ ଜାଗାରେ ଆପଣଙ୍କୁ କାମ କରିବାକୁ ପଡିବ ବୋଲି, ଆମର ଆମ ଇଞ୍ଜିନିୟରଙ୍କ ଲେବଲରେ ହଉ କିମ୍ବା ଆସିଷ୍ଟାଣ୍ଟ ହର୍ଟିକଲଚର ଅଫିସରଙ୍କ ଲେବଲରେ ହଉ, ସେଟା ୱାର୍କର ଦିଆଯାଏ ସେମାନଙ୍କୁ, ଅମକ ଚାଷୀର ଯୋଉ ଚାଷୀ ଯାହାକୁ ଚୁଜ୍ କରିଥିବ ସେଇ କମ୍ପାନୀକୁ ୱାର୍କର ଦେଇଦେଲେ ସେ ଚାଷୀର ଫିଲ୍ଡରେ ଯାଇକି କମ୍ପାନୀବାଲା କାମ କରିଦେବେ ସେମାନଙ୍କୁ, ସେମାନେ ତାଙ୍କର କାମ ସରିଲା ପରେ କିମ୍ବା ତା ପୂର୍ବରୁ ସେମାନେ ସହିତ ତାଙ୍କ ଭିତରେ ଡିସ୍କସନ୍ କରିକି ପରାମର୍ଶଟା ଯେତିକି ଆସୁଥିବ ସେଇଟା ସେମାନେ କମ୍ପାନୀବାଲାଙ୍କୁ ଦେଇ ଦେଇପାରିବେ ସାର୍।
1: ମାନେ ତା ମାନେ କମ୍ପାନୀ ତରଫରୁ ମଧ୍ୟ ଚାଷୀଙ୍କୁ ସହଯୋଗଟା ମିଳିପାରିବ ଯଦି ଚାଷୀ ସେ ଜାଗାରେ ଯାଇପାରୁନି ବା କରିପାରୁନି?
0: ନା, ସେ କମ୍ପାନୀ ଥ୍ରୁରୁ ହିଁ ସବୁ କାମଟା କରିଦେବେ ସାର୍, ସେମାନେ ସେମାନଙ୍କୁ ସେମାନେ ଚାଷୀମାନଙ୍କୁ ଡାଇରେକ୍ଟଲି ଆମର ହର୍ଟିକଲଚର ବିଭାଗ ସହିତ କଣ୍ଟାକ୍ଟ କରିବାକୁ ପଡିବ, ନହେଲେ ଡାଇରେକ୍ଟ କମ୍ପାନୀ ମାନେ ଅଛନ୍ତି ସେ କମ୍ପାନୀ ମାନଙ୍କୁ କଣ୍ଟାକ୍ଟ କଲେ ବି ସେମାନେ ଆମର ହର୍ଟିକଲଚର ବିଭାଗ ତରଫରୁ ହିଁ କାମ କରନ୍ତି, ସେମାନଙ୍କୁ ସେଇ ସୁବିଧାଟା ମିଳିଯିବ ସାର୍।
1: ହେଲେ ଏଇ ଯୋଜନାରେ ସାର୍ ଯାହାର ଜମିରେ ଇଲେକ୍ଟ୍ରି ନାହିଁ ବା କିଛି ବୋରୱେଲ ସୁବିଧା ନାହିଁ, ଗଡ଼ିଆ ଖଣ୍ଡେ ଅଛି, ପାଣିର ସୁବିଧା ଅଛି, ସୋର୍ସ ପାଣି କିଛି ମିଳୁଛି, ସେ ଜାଗାରେ କେମିତି ଇଲେକ୍ଟ୍ରିର ବି ସୁବିଧା ବି ଏଥିରେ ମିଳିବ ନା ଏଇଟା ସୋଲାର ସିଷ୍ଟମରେ ମିଳିବ ନା କେମିତି ସାର୍?
0: ନାଇଁ, ଏଇଟା ସାର୍ ୱାଟର ସୋର୍ସର ବ୍ୟବସ୍ଥା ନିଜେ ଚାଷୀକୁ କରିବାକୁ ପଡ଼ିଥାଏ, ସେ ବୋରୱେଲ ହଉ କି ଆମର ଇଲେକ୍ଟ୍ରିର ବ୍ୟବସ୍ଥା ମଧ୍ୟ ସେମାନଙ୍କୁ ନିଜକୁ କରିବାକୁ ପଡ଼ିଥାଏ, ସେଟା ଅନ୍ୟ ଡିପାର୍ଟମେଣ୍ଟ ଅଣ୍ଡରରେ ବୋରୱେଲର ବ୍ୟବସ୍ଥା ବି ଅଛି, ସେଟା ସେମାନେ ତାଙ୍କଠୁ ଲାଭ ନେଇପାରିବେ। କରେଣ୍ଟର ବ୍ୟବସ୍ଥା ବି ସେଟା ସେମାନଙ୍କୁ ନିଜକୁ ନିଜେ ହିଁ କରିବାକୁ ପଡିବ, ନହେଲେ ସାର୍ ଆମର ଆଗ୍ରୋରୁ ଅଛି, ଆଗ୍ରୋ ତରଫରୁ ବି ସେମାନେ ଆଗ୍ରୋ ଇଣ୍ଡଷ୍ଟ୍ରି ଯୋଉ କର୍ପୋରେସନ ଅଛି ତା ଥ୍ରୁରେ ସେମାନେ ବି ତାର ବ୍ୟବସ୍ଥାଟା ପାଇପାରିବେ। ଆମର ସାର୍ କେବଳ ସେ ଆମର ଡ୍ରିପ୍ ଇରିଗେସନ୍ କିମ୍ବା ସ୍ପ୍ରିଙ୍କ୍ଲର ଇରିଗେସନ୍ ତାର ସିଷ୍ଟମଟା ହିଁ ଆମେ ଯୋଗାଇ ଦେଇପାରିବୁ, ୱାଟର ସପ୍ଲାଇ ବ୍ୟବସ୍ଥାଟା ସେ ଚାଷୀ ହିଁ ନିଜକୁ କରିବାକୁ ପଡ଼ିଥାଏ ସାର୍।
1: ସାର୍ ଆପଣ ଯୋଉ ସ୍ପ୍ରିଙ୍କ୍ଲର କଥା କହିଲେ, ଡ୍ରିପ୍ କଥା ଯାହା କହିଲେ, ଏ ଡ୍ରିପ୍ରେ ଗଛ ମୂଳରେ ପାଣି ପଡିବ ନା ଚାରିଆଡେ ଛିଟିକି ପାଣି ପଡିବ? ଆଉ ଯେତେବେଳେ ଖତ ସାର କଥା ଆମେ ଦଉଛେ, ସେ ଖତ ସାର ମଧ୍ୟ ଏଥିରେ ଡାଇରେକ୍ଟ ଆମେ ଦେଇ ଦେଇପାରିବା ନା ଯାଇକିରି ଯେମିତି ଆଗରେ ବୁଣୁଥିଲେ ବା ଦଉଥିଲେ ସେମିତି ଦେବାକୁ ପଡିବ ସାର୍?
0: ନାଇଁ ସାର୍, ଏଠାରେ ଡ୍ରିପ୍ ଇରିଗେସନ୍ରେ ଗଛ ମୂଳରେ ପଡିବ ପାଣିଟା, ସେ ଆମର ଡ୍ରିପ୍ ଇରିଗେସନ୍ରେ ଗୋଟେ ସିଷ୍ଟମ୍ ଅଛି ବେଞ୍ଚୁରୀ ୟୁନିଟ୍, ଯେଉଁ ୟୁନିଟ୍ ମାଧ୍ୟମରେ ସାର୍ ଆମକୁ ସାରଟା ୟୁଜ୍ ମାନେ ସେମାନେ ବ୍ୟବହାର କରିପାରିବେ, ମାନେ ଡାଇରେକ୍ଟ ସେ ପାଣି ଯେମିତି ପଡୁଛି ସାର ବି ସେଭଳିଆ ଲେଟେରାଲ ମାଧ୍ୟମରେ ଯାଇକି ହିଁ ଗଛ ମୂଳରେ ପଡିବ ସାର୍। ସେଠାରେ ସାରର ବ୍ୟବସ୍ଥା ପାଇଁ ବି ସେପାରେଟ ୟୁନିଟ୍ଟା ଡ୍ରିପ୍ ସିଷ୍ଟମ୍ରେ ଲାଗିଥାଏ, ତାକୁ ବେଞ୍ଚୁରୀ ୟୁନିଟ୍ ମାଧ୍ୟମରେ ସେମାନେ ତାକୁ ପ୍ରୟୋଗ କରିପାରିବେ, ଆଉ ଛିଟିକି ଯେଉଁ ପାଣି ଯେଉଁଟା ପଡ଼େ ସେଟା ସାର୍ ସ୍ପ୍ରିଙ୍କ୍ଲର ଇରିଗେସନ୍ଟା।
1: ସାର୍ ଚାଷୀମାନେ କହୁଛନ୍ତି ଯେ ବର୍ତ୍ତମାନ ସମୟରେ ଯେତେବେଳେ ଆମେ ଖତ ସାର ଦଉଛୁ ଗଛ ଗୋଟେ ଗୋଟେ ଗଛ ମୂଳରେ ଆମେ ସାର ପକେଇ ଦେଇଥାଉଛୁ, କୋଉ ଗଛ କେତିକି ସାର ପାଉଛି, କିନ୍ତୁ ଯେତେବେଳେ ଆମେ ଡ୍ରିପ୍ରେ ଦେବୁ, ଡ୍ରିପ୍ରେ ପାଣିରେ ଆମେ ସବୁ ଯାହା ସାର ଦେ ସବୁ ଗଛ ବୁନ୍ଦରେ ଖତ ସାର ମିଳିବ ବୋଲି କେମିତି ଜଣା ପଡିବ?
0: ନାଇଁ ସାର୍, ପାଣି ଯେମିତି ପଡିବ ସେ ସାର ବି ସେଭଳିଆ ହିଁ ପଡିବ ସାର୍। ଡ୍ରିପ୍ ମାଧ୍ୟମରେ ସବୁ ପ୍ରକାର ପନିପରିବା ଚାଷ କରିପାରିବେ ସାର୍, ମାନେ ଆମର ଟମାଟୋ ହଉ, ଆଳୁ ହଉ, ତାପରେ ବନ୍ଧାକୋବି, ଫୁଲକୋବି, ଆଉ ଲଙ୍କା, ଆଉ ଆମର ଗୁଆବା ଚାଷ କରିପାରିବେ, ପପେୟା, ଏସବୁରେ ଆପଣ ମାନେ ଡ୍ରିପ୍ ମାଧ୍ୟମରେ ପାଣି ଦେଇପାରିବେ ସାର୍।
1: ସାର୍ ଏବେ ବର୍ତ୍ତମାନ ସମୟରେ ଯଦି ଦେଖିବା ଦିନକୁ ଦିନ ପ୍ରତ୍ୟେକ ଚାଷରେ ପ୍ରତ୍ୟେକ କ୍ଷେତ୍ରରେ ପରିବର୍ତ୍ତନ ହେଲାଣି, ଚାଷ କ୍ଷେତ୍ରରେ ମଧ୍ୟ ସେମିତି ପରିବର୍ତ୍ତନ ରହିଥିବା କଥା ମଧ୍ୟ କୁହାଯାଉଛି।

0: ଯେମିତି ଆପଣ କହିଲେ ଯେ ଡ୍ରିପ୍ ସିଷ୍ଟମ୍ ହଉ ବା ସ୍ପ୍ରିଙ୍କ୍ଲର୍ ସିଷ୍ଟମ୍ ହଉ, ତେବେ ଯେମିତି ବଜାର ପରିସ୍ଥିତି ରହିଛି ସେ ଭିତରେ କେଉଁ ଚାଷଟି ଚାଷୀ ଆପଣେଇଲେ ଡ୍ରିପ୍ ମାଧ୍ୟମରେ ଭଲ ସଫଳ ହେଇପାରିବ ବର୍ତ୍ତମାନ ସମୟରେ ଆପଣ ଯାହା ଚାଷ କ୍ଷେତ୍ରକୁ ଦେଖୁଛନ୍ତି?
1: ସେଇଟା ସାର୍ ଆମର ଏରିଆର ଚାହିଦାକୁ ନେଇକି ହିଁ କରିହେବ ସାର୍, ଚାଷ ଯାହା କଲେ ବି ଡ୍ରିପ୍ ଆଉ ସ୍ପ୍ରିଙ୍କ୍ଲର୍ କେବଳ ଜଳସେଚନ ବ୍ୟବସ୍ଥା କରିବ ସାର୍। ଏରିଆରେ କେଉଁ ଚାଷର ମାନେ ଫାଇଦାଟା ଭଲ ଆଉ କେଉଁଠି ଡିମାଣ୍ଡିଂ, କେଉଁ ପନିପରିବା ହଉ ଯାହା ବି ହଉ ଯାହାର ଡିମାଣ୍ଡ ହେଉଛି ସେ ଅନୁସାରେ କଲେ ସେମାନେ ଲାଭ ପାଇପାରିବେ ସାର୍, ମାନେ ଜଳସେଚନର ବ୍ୟବସ୍ଥା ହିଁ ଭଲ ରହିବ।

0: ଆଉ ସ୍ପ୍ରିଙ୍କ୍ଲର କେବଳ ଜଳସେଚନ ବ୍ୟବସ୍ଥାରେ କରିବ ସାର୍। କୋଉ ଚାଷର ମାନେ ଫାଇଦାଟା ଭଲ ଆଉ କୋଉଠି ଡିମାଣ୍ଡିଂ କୋଉ ପନିପରିବା ହଉ ଯାହା ବି ହଉ ଯାହାର ଡିମାଣ୍ଡ ହେଉଛି ସେ ଅନୁସାରେ କଲେ ସେମାନେ ଲାଭ ପାଇପାରିବେ ସାର୍। ମାନେ ଜଳସେଚନର ବ୍ୟବସ୍ଥା ହିଁ ଭଲରେ କରାଯାଇପାରିବ ସାର୍।
1: ତାମାନେ ଆମେ ଚାଷୀ ନିଜେ ଚିନ୍ତା କରିବାକୁ ପଡିବ କେଉଁ ଫସଲ କଲେ ତାକୁ ଲାଭ ମିଳିପାରିବ ସାର୍। ଏଠି ଆଉ ଗୋଟେ କଥା ହଉଛି ଯେ ଯାହାର ସବୁ ପାଖରେ ସିନା ପୋଖରୀ ଅଛି ବା ନିଜେ ବୋରୱେଲ ସେ ଯଦି କରିଛି ବୋଲେ ସୁବିଧା, ଯେଉଁମାନେ ବୋରୱେଲ ନାହିଁ ବା ପାଖରେ କୌଣସି ପୋଖରୀ ନାହିଁ ସେମାନେ ଏଇ ଯୋଜନାର ଲାଭ ନେଇପାରିବେ କି ନାହିଁ?
0: ୱାଟର ସୋର୍ସଟା ଯାହା ହେଲେ ରହିବା ଦରକାର ସାର୍, ନହେଲେ ଆମେ ଏମିତି ଖାଲିଟାରେ ଦେଇ ହବନି ସେଇ ସିଷ୍ଟମ ଗୁଡାକ। ୱାଟର ସୋର୍ସ ନିଜ ଆଡୁ ସେମାନେ କରିବାକୁ ପଡିବ, ନହେଲେ ନଦୀ କି ଯୋଉଟାରୁ ବି ନ୍ୟାଚୁରାଲ ହଉ ମାନେ ଆମର ନଦୀ ହଉ ବୋରୱେଲ ହଉ କି ଡଗୱେଲ ହଉ ସେଗୁଡାକୁ ନିଜେ ବନେଇବାକୁ ପଡିବ ସାର୍। ୱାଟର ସୋର୍ସଟା ନିହାତି ଜରୁରୀ ଏଗୁଡ଼ାକ ପାଇଁ, ଦୂରରୁ ଆଣିଲା ବେଳକୁ ତ କଷ୍ଟ କଷ୍ଟ ସେଇଟା।
1: ଅନେକ ଚାଷୀ ବି କହୁଥିଲେ ଯେ ବର୍ତ୍ତମାନ ସମୟରେ ଯେତେ ସବୁ ପାଣି ପାଇଁ ଆବେଦନ ବୋରୱେଲ ପାଇଁ କୁହନ୍ତୁ ବା ସ୍ପ୍ରିଙ୍କ୍ଲର ପାଇଁ କୁହନ୍ତୁ ବା ଡ୍ରିପ୍ ସିଷ୍ଟମ ପାଇଁ କୁହନ୍ତୁ, କେତେ ଶିକ୍ଷିତ ଚାଷୀ ମଧ୍ୟ ସବୁ ପ୍ରଶ୍ନ କରୁଥିଲେ ଯେ ଆମେ ଆବେଦନ କରୁଛୁ, ଆବେଦନ କଲା ପରେ ମଧ୍ୟ ଆମ ବର୍ଷ ବର୍ଷ ବିତି ଯାଉଛି ଆମକୁ ଏଇଟା ମିଳିପାରୁନାହିଁ, ଏବେ ସେମିତି ରହିଛି ନା କିଛି ପରିବର୍ତ୍ତନ ହେଲାଣି?
0: ନାଇଁ ସାର୍, ଡ୍ରିପ୍ ଇରିଗେସନ୍ଟା ମିଳିବ ସାର୍, ଡ୍ରିପ୍ ଇରିଗେସନ୍ ହଉ କି ସ୍ପ୍ରିଙ୍କ୍ଲର ଇରିଗେସନ୍ ହଉ। ଏବେ ତ ଆମର ଯେତିକି ଆମ ଡିଷ୍ଟ୍ରିକ୍ଟ କଥା କହୁଛି ଯେତିକି ଆମର ଟାର୍ଗେଟ୍ ଅଛି ସେଇ ସେଇ ସେତିକି ଟାର୍ଗେଟ୍ ଫୁଲଫିଲ୍ ହିଁ ହେଇପାରୁନି, ଚାଷୀମାନେ
1: ସୁଯୋଗ
0: ଫାଇଦା ଉଠାଇ ପାରୁନାହାନ୍ତି, ସେଇଟା ହଉଛି ପ୍ରୋବ୍ଲେମ୍।
1: ମାନେ ଯୋଜନା ଯେତିକି ରହିଛି ଚାଷୀ ସେ ତାର ଲାଭ ଉଠାଇ ପାରୁନାହିଁ।
0: ହଁ ସାର୍, ପ୍ରାୟତଃ ପାରୁନାହାନ୍ତି, କିନ୍ତୁ ଆମର ଏବେ ଏବେ ଆମର ଅଛି 4400 ହେକ୍ଟର ଅଛି, ତଥାପି ପ୍ରାୟ ହେଇଯାଉଛି, ଟିକେ ଟାଇମ୍ ଲାଗୁଛି କିନ୍ତୁ ଟିକେ ଜୋର ସୋର ସେ। ଏବେ ସାର୍ ଯେମିତି ଏପ୍ରିଲ ମେ ମାସ ଆସିଲା ସେତେବେଳେ ପାଣିର ଆବଶ୍ୟକ ବେଶୀ ପଡୁଥିବ, ସେଇ ଟାଇମ୍ରେ ହିଁ ଲାଷ୍ଟ ମୋମେଣ୍ଟରେ କାଲି ଯାହା ଫିଲ୍ଅପ୍ ହଉଥିବ
1: ଚାଷୀମାନେ ଆବେଦନ କରୁଛନ୍ତି ସେତେବେଳେ। ସାର୍, ଯଦି ଆପଣ ଟାର୍ଗେଟ୍ ସରିଗଲା ବା ଯୋଉ ଚାଷୀମାନେ ପଛରେ ଜାଣିଲେ ସେମାନେ ଯଦି ଆବେଦନ କରିବେ ହେଇପାରିବ ନାହିଁ, ତାଙ୍କ ପାଇଁ କିଛି ସ୍ପେଶାଲ ବ୍ୟବସ୍ଥା ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି ନା ସେ ପୁଣି ଆଉ ଥରେ ଅପେକ୍ଷା କରିବ ପୁରା ଆଉ ଗୋଟେ ବର୍ଷକୁ?
0: ନାଇଁ ସାର୍, ଆପ୍ଲାଏ କରିପାରିବେ ସେମାନେ, କାହିଁକିନା ହଁ ସେମିତି ସେଇଟା କଲେ ଆମକୁ ଲିମିଟ୍ ଦିଆ ହେଇଛି ଏତିକି, କିନ୍ତୁ ତାଠୁ ଅଧିକା କଲେ ବି ଆମକୁ କିଛି ପ୍ରୋବ୍ଲେମ୍ ନାହିଁ ସାର୍, ଚାଷୀମାନେ ନେଇପାରିବେ ତାର ନାଇଁ ସାର୍, ନେଇପାରିବେ
1: ପାଇପାରିବେ ସେମାନେ
0: ସାର୍ ସାର୍ ସାର୍।
1: ଆଚ୍ଛା ସାର୍, ଏଇ ଯୋଉ ସ୍ପ୍ରିଙ୍କ୍ଲର କଥା କହୁଛନ୍ତି ବା ଯେତେବେଳେ ଆମେ ଡ୍ରିପ୍ ସିଷ୍ଟମ କଥା ଯେତେବେଳେ ଆମେ ବ୍ୟବହାର କରିବା କଥା କହୁଛେ, ଏଥିରେ ନର୍ମାଲ ଚାଷ ଯେତେବେଳେ ଚାଷୀ କରୁଛି ସେ ଯୋଉ ପାଣି କେନାଲ ହଉ ବା ଗଡିଆ ପୋଖରୁ ପାଣି ନେଇ ଚାଷ କରୁଛି ସାର ପ୍ରୟୋଗ ସେଥିରେ ଯେତିକି ସେ ଅମଳ ପାଉଛି ଆଉ ଏଥିରେ ଚାଷ କଲେ ଚାଷୀକୁ କେତେ ବେନିଫିଟ ତାକୁ ମିଳିପାରିବ?
0: ଏଠାରେ ସାର୍ ଆମର ଦେଖନ୍ତୁ ଡ୍ରିପ୍ ହଉ କି ଆମର ସ୍ପ୍ରିଙ୍କ୍ଲର ହଉ, ପ୍ରଥମେ ତ ପାଣି ପାଣି କମ୍ ୟୁଜ୍ ହବ, ଉତ୍ପାଦନ ବେଶୀ ହବ, ଅନ୍ୟ ଗୁଡ଼ାକରେ ଲେବର ବି ବେଶୀ ଖର୍ଚ୍ଚ ହୁଏ, ଲେବର ମାନେ ସର୍ଫେସ୍ ଇରିଗେସନ୍ କଲାବେଳକୁ ଜଣଙ୍କୁ ଜଗିବାକୁ ପଡ଼େ। ଏଠାରେ ଯଦି ଆପଣ ପାଣି ଅନ୍ କରିକି ଛାଡ଼ି ଦେଇକି ଆପଣ ଅନ୍ୟ କାମ ବି କରିପାରିବେ, ଫାଷ୍ଟ ତ ଲେବର ବଞ୍ଚିଯିବ, ତା ସହିତ ପାଣି ଏଫିସିଏନ୍ସିଟା ୱାଟର ଏଫିସିଏନ୍ସିଟା ବଢ଼ିଯିବ, କମ୍ ପାଣିରେ ବହୁତ କିଛି ଚାଷ ହେଇପାରିବ ସାର୍, ଏଠାରେ ଉତ୍ପାଦନ ବି ଅଧିକ ହବ।
1: ଏଇଟା ପାଇଁ ଚାଷୀଙ୍କର କଣ କଣ କାଗଜପତ୍ର ଆବଶ୍ୟକତା ପଡୁଛି?
0: କାଗଜପତ୍ର ସାର୍ ପ୍ରଥମ ହଉଛି ଆଧାର କାର୍ଡ, ତାପରେ ଜମିର ପଟ୍ଟା, ତାପରେ ସାର୍ ଆମର ପାସପୋର୍ଟ, ଜମି ଯଦି ନିଜ ନାଁରେ ନଥିବ ତାହେଲେ ଆଫିଡେଭିଟ୍ କରିବାକୁ ପଡେ, ଆଉ ପ୍ରାୟ ଯାହା ବି ସଏଲ ଟେଷ୍ଟ ୱାଟର ଟେଷ୍ଟ ଅଛି ସେଗୁଡାକ ସବୁ କମ୍ପାନୀ ଯାହାକୁ ଚୁଜ୍ କରନ୍ତି ସେ କମ୍ପାନୀମାନେ କରିକି ଆଣନ୍ତି ସେଗୁଡାକ, ତାପରେ ଜମିର ନକ୍ସା ଦରକାର ପଡିବ ସାର୍ ସେଗୁଡାକ, ଆଉ ଯଦି ଏସ୍ଟିଏସ୍ସି ହେଇଥିବେ ସେମାନଙ୍କୁ ସାର୍ଟିଫିକେଟ୍ ଦେବାକୁ ପଡିବ ତାଙ୍କର ଏସ୍ସିଏସ୍ଟିର ସାର୍ଟିଫିକେଟ୍, ଆଉ ସାର୍ ସ୍ମଲ୍ ମାର୍ଜିନାଲ ହେଇଥିଲେ ସେମାନଙ୍କୁ ଆମର ହର୍ଟିକଲଚର ଅଫିସର ମାନଙ୍କଠାରୁ ସାର୍ଟିଫିକେଟ୍ ଦରକାର ପଡିବ ଯେ ସେମାନଙ୍କର ସେମାନେ ହେଉଛନ୍ତି ସ୍ମଲ୍ ମାର୍ଜିନାଲ ଅଣ୍ଡର୍ ଆସୁଛନ୍ତି ବୋଲି।
2: ଦେଖିଲା ନା ବଢିଆ କଥା ମାନେ କହିଲେ ଆଜ୍ଞା, ତମେ ମିଶା କେଡେ ସୁନ୍ଦର ସୁନ୍ଦର କଥା ମାନେ ପଚାରିଲ ଭାଇନା, ଶ୍ରଦ୍ଧା ଲାଗିଲା ମାତ୍ର।
3: ଯୋଜନା ବିଷୟରେ ଆମେ ତ ଚାଷୀ ଲୋକ ସବୁବେଳେ ଜମି ବାଡ଼ରେ ରହିବା ଲୋକ ହେଲେ ବିଷୟରେ ଜାଣିଲେ ସିନା କିସ ହେଲେ ଯାଇକିରି ବିଭାଗ ଅଧିକାରୀଙ୍କୁ ମିଶିକିରି ଆମ ପାଇଁ ଗୋଟେ ଯୋଜନା କରିଦିଅ ବୋଲି କହିବା କଥା, ହେଲେ ଆମେ ନ ଜାଣିଲେ କେମିତି କରିବା?
2: ହବନି ହବନି, ସବୁ ବିଷୟରେ ଆମେ ଟିକେ ନିକେ ଜାଣିଥିଲେ କାହାକୁ ପଚାରିଲେ ଆଉ ଟିକେ ଆମର ଜ୍ଞାନ ବଢିବ।
3: ହଁ, ସମୟକୁ ଦେଖି ଆମକୁ ଆମ ଚାଷରେ ପରିବର୍ତ୍ତନ ଆଣିବାକୁ
2: ପଡିବ।
3: ହେଲେ ଭାଇ, ଏବେ ଗୋଟେ ଆମର ତ ପରମ୍ପରା ରହିଛି, ଆଜି ଗୋଟେ ଭଲ ଦିନରେ ପ୍ରଭୁ ଜଗନ୍ନାଥଙ୍କ ଉପରେ ଗୋଟେ ଭଜନଟିଏ ଶୁଣିଦେବା।
2: ବଢିଆ କଥା ଗୋଟେ କହିଲ ଭାଇନା, ଭଜନଟେ ଶୁଣିଦେବା ଚାଲ।

0: ଭଜନ ଶୁଣୁ ଶୁଣୁ ତ ସିଆଡ଼େ ମନଟା ଡାକୁଛି, ମାତ୍ର କି ଯୋଉ କରିବା, ଯାତ୍ରାର ସମୟ ଏ ଭିତରେ ହେଲେ ତ ସବୁଆଡେ ଦେଖିବାକୁ ପଡିବ, ସାଙ୍ଗସାଥି କଥା ମିଶା ମନେ ପକେଇବାକୁ ପଡିବ, ବୈଠକରେ ଆମର ମିଶା ସାଙ୍ଗସାଥି କଥା ଗୋଟେ ଅଛି ଏକା, ହେଲେ ତାଙ୍କର ବିଷୟରେ ମୋତେ ଶୁଣିଲେ ଆଉ ଟିକେ ଶ୍ରଦ୍ଧା ଲାଗିବ,
1: ଶ୍ରଦ୍ଧା ଲାଗିବ। ତମେ ଯୋଉ ଯାତ୍ରା ବୋଲି ନା କହିଲ ନାଇଁ ଭାଇନା, ମୁଇଁ ନେଇକି ମାଲକାନଗିରି ବାଟେ ଟିକେ ବୁଲି ପଳେଇଥିଲି, ବୁଝ, ସେଠି ଗୋଟେ ଭାଇଙ୍କ ସହିତ ଦେଖା ହେଲା, ତାଙ୍କେ ନେଇକି ବିଭିନ୍ନ ପ୍ରକାର ସବୁ ଧାନ ଚାଷ ମାନେ କରୁଛନ୍ତି ହେଲା, ତାଙ୍କର କଥା ନେଇକି ଟିକେ ମୁଇଁ ଆଣିଛି, ଶୁଣିଦବା।
0: ହଁ ଶୁଣିଦବା।
1: ଚାଲ ଭାଇ, ଆପଣଙ୍କ ପରିଚୟ ଟିକେ ଆମ ଚାଷୀ ଭାଇ ଭଉଣୀଙ୍କୁ ଦେବେ।
2: ମୋ ନାଁ ଯୋଗୀନାଥ ଖେମୁଡୁ, ମୋ ଡିଷ୍ଟ୍ରିକ୍ଟ ମାଲକାନଗିରି।
1: ଆଜ୍ଞା।
2: ମୋ ଗାଁଟା ବେଜାଉଡା।
1: ଆଜ୍ଞା।
2: ମାରିଥିଲି।
1: ହେଲେ ଆପଣ ଚାଷବାସ କରନ୍ତି?
2: କରେ, ଚାଷବାସ କରେ, ଧାନ ଚାଷ କରେ,
1: ଆଉ କଣ କଣ କରନ୍ତି? ହେଲେ ଆପଣ ଯୋଉ ଧାନ ଚାଷ କରୁଛନ୍ତି କହିଲେ, କଣ କଣ ସବୁ

0: ପ୍ରକାରର ଧାନ ଆପଣ ଚାଷ କରୁଛନ୍ତି?
1: କଳା ଜିରା କରେ ଘରେ ଖାଇବା ପାଇଁ, ଆଉ ବିକିବା ପାଇଁ ବୋଲି ମଜାରେ ଧାନ କରେ, ମାଣ୍ଡିଆ କରେ ଘରେ ଖାଇବା ପାଇଁ, ରାଶି କରେ।
0: ହେଲେ ଆପଣ ଏ ଯୋଉ ମାଣ୍ଡିଆ ଆଉ ରାଶି ସବୁ କହିଲେ, ଏସବୁ କେବଳ ନିଜର ବ୍ୟବହାର ପାଇଁ ହିଁ କରୁଛନ୍ତି?
1: ନିଜର ବ୍ୟବହାର ପାଇଁ।
0: ହେଲେ ଆପଣ ଯୋଉ ଧାନ ଚାଷ କରୁଛନ୍ତି ବୋଲି କହିଲେ, ତା ପାଇଁ ଆପଣଙ୍କର ମାନେ ଦୁଇଟା କ୍ରପ୍ଟା ଆପଣ ଚାଷ କରୁଛନ୍ତି ନା ଗୋଟେ କ୍ରପ୍ଟି? ମାନେ ଆପଣଙ୍କ ପଟେ ପାଣିର ସେତେ ସୁବିଧା ନାହିଁ ବୋଧେ? ହେଲେ ଆପଣ ଯୋଉ ଚାଷଟା କରୁଛନ୍ତି, ତାହିଁରେ ଆପଣ କୋଉ କୋଉ ପ୍ରକାର ସବୁ ସାର ବ୍ୟବହାର କରୁଛନ୍ତି?
1: ଆମେ ଗୋବର ଖତ ବ୍ୟବହାର କରୁଛୁ, ଗାଈର ଗୋବର ଖତ ବ୍ୟବହାର କରୁଛୁ, ତାପରେ ରାସାୟନିକ ସାର ବି ଟିକେ ବ୍ୟବହାର କରୁଛୁ।
0: ହେଲେ ବିକ୍ରି ବଟା ପାଇଁ ଆପଣ ଯୋଉ ଧାନ କରୁଛନ୍ତି ହଜାରେ ଏକ କହିଲେ, ତାହିଁରେ ସବୁ ଆପଣ ବିଭିନ୍ନ ପ୍ରକାର ରାସାୟନିକ ସାର ହିଁ ବ୍ୟବହାର କରୁଛନ୍ତି? ଆଚ୍ଛା, ହେଲେ ଆପଣଙ୍କର ଯୋଉ ଧାନଟା ଅମଳ ହେଇସାରୁଛି, ତାପରେ ଆପଣଙ୍କ ବିକ୍ରି ବଟା ପାଇଁ କିଛି ଅସୁବିଧା ହଉଛି କି?
1: ମଣ୍ଡିରେ ନେଲେ କଟନି ଛଟନି ହଉଛି, ଅସୁବିଧା ହଉଛି, ମଣ୍ଡିରେ ନେଲେ ଧାନ ଉଠଉ ନାହାନ୍ତି, ମାନେ ମାସ ମାସ ଧରି ପଡିକି ରହୁଛି, ଲ୍ୟାମ୍ପ ବାଲା କହୁଛନ୍ତି ଆରଏମସି ଉଠେଇବ, ଆରଏମସି କହୁଛି ଲ୍ୟାମ୍ପ ବାଲା ଦେଖିବେ, ଲ୍ୟାମ୍ପ ବାଲା କହୁଛି ମିଲର ଦେଖିବେ, ଚଟନି ଚଟନି ଗୋଟେ କୁଇଣ୍ଟାଲ କୁ 10 କେଜି 12 କେଜି ଚଟନି ଚଟନି ହଉଛି, ତମର ଧୂଳି ଅଛି, ତମର ମାଟି ଅଛି, ତମର ଗୋଡି ଅଛି, ଚଟନି ଚଟନି ହଉଛି।
0: ଆଚ୍ଛା ଆଚ୍ଛା, ହେଲେ ଭାଇ ଆପଣ ଯୋଉ କଳାଜିରା ଧାନ ଚାଷ କରୁଛି ବୋଲି କହିଲେ, ତାର କେମିତି କଣ ଆପଣ କରନ୍ତି ଟିକେ ବିସ୍ତୃତ ଭାବରେ କହିବେ? କୋଉ ସମୟରୁ ଆପଣ ଆରମ୍ଭ କରୁଛନ୍ତି ଚାଷଟା?
1: ଆମେ ଫାର୍ଷ୍ଟ ରଥଯାତ୍ରା ଓ ସେକେଣ୍ଡ ରଥଯାତ୍ରା ଭିତରେ ରୁଆ ଷ୍ଟାର୍ଟ କରିଦଉଛି ଆମେ, ମଝିରେ ରୁଆଟା ଷ୍ଟାର୍ଟ ହେଇଯାଉଛି। ଆଉ ସେଟା ଘରେ ଖାଇବା ପାଇଁ ଏକ୍ଜାକ୍ଟଲି କରୁଛେ ବୋଲିକି ଆମେ ତାକୁ କିଛି ମାନେ କିଛି ତାର ପାର କିଛି ଦଉନେ, ଖାଲି ଗୋବର ଖତ। ଆଉ ଯେତେବେଳେ ଯାହା ହଉଛି ମାନେ ଯୋଉ ଅଛି ଲିମ୍ବ ପତ୍ର ଇଏ
0: ନିମ୍ବ ପିଡିଆ ଯୋଉଟା କହୁଛନ୍ତି,
1: କିଛି ଦଉନେ, ଖାଇବା ପାଇଁ ନିଜ ପାଇଁ କରୁଛେ, କିଛି ଦଉନେ।
0: ଆଚ୍ଛା, ହେଲେ ଏ ଯୋଉ କଳାଜିରା ଧାନଟା ଅମଳ ହେଲା ବେଳକୁ କେତେ ସମୟ ଲାଗିଯାଉଛି?
1: 4 ମାସ।
0: ହେଲେ କେତେ ଏକର ଖଣ୍ଡେ ଆପଣ ଚାଷ କରିଛନ୍ତି ଏଇଟା?
1: 1 ଏକର।
0: ହେଲେ ଆପଣ ତ ଯୋଉ ବିଲରେ ଆପଣ କଳାଜିରାଟା କରୁଥିବେ, ସେଠି ତ ବିଭିନ୍ନ ପ୍ରକାର ଛୋଟ ଛୋଟ ମାଛ ବି ମିଳୁଥିବେ ନିଶ୍ଚୟ?
1: ସେ ଜମିରେ ମିଳନ୍ତି ମାଛ, ଆଉ ଯୋଉଠି ବିକିବା ପାଇଁ ଆମେ ଯୋଉ କରୁ ସେଇ ଜମିରେ ମାଛ ମିଳନ୍ତିନି।
0: ମାନେ ଆମର ଯୋଉଠି ରାସାୟନିକ ସାର ବ୍ୟବହାର କରୁଛୁ ସେଠି
1: କରୁଛନ୍ତି, ସେଇଠି
0: ମିଳନ୍ତିନି। ବଢିଆ କଥାଟେ କହିଲେ, ଯେତେ ପାରିବା ଆମେ ଗୋବର ଖତ ବ୍ୟବହାର କରିବା, ଯାହାଦ୍ୱାରା କି କଙ୍କଡା ମାଛ ସବୁ ବଢିବେ ନାଇଁ କି? ବହୁତ ବଢିଆ।
1: ମାଟି ବି ସେ ଜମିର ମାଟି ଅଲଗା, ଆଉ ଏ ଜମିର ମାଟି ବି ଅଲଗା।
0: ଆଚ୍ଛା ଆଚ୍ଛା,
1: ସେ ମାଟି ଟିକେ ଟାଣ।
0: ଆଚ୍ଛା,
1: ଖରା ହେଲେ ଏବେ ଦେଖିବାକୁ ଗଲେ ଜମିରେ ଫାଡି ଫାଡି ଫଡା ଫଡା ହେଇଯାଇଥିବ।
0: ଆଚ୍ଛା,
1: ଆଉ ଏଇ ଜମିଟା ଯୋଉଟା ଆମେ କଳାଜିରା କରୁଛେ ସେଟା କିଛି ହେଇନଥିବ, ଯେମିତି ସେମିତି ଥିବ।
0: ହେଲେ କଳାଜିରାଟା ଆପଣଙ୍କର ଭଲ ଲାଭ ମଧ୍ୟ ଦଉଛି ବୋଧେ ନି?
1: ନିଜେ ଖାଇବା ପାଇଁ କରୁଛେ ତ ଲାଭ କଣ?
0: ସତ କଥା, ବହୁତ ବଢିଆ କଥାଟେ କହିଲେ ଭାଇ। ଆମ ଚାଷୀ ଭାଇ ଭଉଣୀ ମାନଙ୍କୁ ସୁନ୍ଦର କଥାଟେ ଆପଣ କହିଛନ୍ତି, କଳାଜିରା ଚାଷଟା ଆମେ ନିଶ୍ଚୟ କରିବା। ଯାହାହେଲେ ମଧ୍ୟ ଆମର ଅବିଭକ୍ତ କୋରାପୁଟ ଜିଲ୍ଲାର ଗୋଟେ ପରିଚୟ ସେଟା। ହଉ, ଧନ୍ୟବାଦ ଭାଇ, ବହୁତ ସୁନ୍ଦର କଥା ଆଉ ବହୁତ ଆପଣଙ୍କର ମୂଲ୍ୟବାନ ସମୟ ଆମକୁ ଦେଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
2: ହେଇଠି ସମାନ ଜଣା ପଡ଼ୁନି ଆଜି ତମେ ଯେମିତି ଚନ୍ଦନ ତିଲକ କାଟିକି ଆସିଛ, ମୁଇଁ ମିଶା ସିନ୍ଧା ଏକା କାଟିକିରି ଆସିଛି। ହେଲେ କି ଯୋ କରିବା, ଗହଳି ଭିତରେ ତ ସବୁକୁ ତରତର ଏକା, ଆଉ ଟିକେ ଦର୍ଶନ ହେଇଯାଉ, ଆଉ ଟିକେ ପ୍ରଭୁଙ୍କୁ ଟିକେ କିଛି କଥା କହିଦେବି ପରା, ମନ କଥା ଜଣେଇଦେବି ପରା। ହେଲେ କି ସବୁ, ଆମେ ତ ଚାଷୀ କୂଳ, ଆମର କଥା ମିଶା ଶୁଣିବାର ଅଛି ଏକା। ହେଲେ ଆମେ ତ ଇଆଡ଼େ ଚାଷ କାମରେ ଧ୍ୟାନ ନ ଦେଲେ ହବ ନାହିଁ, କିନ୍ତୁ ଇଆଡ଼େ ପରିବାର ମିଶା ଦେଖିବାର ଅଛି, ଇଆଡ଼େ ବନ୍ଧୁ ବାନ୍ଧବ ମିଶା ଦେଖିବାର
0: ଦେଖିବାର ଅଛି।
2: ହେଲେ ଆଜିର ଦିନରେ ଆମେ ତ ବୈଠକରେ ଆମର କାର୍ଯ୍ୟକ୍ରମ ଚାଷୀ ଭାଇମାନଙ୍କ ପାଇଁ ଯାହା ଥିଲା ଆମେ ଶୁଣିଲେ, ଜଣେଇଲେ ମିଶା। ଆଶା କରିବା ଭାଇମାନେ ସରକାରୀ ଯୋଜନାରେ ସାମିଲ ହେବେ, ତାର ଲାଭ ଉଠେଇବେ।
0: ଦରକାର ଭାଇନା, ଆମେ ଖାଲି ବକ ବକ ହେଇକିନା ପଳେଇ ଯିବା ବୋଲି ନିକି ହବ ନାହିଁ, ଭାଇ ଭଉଣୀ ମାନେ ମଧ୍ୟ ନିକି ସେ ବିଷୟରେ ଟିକେ ଜାଣିବାର ଅଛି, ତାର ଲାଭଟାକୁ ଉଠେଇବାର ଅଛି। ହେଲେ
2: ବିଳମ୍ବ କରିବାନି, ବେଳ ମିଶା ହେଇଗଲାଣି।

0: ଶୁଣିଲେ ଚାଷୀ ଭାଇ ଓ ଭଉଣୀଙ୍କ ପାଇଁ କାର୍ଯ୍ୟକ୍ରମ କୃଷି ଓ କୃଷକ। ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ, ଉପସ୍ଥାପନା କରିଥିଲେ ରମେଶ ସାହୁ ଏବଂ ସୁବ୍ରତ ସାମନ୍ତରାୟ। ଆକାଶବାଣୀ ଜୟପୁର ଆପଣ କାର୍ଯ୍ୟକ୍ରମ ଶୁଣିଛନ୍ତି। ଆମ କେନ୍ଦ୍ରରୁ ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ରେ 103.6 MHz ଯୋଗେ। ଏହା ବ୍ୟତୀତ ଆପଣ ମୋବାଇଲ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ରାତି 8 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ଆଲୋଚନା। ବିଷୟ ରହିଛି ମାନବ ସେବା ହିଁ ମାଧବ ସେବା। ଆଲୋଚନା କରିଛନ୍ତି ପଣ୍ଡିତ ଶ୍ରୀ ମୃତ୍ୟୁଞ୍ଜୟ ଦାସ।
1: ଗୋବ୍ରାହ୍ମଣ ହିତାୟ ଚ ଜଗଦ୍ଧିତାୟ କୃଷ୍ଣାୟ ଗୋବିନ୍ଦାୟ ନମୋ ନମଃ। ଜଗତର ହିତ ପାଇଁ ଯେଉଁମାନେ ସତତ ଚେଷ୍ଟା କରି ଆସିଛନ୍ତି ସେମାନେ ହିଁ ବ୍ରହ୍ମଣ୍ୟ ବ୍ରହ୍ମଜ୍ଞ ବା ବ୍ରହ୍ମଜ୍ଞାନୀ। ବିଭିନ୍ନ ସମୟରେ ସେମାନେ ଜଗତର ସ୍ରଷ୍ଟା ସୃଷ୍ଟି ବିଷୟକୁ ଚିନ୍ତା କରି ସିଦ୍ଧାନ୍ତରେ ଉପନୀତ ହୋଇ କହିଛନ୍ତି ଯେ ଗଚ୍ଛତି ଇତି ଜଗତ୍ ବା ସମ୍ୟକ୍ ସରତି ଇତି ସଂସାର ବୋଲି ପ୍ରତିପାଦନ କରିଛନ୍ତି। ସେହି ଜଗତର ସ୍ରଷ୍ଟା ବିଷୟରେ ମଧ୍ୟ କୁହାଯାଇଅଛି, ପରମାତ୍ମା ପରମେଶ୍ୱର ପରମବ୍ରହ୍ମ ଜ୍ୟୋତିର୍ମୟ ଜ୍ୟୋତିଷ୍ମାନ। ଋଗ୍ବେଦର ପ୍ରଥମ ସୂକ୍ତି ବା ମନ୍ତ୍ରରେ କୁହାଯାଇଅଛି, ଓଂ ଅଗ୍ନି ମିଳେ ପୁରୋହିତମ୍ ଯଜ୍ଞସ୍ୟ ଦେବମୃତ୍ୟୁଜମ୍ ହୋତାରଂ ସତଧାମ ଚ। ପୁନଶ୍ଚ ସୂର୍ଯ୍ୟ ନମସ୍କାର ପ୍ରସଙ୍ଗରେ କୁହାଯାଇଛି, ନମଃ ସବିତ୍ରେ ଜଗଦେକ ଚକ୍ଷୁଷେ ଜଗତ୍ ପ୍ରସୂତି ସ୍ଥିତିନାଶହେ ତବେ ତ୍ରୟୀମୟାୟ ତ୍ରିଗୁଣାତ୍ମଧାରିଣେ ବିରଞ୍ଚି ନାରାୟଣ ଶଙ୍କରାତ୍ମନେ ନମଃ। ପୁନଶ୍ଚ ଗାୟତ୍ରୀ ମନ୍ତ୍ରରେ କୁହାଯାଇଛି, ଓଂ ଭୂଃ ଭୁବଃ ସ୍ୱଃ ତତ୍ସବିତୁର୍ବରେଣ୍ୟମ୍ ଭର୍ଗୋ ଦେବସ୍ୟ ଧୀମହି ଧିଓ ଯୋ ନଃ ପ୍ରଚୋଦୟାତ୍। ଏହି ତିନୋଟି ମନ୍ତ୍ରରେ ସଂକ୍ଷେପରେ କୁହାଯାଇଛି ଯେ ତ୍ରିଭୁବନ ଚତୁର୍ଦ୍ଦଶ ବ୍ରହ୍ମାଣ୍ଡର ସୃଷ୍ଟିକର୍ତ୍ତା ପରମାତ୍ମା ପରମେଶ୍ୱର ବ୍ରହ୍ମ ବା ପରମବ୍ରହ୍ମ ଆଦିଦେବ ସ୍ରଷ୍ଟା ପାଳନକର୍ତ୍ତା ସର୍ବତ୍ର ସମଦୃଷ୍ଟି ପ୍ରଦାନ କରିଥାନ୍ତି, ତେଣୁ ସେ ପୂଜ୍ୟ ନମସ୍ୟ ଅଟନ୍ତି। ବିବର୍ତ୍ତନବାଦୀଙ୍କ ମତରେ ସେ ସୂର୍ଯ୍ୟ ସକଳ ଶକ୍ତିର ଆଧାର ଅଟନ୍ତି। ଭଗବାନଙ୍କ ସୃଷ୍ଟିରେ 56 crore ଜୀବ କୀଟପତଙ୍ଗଠାରୁ ଆରମ୍ଭ କରି ବୃହତ୍କାୟ ହସ୍ତି ତିମି ପର୍ଯ୍ୟନ୍ତ ସମସ୍ତ ଜୀବଜଗତ ତଥା ଅଣୁ ପରମାଣୁଠାରୁ ହିମାଳୟ ପର୍ଯ୍ୟନ୍ତ ସମସ୍ତ ପର୍ବତ ନଦନଦୀ ବୃକ୍ଷଲତା ଆଦିରେ ପରମାତ୍ମାଙ୍କର କର୍ତ୍ତୃତ୍ୱ ବା ସତ୍ତା ଉପଲବ୍ଧି ହୁଏ। ଜୀବଜଗତ ମଧ୍ୟରେ ମାନବ ଶ୍ରେଷ୍ଠ ଜୀବ ଅଟେ, ଯାହାର ଜ୍ଞାନ ବୁଦ୍ଧି ଓ ବିବେକ ଅଛି। ବିଭିନ୍ନ ପ୍ରାକୃତିକ ବିପଦରୁ ସେ ନିଜକୁ ରକ୍ଷା କରିପାରୁଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ସେହି ମନୁଷ୍ୟ ଆଜି ବିଜ୍ଞାନ ବଳରେ ଗ୍ରହ ଗ୍ରହାନ୍ତରରେ ପ୍ରବେଶ କରିବା ପାଇଁ ପ୍ରୟାସ ଜାରି ରଖିଛି। ତଥାପି ଦୁଃଖର ବିଷୟ ଏହି ଯେ ସୃଷ୍ଟିର ଆରମ୍ଭ କେବେ ହେଲା ତାହା କହିବା ଅତୀବ କଷ୍ଟସାଧ୍ୟ ହୋଇପଡ଼ିଛି। ମନୁଷ୍ୟ ନିଜର କର୍ତ୍ତବ୍ୟକୁ କଦା କଦା ଭୁଲି ନିପଥଗାମୀ ହେବା ଲକ୍ଷ୍ୟ କରାଯାଉଛି। ତେଣୁ ମହାପୁରୁଷମାନେ ଯୁଗେ ଯୁଗେ ଅବତାର ନେଇ ମାନବର ଧର୍ମ ତଥା ମାନବ ଚରିତ୍ରକୁ ସୁଧାରିବା ପାଇଁ ପ୍ରୟାସ କରି ଆସୁଛନ୍ତି। ତେଣୁ କଥାରେ ଅଛି, ସ୍ୱଧର୍ମେ ନିଧନଂ ଶ୍ରେୟଃ ପରଧର୍ମୋ ଭୟାବହଃ। ତେଣୁ ଏଠାରେ ମାନବ ଧର୍ମ ଉପରେ କିଛି ଆଲୋକପାତ

କରିବା ବାଞ୍ଛନୀୟ। ନିଜ ଧର୍ମ ବା କର୍ତ୍ତବ୍ୟ ପାଳନ କ୍ଷେତ୍ରରେ ଯେତେ ବାଧାବିଘ୍ନ ଆସିଲେ ମଧ୍ୟ ତାହାର ସାମ୍ନା କରିବା ବିଧେୟ। କର୍ତ୍ତବ୍ୟରୁ ବିରତ ହେବା କଦାପି ଉଚିତ ନୁହେଁ। ଧର୍ମର ଅର୍ଥ ହେଲା ପୁଣ୍ୟକର୍ମ, ସଦାଚାର ବା କର୍ତ୍ତବ୍ୟ। କିନ୍ତୁ ଆଜି ଧର୍ମକୁ ବିରାଟ ଗଣ୍ଡି ମଧ୍ୟରେ ବାନ୍ଧି ଆମେ ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟ, ବୌଦ୍ଧ, ଜୈନ ଆଦି ସମ୍ପ୍ରଦାୟ ମଧ୍ୟରେ ଆବଦ୍ଧ ରଖିବା କେତେଦୂର ଯୁକ୍ତିସଙ୍ଗତ? ଏହା କେବଳ ସଂକୀର୍ଣ୍ଣ ମନୋଭାବର ପରିଚୟ ମାତ୍ର। ଏହାଦ୍ୱାରା ଆମ୍ଭେମାନେ ପରସ୍ପରଠାରୁ ପୃଥକ ହୋଇ କେବଳ ସମୟ ସମୟ ଯୁଦ୍ଧନ୍ଦେହୀ ଡାକରା ଦେଉଛୁ। ଅହମ୍ଭାବ, ହିଂସା, ଦ୍ୱେଷ, ଘୃଣା, ଈର୍ଷା ଆଦି ଦୋଷରେ ପରିପୂର୍ଣ୍ଣ ହୋଇ ଆଜି ଜୀବଶ୍ରେଷ୍ଠ ମାନବ ଅହଙ୍କାରୀ, ଦ୍ୱେଷୀ, ହିଂସ୍ର, ଘୃଣୀ, ଈର୍ଷାଳୁ ହୋଇ ସାଧାରଣ ଅଜ୍ଞାନ ଅବିବେକ ପଶୁ ପକ୍ଷୀଠାରୁ ମଧ୍ୟ ଅତି ଘୃଣ୍ୟ କର୍ମ କରିବାକୁ କୁଣ୍ଠାବୋଧ କରୁନାହିଁ। ଆମର ଏହି ଦେଶ ଭାରତ ଦିନେ ପୃଥିବୀରେ କଳା, କୌଶଳ, ଧର୍ମ, ରାଜନୀତି, ଅର୍ଥନୀତି ଆଦିରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିଲା। କିନ୍ତୁ ଆଜି ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର ଆଦି ଜାତିରେ ବହୁଧା ବିଭକ୍ତ ହୋଇ ସାର୍ବଭୌମ ଗଣତନ୍ତ୍ର ରାଷ୍ଟ୍ର ସମୂହ ଭାରତବର୍ଷରେ ସ୍ୱାଧୀନତାର 70 ବର୍ଷ ପରେ ମଧ୍ୟ ଉଚ୍ଚ ନୀଚ, ଜାତି, ସବର୍ଣ୍ଣ ଅସବର୍ଣ୍ଣ, ଆଦିବାସୀ ହରିଜନ, ଯାଦବ ବ୍ରାହ୍ମଣ ଆଦି ନାନା ଭାବରେ ବିଭକ୍ତ ହୋଇ ବିଭିନ୍ନ ସମ୍ପ୍ରଦାୟ ମୁଣ୍ଡ ଟେକି ଉଠିଛି, ଯାହାକି ସ୍ୱାଧୀନ ଭାରତ ପାଇଁ କଦାପି ଶୁଭଙ୍କରୀ ନୁହେଁ। ବିଦ୍ୟା, ବୁଦ୍ଧି, କୌଶଳ, ବିଦବତ୍ତା, ଗୁଣ, ଗରିମା ଆଦିର ମୂଲ୍ୟାୟନ ହୋଇପାରୁନାହିଁ, ଯଦ୍ୱାରା ଦିନ ଆସିବ ସେତେବେଳେ ଭାରତରେ ଗୁଣିଗଣଙ୍କ ଅଭାବ ପରିଲକ୍ଷିତ ହେବ। ତେଣୁ ବେଳ ହୁଁ ସଜାଗ ନହେଲେ ପରିଣାମ ପାଇଁ ଆମେ ହିଁ ତାର ସୁଫଳ ହେଉ ବା କୁଫଳ ହେଉ ଭୋଗ କରିବା। ଆଜି ଏହି ସ୍ୱାଧୀନ ଭାରତରେ ନାରୀ ଜାତି ବା ମାତୃଜାତିର ସ୍ୱାଧୀନତା ବା ନାହିଁ କି ସୁରକ୍ଷା ନାହିଁ। ଜଣେ ସାଧାରଣ ଛୋଟ ବାଳିକାଠାରୁ ଆରମ୍ଭ କରି ବୃଦ୍ଧା ନାରୀର ଚରିତ୍ରର ସୁରକ୍ଷା ନାହିଁ। ତାହାର ଇଜ୍ଜତ ଆଜି ସ୍ଥାନେ ସ୍ଥାନେ ଭୁଲୁଣ୍ଠିତ ହେବା ଅତି ସାଧାରଣ ବିଷୟ ହୋଇଗଲାଣି, ଯାହା ଅତ୍ୟନ୍ତ ନିନ୍ଦନୀୟ ଅଟେ। କେତେକ ପରିବାରରେ ପୁରୁଷଙ୍କ ଅପେକ୍ଷା ନାରୀମାନେ ଯଥା ଶାଶୁ, ନଣନ୍ଦ, ଯା ମାନେ ବଧୂ ନିର୍ଯାତନା ଦେଇ ନବାଗତା ବୋହୂକୁ ଅକଥନୀୟ ଶୋଷଣ କରୁଛନ୍ତି, ଯାହାକି ସମ୍ବାଦ ସରବରାହ ପ୍ରକାଶିତ ଏବଂ ପ୍ରଚାରିତ ହେଉଛି। ଯେଉଁ ଦେଶରେ ପୂର୍ବେ ପ୍ରଚଳିତ ଥିଲା ଯତ୍ର ନାର୍ଯ୍ୟସ୍ତୁ ପୂଜ୍ୟନ୍ତେ ରମନ୍ତେ ତତ୍ର ଦେବତାହା, ପ୍ରାୟ ସମସ୍ତ ପରିବାରରେ ନାରୀମାନଙ୍କ ସ୍ଥାନ ଅତି ଉଚ୍ଚରେ ଥିଲା, ଆଜି ସେହି ଉକ୍ତି ଅପଳାପ ପରି ମନେ ହେଉଛି। ପୁରାଣ ଯୁଗର ଗାର୍ଗୀ, ମୈତ୍ରେୟୀ, ମଦାଳସା, ସତୀ, ସୀତା, ଅନସୂୟା, ଦ୍ରୌପଦୀ ଆଦିଙ୍କ ଗୌରବ ରକ୍ଷା ପାଇଁ ଯାହା ସବୁ ଉଲ୍ଲେଖ ଅଛି ତାହା କାହାକୁ ଅଛପା ନାହିଁ। ସେମାନଙ୍କ ଚରିତ୍ର ଚିତ୍ରଣ କରିବା ଅନାବଶ୍ୟକ। ଆଜିର ଏହିସବୁ ଅବସ୍ଥା ପାଇଁ କେବଳ ପୁରୁଷ ନୁହନ୍ତି, କେତେକ ସ୍ଥଳରେ ସ୍ତ୍ରୀମାନେ ମଧ୍ୟ ସମପରିମାଣ ଦାୟୀ ଅଟନ୍ତି। ସ୍ତ୍ରୀମାନଙ୍କର ଚାଲିଚଳନ, ପୋଷାକ ପରିଚ୍ଛଦର ସୌଜନ୍ୟ ରହିବା ଉଚିତ। ବର୍ତ୍ତମାନ ଭାରତରେ ଏତାଦୃଶ ଅବସ୍ଥା ପାଇଁ ଆମର ଶିକ୍ଷାନୀତି, ପାରିପାର୍ଶ୍ୱିକ ଅବସ୍ଥା, ସର୍ବସାଧାରଣ ନାଗରିକ ତଥା ସରକାର ମୁଖ୍ୟତଃ ଦାୟୀ। ଏକ, ସ୍ୱାଧୀନ ଭାରତରେ ଶିକ୍ଷାର ପ୍ରସାର ପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନ ଗଢ଼ି ଉଠିବା ବାଞ୍ଛନୀୟ। ତତ୍ ସଙ୍ଗେ ସଙ୍ଗେ ଶିକ୍ଷା ଉପଯୋଗୀ ଗୃହ, ଆଦର୍ଶ ପ୍ରଶିକ୍ଷଣ ପ୍ରାପ୍ତ ଉପଯୁକ୍ତ ଶିକ୍ଷକ ଏବଂ ସେମାନଙ୍କୁ ଉପଯୁକ୍ତ ଯୁଗୋପଯୋଗୀ ପାରିଶ୍ରମିକ ଦେବା ନିତାନ୍ତ ପ୍ରୟୋଜନ, କିନ୍ତୁ ଆଜି ତାହା ହୋଇପାରିନାହିଁ। ଏଣୁ ଶିକ୍ଷାର ମାନ ହ୍ରାସ ହେଉଛି। ତତ୍ସହିତ ଅନ୍ୟାନ୍ୟ କାରଣ ମଧ୍ୟ ରହିଛି। ପାରିପାର୍ଶ୍ୱିକ ଅବସ୍ଥା ମଧ୍ୟ ଅନୁକୂଳ ନୁହେଁ, ଯଦ୍ୱାରା ପଠନ ପାଠନରେ ନାନା ବାଧାବିଘ୍ନ ସୃଷ୍ଟି ହେଉଅଛି। ଦ୍ୱିତୀୟତଃ, ସର୍ବସାଧାରଣ ନାଗରିକ ଶିକ୍ଷାନୁଷ୍ଠାନ ଗଠନ କରିବା ପାଇଁ ଯେତେ ଆଗ୍ରହୀ ତାହାର ସୁପରିଚାଳନା ପାଇଁ ସେତିକି ପ୍ରଯତ୍ନଶୀଳ ନୁହନ୍ତି ଏବଂ ନିଜର ସନ୍ତାନମାନଙ୍କ ପଠନ ପ୍ରତି ପ୍ରାୟ ଦୃଷ୍ଟି ଦେଉନାହାନ୍ତି। ଦ୍ୱିତୀୟତଃ, ସ୍ୱାଧୀନ ଗଣତନ୍ତ୍ର ରାଷ୍ଟ୍ରରେ ନିର୍ବାଚନ ସମୟରେ ଉପଯୁକ୍ତ ତ୍ୟାଗୀ ପରୋପକାରୀ ଦେଶ

ନେତା ନିର୍ବାଚନ କରିପାରୁନାହାନ୍ତି, ତେଣୁ ଦେଶରେ ସୁଦୃଢ଼ ସ୍ଥାୟୀ ସରକାର ଗଠିତ ହୋଇପାରୁନାହିଁ। ସର୍ବୋପରି ଆମର ଏହି ଧର୍ମନିରପେକ୍ଷ ଭାରତରେ ଜାତି ଧର୍ମ ଭେଦ ଭାବ ଭୁଲି ପରସ୍ପର ମଧ୍ୟରେ ଏକାତ୍ମତା ଭାଇଚାରାର ସମ୍ପର୍କ ରଖି ଏକସ୍ତରରେ କହିବା, ସର୍ବେ ଭବନ୍ତୁ ସୁଖିନଃ, ସର୍ବେ ସନ୍ତୁ ନିରାମୟା, ସର୍ବେ ଭଦ୍ରାଣି ପଶ୍ୟନ୍ତୁ, ମା କସ୍ତି ଦୁଃଖଭାଗ ଭବେତ୍। ଏହା ସହିତ ଆଦି ଭାରତ କାହିଁକି ପୃଥିବୀର ଅନେକ ସମସ୍ୟା ମୁଣ୍ଡ ଟେକି ମାନବ ସମାଜକୁ ଗ୍ରାସ କରିବାକୁ ବସିଛି, ସେହି ସମସ୍ୟାଗୁଡ଼ିକ ହେଲା ପିତୃମାତୃ ଦୁଃଖ, ତମାଖୁ ଭକ୍ଷଣ ସମସ୍ୟା, ପରିବେଶ ସୁରକ୍ଷା ସମସ୍ୟା, ବିଶ୍ୱ ଖାଦ୍ୟ ସମସ୍ୟା, ଅସହନଶୀଳ ସମସ୍ୟା, ଏଡ୍ସ ସମସ୍ୟା, ଭିନ୍ନକ୍ଷମ ସମସ୍ୟା, ଜନସଂଖ୍ୟା ବୃଦ୍ଧି ସମସ୍ୟା, ଆନ୍ତର୍ଜାତିକ ପ୍ରବାସୀ ସମସ୍ୟା, ଶ୍ରମିକ ସମସ୍ୟା, ଆଇନ ସହାୟକ ସମସ୍ୟା, ସଡ଼କ ସୁରକ୍ଷା ସମସ୍ୟା ତଥା ବନୀକରଣ ସମସ୍ୟା, ବିଭିନ୍ନ ସମସ୍ୟା ପୃଥିବୀର 204 ଦେଶରେ 700 କୋଟି ଜନତାଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। କିନ୍ତୁ ଆମେ ସମସ୍ତ ସମସ୍ୟା ପ୍ରତି ସଚେତନ ହୋଇନାହୁଁ। ବିଭିନ୍ନ ପତ୍ରପତ୍ରିକା ମାଧ୍ୟମରେ ସଚେତନ କରାଇବା ପାଇଁ ଉଦ୍ୟମ କରାଯାଉଛି, ପ୍ରତ୍ୟେକ ସଚେତନ ମାନବ ଏବଂ ସରକାର ଚେଷ୍ଟା କରୁଛନ୍ତି, ତଥାପି ସମସ୍ୟା ଗୁଡ଼ିକର ସମାଧାନ ହୋଇପାରୁନାହିଁ, କାରଣ କେତେକ ରକ୍ଷକ ହିଁ ଭକ୍ଷକ ହୋଇଯାଉଛନ୍ତି। ତେଣୁ ଆମେ 2 ବାକ୍ୟରେ ସେହି ନୀତିକୁ ଅନୁସରଣ କଲେ ଏବଂ ଅନ୍ୟମାନଙ୍କୁ ଅନୁସରଣ କରାଇପାରିଲେ ବିଶ୍ୱ ମାନବ ସମାଜର ଅଶେଷ କଲ୍ୟାଣ ହୋଇପାରିବ। 9 ଦୋଷକୁ ତ୍ୟାଗ କରିବାକୁ ହେବ, ଯଥା ଷଡ଼ଦୋଷା ପୁରୁଷେନେହ, ହାତବ୍ୟା ଭୂତିମିଚ୍ଛତା, ନିଦ୍ରା ତନ୍ଦ୍ରା ଭୟଂ କ୍ରୋଧ, ଆଳସ୍ୟଂ ଦୀର୍ଘସୂତ୍ରତା। ପୁନଶ୍ଚ କୁହାଯାଇଛି, ତ୍ରିବିଧଂ ନରକସ୍ୟେଦଂ ଦ୍ୱାରଂ ନାଶନମାତ୍ମନ, କାମ କ୍ରୋଧ ତଥା ଲୋଭ ତସ୍ମାତ୍ ଏତତ୍ରୟଂ ତ୍ୟଜେତ୍। ଉପରିଯୁକ୍ତ 9 ଦୋଷଯୁକ୍ତ ମନୁଷ୍ୟ ସର୍ବଦା ଅପକର୍ମ କରି ଅଶେଷ ଦୁଃଖ କଷ୍ଟ ଅର୍ଜନ କରି ନିନ୍ଦନୀୟ ହୁଏ, ତେଣୁ ସର୍ବଦା ନିଜର କ୍ଷତିକାରକ ଅଷ୍ଟକର୍ମକୁ ଦୂରରେ ରଖିବା ପାଇଁ ଚେଷ୍ଟା କରିବା ଉଚିତ। ପ୍ରତ୍ୟେକ ମାନବ ଏପରିକି ପ୍ରତ୍ୟେକ ପ୍ରାଣୀର ଆତ୍ମାଙ୍କୁ ନ ବାଧିଲା ପରି ଅପକର୍ମ ନ କରି ପ୍ରତ୍ୟେକ ପ୍ରାଣୀ ବିଶେଷ କରି ପ୍ରତ୍ୟେକ ମାନବ ପରମାତ୍ମାଙ୍କ ଅଂଶବିଶେଷ ମନେ କରିବା ସଙ୍ଗେ ସଙ୍ଗେ ସେମାନଙ୍କ ସୁଖ ଦୁଃଖରେ ସମଭାଗୀ ହୋଇ ଚଳିଲେ ପରମାତ୍ମା ବା ମାଧବ ପରମ ସନ୍ତୁଷ୍ଟ ଲାଭ କରିବେ। ତେଣୁ କୁହାଯାଏ ଯେ ମାନବ ସେବା ହିଁ ମାଧବ ସେବା, ଯେଉଁମାନେ ମାନବ ସେବା କରନ୍ତି ସେମାନେ ହିଁ ପରମାତ୍ମା ପରମଯୋଗୀ ବା ସାଧୁ ପୁରୁଷ ଅଟନ୍ତି। ସେମାନେ ଏହି ଜନ୍ମରେ ପରମ ଶାନ୍ତି ଲାଭ କରି ପରଜନ୍ମରେ ମୃତ୍ୟୁ ପରେ ଇତିହାସରେ ଅମର ହୋଇ ରହନ୍ତି, ସମାଜ ସେମାନଙ୍କୁ କଦାପି ଭୁଲିପାରେ ନାହିଁ, ତାଙ୍କୁ ଯୋଗଜନ୍ମା କହି ସେମାନଙ୍କ କୀର୍ତ୍ତିକଳାପକୁ ସ୍ମରଣ କରି ଯଶଗାନ କରେ। ଏଣୁ କୁହାଯାଏ, ଯଶ କୀର୍ତ୍ତି ହିଁ ସଜୀବତୀ। ଏଣୁ ମାନବ ସେବା କର, ମାନବ ସେବା ଦ୍ୱାରା ମାଧବ ବା ପରମେଶ୍ୱର ସନ୍ତୁଷ୍ଟ ହେବେ। ଅତୀତରେ ବହୁ ଯୋଗଜନ୍ମା ଏହି ଓଡ଼ିଶା ତଥା ଭାରତରେ ଜନ୍ମଲାଭ କରି ଇତିହାସରେ ଅମର ହୋଇଥାନ୍ତି। ସଂକ୍ଷେପରେ କିଛି ମାତ୍ର କହିବା, ମାନବଙ୍କ ସେବା ମାଧବଙ୍କ ସେବା ଠାରୁ ଅତି ମହି ଅଛି, ମଧୁ ଗୋପବନ୍ଧୁ ଦୀନଜନ ବନ୍ଧୁ ଉତ୍କଳେ ରଖିଛି ଖ୍ୟାତି। ମଧୁ ଗୋପବନ୍ଧୁ ଦୀନଜନ ବନ୍ଧୁ ଉତ୍କଳେ ଅଛି ଯା କ୍ଷତି। ସଦାଶିବ ବାବୁ, ବିଶ୍ୱନାଥ ବାବୁ, କୃଷ୍ଣଚନ୍ଦ୍ର ଗଜପତି, ତାଙ୍କ କୀର୍ତ୍ତିରାଜି ବନିକେ ପାରିବ, ଲେଖିଲେ ହୋଇବ ପୋଥି ବା କହିଲେ ହୋଇବ ପୋଥି। ଦୁଃଖୀଙ୍କର ସେବା ପାଇଁ ବିସର୍ଜିଲେ ପରିବାର ପୁତ୍ର ପତ୍ନୀ, ଜୀବନୀ ପଢ଼ିଲେ ବୁଝିବ ସମସ୍ତ, ଲେଖୁନି ଭାଇ ତ ଏଠି। ମହାତ୍ମା ଗାନ୍ଧୀ, ଶାସ୍ତ୍ରୀ ନନ୍ଦା, ଆଜି ବିନୋବା ଭାବେଙ୍କ ରୀତି, କଥାକୁ ସ୍ମରିଲେ ନିଦ୍ରା ହଜିଯିବ, ଦିବସ ହୋଇବ ରାତ୍ରି। ମଦର ଟେରେସା ଜଗତ ବିଖ୍ୟାତ, ସେ ଯେ ସମସ୍ତଙ୍କ ମାତା, ସେବାବେଳେ ସେହି ବିଖ୍ୟାତ ହୋଇଲେ ପାଦେ ନମୁ ଅଛି ମଥା। ଦୁଷ୍ଟ ପିତା ମାତା ବ୍ୟଥିତ ଜନତା, ଦୁଃଖେ ଯେ ନ କରେ ସେବା, ସେପରି ପ୍ରବକ୍ତା ସମାଜ କଳଙ୍କ, ପିନ୍ଧାଅ ତାବେକେ ଜୋତା। ଶିକ୍ଷା ଆୟତନ

0: ଶିକ୍ଷା ନୀତି ଆଜି କଳୁଷିତ ହୋଇଅଛି, ତାର ଭିତ୍ତିଭୂମି ପଙ୍କରେ ନିର୍ମିତ, ଶୁଣିଲେ ଭୟ ଲାଗୁଛି। ବିଳହୁଁ ସଜାଗ ନ ହୋଇଲେ ଭାଇ ଦେଶ ଆମ ଭାସି ଯିବ, ମାନବ ସେବା ତ ସପନ ହୋଇବ, ରଖି ନ ପାରିବେ ଶିବ। ଓଂ ଶାନ୍ତି ଶାନ୍ତି ଶାନ୍ତି। ସର୍ବେ ଭବନ୍ତୁ ସୁଖିନଃ, ସର୍ବେ ସନ୍ତୁ ନିରାମୟା, ସର୍ବେ ଭଦ୍ରାଣି ପଶ୍ୟନ୍ତୁ, ମା କଶ୍ଚି ଦୁଃଖବାଗ୍ ଭବେତ୍।
1: ଶୁଣିଲେ ଓଡ଼ିଆରେ ଆଲୋଚନା। ଆଜି ପାଇଁ ବିଷୟ ଥିଲା ମାନବ ସେବା ହିଁ ମାଧବ ସେବା। ଆଲୋଚନା କରିଥିଲେ ପଣ୍ଡିତ ଶ୍ରୀ ମୃତ୍ୟୁଞ୍ଜୟ ଦାସ।

ଆକାଶବାଣୀ ଜୟପୁର ଶୁଣନ୍ତୁ କେତୋଟି ପଲ୍ଲୀ ଗୀତ। ପ୍ରଥମେ ପୁରାତନ ରଚନାରୁ ଶିଳ୍ପୀ ହେଲେ ଦେବାଶିଷ ମହାପାତ୍ର। ଗୀତ ରଚନା ଶାନ୍ତନୁ ଶତପଥୀ।

ପ୍ରଚାର କଲୁ କେତୋଟି ପଲ୍ଲୀ ଗୀତ ଆକାଶବାଣୀ ଜୟପୁର। ଶୁଣନ୍ତୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣନ୍ତୁ ସନ୍ତୁର ବାଦନ। ଶିଳ୍ପୀ ହେଲେ ପଣ୍ଡିତ ଉଲ୍ଲାସ ବାପଟ। ସନ୍ତୁରରେ ଶିଳ୍ପୀ ପରିବେଷଣ କରୁଛନ୍ତି ରାଗ ରାଗେଶ୍ୱରୀ।

0: ସମଗ୍ର ସଂସାରର ଅତୁଳନୀୟ ବିଭବ ଚାରୁକଳା କାରୁକଳାର ଅପୂର୍ବ ସମାହାରରେ ପରିପୂର୍ଣ୍ଣ ଏହି ପବିତ୍ର ପୁଣ୍ୟଭୂମି ଉତ୍କଳ,
1: ଯାହାର ମହାତ୍ମ୍ୟ କେବଳ ଇତିହାସରେ ନୁହଁ ବରଂ ବୈଦିକ ଯୁଗର ସତ୍ୟଦ୍ରଷ୍ଟାଙ୍କର ଦୃଷ୍ଟିରେ ମଧ୍ୟ ଉଦ୍ଭାସିତ।
0: ଏହି ପୂତ ପବିତ୍ର ଭୂମିର ପରମାରାଧ୍ୟ ଦେବତା ନୀଳାଚଳ ବିହାରୀ ପୁରୁଷୋତ୍ତମ ଶ୍ରୀ ଜଗନ୍ନାଥ, ଯାହାଙ୍କର ଗୁଣକୀର୍ତ୍ତନ କରି କେତେ ସାଧୁ ସନ୍ଥ ମହାପୁରୁଷ ନିଜର ସମସ୍ତ ଚିନ୍ତା ଓ ଚେତନାକୁ ତାଙ୍କରି ପଦତଳେ ସମର୍ପଣ କରିଦେଇଛନ୍ତି।
1: ଜଗନ୍ନାଥ ସଂସ୍କୃତି, ଜଗନ୍ନାଥ ଚେତନା ବହୁ ପୁରାଣ ବହୁ କିମ୍ବଦନ୍ତୀରେ ପରିଦୃଷ୍ଟ।
0: ସେହି ପରମ ବ୍ରହ୍ମ ଦାରୁରୂପୀ ଜଗନ୍ନାଥଙ୍କର ଆବିର୍ଭାବର ଆଲେଖ୍ୟ ଆଜିର ଏହି ସଙ୍ଗୀତ ନାଟକର ବିଷୟବସ୍ତୁ।

0: ବିଦ୍ୟାପତି। ବୁଝିଲ ବାପ, ଇଏ ମୋର ଗୋଟିଏ ବୋଲି ଅଳି ଅଳି ଝିଅ, ପ୍ରଭୁ ନୀଳମଣିଙ୍କ କୃପାରୁ ଏହାକୁ ପାଇଛି।
1: ନୀଳମଣି, ଏମିତି ଠାକୁରଙ୍କର ନାମ ତ ମୁଁ କେବେ ଶୁଣିନି।
0: କଣ ଭାବୁଛ, ନିଅ ଗୋଡ଼ ଧୋଇ ନିଅ, ବୁଲି ବୁଲି ହାଲିଆ ହିଁ ଯାଇଥିବ। ଏଇ ଗରିବ ଘରେ ଯାହା କିଛି ଅଛି ଖାଇନେଇ ବିଶ୍ରାମ କର। ମା ଲଳିତା, ଅତିଥିଙ୍କର ସେବା କରିବୁ।
2: ହଉ ବାବା,

0: ଶୁଣି
1: ଓ ଏଇ କଥାରୁ ଏତେ ସନ୍ଦେହ? ଦେଖ, ଏଇଟା ଅତି ଗୁପ୍ତ ବିଷୟ ଯାହାକି କେବଳ ବାବା ହିଁ ଜାଣନ୍ତି। ମୁଁ ଛୋଟ ବୟସରୁ ଏ ଘଟଣା ଦେଖିଆସୁଛି, ହେଲେ ସେ ରହସ୍ୟ ଆଜି ପର୍ଯ୍ୟନ୍ତ ବୁଝିପାରୁନି। ବାବାଙ୍କୁ ପଚାରିଲେ କହନ୍ତି ସେ ଠାକୁର ପୂଜା କରିବାକୁ ଯାଆନ୍ତି ବୋଲି।
0: ସତେ? କେଉଁଠି ସେ ଠାକୁର ଅଛନ୍ତି?
1: ବାବା କହନ୍ତି ଅଗନାଗନି ବନସ୍ତ ଭିତରେ ଗୋଟିଏ ପାହାଡ଼ ଖୋଲରେ ଠାକୁର ଅଛନ୍ତି, ଭାରି ପ୍ରତ୍ୟକ୍ଷ।
0: ଲଳିତେ, ମତେ କଣ ସେଇ ଠାକୁରଙ୍କୁ ଦର୍ଶନ କରିବାର ସୌଭାଗ୍ୟ ମିଳିବ? ତମେ ଟିକେ ବାବାଙ୍କୁ କୁହନ୍ତନି।
1: ନାଇଁ ଲୋ ମା, ମୁଁ ସବୁ କହିବି, ହେଲେ ଏକଥା ବାବାଙ୍କୁ ମୁଁ କହିପାରିବିନି।
0: ତାହେଲେ ମୁଁ ମଧ୍ୟ ଆଜିଠାରୁ ଅନ୍ନ ଜଳ ସ୍ପର୍ଶ କରିବିନି।
1: ଏକ କଥା, ଯାହା ସମ୍ଭବପର ନୁହେଁ ସେ କଥାରେ ଏତେ ଜିଦ କରିବା କଣ ଉଚିତ ହବ?

0: ତାଙ୍କଠାରେ କପଟ କରିବା କ'ଣ ଉଚିତ ହବ?
1: ନା ମା, ମୁଁ କ'ଣ ତାଙ୍କୁ କପଟ କରୁଛି? ହେଲେ ମୋର ମନ ଚାହୁନି।
0: ତାହେଲେ ତାହେଲେ ସେ କ'ଣ ଏମିତି ଅକ୍ଷିଆ ଅପିଆ ପଡ଼ି ରହିବେ? ସେ ଯେମିତିକା ଜିତି ଲୋକ, କ'ଣ ନାଇଁ କ'ଣ କରିବସିବେ? ଯଦି ତାଙ୍କର କିଛି ହେଇଯାଏ ନା, ମୁଁ ଜୀବନ ହାରିଦେବି।
1: ନା ମା ନା, ତୁ ଆଉ କାନ୍ଦ। ପ୍ରଭୁ ନୀଳମାଧବଙ୍କର ଇଚ୍ଛା ପୂର୍ଣ୍ଣ ହଉ। ବାପା ବିଦ୍ୟାପତି, ତୁମେ ପ୍ରସ୍ତୁତ ହୋଇ ରହ, ଆଜି ରାତିରେ ମୁଁ ସେଇ ସ୍ଥାନକୁ ତୁମକୁ ନେଇଯିବି।

0: ଏଇ କଥା ଦେଖ ବାପା, ମୁଁ ଯେଉଁ ସ୍ଥାନକୁ ଯାଉଛି ଆଜି ଯାଏ ସେ କଥା କେହି ମୋତେ ଜାଣନ୍ତିନି। ତା ଗୋଟିଏ ଗୁପ୍ତ ସ୍ଥାନ, ତୁମେ ବି ସେଠାକୁ ଯାଇ କରିବ କ'ଣ?
1: ନାଇଁ ବାବା, ତାଙ୍କୁ ଥରେ ସେ ସ୍ଥାନକୁ ନେଇଯାଅ, ସେ ତ ତମ ପୁଅ।

0: ବିଦ୍ୟାପତି, ମୋ ହାତ ଧରି ଗୁହା ଭିତରକୁ ଆସ। ହଁ ହଁ, ଏଇଠି ରୁହ, ମୁଁ ତୁମ ଆଖିରୁ ଅନ୍ଧପୁଟୁଳି ଖୋଲିଦିଏ।
1: ଓହ, ଏ କି ଅଦ୍ଭୁତ ଦୃଶ୍ୟ! ଅନ୍ଧକାର ଗୁହା ଭିତରେ ଅପୂର୍ବ ଦିବ୍ୟ ଜ୍ୟୋତି, ସମଗ୍ର ଗୁହାଟି ନୀଳ ଆଲୋକରେ ଝଲସି ଉଠୁଛି। ବାବା, ଏ କି ଆଚମ୍ବିତ କଥା!
0: ଆସ ଆସ ବିଦ୍ୟାପତି, ଏଇ ଦିଗକୁ ଆସ, ଦେଖ ସେଇ ବେଦି ଉପରକୁ ଦେଖ।
1: ହେ ନୀଳମଣି ବିଗ୍ରହ, ଏଇ ବିଗ୍ରହଙ୍କ ତେଜରେ ସମଗ୍ର ଗୁହାଟି ଝଲସି ଉଠୁଛି।
0: ହଁ, ଏଇ ସେଇ ନୀଳମଣି, ମୋର ନୀଳମାଧବ, ଯାହାଙ୍କ ସେବାରେ ମନ ପ୍ରାଣ ସବୁକିଛି ସମର୍ପି ଦେଇଛି। ହେ ପ୍ରଭୁ ନୀଳମାଧବ, ମୋର ଅପରାଧ କ୍ଷମା କର ପ୍ରଭୁ।
1: ଧନ୍ୟ ତୁମେ ବାବା, ଧନ୍ୟ। ଆହ, କି ମନୋହର ଦିବ୍ୟ ରୂପ! କର୍ଣ୍ଣରେ ମକର କୁଣ୍ଡଳ, କଣ୍ଠରେ ଦିବ୍ୟ ମନୋହର ଆଭୂଷଣ, ଗୋଳାରେ କୌସ୍ତବ ମଣି, ଚତୁର୍ବାହୁରେ ଶଙ୍ଖ ଚକ୍ର ଗଦା ପଦ୍ମ, ହାର କଙ୍କଣ କେଉର, ମୁକୁଟରେ ପ୍ରଭୁଙ୍କର ତନୁ ସୁଶୋଭିତ। ଧନ୍ୟ ହେଲି ପ୍ରଭୁ, ଧନ୍ୟ ହେଲି, ମୋର ସମସ୍ତ ପାପ ତାପ ଦୂରୀଭୂତ ହୋଇଗଲା।
0: ଦେଖିଲ ତ ବିଦ୍ୟାପତି, ଭାବୁଛି ଏଥର ତମ ମନରୁ ସବୁ ସନ୍ଦେହ ଦୂରୀଭୂତ ହୋଇଯିବ।
1: ହଁ ବାବା, ଆପଣଙ୍କ ଦୟାରୁ ପ୍ରଭୁଙ୍କ ଦିବ୍ୟ ରୂପ ଦର୍ଶନ କରି ମୋର ସମସ୍ତ ସଂଶୟ ଦୂର ହୋଇଗଲା।
0: ଚାଲ ଘରକୁ ଫେରିଯିବା। ହଁ, ଏଥର ତୁମ ଆଖିରେ ଅନ୍ଧପୁଟୁଳିଟି ବାନ୍ଧିଦିଏ। ଜୟ ଜୟ ପ୍ରଭୁ ନୀଳମାଧବ।
2: ତୁମେ ଠାକୁରଙ୍କୁ ଦେଖିବାକୁ ଆଉ ଥରେ ଯିବ ନା?
1: ସେଇ ଦିବ୍ୟ ରୂପ ଦର୍ଶନ ପାଇଁ ତ ମନ ବ୍ୟାକୁଳ ହେଉଛି, ହେଲେ ଉପାୟ ନାହିଁ, ଆଖିରେ ପଟି ବନ୍ଧ ହୋଇଥିବା ଯୋଗୁଁ ରାସ୍ତା ବାରି ପାରିନି, ଯିବି କେମିତି?
2: ବୁଝିଲ, କାହାକୁ କହିବନି। ତୁମେ ଯିବା ପୂର୍ବରୁ ମୁଁ ଗୋଟିଏ ଉପାୟ କରିଥିଲି।
1: କ'ଣ କରିଥିଲ?
2: ତୁମ ଗାମୁଛା କାନିରେ ମାଗିଥିବା ସୋରିଷ ମୁଠାଏ ବାନ୍ଧିଦେଇ ସେଥିରେ ଛିଦ୍ରଟିଏ କରିଦେଇଥିଲି। ତୁମେ ଯେଉଁ ରାସ୍ତାରେ

0: ଯାଇଛ, ସୋରିଷ ତ ପୁଣି ହେଇଯାଇଥିବ, ଆଉ କିଛି ଦିନ ପରେ ଗଛ ଉଠିବ, ତାହାକୁ ଦେଖି ଦେଖି ତୁମେ ପୁଣି ଠାକୁରଙ୍କ ପାଖରେ ପହଞ୍ଚି ପାରିବ, ମୋତେ ବି ସାଥିରେ ନେଇଯିବ।
1: ବା ଲଳିତେ ବା, ତୁମ ଭଳି ବୁଦ୍ଧିମତୀ ପତ୍ନୀକୁ ପାଇ ମୁଁ ଗର୍ବ ଅନୁଭବ କରୁଛି। କି ସୁନ୍ଦର ଉପାୟଟି କରିଛ ସତେ, ଦେଖୁଛି ଚତୁରତାରେ ତମକୁ କେହି ଟପି ପାରିବେନି। ଆଚ୍ଛା, ତମକୁ ଗୋଟେ କଥା କହିବି ବୋଲି ଭାବୁଛି, କାଳେ ତୁମ ମନରେ ଦୁଃଖ ହେବ ବୋଲି।
0: କହୁନ, ମୋ ମନରେ ଦୁଃଖ କାହିଁକି ହବ?

0: ତୁମେ ଏମିତି ଅଧେର ହେଲେ ଚଳିବ? ଥରେ ଧର, ତିନି ଚାରି ମାସ ମଧ୍ୟରେ ଚାଲି ଆସିବି, ଏଇ ଚାହୁଁ ଚାହୁଁ ଦିନ ଗୁଡାକ ବିତିଯିବ।
1: କଣ ହେଇଛି ମା, ଏମିତି କାନ୍ଦୁଛୁ ଯେ?
2: ବାପା ଇଏ କହୁଛନ୍ତି ତାଙ୍କ ଦେଶକୁ ଚାଲିଯିବେ ବୋଲି।
1: ବିଦ୍ୟାପତି, ଏ କଣ ସତ?
0: ହଁ ବାବା, ଅନେକ ଦିନ ହେଲା ବିଦେଶ ଆସିଲେ ଘର କଥା ମନେ ପଡ଼ୁଛି। ତମେ ଦୁଃଖ କରିବନି ବାବା, କଥା ଦଉଛି ଅତି ଶୀଘ୍ର ଫେରି ଆସିବି।
1: ହଉ ବାପ, ଯା। ନୀଳମାଧବ ତୁମର ମଙ୍ଗଳ କରନ୍ତୁ, ହେଲେ ହେଲେ ଲଳିତାକୁ ମୋର ଯେମିତି ଫୁଲି ନ ଯାଅ।
0: ନା ନା, ଏମିତି କୁହନି ବାବା, ମୋ ଉପରେ ବିଶ୍ୱାସ ରଖ।
1: ସେଇ ବିଶ୍ୱାସରେ ତ ଝିଅକୁ ତମ ହାତରେ ଟେକି ଦେଇଛି।
0: ମୁଁ ନୀଳମାଧବଙ୍କ ନାମରେ ଶପଥ କରୁଛି ବାବା, ତମମାନଙ୍କ ନିକଟକୁ ଶୀଘ୍ର ଫେରି ଆସିବି।
1: ଠିକ ଅଛି, ତମର ଶପଥ ଯେମିତି ଭୁଲି ନ ଯାଅ।
0: ଲଳିତେ ଯାଉଛି, ମନ ଦୁଃଖ ନ କରି ମେଲାଣି ଦିଅ।
2: ଚଞ୍ଚଳ ଫେରି ଆସିବ ମା ଗ୍ରାମ ଦେବତୀ, ମୋ ସ୍ୱାମୀଙ୍କୁ ସହାୟ ହୁଅ ମା।

0: ମହାରାଜା ଇନ୍ଦ୍ରଦ୍ୟୁମ୍ନଙ୍କର ଜୟ ହେଉ।
1: କିଏ
2: ବିଦ୍ୟାପତି? ତୁମର ସର୍ବକୁଶଳ ତ, ଆସ ଆସନ ଗ୍ରହଣ କର।
0: ମୋର ପରିଶ୍ରମ ସାର୍ଥକ ହୋଇଛି ମଣିମା।
2: ସାର୍ଥକ ହୋଇଛି ମାନେ ତୁମେ ସଚକ୍ଷରେ ସାକ୍ଷାତ ବିଷ୍ଣୁଙ୍କ ଦର୍ଶନ ଲାଭ କରିଛ?
0: ହଁ ମହାରାଜ, ଆପଣଙ୍କର ଆଦେଶ ଅନୁଯାୟୀ ମୁଁ ପୂର୍ବ ଦିଗକୁ ଯାତ୍ରା କଲି। ବିଷ୍ଣୁ ପ୍ରତିମାର ସନ୍ଧାନ କରୁ କରୁ ପହଞ୍ଚିଲି ଏକ ଶବରପଲ୍ଲୀ। ସେଠାରେ ରହୁଛନ୍ତି ଶବରରାଜ ବିଶ୍ୱାବସୁ, ତାଙ୍କର ଅତିଥି ହୋଇ ରହିଲି। ପରିଶେଷରେ ତାଙ୍କର ଏକମାତ୍ର କନ୍ୟା ଲଳିତାକୁ ବିବାହ କଲି। ଗୁପ୍ତରେ ଲଳିତାଠୁ ଜାଣିଲି ଯେ ବିଶ୍ୱାବସୁ ନୀଳମାଧବ ମୂର୍ତ୍ତିଙ୍କୁ ପୂଜା କରୁଛନ୍ତି। ଉପାୟ କଲି କିପରି ଦର୍ଶନ କରିବି ବୋଲି, ଶେଷକୁ ସଫଳ ହେଲି। ଆଉ ବିଶ୍ୱାବସୁ ମୋତେ ସାଥିରେ ନେଇଗଲେ ସେଇ ଗୁହା ଭିତରକୁ, ଯେଉଁଠି ସ୍ୱୟଂ ବିଷ୍ଣୁ ନୀଳମାଧବ ରୂପେ ବିଜେ ହୋଇଛନ୍ତି।
2: ଧନ୍ୟ ଧନ୍ୟ ତୁମେ ବିଦ୍ୟାପତି, ତ୍ରୈଲୋକ୍ୟନାଥ ବିଷ୍ଣୁଙ୍କ ଦର୍ଶନ ଲାଭ କରି ପବିତ୍ର ହୋଇଗଲ। ଚାଲ ମୁଁ ମଧ୍ୟ ସେଠାକୁ ଯିବି, ପ୍ରଭୁଙ୍କ ଦର୍ଶନ ଲାଭ କରି ସକଳ ପାପରୁ ମୁକ୍ତ ହେବି। ଆଉ ତାଙ୍କୁ ଆଣି ମୋର ଦିବ୍ୟ ମନ୍ଦିରରେ ପ୍ରତିଷ୍ଠା କରି ସେ ସଜୀବନ ପର୍ଯ୍ୟନ୍ତ ସେବା କରିବି।
0: ହଁ ମହାରାଜ, ଜ୍ୟେଷ୍ଠ ମାସ ଶୁକ୍ଳ ପଞ୍ଚମୀ ଶୁକ୍ରବାର ପୁଷ୍ୟା ନକ୍ଷତ୍ରରେ ଯାତ୍ରା କରିବା, ସେଦିନ ଅତି ଶୁଭକାରକ।
2: ତୁମରି କଥା ରହୁ, ତୁମରି କଥା ରହୁ ବିଦ୍ୟାପତି।

0: हे प्रभु नीलमाधव, ଆଜି ଏ କି ଅଘଟଣ ଘଟିଛି ପ୍ରଭୁ? ଭୋଗ ବାଡ଼ିଥିବା କନ୍ଦ ଫଳମୂଳ ସ୍ପର୍ଶ କରୁନା, ମୋର କି ଅପରାଧ ହେଇଛି ପ୍ରଭୁ? କୁହ କୁହ ପ୍ରଭୁ, ମୋର କି ଦୋଷ ହେଇଛି କୁହ, ନହେଲେ ଏ ଶବର ଅଖିଆ ଅପିଆ ଏଇଠି ଜୀବନ ହାରିଦେବ। ହେ ପ୍ରଭୁ ନୀଳମାଧବ, ନୀଳମାଧବ।
1: ଏତେଦିନ ଯାଏ ଏ ଗିରିକନ୍ଦରରେ ଆମ୍ଭେ ଗୁପ୍ତ ହୋଇଥିଲୁ, କିନ୍ତୁ ଜଗତ ଉଦ୍ଧାର ପାଇଁ ଆମ୍ଭେ ଇଚ୍ଛା କରିଛୁ ନୀଳଗିରିରେ ବିରାଜମାନ ପାଇଁ। ମୋର ଏ ନୀଳମଣି ବିଗ୍ରହ ଅଚିରେ ଅନ୍ତର୍ହିତ ହେବ।

0: ଶୁଣୁଛ ଶୁଣୁଛ ବିଦ୍ୟାପତି, ପ୍ରଭୁଙ୍କର ଆଦେଶ ଶୁଣୁଛ? ତାଙ୍କର ଇଚ୍ଛା ନୀଳଶୈଳରେ ବିଜେ ହେବା ପାଇଁ।
1: ପ୍ରଭୁଙ୍କର ଇଚ୍ଛା ପୂର୍ଣ୍ଣ ହେଉ ମହାରାଜ।
0: ଧନ୍ୟ ତୁମେ ବିଶ୍ୱାବସୁ, ଆପଣାର ଭକ୍ତି ଡୋରରେ ପ୍ରଭୁଙ୍କୁ ବାନ୍ଧି ରଖିଥିଲ। ମୁଁ ଅଜାଣତରେ ତୁମକୁ ଅପମାନିତ କରିଛି, ହେ ଭକ୍ତ ପ୍ରଧାନ, ମୋତେ କ୍ଷମା କର।
2: ଏକ କଥା କହୁଛନ୍ତି ମହାରାଜ, ଏ ଅକିଞ୍ଚନ କେବା କ୍ଷମା ଦେବ। ମୋ ପ୍ରଭୁଙ୍କ ଦୟାରୁ ଆପଣଙ୍କର ଭାଗ୍ୟ ଉଦୟ ହେଲା। ଏଥର ଆପଣ ପ୍ରଭୁଙ୍କ କରୁଣା ଲାଭ କରିବେ ମହାରାଜ।
0: ମୋତେ ବିଦାୟ ଦିଅ ବିଶ୍ୱାବସୁ। ହଁ ବିଦ୍ୟାପତି, ତୁମେ ଲଳିତାକୁ ସାଥିରେ ନେଇ ଆସ।
1: ଯଥାଜ୍ଞା ମହାରାଜ।

0: ବିଦ୍ୟାପତି, ପ୍ରଭୁଙ୍କ ପାଇଁ ତ ଦେଉଳ ନିର୍ମାଣ କାର୍ଯ୍ୟ ସରିଲା, ଅଶ୍ୱମେଧ ଯଜ୍ଞର ଶେଷ ଆହୁତି ଦିଆଗଲା, କିନ୍ତୁ ମନରେ ପ୍ରଶ୍ନ ଉଠେ, ଏହି ମନ୍ଦିରରେ ବିଷ୍ଣୁଙ୍କର କିଭଳି ମୂର୍ତ୍ତି ପ୍ରତିଷ୍ଠା କରାଯିବ?
1: ମହାରାଜ, ଆପଣ ସେହି ପରମ ପୁରୁଷ ବୈକୁଣ୍ଠ ବିହାରୀଙ୍କୁ ଧ୍ୟାନ କରନ୍ତୁ, ସେ ହିଁ ଆପଣଙ୍କୁ ଏ ବିଷୟରେ କିଛି ନିର୍ଦ୍ଦେଶ ଦେବେ।
0: ଠିକ କହିଛ। ଆଜିଠାରୁ ମୁଁ କୁଶ ସଜ୍ଜା କରି ପ୍ରଭୁଙ୍କୁ ସ୍ମରଣ କରିବି। ଓଁ ନମଃ ଭଗବତେ ବାସୁଦେବାୟ। ଓଁ ନମଃ ଭଗବତେ ବାସୁଦେବାୟ। ଓଁ ନମଃ ଭଗବତେ ବାସୁଦେବାୟ।
2: ରାଜା ଇନ୍ଦ୍ରଦ୍ୟୁମ୍ନ, ତୁମ ଭକ୍ତିରେ ମୁଁ ସନ୍ତୁଷ୍ଟ ହୋଇଛି। ଉଠ, ରାତ୍ରିର ଶେଷ ପ୍ରହର ଆଗତ ପ୍ରାୟ। ନିର୍ମଳ ସୂର୍ଯ୍ୟମଣ୍ଡଳ ଉଦିତ ହେବା କ୍ଷଣି ସୈନ୍ୟବଳ ନେଇ ବାଙ୍କି ମୁହାଣରେ ଉପସ୍ଥିତ ହୁଅ। ସେଠାରେ ଏକ ଦାରୁ ଭାସୁଛି, ତାହାକୁ ଆଣି ମୂର୍ତ୍ତି ନିର୍ମାଣ କରି ମନ୍ଦିରରେ ପ୍ରତିଷ୍ଠା କର।
0: ବିଦ୍ୟାପତି, ବିଦ୍ୟାପତି, ପ୍ରଭୁଙ୍କର ଆଦେଶ ହେଇଛି। ବିଭିନ୍ନ ବାଦ୍ୟବାଜଣା ଆଲଠ ଚାମର ସହ ସୈନ୍ୟବଳ ଧରି ବାଙ୍କି ମୁହାଣକୁ ଚାଲ, ସେଠାରେ ପ୍ରଭୁ ଦାରୁ ରୂପେ ବିଜେ ହୋଇଛନ୍ତି।

ଏଇ ଦାରୁଙ୍କୁ ଉଠାଇବାକୁ ସମସ୍ତ ସୈନ୍ୟବଳ ଲାଗି ପାଦେ ମାତ୍ର ଟେକି ଆଣିପାରିଲେ ନାହିଁ। ହେ ପ୍ରଭୁ, ମୁଁ ଏବେ କି ଉପାୟ କରିବି।

0: ଆସ ଆସ ଭକ୍ତ ପ୍ରବର ବିଶ୍ୱାବସୁ, ତୁମ ପାଇଁ ପ୍ରଭୁଙ୍କର କି ଅପାର କରୁଣା! ଧନ୍ୟ ତୁମେ, ତୁମେ ହିଁ ଏ ଦାରୁଙ୍କୁ ଉଠାଇପାରିବ।
1: ପ୍ରଭୁ, ଏହି ତୁମର ଲୀଳା, ପ୍ରଭୁ ଏହି ତୁମର ଲୀଳା। ଏହି ଅକିଞ୍ଚନ ପ୍ରତି ଏତେ ଦୟା ବୋଲି ଜାଣିନଥିଲି ପ୍ରଭୁ, ଜାଣିନଥିଲି। ଉଠ ଉଠ ପ୍ରଭୁ।

0: ପୁଣି ପ୍ରଭୁଙ୍କ ପରୀକ୍ଷା। ଶହ ଶହ ବଢ଼େଇ ମୂର୍ତ୍ତି ତିଆରି ପାଇଁ ଆସିଲେ, ହେଲେ ହେଲେ ଦାରୁ ଦେହରେ ନିହଣ ଚାଲୁନି। ମୁଁ କି ବୁଦ୍ଧି କରିବି? ହେ ପ୍ରଭୁ ନାରାୟଣ, ଏ ମନ୍ଦିର କ'ଣ ଶୂନ୍ୟ ହୋଇ ରହିବ? ପ୍ରଭୁ
1: ମହାରାଜ, ଆପଣ ଚିନ୍ତା କରନ୍ତୁନି, ଆମର ସୌଭାଗ୍ୟକୁ ଜଣେ କୁଶଳୀ ବୃଦ୍ଧ ବଢ଼େଇ ଆସିଛନ୍ତି। ସେ କହୁଛନ୍ତି ରାଜାଙ୍କ ଆଦେଶ ହେଲେ ଠାକୁର ଗଢ଼ିଦେବେ।
0: ଆଉ ବିଳମ୍ବ କରନା ବିଦ୍ୟାପତି, ସସମ୍ମାନେ ତାହାଙ୍କୁ ଏଠାକୁ ନେଇ ଆସ।
2: ମହାରାଜାଙ୍କର ଜୟ ହେଉ।
0: ଶିଳ୍ପୀ, ତୁମ ନାଁ କ'ଣ?
2: ଅନନ୍ତ ମହାରଣା।
0: ତୁମେ ତ ଅତି ବୃଦ୍ଧ ହୋଇଯାଇଛ, ଏ ଦାରୁରେ ବିଗ୍ରହ ତିଆରି ନିମନ୍ତେ ତୁମର କ'ଣ ଶକ୍ତି ଅଛି?
2: ମହାରାଜ, ଆମେ ହେଲୁ ବିଶ୍ୱକର୍ମାଙ୍କ ବଂଶଧର। କାରିଗରୀ କୌଶଳରେ ଆମକୁ ଆଜି ପର୍ଯ୍ୟନ୍ତ କେହି ଟପି ପାରିନାହାନ୍ତି। ଆପଣ ଯଦି ଆଦେଶ ଦିଅନ୍ତି, ମୁଁ ଥରେ ଏ ଦାରୁ ପରୀକ୍ଷା କରିବି।
0: ନିଶ୍ଚୟ ନିଶ୍ଚୟ, ଏଇ ସେଇ ଦାରୁ ଗରୁଡ଼ ଖମ୍ବ ନିକଟରେ ରଖାଯାଇଛି, ତୁମେ ଥରେ ନିହଣ ଲଗେଇ ପରଖି ନିଅ।
2: ନିହଣ ଚଳେଇବା ଦରକାର ନାହିଁ ମହାରାଜ, ଦେଖିଲେ ହିଁ ଆମେ ପରଖି ନେବୁ।
0: ତାହେଲେ ବିଗ୍ରହ ତିଆରି କରିବାକୁ ତୁମେ ସକ୍ଷମ ହେବ ବୋଲି ଭାବୁଛ?
2: ଭାବିବି କ'ଣ ମହାରାଜ, ମୁଁ ତ ନିଶ୍ଚିତ ଭାବରେ ବିଗ୍ରହ ତିଆରି କରିଦେବି।
0: ଯା ହଉ, ମୋ ମନରୁ ସମସ୍ତ ଦୁଃଖ ଅବସାଦ ଦୂର ହୋଇଗଲା। ଅନନ୍ତ, ତାହେଲେ ଏ ଦାରୁଙ୍କୁ ମନ୍ଦିର ଭିତରକୁ ନେଇଯିବା। ଆସ ସମସ୍ତେ, ଦାରୁରେ ହସ୍ତ ଲଗାଅ।
2: ରୁହନ୍ତୁ ମଣିମା, ମୋର କିଛି କହିବାର ଅଛି।
0: କୁହ ଅନନ୍ତ।
2: ଆଜି ମିଥୁନ ମାସ ପଞ୍ଚମୀ, ଶ୍ରବଣା ନକ୍ଷତ୍ର ଗୁରୁବାର। ଏଇ ଦିନଠାରୁ ଏକୋଇଶ ଦିନ ପର୍ଯ୍ୟନ୍ତ ମନ୍ଦିର ଗମ୍ଭୀରା ଭିତରେ ମୁଁ କାମ କରିବି। ସେତିକି ଦିନ ମଧ୍ୟରେ କେହି ହେଲେ ଯେମିତି ଦ୍ୱାର ଖୋଲିବେ ନାହିଁ ମହାରାଜ।
0: ତୁମର ନିତ୍ୟକର୍ମ, ଭୋଜନ ଇତ୍ୟାଦି?
2: ସେଥିପାଇଁ ଆପଣ ଚିନ୍ତା କରନ୍ତୁ ନାହିଁ ମହାରାଜ, ପ୍ରଭୁଙ୍କ କରୁଣା ଥିଲେ ସବୁକିଛି ଅସମ୍ଭବ ସମ୍ଭବ ହୋଇପାରିବ।
0: ତମର ଯାହା ଇଚ୍ଛା।
2: ପାଖେଇ ଯାଆନ୍ତୁ ମହାରାଜ, ପାଖେଇ ଯାଆନ୍ତୁ, ଭିତର ଗମ୍ଭୀରକୁ ମୁଁ ଦାରୁ ନେଇଯିବି।
0: ତୁମେ ଏକଲା ଏ ଦାରୁ ଉଠାଇ ପାରିବ?
2: ଏଇ ଏଇ ଦେଖନ୍ତୁ।
3: ଏ କି ଆଚମ୍ବିତ କଥା, ଯେଉଁ ଦାରୁ ସମୁଦ୍ରକୂଳରୁ ଏଠାକୁ ଆଣିବାକୁ ଆମ ସମସ୍ତଙ୍କୁ ଅକ୍ଲାନ୍ତ ପରିଶ୍ରମ କରିବାକୁ ପଡ଼ିଥିଲା, ତାକୁ ଏ ବୃଦ୍ଧ ବଢ଼ି ଏକା ନିଶ୍ୱାସକେ ଟେକି ନେଇ ଗମ୍ଭୀରକୁ ଚାଲିଗଲେ। ଏହାଙ୍କ ନିକଟରେ କିଛି ଐଶ୍ୱରିକ ଶକ୍ତି ଅଛି ମହାରାଜ।
0: ହଁ ବିଦ୍ୟାପତି, ତାହା ତ ମୁଁ ଅନୁମାନ କରୁଛି। ଆଚ୍ଛା, ବର୍ତ୍ତମାନ ଗମ୍ଭୀରା ଦ୍ୱାରା ମୁଦ କର। ଏଥର ମୋର ସନ୍ତକ ଛୁରୀ ଖଣ୍ଡା ମୁଦ ଦିଅ। ଶୁଣ ବିଦ୍ୟାପତି, ଏକୋଇଶ ଦିନ ପର୍ଯ୍ୟନ୍ତ କେହି ଯେମିତି ଏ ମନ୍ଦିର ମଧ୍ୟକୁ ପ୍ରବେଶ ନ କରନ୍ତି। ମୋର ଆଦେଶ ଯିଏ ଅବଜ୍ଞା କରିବ ତାର ଶିରଚ୍ଛେଦ ହେବ।
3: ଆପଣଙ୍କର ଆଦେଶ ଶିରୋଧାର୍ଯ୍ୟ ମଣିମା।

0: ସକାଳୁ ସକାଳୁ କ'ଣ ଏତେ ଚିନ୍ତା କରୁଛନ୍ତି ମହାରାଜ?
1: ହଁ ମହାରାଣୀ ଗୁଣ୍ଡିଚା, ସେଇ ବୃଦ୍ଧ ଅନନ୍ତ ମହାରାଣାଙ୍କ କଥା ଚିନ୍ତା କରୁଛି। ଆଜକୁ 15 ଦିନ ହୋଇଗଲା, ଅଖିଆ ଅପିଆ ମୁଦ ଗମ୍ଭୀରା ମଧ୍ୟରେ ସେ କାମ କରୁଛନ୍ତି। ଯଦି ତାଙ୍କର କିଛି ହେଇଯାଏ?
0: ମୋର ମଧ୍ୟ ସେଇ ସନ୍ଦେହ ହେଉଛି ମହାରାଜ। ଗତକାଲିଠାରୁ ମୋ ମନ ମଧ୍ୟ ଅଥୟ ହେଲାଣି।
1: ମୋତେ କିଛି ଅନ୍ୟ ଉପାୟ ଦିଶୁନି ରାଣୀ, କେବଳ ଚିନ୍ତା କରି କରି ହନ୍ତସନ୍ତ ହେଉଛି।
0: ପ୍ରଭୁ ଚାଲନ୍ତୁ ମନ୍ଦିର ଭିତରକୁ ଯିବା।
1: କିନ୍ତୁ
0: କିନ୍ତୁ କ'ଣ ମହାରାଜ, ମନ୍ଦିର ଭିତରକୁ ଗଲେ ସିନା ସବୁକିଛି ଜଣାପଡ଼ିବ।
1: ଠିକ୍ ଅଛି ରାଣୀ, ଚାଲ, ମନ ଭାରି ଅସ୍ଥିର ହେଲାଣି।
0: ମହାରାଜ କିଛି ବାରି ପାରୁଛନ୍ତି?
1: ନା,
0: ଗମ୍ଭୀରା ଭିତରୁ ତ କିଛି ଶବ୍ଦ ଶୁଣାଯାଉନି।
1: ସେଇ କଥା ତ ମୁଁ ଭାବୁଛି,
0: ବୋଧହୁଏ ବୃଦ୍ଧ ମହାରଣା ଆଉ ଇହ ଜଗତରେ ନାହାନ୍ତି।
1: କ'ଣ କହୁଛ ରାଣୀ?
0: ହଁ ମହାରାଜ, ମୁଁ ଠିକ କହୁଛି, ଚଞ୍ଚଳ ଦ୍ୱାର ଖୋଲିବାକୁ ଆଦେଶ ଦିଅନ୍ତୁ।
1: କିନ୍ତୁ ମହାରଣା କହିଥିଲେ 21 ଦିନ ପରେ ଦ୍ୱାର ଖୋଲିବାକୁ।
0: ସେ ଯାହା କହିଥାନ୍ତୁ, ଜଣେ ବୃଦ୍ଧ ଲୋକକୁ ରୁଦ୍ଧ ଗମ୍ଭୀରା ଭିତରେ ଭର୍ତ୍ତି କରି ନିରାହାରରେ ମାରିଦେବା କ'ଣ ଉଚିତ ହେବ ମହାରାଜ?
1: ନା ନା, ଏହା ଅସମ୍ଭବ। ବିଦ୍ୟାପତି, ବିଦ୍ୟାପତି
2: କୁହନ୍ତୁ ଛାମୁ,
1: ଶୀଘ୍ର ଗମ୍ଭୀରା ଦ୍ୱାର ଖୋଲ।
2: କିନ୍ତୁ ମହାରାଜ,
1: ମୁଁ କିଛି ଶୁଣିବାକୁ ପ୍ରସ୍ତୁତ ନୁହେଁ। ମୋର ସନ୍ଦେହ ଅନନ୍ତ ମହାରଣା ଆଉ ଇହ ଜଗତରେ ନାହାନ୍ତି। ଚଞ୍ଚଳ ଦ୍ୱାର ଖୋଲ।
2: ଯଥା ଆଜ୍ଞା ପ୍ରଭୁ।
1: ବୃଦ୍ଧ ଅନନ୍ତ ମହାରଣା କାହାନ୍ତି? ଇଏ କ'ଣ, ସିଂହାସନ ଉପରେ 3 ଗୋଟି ଦିଅ ଅଧାଗରା ହୋଇ ବସିଛନ୍ତି, ହସ୍ତ ପଦ ନାସା କର୍ଣ୍ଣ କିଛି ନାହିଁ। ହେ ଭଗବାନ, ମୁଁ ଅଧମ କି କାର୍ଯ୍ୟ କଲି? ଦ୍ୱାର ଖୋଲି ନଥିଲେ ବୋଧହୁଏ ବିଗ୍ରହ ଗୁଡ଼ିକ ସମ୍ପୂର୍ଣ୍ଣ ହେଇଥାନ୍ତେ। ହାଇରେ ଦୁର୍ଭାଗ୍ୟ,
0: ଏମିତି ଅଧୀର ହୁଅନ୍ତୁନି ମହାରାଜ, ବୋଧହୁଏ ଠାକୁରଙ୍କର ଏହା ହିଁ ଇଚ୍ଛା। ତା ନ ହୋଇଥିଲେ ଅନନ୍ତ ମହାରଣା ଅନ୍ତର୍ଧାନ ହୋଇଗଲେ କିପରି? ସେ ନିଶ୍ଚୟ କୌଣସି ଦେବତା ମାନବ ଶରୀର ନେଇ ଠାକୁର ନିର୍ମାଣ କରିବାକୁ ଆସିଥିଲେ।
1: ନା ନା, ଏଇ ଅସମ୍ପୂର୍ଣ୍ଣ ମୂର୍ତ୍ତି ପାଇଁ ମୁଁ ହିଁ ଦାୟୀ। ଘୋର ଅପରାଧ କରିଛି ପ୍ରଭୁ, ଘୋର ଅପରାଧ କରିଛି।
3: ରାଜା ଇନ୍ଦ୍ରଦ୍ୟୁମ୍ନ, ତୁମେ ମନରେ ଦୁଃଖ କର ନାହିଁ, ମୋର ନିଜ ଇଚ୍ଛାରେ ଏହି ରୂପ ସବୁ ଗଠିତ ହୋଇଛି। କଳିଯୁଗରେ ଆମ୍ଭର ଏହି ରୂପ ହବ। ବଳଭଦ୍ର, ସୁଭଦ୍ରା, ଜଗନ୍ନାଥ, ସୁଦର୍ଶନ ଏ ଚତୁର୍ଦ୍ଧାମୂର୍ତ୍ତି ରତ୍ନ ସିଂହାସନରେ ବିଜେ ହୋଇ ପୂଜା ପାଇବେ। ପତିତ ଉଦ୍ଧାର ପାଇଁ ପତିତ ପାବନ ବାନା ନୀଳଚକ୍ରରେ ଉଡ଼ିବ। ପ୍ରତି ବର୍ଷ ଜଗତ ଜନକୁ ଦର୍ଶନ ଦେବା ପାଇଁ ଆମ୍ଭେ 3 ରଥରେ ଘୋଷଯାତ୍ରା କରିପାରିବୁ।

0: ନିସ୍ତରିଲି ନିସ୍ତରିଲି ପ୍ରଭୁ, ତୁମର ଅବ୍ୟକ୍ତ ରୂପକୁ ଦର୍ଶନ କରି କୃତାର୍ଥ ହେଇଗଲି।
1: ହେ ରାଜନ, ତୋର ଭକ୍ତିରେ ମୁଁ ସନ୍ତୁଷ୍ଟ, ଇଚ୍ଛା ମତେ ମାଗିନିଅ ବର।
0: ହେ ପ୍ରଭୁ, କି ବର ଅବାବୁ ମାଗିବି, ଯଦି ଆପଣଙ୍କର କରୁଣା ଥାଏ ତାହେଲେ ମୋତେ ଏଇ ବର ଦିଅ ପ୍ରଭୁ। ବୃଦ୍ଧ ବଢ଼େଇ ସନ୍ତାନ ଯୁଗେ ଯୁଗେ ଥିବେ, ବର ସକେ ତିନି ରଥ ନିର୍ମାଣ କରିବେ। ରାତ୍ର ଅର୍ଦ୍ଧ ମାନେ ତୁମ କବାଟ ପଡ଼ିବ, ରାତ୍ର ପାଞ୍ଚ ଘଡ଼ି ଥାଉ କବାଟ ଫିଟିବ, ସବୁ ହୋଇ ତିନି ଘଡ଼ି ଶୟନ କରିବ, ଖାଉ ଭୁଞ୍ଜୁ ଜଗନ୍ନାଥ ହାତନ ଶୁଖିବ, ଦିନକ ଯାକର ଭୋଗ ଭୁଞ୍ଜୁଥିବ ରହି। ଏଇ ବର, ଏଇ ବର ମୋତେ ଦିଅ ତ୍ରୈଲୋକ୍ୟ ଗୋସାଇଁ।
1: ହେ ମୋର ପରମା ଭକ୍ତ, ନିଜ ପାଇଁ ତୁମେ କିଛି ବର ପ୍ରାର୍ଥନା କର।
0: ହେ ପ୍ରଭୁ ପୁରୁଷୋତ୍ତମ, ମୋ ପାଇଁ ଏଇ ବର ଦିଅ ପ୍ରଭୁ, ମୋ ବଂଶରେ କେହି ନ ରହ।
1: ଏଇ କଥା କୁହ ଇନ୍ଦ୍ରଦ୍ୟୁମ୍ନ।
0: ହଁ ପ୍ରଭୁ, ମୋତେ ଏଇ ବର ହିଁ ଦିଅନ୍ତୁ, ମୁଁ ଚାହେଁ ନା ମୋର ପୁତ୍ର ପୌତ୍ର ଏ ମନ୍ଦିର ତାଙ୍କର ବୋଲି ଗର୍ବ କରନ୍ତୁ। ହେ ପ୍ରଭୁ, ମୋର ଇଚ୍ଛା ତମର ନୀଳଚକ୍ର ବାନା ହିଁ ଜଗତରେ ଉଡ଼ୁଥାଉ।
1: ତଥାସ୍ତୁ, ଧନ୍ୟ ରାଜା, ଧନ୍ୟ ତୁମର ଭକ୍ତି, ଧନ୍ୟ ତୁମର ପ୍ରଭୁ ପ୍ରୀତି। ଆଜିଠାରୁ ପ୍ରତିବର୍ଷ ଗୁଣ୍ଡିଚା ଯାତରେ ମୁଁ ଜଗତକୁ ଦର୍ଶନ ଦେବି।

ପ୍ରଚାରକଲୁ ସଙ୍ଗୀତ ନାଟକ ନୀଳାଦ୍ରି ବିହାରୀ, ମୂଳ ରଚନା ମନୋଜ କୁମାର ସାମନ୍ତରାୟ, ପ୍ରଯୋଜନା ଲକ୍ଷ୍ମୀଧର ସାହୁ, ସଙ୍ଗୀତ ପରିଚାଳନା କରିଥିଲେ ପ୍ରଦୀପ ପାତ୍ର। ଆକାଶବାଣୀ ଜୟପୁର, ସମୟ ରାତି 10:30। ପ୍ରଚାର କରୁଛୁ କେତୋଟି ପୁରୁଣା ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପ୍ରଥମେ ଅନମୋଲ ମୋତି, ଏହି ଚଳଚ୍ଚିତ୍ରରୁ ଶିଳ୍ପୀ ହେଲେ ଆଶା ଭୋସଲେ, ଗୀତ ରଚନା ରାଜେନ୍ଦର କ୍ରିଶନ, ସଙ୍ଗୀତ ପରିଚାଳନା ରବି।

ଜୟା ଧନ ଏହି ଚଳଚ୍ଚିତ୍ରରୁ ପରବର୍ତ୍ତୀ ଶିଳ୍ପୀ ହେଲେ କିଶୋର କୁମାର। ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତ ପରିଚାଳନା ଆର୍ ଡି ବର୍ମନ।